ଆକାଶବାଣୀ ବାରିପଦା, ଆଜି ଶନିବାର 1948 ଶତାବ୍ଦ ଶ୍ରାବଣ ମାସ 24 ଦିନ, ଇଂରାଜୀ 2026 ମସିହା ଅଗଷ୍ଟ 15 ତାରିଖ। ଅଗଣିତ ଶ୍ରୋତା ଭାଇ ଭଉଣୀମାନଙ୍କୁ 80ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଅନେକ ଅନେକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆପଣମାନେ ଏଫ୍ଏମ୍ ବ୍ୟାଣ୍ଡ ଯୋଗେ, ପ୍ରଚାରିତ ହେଉଛି 102.9 ମେଗାହର୍ଜରେ। ଷ୍ଟୁଡ଼ିଓ ଘଡ଼ିରେ ସମୟ ସକାଳ 5:58।

0: ଏଇଠି ରଖୁଛୁ ଦେଶବନ୍ଧନା, ଆକାଶବାଣୀ ବାରିପଦା। ସମୟ ସକାଳ 6:30 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ। ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ର।
1: ପବିତ୍ର ସ୍ୱାଧୀନତା ଦିବସ ଅବସରରେ ପ୍ରଚାର କରୁଛୁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କର ବାର୍ତ୍ତା।
2: ଜୟ ଜଗନ୍ନାଥ। ପ୍ରିୟ ଭାଇ ଓ ଭଉଣୀମାନେ, 80ତମ ସ୍ୱାଧୀନତା ଦିବସ ଅବସରରେ ରାଜ୍ୟବାସୀ ତଥା ଦେଶ ଓ ବିଦେଶରେ ବସବାସ କରୁଥିବା ପ୍ରତ୍ୟେକ ଭାରତୀୟ ଭାଇ ଓ ଭଉଣୀମାନଙ୍କୁ ମୋର ଶୁଭେଚ୍ଛା ଓ ଅଭିନନ୍ଦନ। ଇତିମଧ୍ୟରେ ସ୍ୱାଧୀନତା ପରବର୍ତ୍ତୀ ଭାରତର ଜୟଯାତ୍ରାରେ ଆଉ ଏକ ସଫଳ ବର୍ଷ ଅତିବାହିତ ହୋଇଛି। ଭାରତୀୟ ସ୍ୱାଧୀନତା ସଂଗ୍ରାମର ଇତିହାସ ସାରା ବିଶ୍ୱରେ ଥିଲା ସବୁଠାରୁ ଭିନ୍ନ ଓ ଅନନ୍ୟ। ପ୍ରାୟ 2 ଶତକର ଉପନିବେଶବାଦ ବିରୁଦ୍ଧରେ ଏହି ସ୍ୱାଧୀନତା ସଂଗ୍ରାମ ଅହିଂସା ଓ ଶାନ୍ତି ଉପରେ ଆଧାରିତ ଥିଲା। ସତ୍ୟାଗ୍ରହ ଓ ଅହିଂସାକୁ ଆୟୁଧ କରି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ କୋଟି କୋଟି ଭାରତୀୟ ଗୋଟିଏ ମଞ୍ଚରେ ଆସି ଦେଶର ସ୍ୱାଧୀନତା ପାଇଁ ତ୍ୟାଗ ଓ ବଳିଦାନ ଦେଇଥିଲେ। ଅନ୍ତତଃ ଏକ ଦୀର୍ଘ ସଂଘର୍ଷ ପରେ 1947 ଆଜିର ଦିନରେ ଆମେ ସ୍ୱାଧୀନ ଭାରତରେ ନିଶ୍ୱାସ ନେଇଥିଲୁ। ଭାରତୀୟ ସ୍ୱାଧୀନତା ଆନ୍ଦୋଳନର ପୁରୋଧା ପଣ୍ଡିତ ଜବାହରଲାଲ ନେହେରୁ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ, ବାଲ ଗଙ୍ଗାଧର ତିଲକ, ବୀର ସାବରକର, ଶହୀଦ ଭଗତ ସିଂ, ଚନ୍ଦ୍ରଶେଖର ଆଜାଦ, ଡକ୍ଟର ବାବା ସାହେବ ଆମ୍ବେଦକର, ଡକ୍ଟର ରାଜେନ୍ଦ୍ର ପ୍ରସାଦ, ଲାଲ ବାହାଦୁର ଶାସ୍ତ୍ରୀ ଓ ମୌଲାନା ଆଜାଦଙ୍କର ପରି ମହାନ ବ୍ୟକ୍ତିତ୍ୱମାନଙ୍କ ସହିତ ଲକ୍ଷ ଲକ୍ଷ ସଂଗ୍ରାମୀମାନଙ୍କୁ ମୁଁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ସ୍ୱାଧୀନତା ଆନ୍ଦୋଳନରେ ତତ୍କାଳୀନ ଓଡ଼ିଶାର ନେତୃବର୍ଗଙ୍କ ଅସୀମ ତ୍ୟାଗ ଓ ସଂଘର୍ଷ ଓଡ଼ିଶାକୁ ଜାତୀୟ ସ୍ୱାଧୀନତା ଆନ୍ଦୋଳନର ମୁଖ୍ୟ ସ୍ରୋତରେ ସାମିଲ କରିଥିଲା। ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ଉତ୍କଳ ଗୌରବ ମଧୁସୂଦନ ଦାସ, ନବକୃଷ୍ଣ ଚୌଧୁରୀ, ଗୋପବନ୍ଧୁ ଚୌଧୁରୀ, ଶହୀଦ ଲକ୍ଷ୍ମଣ ନାୟକ, ବୀର ସୁରେନ୍ଦ୍ର ସାଏ, ଶହୀଦ ମାଧ ସିଂ, ଚକରା ବିଷୋୟୀ, ରେଣ୍ଡୋ ମାଝି, ମା ରମାଦେବୀ, ମା ମାଳତୀ ଚୌଧୁରୀ, ଡକ୍ଟର ହରେକୃଷ୍ଣ ମହତାବ, ବିଜୁ ପଟ୍ଟନାୟକ, ମା ପାର୍ବତୀ ଗିରି ଓ ସାରଳା ଦେବୀଙ୍କ ପରି ମହାନୁଭବଙ୍କର ବଳିଦାନକୁ ମନେ ପକାଇ ସେମାନଙ୍କର ପ୍ରତି ମୋର ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। 1857 ପ୍ରଥମ ସ୍ୱାଧୀନତା ଆନ୍ଦୋଳନର ପ୍ରାୟ 40 ବର୍ଷ ପୂର୍ବରୁ 1817 ଆମ ରାଜ୍ୟର ପାଇକ ବୀରମାନେ ବ୍ରିଟିଶ ଶାସନ ବିରୁଦ୍ଧରେ ସଶସ୍ତ୍ର ସଂଗ୍ରାମ କରିଥିଲେ। ଏହି ଅବସରରେ ପାଇକ ବିଦ୍ରୋହର ମହାନାୟକ ବକ୍ସି ଜଗବନ୍ଧୁ ଓ ଜୟୀ ରାଜଗୁରୁଙ୍କ ପରି ମହାନ ଦେଶପ୍ରେମୀ ଓ ବୀର ଯୋଦ୍ଧାମାନଙ୍କ ପ୍ରତି ମୋର ସମ୍ମାନ ଓ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ବନ୍ଧୁଗଣ, ଦେଶ ସ୍ୱାଧୀନ ହେବା ପରେ ଭାରତକୁ ଏକ ସଶକ୍ତ ଗଣତାନ୍ତ୍ରିକ ରାଷ୍ଟ୍ରରେ ପରିଣତ କରିବା ଥିଲା ଏକ ବଡ଼ ଆହ୍ୱାନ। ଏହି ଦିଗରେ ଦେଶରେ ଶାସନଭାର ସମ୍ଭାଳିଥିବା ବିଭିନ୍ନ ସରକାର ଦେଶ ନିର୍ମାଣ ପାଇଁ ନିଜ ନିଜର ଯୋଗଦାନ ରଖି ଆସୁଛନ୍ତି, କିନ୍ତୁ ଗତ 12 ବର୍ଷ ହେଲା ଦେଶରେ ଏକ ନୂତନ ପରିବର୍ତ୍ତନର ହାୱା ପ୍ରଭାବିତ ହେଉଛି। ପୂର୍ବ ସରକାରମାନଙ୍କ ତୁଳନାରେ ଦେଶ ଆଜି ଅଧିକ ଆତ୍ମବିଶ୍ୱାସ ସହିତ ଆଗକୁ ବଢ଼ୁଛି। ଯଶସ୍ୱୀ ପ୍ରଧାନମନ୍ତ୍ରୀ ମାନନୀୟ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଜୀଙ୍କ ନେତୃତ୍ୱରେ 2047 ସୁଦ୍ଧା ବିକଶିତ ଭାରତ ଗଠନର ମହାଯଜ୍ଞ ଆରମ୍ଭ ହୋଇସାରିଛି। ଏହି ଅଶ୍ୱମେଧ ଯଜ୍ଞରେ ଦେଶର ପ୍ରତ୍ୟେକ ନାଗରିକ ନିଜ ନିଜର ଅବଦାନ ଦେଉଛନ୍ତି। 2014 ପରବର୍ତ୍ତୀ ଭାରତ ବିକାଶର ଯେଉଁ ଗତି ଦେଖୁଛି, ଆଜି ଓଡ଼ିଶାରେ ତାହା ମଧ୍ୟ ପ୍ରଚଳିତ ଏବଂ ପ୍ରତିଫଳିତ ହେଉଛି। ଗତ 2 ବର୍ଷରେ

ଓଡ଼ିଶାର ବିକାଶ ଧାରାକୁ ଗତି ଦେବା ସହିତ ଆଗାମୀ 10 ବର୍ଷରେ ସମୃଦ୍ଧ ଓଡ଼ିଶା ଗଠନ କରିବାକୁ ଆମ ସରକାର ନିରନ୍ତର କାର୍ଯ୍ୟରତ। ମାନନୀୟ ପ୍ରଧାନମନ୍ତ୍ରୀଙ୍କର ମନ୍ତ୍ର ସବକା ସାଥ ସବକା ବିକାଶ ସବକା ବିଶ୍ୱାସ ଓ ସବକା ପ୍ରୟାସକୁ ପାଥେଇ କରି ଲୋକଙ୍କ ସରକାର ଓଡ଼ିଶାର ସବୁ ବର୍ଗର ଲୋକଙ୍କର ପାଇଁ କାର୍ଯ୍ୟ କରୁଛନ୍ତି। କୃଷକ ମହିଳା ଯୁବବର୍ଗ ବିଶେଷ କରିକି ଜେନ୍ଜି ଓ ଜନଜାତି ବର୍ଗର ସଶକ୍ତିକରଣ ସହିତ ଗରିବ ଲୋକଙ୍କର କଲ୍ୟାଣ ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ ହୋଇ କାମ କରୁଛି। ବିକାଶର ପ୍ରଥମ ପାହାଚ ହେଉଛି ନାଗରିକମାନଙ୍କୁ ମୌଳିକ ସୁବିଧା ପ୍ରଦାନ କରିବା। ଏହି ମୌଳିକ ସୁବିଧାଗୁଡ଼ିକ ମଧ୍ୟରେ ବିଜୁଳି, ପାନୀୟ ଜଳ ଯୋଗାଣ, ଯୋଗାଯୋଗ, ବିଦ୍ୟୁତ୍, ଗୁଣାତ୍ମକ ଶିକ୍ଷା ଓ ସ୍ୱାସ୍ଥ୍ୟସେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆସନ୍ତା 2027 ମସିହା ଶେଷ ସୁଦ୍ଧା ରାଜ୍ୟର ପ୍ରତ୍ୟେକ ଗ୍ରାମକୁ ସଡ଼କ ସଂଯୋଗ, ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଓ ବିଦ୍ୟୁତକରଣ କରିବା ପାଇଁ ମିଶନ ମୋଡ଼ରେ କାର୍ଯ୍ୟ ଆରମ୍ଭ ହୋଇଛି। ଏଥିପାଇଁ ଆମ ସରକାର ମିଶନ ପାୱାର ନାମକ ଏକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଦେଶର ବିକାଶ ପାଇଁ ଗୁଣାତ୍ମକ ଶିକ୍ଷା ଅପରିହାର୍ଯ୍ୟ। ଶିକ୍ଷା କ୍ଷେତ୍ରରେ ଅନେକ ଯୁଗାନ୍ତକାରୀ ପଦକ୍ଷେପ ମଧ୍ୟରେ ପ୍ରାଥମିକ ଶିକ୍ଷାର ସର୍ବାଙ୍ଗୀନ ଉନ୍ନତି ପାଇଁ ଗୋଦାବରୀ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା ଓ ଦେଶରେ ପ୍ରଥମ ରାଜ୍ୟ ଭାବେ KG ରୁ PG ପର୍ଯ୍ୟନ୍ତ ନିଃଶୁଳ୍କ ଶିକ୍ଷାର ପ୍ରଚଳନ ଉଲ୍ଲେଖନୀୟ। ଶିକ୍ଷା କ୍ଷେତ୍ରରେ ସମାଜର ଦୁର୍ବଳ ବର୍ଗର ବିଦ୍ୟାର୍ଥୀଙ୍କୁ ସଶକ୍ତ କରିବା ପାଇଁ ଅନୁସୂଚିତ ଜାତି ଜନଜାତି ବିଦ୍ୟାର୍ଥୀମାନଙ୍କୁ ଆନୁପାତିକ ଭାବେ ତଥା ସାମାଜିକ ଓ ଆର୍ଥିକ ଦୃଷ୍ଟିକୋଣରୁ ପଛୁଆ ବର୍ଗଙ୍କ ପାଇଁ ଆରକ୍ଷଣ ବ୍ୟବସ୍ଥା କରିଛନ୍ତି, ଯାହା ମେଡ଼ିକାଲ ଓ ବୈଷୟିକ ଶିକ୍ଷା ବ୍ୟବସ୍ଥାରେ ଲାଗୁ ହୋଇଛି। ଏସବୁ ସଂସ୍କାର ଓଡ଼ିଶାର ବିକାଶ ପାଇଁ ଶିକ୍ଷା ଭିତ୍ତିଭୂମିକୁ ସୁଦୃଢ଼ କରିବା ସହିତ ଶିକ୍ଷା ବ୍ୟବସ୍ଥାକୁ ସମାବେଶୀ କରିବ। ଆୟୁଷ୍ମାନ ଭାରତ, ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଆଜି ରାଜ୍ୟର 80% ଲୋକଙ୍କର ସ୍ୱାସ୍ଥ୍ୟସେବାରେ ସୁରକ୍ଷା କବଚ ସାଜିଛି। ଦେଶର ଖ୍ୟାତିସମ୍ପନ୍ନ ଓ ପ୍ରତିଷ୍ଠିତ ବେସରକାରୀ ଡାକ୍ତରଖାନାରେ ଚିକିତ୍ସା ହେବା ଗରିବଙ୍କ ସ୍ୱପ୍ନ ଆଜି ବାସ୍ତବରେ ପରିଣତ ହୋଇଛି। ପ୍ରିୟ ଭାଇ ଓ ଭଉଣୀମାନେ, ଆମ ପାଇଁ ଚାଷୀକୁଳ କେବଳ କୃଷକ ନୁହନ୍ତି, ସେମାନେ ହେଉଛନ୍ତି ଅନ୍ନଦାତା। ଅନ୍ନଦାତାଙ୍କର ଆୟକୁ ବୃଦ୍ଧି କରିବା ପାଇଁ ସମୃଦ୍ଧ କୃଷକ ଯୋଜନା, PM କିଷାନ, CM କିଷାନ, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଆଜି ସଫଳତାର ସହିତ କାର୍ଯ୍ୟକାରୀ କରାଯାଉଛି। ଗତ 2 ବର୍ଷର ନିରବିଚ୍ଛିନ୍ନ ପ୍ରୟାସ ଫଳରେ ଆଜି ଅନ୍ନଦାତାଙ୍କର ଆୟ ଆଖିଦୃଶିଆ ଭାବେ ବୃଦ୍ଧି ପାଇଛି। ରାଜ୍ୟର ଅଧା ଜନସଂଖ୍ୟା ହେଉଛନ୍ତି ମହିଳା। ସେମାନଙ୍କର ସାମାଜିକ, ଆର୍ଥିକ ଓ ରାଜନୈତିକ ଉନ୍ନତି ପାଇଁ ଆମ ସରକାର ପ୍ରଥମ ଦିନରୁ ହିଁ କାର୍ଯ୍ୟରତ। ସୁଭଦ୍ରା ଓ ଲକ୍ଷ୍ୟବତୀ ଦିଦି ଯୋଜନା ମାଧ୍ୟମରେ ସେମାନଙ୍କର ଆର୍ଥିକ ସ୍ଥିତିରେ ସକାରାତ୍ମକ ପରିବର୍ତ୍ତନ ଆସିଛି। ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଓ କନ୍ୟା ସୁମଙ୍ଗଳ ଯୋଜନା ମାଧ୍ୟମରେ ଆମ ସରକାର ଗରିବ ପରିବାରଙ୍କୁ ବାର୍ତ୍ତା ଦେବାକୁ ଚାହୁଁଛି ଯେ କନ୍ୟା ସନ୍ତାନ ବୋଝ ନୁହନ୍ତି, ସେମାନେ ପରିବାର ପାଇଁ ଆଶୀର୍ବାଦ। ଆମ ସରକାର ହେଉଛି ଲୋକଙ୍କ ସରକାର। ରାଜ୍ୟର 80% ଲୋକଙ୍କୁ ଅନ୍ନ ଚିନ୍ତାରୁ ଦୂରେଇ ରଖିବା ପାଇଁ ଆମେ ସେମାନଙ୍କୁ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ମାଧ୍ୟମରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ମାସିକ ଅଧିକ 5 KG ଚାଉଳ ପ୍ରଦାନ କରୁଛୁ। ରାଜ୍ୟର ସମସ୍ତ ଯୋଗ୍ୟ ବରିଷ୍ଠ ନାଗରିକମାନଙ୍କୁ ମଧୁବାବୁ ପେନ୍ସନ୍ ଯୋଜନାରେ ସାମିଲ କରିବା ପାଇଁ ପଦକ୍ଷେପ ନିଆଯାଉଛି। ଯୁବବର୍ଗଙ୍କୁ ରୋଜଗାର ଯୋଗାଇଦେବା ବର୍ତ୍ତମାନ ସମୟର ସବୁଠାରୁ ବଡ଼ ଆହ୍ୱାନ। ଆମ ସରକାର ଏହାକୁ ହୃଦୟଙ୍ଗମ କରି ରାଜ୍ୟର ଦ୍ରୁତ ଶିଳ୍ପାୟନକୁ ଗୁରୁତ୍ୱ ଦେଉଛନ୍ତି। ମାତ୍ର 2 ବର୍ଷରେ 3.5 ଲକ୍ଷ କୋଟି ଟଙ୍କାର ଶିଳ୍ପ ପ୍ରକଳ୍ପ ପ୍ରତିଷ୍ଠା ହୋଇସାରିଛି। ଏହାଦ୍ୱାରା 2,50,000 ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ଆଗାମୀ ଦିନରେ ପ୍ରାୟ 21 ଲକ୍ଷ କୋଟି ଟଙ୍କାର ନିବେଶ ଓଡ଼ିଶାକୁ ଆସିବାକୁ ଯାଉଛି, ଯାହା ଅତିକମ୍ରେ 15 ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ରାଜ୍ୟର ପ୍ରତି ଜିଲ୍ଲାରେ ଶିଳ୍ପାୟନ କରାଯାଉଛି। ଏଥିସହିତ ସ୍ୱଚ୍ଛ ଚୟନ ପ୍ରକ୍ରିୟା ମାଧ୍ୟମରେ 45,000 ଅଧିକ ସରକାରୀ ନିଯୁକ୍ତି ପ୍ରଦାନ କରାଯାଇଛି। ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ଓଡ଼ିଶା ଦେଶରେ ଏକ ଅଗ୍ରଣୀ ରାଜ୍ୟରେ ପରିଣତ ହୋଇଛି। ସଡ଼କପଥ, ସେତୁ, ରେଳପଥ, ବିମାନବନ୍ଦର ଓ ବନ୍ଦର ଭିତ୍ତିକ ବିକାଶରେ ଐତିହାସିକ ଉପଲବ୍ଧି ମିଳିଛି। ଏହି ଉନ୍ନତ ଭିତ୍ତିଭୂମି ଓଡ଼ିଶାର ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରିବ। ବନ୍ଧୁଗଣ, ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଜୀଙ୍କ ବିକାଶର ପରିଭାଷା ହେଉଛି ବିକାଶ ଭି ବିରାସତ ଭି। ଏହାକୁ ପାଥେଇ କରି ଆମ ସରକାର ଓଡ଼ିଆ ଅସ୍ମିତା, ଓଡ଼ିଆ ଭାଷା ଓ ସଂସ୍କୃତିର ପ୍ରଚାର ପ୍ରସାର କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ଯୁବଶକ୍ତି ହେଉଛନ୍ତି ଦେଶର ଆଗାମୀ ଭବିଷ୍ୟତ। ଇଏ ଦେଶର ଭାଗ୍ୟ ଡୋରି ସେମାନଙ୍କ ହାତରେ ରହିବ, ତେଣୁ ସେମାନଙ୍କର ସଶକ୍ତିକରଣର ଆବଶ୍ୟକତା ରହିଛି। ଏହା ମାନନୀୟ ମୋଦିଜୀ ଅନୁଭବ କରିଛନ୍ତି।

0: ତେଣୁ ଗତ 12 ବର୍ଷରେ ଯୁବବର୍ଗଙ୍କର ପାଇଁ ଅନେକ କାର୍ଯ୍ୟକ୍ରମ ଓ ଯୋଜନା ପ୍ରଣୟନ କରି ଆସୁଛନ୍ତି। ମାନନୀୟ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱ ଉପରେ ଦେଶର ଯୁବଶକ୍ତି ସମ୍ପୂର୍ଣ୍ଣ ଭରସା କରନ୍ତି। ଆଜିର ଏହି ପବିତ୍ର ଅବସରରେ ମୁଁ ସମସ୍ତ ଯୁବବର୍ଗଙ୍କୁ ଆହ୍ୱାନ କରୁଛି, ଦେଶ ବିରୋଧୀ ଶକ୍ତିଙ୍କର ଦ୍ୱାରା ପରିଚାଳିତ ହୁଅନ୍ତୁ ନାହିଁ, ରାଜ୍ୟ ଓ ଦେଶ ଗଠନରେ ନିଜକୁ ବ୍ରତୀ କରନ୍ତୁ। ମୋର ଦୃଢ଼ ବିଶ୍ୱାସ, ସମୃଦ୍ଧ ଓଡ଼ିଶା ଓ ବିକଶିତ ଭାରତ ଗଠନରେ ଆପଣମାନଙ୍କ ଭୂମିକା ନିର୍ଣ୍ଣାୟକ ହେବାକୁ ଯାଉଛି। ଆସନ୍ତୁ ଗଢ଼ିବା ଏକ ସଶକ୍ତ ଓ ବିକଶିତ ରାଷ୍ଟ୍ର, କାରଣ ଆଗାମୀ 2 ଦଶକ ହେବାକୁ ଯାଉଛି ଭାରତର ଦଶକ। ଯେଉଁ ବିଜୟୀ ପଥରେ ଭାରତର ଯାତ୍ରା ଆରମ୍ଭ ହୋଇସାରିଛି ତାହା ହେଉଛି ଏକ ଜଗର୍ନଟ, ଏହାକୁ ପ୍ରତିହତ କରିବା ଅସମ୍ଭବ। ଆସନ୍ତୁ ମିଳିମିଶି ଗଢ଼ିବା ସ୍ୱପ୍ନର ଓଡ଼ିଶା, ସମୃଦ୍ଧ ଓଡ଼ିଶା, ବିକଶିତ ଓଡ଼ିଶା ଓ ବିକଶିତ ଭାରତ। ମୋର ପୂର୍ଣ୍ଣ ବିଶ୍ୱାସ ଅଛି ଯେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅପାର କରୁଣାରୁ ଏହା ନିଶ୍ଚିତ ଭାବେ ସାକାର ହେବ। ସମସ୍ତଙ୍କୁ ପୁଣି ଥରେ ସ୍ୱାଧୀନତା ଦିବସର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ। ଜୟ ହିନ୍ଦ, ବନ୍ଦେ ମାତରମ୍।
1: ପବିତ୍ର ସ୍ୱାଧୀନତା ଦିବସ ଅବସରରେ ଶୁଣୁଥିଲେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କର ବାର୍ତ୍ତା। ଆକାଶବାଣୀ କଟକ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 127ତମ ଭାଗ।

ପ୍ରିୟବ୍ରତଙ୍କ ଜ୍ୟେଷ୍ଠ ପୁତ୍ର ଆଗ୍ନିତ୍ର ସତ୍ପୁତ୍ର କାମନା କରି ମନ୍ଦରାଚଳରେ ବ୍ରହ୍ମାଙ୍କୁ ଆରାଧନା କରନ୍ତି। ବ୍ରହ୍ମା ତାଙ୍କର ଅଭିଳାଷ ଜାଣି ସ୍ୱର୍ଗର ଗାୟିକା ପୂର୍ବଚିତ୍ତି ନାମକ ଅପ୍ସରାକୁ ପଠାନ୍ତି। ଦୁହେଁ ପରସ୍ପରକୁ ରୂପ ଓ ଗୁଣରେ ମୁଗ୍ଧ କରନ୍ତି। ସେମାନଙ୍କର ନଅଟି ପୁତ୍ର। ଆଗ୍ନିତ୍ର ଜମ୍ବୁଦ୍ୱୀପକୁ ପୁତ୍ରମାନଙ୍କ ନାମାନୁସାରେ ନଅଟି ବର୍ଷ ବା ଭୂଖଣ୍ଡରେ ବିଭକ୍ତ କରି ପ୍ରତ୍ୟେକକୁ ଗୋଟିଏ ଗୋଟିଏ ଭୂଖଣ୍ଡ ଅର୍ପଣ କରିଛନ୍ତି। ଏହି ସୂତ୍ରରେ ଜ୍ୟେଷ୍ଠ ପୁତ୍ର ନାଭି ହୁଅନ୍ତି ଅଜନାଭ ବର୍ଷର ଅଧୀଶ୍ୱର।

ଶେଷ ହେଲା ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 127ତମ ଭାଗ। ଏହି ଭାଗରେ କଣ୍ଠଦାନ କରିଥିଲେ ମହାପାତ୍ର ମିନତୀ ଭଞ୍ଜ, ଶୈଳଭମ ମହାପାତ୍ର, ମହାପ୍ରସାଦକର ଏବଂ ଦୁଃଖିଶ୍ୟାମ ତ୍ରିପାଠୀ। ବେଦର ସମ୍ପାଦନା ଡକ୍ଟର ଦାଶରଥୀ ଦାସ, ସଙ୍ଗୀତ ପରିଚାଳନା ପ୍ରଫୁଲ୍ଲକର, ବର୍ଣ୍ଣନା ବସନ୍ତ ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି।

0: ଆକାଶବାଣୀ କଟକ ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଭଉଣୀମାନେ, ସ୍ୱାଧୀନତା ଦିବସର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ। ଜୟ ଯବାନ ଜୟ କିଷାନ ଏ ଉକ୍ତି ପ୍ରତିପାଦନ କରୁଛି ଗୋଟିଏ ରାଷ୍ଟ୍ରର ବିକାଶ ପାଇଁ ଯବାନମାନଙ୍କ ଭୂମିକା ଯେତିକି ଗୁରୁତ୍ୱପୂର୍ଣ୍ଣ, ଜଣେ କିଷାନ ବା କୃଷକର ଭୂମିକା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ। ଆଜି ସାରା ଦେଶ ସଗର୍ବେ ପାଳନ କରୁଛି ସ୍ୱାଧୀନତା ଦିବସ। ପ୍ରତ୍ୟେକ ଆଜି ଗର୍ବରେ ତ୍ରିରଙ୍ଗା ଉଡ଼ାଇ ଦେଶ ମାତୃକାର ସ୍ୱାଧୀନତା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ସେହି ମହାମନୀଷୀମାନଙ୍କୁ ମନେ ପକାଉଛେ, ସ୍ୱାଧୀନତାର ସେହି ସ୍ୱର୍ଣ୍ଣିମ ମୁହୂର୍ତ୍ତକୁ ରୋମନ୍ଥନ କରୁଛେ। ପ୍ରିୟ ଚାଷୀ ଭାଇ ଓ ଭଉଣୀମାନେ, ଆପଣମାନେ ହେଉଛନ୍ତି ଏ ଦେଶର ମେରୁଦଣ୍ଡ। କୃଷି ଓ କୃଷକର ଉନ୍ନତି ହିଁ ଦେଶର ଉନ୍ନତି। ଆଜି ବିଗତ ଦିନର କୃଷି କାର୍ଯ୍ୟରେ ଏକ ବିରାଟ ପରିବର୍ତ୍ତନ ଆସିଛି। କୃଷକର ବିକାଶ ଓ ଉନ୍ନତି ପାଇଁ ସରକାର ଆଗଭର ହୋଇଛନ୍ତି। କୃଷିକାର୍ଯ୍ୟ କରି ଆମ ସମସ୍ତଙ୍କୁ ଅନ୍ନ ଯୋଗାଉଥିବା ଅନ୍ନଦାତାମାନଙ୍କର ଆୟ କିପରି ଦ୍ୱିଗୁଣିତ ହେବ, ଏଥିପାଇଁ ସରକାର ସଦାସର୍ବଦା କାର୍ଯ୍ୟ କରୁଛନ୍ତି। ତେବେ ଆଜି ଆମ ଚାଷୀ ଭାଇ ଓ ଭଉଣୀମାନଙ୍କୁ ମଧ୍ୟ ସେହି ଉନ୍ନତିର ଧାରାରେ ଅଗ୍ରସର ହେବା ଆବଶ୍ୟକ। କୃଷକ ଭାଇ ଓ ଭଉଣୀମାନେ ସଦାସର୍ବଦା ନିଜର ମାଟିମା ପ୍ରତି ସଚେତନ ହେବା ଆବଶ୍ୟକ। ଆଜି ଅଧିକ ଅମଳ ଆଶାରେ ଆସନ୍ତାକାଲି ଆମ ମାଟି ଖରାପ ହୋଇନଯାଉ, ଏଥିପ୍ରତି ସତର୍କତା ଅବଲମ୍ବନ କରିବା। ଏଥିପାଇଁ ଆମେ ସମସ୍ତେ ମୃତ୍ତିକା ପରୀକ୍ଷା କରି ଅନୁମୋଦିତ ପ୍ରଣାଳୀରେ ସାର ପ୍ରୟୋଗ କରିବା। ମୃତ୍ତିକା ସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ରାସାୟନିକ କୀଟନାଶକ ଓ ସାର ପ୍ରୟୋଗ ନ କରି ଜୈବିକ ଖତ ସାର ଓ କୀଟନାଶକ ପ୍ରୟୋଗ ଅଧିକରୁ ଅଧିକ କରିବା। କଥାରେ ଅଛି ମଞ୍ଜି ଗୁଣେ ଗଛ, ତେଣୁ ଯେକୌଣସି ଫସଲ ଚାଷ କରନ୍ତୁ ନା କାହିଁକି ଉନ୍ନତମାନର ଭଲ ବିହନ ବ୍ୟବହାର କରନ୍ତୁ। ଆଜିର ଦିନରେ ବିହନର ଗଜା ପରୀକ୍ଷା ଓ ବିହନ ବିଶୋଧନ କରିବାକୁ ଭୁଲନ୍ତୁ ନାହିଁ। ଆଜି ଆମ ଚାଷରେ ଅନେକ ପରିବର୍ତ୍ତନ ଆସିଛି। ବିଭିନ୍ନ ପ୍ରକାର ଚାଷ ପ୍ରଣାଳୀ ଆମ ଚାଷବାସକୁ ସମୃଦ୍ଧ କରିଛି, ସେସବୁକୁ ଆମେ ଆପଣେଇବା ଆବଶ୍ୟକ। ସମନ୍ୱିତ ଚାଷ କରି ଆମେ ଅଧିକ ଉପାର୍ଜନ କରିପାରିବା, ଗୋଟିଏ ସ୍ଥାନରେ ବିଭିନ୍ନ ଚାଷ କରି ସେଥିରୁ ଅଧିକ ଲାଭ ମଧ୍ୟ ପାଇପାରିବା। ଚାଷବାସ ସହିତ ଆନୁଷଙ୍ଗିକ ଧନ୍ଦା କରି ମଧ୍ୟ ଆମେ ବେଶ୍ ଅଧିକ ଲାଭ ପାଇପାରିବା। ଚାଷବାସରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଫସଲ ସର୍ବେକ୍ଷଣ ଓ ରୋଗପୋକ ଦମନ। ଆଉ ଖାସ୍ ସେଇଥିପାଇଁ ଆମେ ସଦାସର୍ବଦା ଆମ ଜମିକୁ ନିରୀକ୍ଷଣ ଓ ପରିଦର୍ଶନ କରିବା ଆବଶ୍ୟକ, ଯାହାଫଳରେ ଆମେ ରୋଗ ଓ ପୋକ ସମସ୍ୟାକୁ ଆରମ୍ଭରୁ ଏଡ଼ାଇ ଦେଇ ଆମ ଫସଲକୁ ସୁରକ୍ଷା ଦେଇପାରିବା। ଆଜିର ଆଧୁନିକ କୃଷିରେ ସମୟ ଓ ସମ୍ବଳ ଦୁଇଟି ଯାକର ସୁବିନିଯୋଗ ପାଇଁ ଆମେ ଉନ୍ନତମାନର ଯନ୍ତ୍ରପାତିର ବ୍ୟବହାରକୁ ପ୍ରାଧାନ୍ୟ ଦେବା ଆବଶ୍ୟକ। ସରକାର ମଧ୍ୟ ଏହିସବୁ ଯନ୍ତ୍ରପାତି ଖୁବ୍ କମ୍ ଦାମରେ ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି। କୃଷି ପାଇଁ ଜଳ ନିହାତି ଆବଶ୍ୟକ। ଜଳ ସଂରକ୍ଷଣ ଓ ଜଳର ସୁବିନିଯୋଗ ମାଧ୍ୟମରେ କୃଷିର ଉନ୍ନତି କରିବା ଆବଶ୍ୟକ। ବିଭିନ୍ନ ସମୟରେ କୃଷିବିତ୍ ଓ ବୈଜ୍ଞାନିକମାନେ ଫସଲ କ୍ଷେତ ପରିଦର୍ଶନ କରିବା ସହ କୃଷକମାନଙ୍କୁ ବିଭିନ୍ନ ପ୍ରକାର ତାଲିମ ପ୍ରଦାନ କରୁଛନ୍ତି, ଯାହା ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ବେଶ୍ ଦରକାରୀ ହେଉଛି। ଆମେ ସମସ୍ତେ ଏଥିରେ ବୈଜ୍ଞାନିକ ଓ କୃଷି କର୍ମଚାରୀମାନଙ୍କୁ ସହଯୋଗ କରିବା। କୃଷକମାନେ ଏବେ ଏକାଠି ହୋଇ ବିଭିନ୍ନ ପ୍ରକାର ଗୋଷ୍ଠୀଭିତ୍ତିକ ଫସଲ

0: ବିଶେଷଜ୍ଞଙ୍କ ମାର୍ଗଦର୍ଶନ।
1: ଆଚ୍ଛା, ଯଦି କେହି ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହାନ୍ତି, ସେ କଣ ଏହି କାର୍ଯ୍ୟକ୍ରମରେ ଆବେଦନ କରିପାରିବେ?
0: ନା, ଏହି କାର୍ଯ୍ୟକ୍ରମଟି ସକ୍ରିୟ ଥିବା ମହିଳା ପରିଚାଳିତ ଉଦ୍ୟୋଗ ଗୁଡିକର ବିକାଶ ପାଇଁ। ଆବେଦନକାରୀ ଅତି କମ୍ରେ 12 ମାସ ଧରି ସକ୍ରିୟ ଥିବା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ହୋଇଥିବା ଆବଶ୍ୟକ।
1: ଏହାଦ୍ୱାରା କେଉଁମାନେ ଲାଭାନ୍ୱିତ ହୋଇପାରିବେ?
0: ବ୍ୟବସାୟର ବାର୍ଷିକ ଆୟ ପାଇଁ ନିର୍ଦ୍ଧାରିତ ମାନଦଣ୍ଡ ପୂରଣ କରିବାକୁ ହେବ। ପଞ୍ଜୀକୃତ ବ୍ୟବସାୟ ପାଇଁ 20 ଲକ୍ଷ ଟଙ୍କା, ଗୋଷ୍ଠୀ ଭିତ୍ତିକ ଉଦ୍ୟୋଗ ପାଇଁ 15 ଲକ୍ଷ ଟଙ୍କା ଏବଂ ବ୍ୟକ୍ତିଗତ ଉଦ୍ୟୋଗ ପାଇଁ 12 ଲକ୍ଷ ଟଙ୍କା ବାର୍ଷିକ ଆୟ ରହିବା ଆବଶ୍ୟକ।
1: ଯଦି GST, FSSAI କିମ୍ବା ଅନ୍ୟାନ୍ୟ ପଞ୍ଜୀକରଣ ଆବଶ୍ୟକ ହୁଏ, ସେଥିପାଇଁ କଣ ସହାୟତା ରହିଛି?
0: ଏହି ପ୍ରୋଗ୍ରାମ ମାଧ୍ୟମରେ ବୈଷୟିକ ଓ ଆଇନଗତ ସହାୟତା ପ୍ରଦାନ କରାଯିବ। ଏହା ସହ ବ୍ୟବସାୟ ପରାମର୍ଶ, ଉତ୍ପାଦର ଗୁଣବତ୍ତା ବୃଦ୍ଧି ଏବଂ ବଡ଼ ବଜାର ସହ ସଂଯୋଗର ସୁଯୋଗ ମଧ୍ୟ ମିଳିବ।
1: ତେବେ ଉଦ୍ୟୋଗ ଗୁଡିକର ଚୟନ କେଉଁ ଆଧାରରେ କରାଯିବ?
0: ଉଦ୍ୟୋଗ ଗୁଡିକୁ 100 ମାର୍କର ମୂଲ୍ୟାଙ୍କନ ଆଧାରରେ ଚୟନ କରାଯିବ। ଏଥିରେ ସର୍ବନିମ୍ନ 60 ମାର୍କ ରଖିବା ଆବଶ୍ୟକ। ସମ୍ପୂର୍ଣ୍ଣ ମହିଳାଙ୍କ ମାଲିକାନା କିମ୍ବା ପରିଚାଳନାରେ ଥିବା ଉଦ୍ୟୋଗକୁ 15 ମାର୍କର ଅତିରିକ୍ତ ସୁବିଧା ମଧ୍ୟ ମିଳିବ।
1: ଚୟନ ପରେ କେଉଁ ପ୍ରକାରର ସହାୟତା ମିଳିବ?
0: ଚୟନ କରାଯାଇଥିବା 18 ଜଣ ଉଦ୍ୟୋଗୀଙ୍କୁ ପ୍ରତିଯୋଗିତା ମୂଳକ ଅନୁଦାନ ପାଣ୍ଠି ଅଧୀନରେ ନିଜର ବ୍ୟବସାୟ ଯୋଜନା ଉପସ୍ଥାପନ କରି 15 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ ପାଇପାରିବେ। ଏହା ସହ ବ୍ୟବସାୟ ବିସ୍ତାର ପାଇଁ 0% ସୁଧରେ ସଫ୍ଟ ଲୋନ୍ ସୁବିଧା ମଧ୍ୟ ଉପଲବ୍ଧ ରହିଛି।
1: ତେବେ ଆବେଦନ କିପରି କରାଯିବ?
0: ଏଥିପାଇଁ ଗ୍ରାମ ପଞ୍ଚାୟତ ସ୍ତରୀୟ ସଂଘ ମାଧ୍ୟମରେ କିମ୍ବା ସିଧାସଳଖ ମଧ୍ୟ ଆବେଦନ କରିପାରିବେ। ଆବେଦନର ଶେଷ ତାରିଖ 24 ଅଗଷ୍ଟ 2026 ସନ୍ଧ୍ୟା 5:30 ପର୍ଯ୍ୟନ୍ତ।
1: ପୁଣି ଥରେ ମନେ ରଖନ୍ତୁ, 24 ଅଗଷ୍ଟ 2026 ସନ୍ଧ୍ୟା 5:30 ପର୍ଯ୍ୟନ୍ତ।
0: ଯୋଗ୍ୟ ମହିଳା ଉଦ୍ୟୋଗୀମାନେ ଶେଷ ମୁହୂର୍ତ୍ତକୁ ଅପେକ୍ଷା ନକରି ଶୀଘ୍ର ଆବେଦନ କରନ୍ତୁ। ଆଜିର ଛୋଟ ଗ୍ରାମୀଣ ଉଦ୍ୟୋଗ ହୋଇପାରେ ଆସନ୍ତାକାଲିର ବଡ଼ ବ୍ରାଣ୍ଡ।
1: କୌଶଳ ତାଙ୍କର, ଉଦ୍ୟମ ତାଙ୍କର, ଏବେ ସଫଳତାର ପରିଚୟ ମଧ୍ୟ ତାଙ୍କର।
2: ସଶକ୍ତ ମହିଳା, ସମୃଦ୍ଧ ଓଡ଼ିଶା।
3: ଶୁଣୁଥିଲେ ଓଡ଼ିଶା ଜୀବିକା ମିଶନ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।

କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ ବିବିଧ ଭାରତୀ ପ୍ରସାରଣ ସେବାରୁ ଆକାଶବାଣୀ ବାରିପଦା। ସମୟ ଷ୍ଟୁଡ଼ିଓ ଘଡ଼ିରେ ମଧ୍ୟାହ୍ନ 12। କାର୍ଯ୍ୟକ୍ରମ ଶୁଣୁଛନ୍ତି।

ପରେ ପରେ ଶୁଣିଲେ କେତୋଟି ଝୁମର ପରିବେଷଣ କଲେ ଶିଳ୍ପୀ ସାଜନ କୁମାର ବଳ ଏବଂ ସାଥୀ ଆକାଶବାଣୀ ବାରିପଦା। ସମୟ 12:30 ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

ନମସ୍କାର ଭଉଣୀ, ସ୍ୱାଧୀନତା ଦିବସ ଉପଲକ୍ଷେ ଆପଣ ସଭିଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଶୁଭକାମନା। ଆରମ୍ଭ କରୁଛୁ ଆଜିର ନାରୀ ମହଲ। ଉପସ୍ଥାପନାରେ ମୁଁ ଆପଣଙ୍କର ଉପସ୍ଥାପିକା ସ୍ୱାଗତିକା। ଭଉଣୀ, ସ୍ୱାଧୀନତା ଏହି ଶବ୍ଦଟି ଉଚ୍ଚାରଣ କରିବା ମାତ୍ରେ ହିଁ ଆମ ମନରେ ଜାଗି ଉଠେ ଗୋଟିଏ

ଅଦ୍ଭୁତ ଅନୁଭବ। ସେ ଅନୁଭବ ସନ୍ତୋଷର ଏବଂ ଗର୍ବର। ଏହା ଆମର ଆତ୍ମପରିଚୟ, ସ୍ୱାଭିମାନ ତଥା ଗୌରବର ପରିଚୟ, ଯେଉଁ ସ୍ୱାଧୀନତା ପାଇଁ ଅତୀତରେ ଅସଂଖ୍ୟ ସ୍ୱାଧୀନତା ସେନାନୀ ନିଜର ଘର ପରିବାର ସୁଖ ସ୍ୱାର୍ଥକୁ ପଛରେ ପକାଇ ମୁକ୍ତି ସଂଗ୍ରାମ ପଥରେ ପାଦ ଦେଇଥିଲେ ଓ ଯାହାର ଫଳସ୍ୱରୂପ ସ୍ୱାଧୀନତା ଆଜି ଆମ ହାତରେ ଏକ ଅମୂଲ୍ୟ ଉତ୍ତରାଧିକାର। ତେବେ ଭଉଣୀ, ଆଜି ସ୍ୱାଧୀନତାର କଥା କହିଲାବେଳେ ଏଇଠି ବିଶେଷକରି କେତୋଟି ମହାର୍ଘ ଶବ୍ଦ ଆମ ମନକୁ ସ୍ୱତଃ ଆସିଯାଏ, ଯାହା ଆମ ମନରେ ଅପୁରନ୍ତ ଆନନ୍ଦ ଆଣିଦେଇଥାଏ, ଦେଶ ମାତୃକା ପାଇଁ ମନରେ ପ୍ରଗାଢ଼ ଭକ୍ତି ଉଜାଗର କରିଥାଏ, ଆଉ ତାହା ହେଉଛି ବନ୍ଦେ ମାତରମ୍, ଯାହା କେବଳ ଶବ୍ଦ ନୁହେଁ ବରଂ ଏକ ଭାବନା, ଏକ ଚେତନା ଏବଂ ଜାତୀୟ ଜାଗରଣର ଅମର ମନ୍ତ୍ର। ମାତୃସ୍ନେହରେ ପରିପୂର୍ଣ୍ଣ ମାତୃଭୂମି ପ୍ରତି ଶ୍ରଦ୍ଧା ଏବଂ ଭକ୍ତିର ଅଦ୍ୱିତୀୟ ପରିପ୍ରକାଶ। ଆଉ ଆପଣମାନେ ଜାଣନ୍ତି, ଏବେ ଆମେ ପାଳନ କରୁଛୁ ସେହି ବନ୍ଦେ ମାତରମ୍ ସଙ୍ଗୀତର 150 ବର୍ଷର ପୂର୍ତ୍ତି ଉତ୍ସବ, ଯାହାକୁ ଅନ୍ୟ ଶବ୍ଦରେ କହିଲେ ହେବ ଭାରତୀୟ ଜାତୀୟ ଚେତନାର ଅନନ୍ୟ ଗୌରବ ଯାତ୍ରା। ଆଜି ଏହି ପରିପ୍ରେକ୍ଷୀରେ ଆମ କାର୍ଯ୍ୟକ୍ରମରେ ପ୍ରଚାର କରୁଛୁ ବିଶେଷ ମତାମତ ଭିତ୍ତିକ ରୂପକ ବନ୍ଦେ ମାତରମ୍, 150 ବର୍ଷର ଗୌରବମୟ ଯାତ୍ରା।

0: ଭଉଣୀ, ଦେଶ ଆମ ପାଇଁ ମାତୃସମ ମାତୃସ୍ପଦ, ଏଣୁ ତା'ର ବନ୍ଦନା ଆମର ଏକାନ୍ତ କାମ୍ୟ। ଆପଣ ଜାଣନ୍ତି, ସମ୍ପ୍ରତି ଆମେ ପାଳନ କରୁଛୁ ଆମର ଜାତୀୟ ଗୀତ ବନ୍ଦେ ମାତରମ୍ର 150 ବର୍ଷର ଗୌରବ ଯାତ୍ରା। ବନ୍ଦେ ମାତରମ୍ର ଅର୍ଥ ହେ ମାତୃଭୂମି ତୁମକୁ ପ୍ରଣାମ। ଏହି ଗୀତରେ ଭାରତମାତାକୁ ସୁଜଳା ସୁଫଳା ଶସ୍ୟ ଶ୍ୟାମଳ ରୂପରେ ଚିତ୍ରଣ କରାଯାଇଛି। ମାତୃଭୂମିକୁ ମା ଭାବରେ କଳ୍ପନା କରିବାର ଏହି ଭାବନା ପ୍ରତ୍ୟେକ ଭାରତୀୟଙ୍କ ହୃଦୟକୁ ଗଭୀର ଭାବରେ ସ୍ପର୍ଶ କରି ଆସିଛି, ଯାହା କେବଳ ଏକ ସଙ୍ଗୀତ ମାତ୍ର ନୁହେଁ, ବରଂ ମା ମାତୃକା ପ୍ରତି ଆମର ସମ୍ମାନ ଆଉ ଶ୍ରଦ୍ଧା ନିବେଦନ। ଏହି ଗୀତର ଶବ୍ଦରେ ଶବ୍ଦରେ ଅଛି ମାତୃଭୂମି ପାଇଁ, ମାଟିର ମମତା ପାଇଁ ଆମର ସମର୍ପିତ ଜାତୀୟତାବାଦୀ ଆବେଗ ଏବଂ ଏକ ସ୍ୱାଧୀନ ଦେଶର ସ୍ୱପ୍ନ। ବନ୍ଦେ ମାତରମ୍ କେବଳ ଏକ ଗୀତ ବୋଲି ନୁହେଁ, ବରଂ ଏକ ଡାକ। ଏହି ଗୀତ ଭାରତର ସ୍ୱାଧୀନତା ଆନ୍ଦୋଳନରେ ପ୍ରମୁଖ ପ୍ରେରଣାର ସ୍ୱର ଥିଲା, ଯାହା ଭାରତ ମାତା ପ୍ରତି ଶ୍ରଦ୍ଧା ଭକ୍ତିର ଅନୁଭବକୁ ପ୍ରଜ୍ୱଳିତ କରିଥିଲା, ମନରେ ଦେଶପ୍ରେମର ନୂତନ ଚେତନା ଜାଗ୍ରତ କରିଥିଲା। ପରାଧୀନତାର ଅନ୍ଧକାର ଭିତରେ ଏହା ଥିଲା ଆଲୋକର ଡାକ, ନିରାଶା ଭିତରେ ଆଶାର ଡାକ, ଭୟ ଭିତରେ ସାହସର ଡାକ, ଜାଗରଣର, ସଂଗ୍ରାମର ଆଉ ସ୍ୱାଧୀନତାର ଡାକ।
1: ମୁଁ ପ୍ରଶାନ୍ତ କୁମାର ପ୍ରଧାନ, ଅବସରପ୍ରାପ୍ତ ଇତିହାସର ଅଧ୍ୟାପକ। ଆଜିର 15 ଅଗଷ୍ଟ ସ୍ୱାଧୀନତା ଦିବସରେ ଆପଣମାନଙ୍କୁ ଅଭିନନ୍ଦନ ଜଣାଉଛି। ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟ, ଯିଏ ଜଣେ ବିଶିଷ୍ଟ ଲେଖକ ଥିଲେ, ଯାହାଙ୍କର ଉପନ୍ୟାସ ବହୁତ ପ୍ରସିଦ୍ଧ ଥିଲା ଆନନ୍ଦ ମଠ, 1882 ସେ ପ୍ରଥମେ ଆନନ୍ଦ ମଠ ବହିରେ ବନ୍ଦେ ମାତରମ୍ ଗୀତଟିକୁ ତାଥିରେ ସ୍ଥାନିତ କରିଥିଲେ। ବନ୍ଦେ ମାତରମ୍ ଗୀତ ସେ ଲେଖିଥିଲେ 1876 ଆଜକୁ ପ୍ରାୟ 150 ବର୍ଷ ତଳେ ତାକୁ ଲେଖିଥିଲେ। ତେଣୁ ଏ ବର୍ଷ ଆମେ ବନ୍ଦେ ମାତରମ୍ କବିତାର 150 ବର୍ଷ ପାଳନ କରୁଛୁ। 1950 ବନ୍ଦେ ମାତରମ୍କୁ ଜାତୀୟ ଗୀତ ହିସାବରେ ଗ୍ରହଣ କରାଯାଇଥିଲା, ଏବଂ ୟାକୁ ଯେତେବେଳେ ବଙ୍କିମ ଚନ୍ଦ୍ର ଲେଖିଥିଲେ, ଏହା ସଂସ୍କୃତ ଭାଷାକୁ ଆଧାର କରି ବେଙ୍ଗଲୀ ଭାଷା ମିଶିକି ଏହା ଲେଖାଯାଇଥିଲା, ଯାହାକୁ ଆମେ କହୁଛୁ ସାଂସ୍କ୍ରିଟାଇଜ୍ ବେଙ୍ଗଲୀ। ଏଭଳି ଭାବରେ ଲେଖାଯାଇଥିଲା ଏବଂ ଏହା ବହୁ ଶୀଘ୍ର ଲୋକପ୍ରିୟତା ହାସଲ କରିଥିଲା। ଏବଂ ଆମେ ଦେଖୁଛୁ ଯେ ଯେତେବେଳେ ଭାରତରେ ସ୍ୱାଧୀନତା ସଂଗ୍ରାମ ଆରମ୍ଭ ହେଲା ଏବଂ ଧୀରେ ଧୀରେ ଏହା ପୁରା ଜାତୀୟ ସଙ୍ଗୀତ ପରି ମାନ୍ୟତା ହାସଲ କଲା, ଏବଂ ଭାରତର ସମସ୍ତ ଲୋକ ଯେଉଁମାନେ ଜାତୀୟ ଆନ୍ଦୋଳନରେ ସାମିଲ ହେଇଥିଲେ, ଯେଉଁମାନେ ଶହୀଦ ହେଇଥିଲେ, ସମସ୍ତେ ଯୁଦ୍ଧ କଲା ପରି ଏହି ବନ୍ଦେ ମାତରମ୍ ସଙ୍ଗୀତକୁ ଗାନ କରୁଥିଲେ। ଯେତେବେଳେ ମହାତ୍ମା ଗାନ୍ଧୀଙ୍କର ଆନ୍ଦୋଳନ ଆରମ୍ଭ ହେଲା 1920 ପରେ, ସେତେବେଳେ ଭାରତ ବର୍ଷର ବିଭିନ୍ନ ଅଞ୍ଚଳର ସାଧାରଣ ଲୋକମାନେ ଯେତେବେଳେ ରାସ୍ତାରେ ଯାଉଥିଲେ ପ୍ରସେସନ କରି, ସେତେବେଳେ ସେମାନେ ମଧ୍ୟ ଏହି ବନ୍ଦେ ମାତରମ୍ ଗୀତକୁ

0: ବୁଲି ବୁଲିକି ଯାଉଥିଲେ। ବନ୍ଦେ ମାତରମ୍ ଗୀତ ଭାରତର ବହୁ ବୀର ପୁରୁଷ ସେମାନେ ବନ୍ଦେ ମାତରମ୍ ଗୀତ ଗାଇ ଗାଇ ହସି ହସି ଫାଶୀ କୁଣ୍ଠରେ ଝୁଲି ପଡିଥିଲେ। ଏ ଯୋଉ ଲେଖାଯାଇଥିଲା ଏ ବନ୍ଦେ ମାତରମ୍ ଗୀତଟି, ଏଇଟା 1870 ଯେତେବେଳେ ସନ୍ନ୍ୟାସୀ ବିଦ୍ରୋହ ହୋଇଥିଲା ବେଙ୍ଗଲରେ, ତାରି ସମୟରେ ଭାରତର ବିଭିନ୍ନ ସନ୍ନ୍ୟାସୀମାନେ ଇଂରେଜମାନଙ୍କ ବିରୁଦ୍ଧରେ ସଶସ୍ତ୍ର ବିପ୍ଳବ ଆରମ୍ଭ କରିଥିଲେ, ତାକୁ ଆଧାର କରିକି ଏହି ଗୀତଟି ଲେଖାଯାଇଥିଲା। ସେତେବେଳେ ଭାରତ ଥିଲା ଇଂରେଜମାନଙ୍କ ଅଧୀନରେ, ସେତେବେଳେ ଇଂରେଜମାନେ ଭାରତ ବର୍ଷର ଲୋକମାନଙ୍କୁ, ଭାରତ ବର୍ଷର ସ୍କୁଲର ପିଲାମାନଙ୍କୁ, କଲେଜର ପିଲାମାନଙ୍କୁ ବାଧ୍ୟ କରୁଥିଲେ ତାଙ୍କ ଦେଶର ଜାତୀୟ ସଙ୍ଗୀତ ଗାନ କରିବା ପାଇଁ। ତେଣୁ ସେତେବେଳେ ଭାରତ ବର୍ଷରେ ବିଶେଷ କରି ବଙ୍ଗଳାରେ ଏକ ଜାତୀୟତା ଭାବର ଉନ୍ମେଷ ହୋଇଥିଲା, ଏବଂ ସେଇ ଜାତୀୟତାବାଦର ଆଧାରରେ ବଙ୍କିମ ଚନ୍ଦ୍ର ଲେଖିଥିଲେ ବନ୍ଦେ ମାତରମ୍। ତାଙ୍କ ଧାରଣା ଥିଲା ଯେମିତି ଇଂରେଜମାନେ ତାଙ୍କ ସଙ୍ଗୀତ ଭାରତ ବର୍ଷ ଲୋକମାନଙ୍କୁ ବୋଲିବା ପାଇଁ ବାଧ୍ୟ କରୁଛନ୍ତି, ତାଙ୍କୁ ଚ୍ୟାଲେଞ୍ଜ ଦେବା ପାଇଁ କି ସେଇ ଗୀତକୁ ଚ୍ୟାଲେଞ୍ଜ ଦେବା ପାଇଁ କି ସେ କଣ କରିଥିଲେ ନା ବନ୍ଦେ ମାତରମ୍ ସଙ୍ଗୀତ ଲେଖିଥିଲେ। ବନ୍ଦେ ମାତରମ୍ ସଙ୍ଗୀତ ହଉଛି ଭାରତ ମାତାକୁ ବନ୍ଦନା କରିବା ବା ପ୍ରାର୍ଥନା କରିବା ବା ତାର ଜୟଗାନ କରିବା, ଏବଂ ଏ ଗୀତ ସେତେବେଳେ ଭାରତ ବର୍ଷର ଲୋକମାନଙ୍କ ଭିତରେ ଚମକ ଖେଳେଇ ଦେଇଥିଲା, ଏବଂ ଭାରତ ବର୍ଷର ଲୋକମାନଙ୍କ ମୁହଁରେ ଏ ଗୀତ ଏଭଳି ଲୋକପ୍ରିୟ ହେଇଯାଇଥିଲା, ଏହାକୁ ଇଂରେଜମାନେ ଶୁଣିଲେ ଚିଡୁଥିଲେ ଏବଂ ଯୋଉମାନେ ଗାନ କରୁଥିଲେ ସେମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର କରୁଥିଲେ। ଜାତୀୟ ଆନ୍ଦୋଳନ ବେଳେ ନୂତନ ଜାତୀୟତାବାଦୀ ରାଷ୍ଟ୍ର ସଙ୍ଗୀତର ମାନ୍ୟତା ପାଇଥିଲା ବନ୍ଦେ ମାତରମ୍। ପ୍ରଥମେ 1896 କଲିକତା ସେସନରେ ଯେତେବେଳେ କଂଗ୍ରେସର ଅଧିବେଶନ ହେଲା, ନିଜେ ରବୀନ୍ଦ୍ରନାଥ ଠାକୁର ଏ ସଙ୍ଗୀତ ଗାନ କରିଥିଲେ। 1901 ବି କଲିକତାରେ ଯେତେବେଳେ କଂଗ୍ରେସର ଅଧିବେଶନ ହେଇଥିଲା, ସେତେବେଳେ ଦକ୍ଷିଣ ଚରଣ ସେନ ବୋଲି ଆଉ ଜଣେ ବ୍ୟକ୍ତି ଏ ଗୀତ ଗାନ କରିଥିଲେ। 1905 ବନାରସର ଯେତେବେଳେ ହେଇଥିଲା କଂଗ୍ରେସର ଅଧିବେଶନ, ସେତେବେଳେ ସରଳା ଦେବୀ ଏ ଗୀତକୁ ଗାନ କରିଥିଲେ। 1907 ଆମେ ଜାଣିଛେ ଜର୍ମାନୀର ଷ୍ଟୁଟାଗଟରେ ଯେତେବେଳେ ବିକାଜି କାମା ପ୍ରଥମ ଜାତୀୟ ପତାକା ଉତ୍ତୋଳନ କରିଥିଲେ, ସେଇ ଜାତୀୟ ପତାକାରେ ଲେଖା ହେଇଥିଲା ବନ୍ଦେ ମାତରମ୍। ପରେ ଦେଖାଯାଇଛି ଯେ ବିଭିନ୍ନ ଆନ୍ଦୋଳନ ଏବଂ ମହାତ୍ମା ଗାନ୍ଧୀଙ୍କର ଯୋଉ ପରବର୍ତ୍ତୀ ଆନ୍ଦୋଳନ ଚାଲିଲା 1942 ପର୍ଯ୍ୟନ୍ତ, ସବୁ ସମୟରେ ଜାତୀୟ ସଙ୍ଗୀତ ଭାବରେ ବନ୍ଦେ ମାତରମ୍କୁ ଗ୍ରହଣ କରାଯାଇଛି। 1937 ସୁଭାଷ ଚନ୍ଦ୍ର ବୋଷ ସେ ରବୀନ୍ଦ୍ରନାଥ ଠାକୁରଙ୍କ ପରାମର୍ଶ କ୍ରମେ ବନ୍ଦେ ମାତରମ୍କୁ ଗ୍ରହଣ କରିଥିଲେ ଭାରତର ଜାତୀୟ ସଙ୍ଗୀତ ହିସାବରେ। ପରେ ଆମର ସମ୍ବିଧାନ ସଭା ଗଠନ କରାଗଲା 1946 ପରେ 24 ଜାନୁଆରୀ 1950 ବନ୍ଦେ ମାତରମ୍କୁ ଭାରତର ଜାତୀୟ ଗୀତ ଭାବରେ ଗ୍ରହଣ କରାଯାଇଥିଲା। ମହାତ୍ମା ଗାନ୍ଧୀ ମଧ୍ୟ ଗ୍ରହଣ କରିବା ପାଇଁ ପରାମର୍ଶ ଦେଇଥିଲେ ଏବଂ କହିଥିଲେ ଯେ ବନ୍ଦେ ମାତରମ୍ ଯେତେବେଳେ ପର୍ଯ୍ୟନ୍ତ ବୋଲା ହେଉଥିବ ସେତେବେଳେ ଭାରତ ମାତାର ସନ୍ତାନ ମାନଙ୍କ ମଧ୍ୟରେ ଜାତୀୟତାବାଦ, ଜାତୀୟ ପ୍ରେମ ବଞ୍ଚି ରହିଛି ବୋଲି ପ୍ରମାଣିତ ହେବ। ଏ ବର୍ଷ 2026 ଭାରତର ସରକାର ଗୋଟେ ନୂଆ ପଦକ୍ଷେପ ନେଲେ, ନ୍ୟାସନାଲ ସଙ୍ଗ ବା ଜାତୀୟ ଗୀତ ହିସାବରେ ବନ୍ଦେ ମାତରମ୍କୁ ବୋଲା ଯାଉଥିଲା, ତାହାକୁ ଯୋଉ ଜାତୀୟ ସଙ୍ଗୀତ ରହିଛି ଜନଗଣ ମନ ଅଧିନାୟକ, ତାହା ସହ ସମକକ୍ଷ କରିକି ଏ ଗୀତକୁ ଗ୍ରହଣ କରାଗଲା ଏବଂ 2 ପଦ ନ ରଖିକି ଏବେ ପୁରା ସମ୍ପୂର୍ଣ୍ଣ 6 ପଦ ବୋଲା ହବ ବୋଲିକି ଗ୍ରହଣ କରାଗଲା। ଆଉ ଆମେ ଜାଣିବା ଉଚିତ ଯେ ବନ୍ଦେ ମାତରମ୍ ସଙ୍ଗୀତ ହଉଛି ଆମ ଭାରତର ସ୍ୱାଧୀନତା ଆନ୍ଦୋଳନର ଜାତୀୟ ଗୀତ, ଏବଂ ଏହି ଗୀତ ଭାରତ ବର୍ଷର ଆବାଳ ବୃଦ୍ଧ ବନିତା ବାନର ସେନାଙ୍କଠୁ ଆରମ୍ଭ କରି ସ୍ୱାଧୀନତା ସଂଗ୍ରାମୀ ପର୍ଯ୍ୟନ୍ତ ସମସ୍ତଙ୍କ ଭିତରେ ଏହି ବନ୍ଦେ ମାତରମ୍ ସଙ୍ଗୀତ ନୂତନ ପ୍ରେରଣା ଏବଂ ଦେଶ ପାଇଁ କିଛି କରିଯିବା ପାଇଁ ଯୋଉ ଉଦ୍ଦୀପନା ତିଆରି କରୁଥିଲା, ସେଥିପାଇଁ ଆମେ ସମସ୍ତେ ବନ୍ଦେ ମାତରମ୍କୁ ସମ୍ମାନ ଦେବା ଏବଂ ଆମେ ପ୍ରକୃତ ଭାରତୀୟ ବୋଲିକି ନିଜକୁ ପ୍ରତିପାଦନ କରିବା।
1: ମୁଁ ଗାୟତ୍ରୀ ସରଫ ସ୍ୱାଧୀନତା ଦିବସ ଉପଲକ୍ଷେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଉଛି। ଆଜି ସାରା ଦେଶ ଆମର ଏକତା ତେଜରେ ତେଜମୟ। ସେ ତେଜକୁ ଆହୁରି ଟିକେ ଗଭୀର କରିବା ପାଇଁ ଏଇ ଗୌରବମୟ ଅଭିଯାନ ଘରେ ଘରେ ତ୍ରିରଙ୍ଗା। ଆମ ଜାତୀୟ ପତାକା ଖାଲି ସାଧାରଣ କପଡା ଖଣ୍ଡେ ନୁହେଁ, କି ସେଥିରେ ଥିବା 3ଟି ରଙ୍ଗ ଖାଲି ରଙ୍ଗର ସମାହାର ନୁହେଁ। 140 କୋଟି ଭାରତୀୟଙ୍କ ପରିଚୟ ଏଇ ଆମର ଗରିମାମୟ ପତାକା। ଏହାକୁ ଫରଫର ଉଡିବା ଦେଖିଲେ, ଥରେ ନମନ କରିଦେଲେ ମନପ୍ରାଣ ଶିହରିତ ହୁଏ ଅପୂର୍ବ ଦେଶ ପ୍ରେମରେ। ଏଥିରେ ଥିବା କେଶରୀ, ଶ୍ୱେତ ଓ ସବୁଜ ରଙ୍ଗ ମନ ଓ ହୃଦୟରେ ତ୍ୟାଗ ଓ ସାହସ ଭରେ। ସତ୍ୟ

0: ଶାନ୍ତିରେ ମନ୍ତ୍ରିତ କରେ ତଥା ଭାରତୀୟଙ୍କୁ ସମୃଦ୍ଧ କରେ। ଅଗଷ୍ଟ 9 ରୁ 17 ଅଗଷ୍ଟ ଯାଏ ଏ କ୍ରାନ୍ତି ଓ ଦୀପ୍ତିର ଯାତ୍ରା, ଏଥିରେ ଆସନ୍ତୁ ଆମେ ସମସ୍ତେ ସାମିଲ ହେବା, ଦେଶପ୍ରେମର ମଶାଲ ପ୍ରଜ୍ୱଳନ କରିବା ଆଉ ସ୍ୱାଧୀନତା ପାଇଁ ବଳିଦାନ ଦେଇଥିବା ଭାରତର ମହାନ ସଂଗ୍ରାମୀ ମାନଙ୍କୁ ସ୍ମରଣ କରିବା ସହ ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାର ଏହା ତ ଏକ ଅପୂର୍ବ ସୁଯୋଗ। ଏ ଅଭିଯାନକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବା ଆସନ୍ତୁ। ତା ସହିତ ଜନ୍ମଭୂମିର ବନ୍ଦନା କରି ବାର ବାର କହିବା ବନ୍ଦେ ମାତରମ୍, ବନ୍ଦେ ମାତରମ୍, ବନ୍ଦେ ମାତରମ୍।
1: ମୁଁ ନନ୍ଦିତା ମହାନ୍ତି, ଡାକ ବିଭାଗରେ କାର୍ଯ୍ୟ କରେ। ଚଳିତ ବର୍ଷ ଆମେ ଆମର ଜାତୀୟ ଗୀତ ବନ୍ଦେ ମାତରମ୍ର 150ତମ ବାର୍ଷିକ ଉତ୍ସବ ପାଳନ କରୁଛୁ। ବନ୍ଦେ ମାତରମ୍ ଆମ ଦେଶ ଭାରତର ଜାତୀୟ ଗୀତ ବା ନ୍ୟାସନାଲ ସଙ୍ଗ, ଏହାକୁ ରାଷ୍ଟ୍ରଗାନ ବୋଲି ମଧ୍ୟ କୁହାଯାଏ। ଏହାକୁ ବଙ୍ଗଳାର ମହାନ କବି ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟ ରଚନା କରିଥିଲେ। ବନ୍ଦେ ମାତରମ୍ର ଏହି 150ତମ ବାର୍ଷିକୀକୁ ସାରା ଦେଶରେ ବର୍ଷ ତମାମ ପାଳନ କରାଯିବାକୁ ସରକାରୀ ଭାବରେ ସ୍ଥିର କରାଯିବା ପରେ ଏହାକୁ ଭିନ୍ନ ଭିନ୍ନ ପ୍ରକାରେ ଦେଶ ସାରା ପାଳନ କରାଯାଉଛି। ଦେଶ ଆମର ମା, ଯେଉଁଠାରେ ଆମେ ଜନ୍ମ ନେଇଛୁ, ଯାହା ଉପରେ ପାଦ ଥାପି ଆମେ ଚାଲିବା ଶିଖିଛୁ, ଯାହାର ପାଣି ପବନ ଖାଦ୍ୟ ଆମ ଶରୀରର ଶୁଣିତ ଭାବରେ ଦୌଡୁଛି, ଯିଏ ଆମକୁ ସଦା ସ୍ନେହର ବଳୟ ମଧ୍ୟରେ କୋଳେଇ ନେଇଛି, ତାକୁ ବିଦେଶୀ ଶତ୍ରୁ ହାତରୁ ରକ୍ଷା କରିବା ଆମର ପରମ କର୍ତ୍ତବ୍ୟ। ସମୟ ଥିଲା ଯେତେବେଳେ ଆମର ସ୍ୱାଧୀନତା ସେନାନୀଙ୍କ ମଧ୍ୟରେ ଦେଶପ୍ରେମ, ଜାତିପ୍ରେମର ଭାବନାକୁ ଉଜାଗର କରିବା ପାଇଁ ଏହି ସଙ୍ଗୀତ ଗାନ କରାଯାଉଥିଲା। ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇ ଆମର ଯେଉଁ ମହାନ କ୍ରାନ୍ତିକାରୀମାନେ ନିଜର ଜୀବନଦାନ କରିବାକୁ ବି ପଛାଇ ନଥିଲେ, ଯେଉଁମାନଙ୍କୁ ବ୍ରିଟିଶମାନେ ବିଦ୍ରୋହୀ କହି ଫାଶୀଖୁଣ୍ଡରେ ଝୁଲେଇ ଦେଇଥିଲେ, ସେମାନେ ଏହି ଜାତୀୟ ଗୀତ ବନ୍ଦେ ମାତରମ୍କୁ ଗାନ କରି ଖୁସି ଖୁସିରେ ଫାଶୀଖୁଣ୍ଡରେ ଚଢ଼ି ଯାଇଥିଲେ। ସେମାନଙ୍କର ମୃତ୍ୟୁ ସମୟରେ ମଧ୍ୟ ସେମାନଙ୍କ ମୁହଁରେ ଥିଲା ବନ୍ଦେ ମାତରମ୍। ଏହା ଥିଲା ଏହି ଗୀତର ମହାତ୍ମ୍ୟ, ଏହି ଗୀତର ଶକ୍ତି। 2026 ମସିହାରେ ଜାତୀୟ ଅପମାନ ନିବାରଣ ଆଇନ ବା ପ୍ରିଭେନ୍ସନ୍ ଅଫ୍ ଇନସଲ୍ଟ ଟୁ ନ୍ୟାସନାଲ୍ ଅନର୍ ଆକ୍ଟ 1971ରେ କିଛି ପରିବର୍ତ୍ତନ କରାଯାଇଛି, ଯାହାଦ୍ୱାରା ଏବେ ସମସ୍ତ ସରକାରୀ ଓ ଆଧିକାରିକ ଉତ୍ସବରେ ଜାତୀୟ ସଙ୍ଗୀତ ପୂର୍ବରୁ ରାଷ୍ଟ୍ରଗାନ ଗାଇବା ବାଧ୍ୟତାମୂଳକ କରାଯାଇଛି। ଆଉ ଏହି ନିୟମ ଅନୁଯାୟୀ ଜାତୀୟ ସଙ୍ଗୀତ ପରି ଏହି ଗାନ ଚାଲିଥିବା ସମୟରେ ସମସ୍ତେ ଛିଡ଼ା ହୋଇ ଏହା ପ୍ରତି ସମ୍ମାନ ପ୍ରଦର୍ଶନ କରିବେ। ଆଉ ଏହି ପରିପ୍ରେକ୍ଷୀରେ ଡାକ ବିଭାଗ ମଧ୍ୟ ପଛରେ ନାହିଁ। ବନ୍ଦେ ମାତରମ୍ର 150ତମ ପୂର୍ତ୍ତିକୁ ପାଳନ କରିବା ପାଇଁ ଡାକ ବିଭାଗ ତରଫରୁ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ଦ୍ୱାରା 7 ନଭେମ୍ବର 2025 ଦିନ ଇନ୍ଦିରା ଗାନ୍ଧୀ ଇଣ୍ଡୋର ଷ୍ଟାଡିୟମ ନୂଆଦିଲ୍ଲୀରେ ଏକ ଫିଲାଟେଲିକ ଷ୍ଟାମ୍ପର ଅନାବରଣ କରାଯାଇଥିଲା, ଯାହାର ମୂଲ୍ୟ ଥିଲା 5 ଟଙ୍କା। ସମସ୍ତଙ୍କ ମଧ୍ୟରେ ଦେଶପ୍ରେମର ଭାବ ଜାଗ୍ରତ କରିବା ପାଇଁ ସରକାରୀ ସ୍ତରରେ 2022 ମସିହାରେ ହର୍ ଘର୍ ତିରଙ୍ଗା ବା ଘରେ ଘରେ ତିରଙ୍ଗା ଅଭିଯାନ ଆରମ୍ଭ କରାଯାଇଥିଲା, ଯାହାଦ୍ୱାରା ସମସ୍ତେ ନିଜ ନିଜ ଘରେ, କାର୍ଯ୍ୟସ୍ଥଳୀରେ, ଦୋକାନମାନଙ୍କରେ ମଧ୍ୟ ତିରଙ୍ଗା ପତାକା ଲଗାଇ ପାରିବେ ଓ ସ୍ୱାଧୀନତା ଦିବସକୁ ଘରେ ଘରେ ଏକ ଉତ୍ସବ ଭାବରେ ପାଳନ କରାଯାଇପାରିବ। ଏହି ଦିନ ଆମେ ମନେ ପକାଇବା ଆମର ସେହି ପୂର୍ବସୂରୀମାନଙ୍କୁ, ଯାହାଙ୍କର ତ୍ୟାଗ ଦ୍ୱାରା ଆମେମାନେ ଏହି ସ୍ୱାଧୀନତାର ଜୀବନ ବଞ୍ଚୁଛୁ। ଆଜି ହର୍ ଘର୍ ତିରଙ୍ଗା ଅଭିଯାନ ଆମ ସମସ୍ତଙ୍କୁ ଦେଶମାତୃକାର ସେବାରେ ବ୍ରତୀ ହେବାକୁ ଏକ ବଳିଷ୍ଠ ପଦକ୍ଷେପ। ଘରେ ଘରେ ତିରଙ୍ଗା ପତାକା ଉଡିବା ଦ୍ୱାରା ଆମେ ସମସ୍ତେ ଯେ ଭାରତୀୟ ଆଉ ଏହା ହିଁ ଆମର ଏକମାତ୍ର ପରିଚୟ, ଏହି ଭାବନାର ଉଦ୍ରେକ ହୋଇଥାଏ ଆମ ଭିତରେ, ଯାହା ଆମକୁ ଏକ ସୂତ୍ରରେ ବାନ୍ଧି ରଖିବାକୁ ଯଥେଷ୍ଟ। ଆସନ୍ତୁ ଆମେ ସମସ୍ତେ ମିଳିମିଶି ସ୍ୱାଧୀନତା ଦିବସକୁ ଆନନ୍ଦ ଓ ଉଦ୍ଦୀପନାର ସହ ପାଳନ କରିବା ଓ ପଣ କରିବା ଯେ ଆମେ ସମସ୍ତେ ଆମର ସମସ୍ତ ଶକ୍ତି ଦେଇ ଆମ ଦେଶର ଟେକ ରଖିବା ଓ ଏହାର ଅସ୍ମିତାର ରକ୍ଷା କରିବା।
2: ଭଉଣୀ, ଆମେ ଜାଣିଛୁ ସ୍ୱାଧୀନତାର ଅର୍ଥ କେବଳ ବିଦେଶୀ ଶାସନରୁ ମୁକ୍ତି ନୁହେଁ, ବରଂ ଏହା ସ୍ୱରାଜ ବା ନିଜ ଦ୍ୱାରା ନିଜର ଶାସନକୁ ବୁଝାଇଥାଏ। ନିଜ ଚିନ୍ତା ଭାବନାକୁ ସ୍ୱାଧୀନ ଭାବରେ ବ୍ୟକ୍ତ କରିବାର, ଦେଶ ପ୍ରତି, ସମାଜ ପ୍ରତି ନିଜର କର୍ତ୍ତବ୍ୟ ଏବଂ ଦାୟିତ୍ୱ ପ୍ରତି ଯତ୍ନବାନ ହେବାର, ସବୁବେଳେ ଦେଶର ମଙ୍ଗଳକୁ, ସ୍ୱାର୍ଥକୁ ନିଜ ସ୍ୱାର୍ଥଠାରୁ ଉପରେ ରଖିବା ହେଉଛି ସ୍ୱାଧୀନତାର ପ୍ରକୃତ ଅର୍ଥ। ଆଜି ଆମେ ଏକ ସ୍ୱାଧୀନ ଦେଶର ନାଗରିକ, ନିଜର ମତବ୍ୟକ୍ତ କରିବାର ଅଧିକାର, ପ୍ରତିନିଧି ବାଛିବାର ତଥା ନିଜ ଭବିଷ୍ୟତ ଗଢ଼ିବାର ସୁଯୋଗ ଆଜି ଆମ ହାତରେ। କିନ୍ତୁ ଆମେ ଏକଥା ଭୁଲିଗଲେ ହେବ ନାହିଁ ଯେ ଏହି ଅଧିକାର ସବୁ ସହିତ ଜଡ଼ିତ ଅଛି ଆମର କର୍ତ୍ତବ୍ୟ ମଧ୍ୟ। ଯେଉଁ ସ୍ୱାଧୀନତା ସଂଗ୍ରାମୀମାନେ ନିଜ ଜୀବନ ଉତ୍ସର୍ଗ ପୂର୍ବକ ଆମ ପାଇଁ ସ୍ୱାଧୀନ ଆକାଶ

0: ଗୋଟିଏ ଭେଟି ଦେଇଛନ୍ତି, ସେମାନଙ୍କର ସ୍ୱପ୍ନର ଭାରତ କେବଳ ଏକ ଶକ୍ତିଶାଳୀ ଦେଶ ନୁହେଁ, ବରଂ ନ୍ୟାୟପୂର୍ଣ୍ଣ ମାନବବାଦର ଦେଶ, ଯେଉଁଠି ଜଣେ ବ୍ୟକ୍ତିଙ୍କର ପରିଚୟ ତା'ର ଧନ, ଜାତି, ଧର୍ମ ଅବା ପ୍ରତିପତ୍ତି ଆଧାରରେ ନିର୍ଣ୍ଣୟ ହୁଏ ନାହିଁ, ବରଂ ଗୋଟିଏ ତ୍ରିରଙ୍ଗା ପତାକା ତଳେ ଆମେ ସଭିଏଁ ସମାନ, ସେହି ଗୋଟିଏ ଦେଶ ଯାହାର ନାଁ ଭାରତବର୍ଷ ତାହାରି ନାଗରିକ ଭାବରେ ହିଁ ନିର୍ଣ୍ଣୟ ହୁଏ, ପରିଚିତ ହୁଏ।
1: ମୁଁ ବିରଜା ଦେବୀ ବାରିପଦାରୁ କହୁଛି, ସମାଜସେବୀ ଜଣେ। ମୁଁ ସର୍ବୋଦୟର କାର୍ଯ୍ୟକ୍ରମ କରେ। ଆମ ଦେଶ ସ୍ୱାଧୀନତା ପାଇଲା, ଯାହାର ଯଥାର୍ଥ ଅର୍ଥ ହେଉଛି ପୃଥିବୀରେ ଭାରତ ନାମକ ଭୂଖଣ୍ଡର ସୀମାରେଖା ଭିତରେ ଯେଉଁମାନେ ରହିଲେ ସେମାନେ କେଉଁ ରାଜତନ୍ତ୍ର କିମ୍ବା ଶାସନତନ୍ତ୍ର ତଳେ ନାହାନ୍ତି। ବିଶ୍ୱର ସମସ୍ତ ତଥାକଥିତ ଦେଶମାନଙ୍କରେ ସ୍ୱାଧୀନତାର ପରିଭାଷା କହିଲେ ଭୁଲ ହେବ। ଆମେ ପିଲାଦିନେ ଛୋଟ ଛୋଟ ପତାକା ଧରି ଲମ୍ବା ଧାଡ଼ିରେ ଗାଉଥିଲୁ, ଆମେ ଚଳାଉଛୁ ନା ଆମରି, ଆମରି ନାଁର ଆମେ ନାଉଛୁ। ଆମ ଦେଶ ହିଂସା, ଆତଙ୍କ, ଯୁଦ୍ଧ, ରକ୍ତପାତରେ ସ୍ୱାଧୀନତା ହାସଲ କରିନଥିଲା, ବରଂ ଅହିଂସା, ଶାନ୍ତି ଓ ମୈତ୍ରୀର ଭାବଧାରାରେ ଆମେ ସ୍ୱାଧୀନତା ହାସଲ କରିଥିଲୁ, ଯାହା ପୃଥିବୀ ନିମନ୍ତେ ଆଜି ପର୍ଯ୍ୟନ୍ତ ଏକ ବିରଳ ଉଦାହରଣ। ଏହି ଭୂଖଣ୍ଡର ଅନେକ କୃତବୀର ଜନତା ଏହି ଧାରାରେ ସାମିଲ ହୋଇଗଲେ ଏବଂ ସେମାନେ ଏକ ସୌହାର୍ଦ୍ଦପୂର୍ଣ୍ଣ ସକାଳର ଆମନ୍ତ୍ରଣ ମନ୍ତ୍ର ନୀରବ ରଖି ଚାଲିଲେ। ସେହି ମର୍ମରେ ରବୀନ୍ଦ୍ରନାଥ କହିଲେ, ହେମର ଚିର ପୁଣ୍ୟ ତୀର୍ଥ ଜାଗରେ ଧୀରେ ଏହି ଭାରତର ମହାମାନବେର ସାଗର ତୀରେ। ଅନେକ ଜୀବନ, ଅନେକ ସମ୍ଭାବନା ଏହି ଅହିଂସକ କ୍ରାନ୍ତିର ମାର୍ଗରେ ଝଡି ପଡିଲା। ଆମେମାନେ ତାକୁ ଆଜି ଯାଏ ସାଇତି ରଖିଛୁ, ଆଉ ଇତିହାସ ବି। ଆମର ମନ୍ତ୍ର ଅହିଂସା ମନ୍ତ୍ର, ଆମର ପଥ ଶାନ୍ତି ପଥ, ଆମର ଜାତି ମାନବ ଜାତି, ଆମର ଧର୍ମ ମାନବ ଧର୍ମ, ଆଉ ଆମର ଲକ୍ଷ୍ୟ କେବଳ ବିଶ୍ୱ ଶାନ୍ତି। ଆଜି ମାନବ ସଭ୍ୟତା ଭିତରେ ଯୋଉଠି ହିଂସା ପ୍ରଣୀତ ଆକ୍ରୋଶରେ ନିରୀହଟିଏ ଛଟପଟ ହୁଏ ବା ଆହତ ହୁଏ, ସେଠି ଜଣେ ଭାରତୀୟ ସବୁଠୁ ବେଶୀ କଷ୍ଟ ପାଏ। କାହିଁକି ଜାଣନ୍ତି? ଆମେ ସେ ସଂସ୍କାରର ଲିନିଆନ ଅଗ୍ନିଶିଖା ଦେଇ ଆଗେଇଛୁ। ଆମ ସଂସ୍କୃତିର ଉଦ୍ଘୋଷ ଏବେ ବି କହେ, ବସୁଧୈବ କୁଟୁମ୍ବକମ୍। ଆମ ଶାନ୍ତି ଶୈଶବରୁ ବାର୍ଦ୍ଧକ୍ୟ ଯାଏ ଶିକ୍ଷା ଦେଇଛି, ମାତା ଭୂମି ପୁତ୍ର ଅହଂ ପୃଥିବ୍ୟା। ଆମେ ଯାହା ଆଜକୁ ଏକ ଶତାବ୍ଦୀ ତଳେ ଭାବିଥିଲୁ ଏବଂ ଆମର ମହାମନିଷୀ ମାନେ ଯେଉଁ ବିଚାରକୁ ବିଞ୍ଚି ବିଞ୍ଚି ବୁଲୁଥିଲେ, ସେହି ଦିଗରେ ବିଶ୍ୱ ସଭ୍ୟତା ଧାବମାନ। ସେ ସୁକ୍ତି ଥିଲା, ଯସ୍ୟ ଭବତି ବିଶ୍ୱ ଏକ ନିଡମ୍। ଆମ ବିଚାର ଏତେ ପରିବ୍ୟାପ୍ତ ଥିଲା ଯେ ଯାହା ଏକ ନିଷ୍କଣ୍ଟକ ସ୍ୱତନ୍ତ୍ରତାକୁ ନିର୍ବିବାଦର ଧରାପୃଷ୍ଠକୁ ଓହ୍ଲାଇ ଆଣିବାକୁ କ୍ଷମ ହୋଇଥିଲା। ଆକାଶର ଛାତ ତଳେ, ମାଟିର ସେଜ ଉପରେ ଖାଇ ପିଇ ବଞ୍ଚି ବଢି ବୁଲୁଥିବା କୀଟ ଠାରୁ ନୀଳତିମି ପର୍ଯ୍ୟନ୍ତ ସମସ୍ତଙ୍କର ଜୟ ହେଉ। ଆଜି ଆମେ କୃଷି କ୍ଷେତ୍ରରେ ଶିକ୍ଷା, ଦୀକ୍ଷା, ଜ୍ଞାନ, ଶିଳ୍ପ ପ୍ରଭୃତି କ୍ଷେତ୍ରରେ ପ୍ରଭୁତ ଉନ୍ନତି କରିଛୁ। ଉନବିଂଶ ଶତାବ୍ଦୀ ଚାଳିଶ ଦଶକରେ ଯେଉଁ ସ୍ୱାଧୀନତା ଆମେ ଅକ୍ତିଆର କରିଥିଲୁ, ତାର ପରିଭାଷାର ପରିବର୍ତ୍ତନ ଘଟିଛି। ମାତ୍ର ଆମର ସେଇ ଧାରା ବା ପ୍ରକ୍ରିୟାରେ ଆମେ ଏହାକୁ ହାସଲ କରିଥିଲୁ, ସେ ପ୍ରକ୍ରିୟା ଅଧୁନା ଅଧିକ ଅଧିକ ପ୍ରଯୁଜ୍ୟ ହୋଇ ଚାଲିଛି, ଏହା ସମସ୍ତେ ଅନୁଭବ କଲେଣି। ତେଣୁ ମାନବ ସଭ୍ୟତାର ପ୍ରକୃତ ଓ ପ୍ରକୃଷ୍ଟ ସ୍ୱାଧୀନତା ମିଳିନେଇ ଏହା ଆମ ସ୍ୱାଧୀନତାକୁ ଚରମ ଓ ପରମ ଫଳସ୍ପର୍ଶ କରିବ। ସେଇଥିପାଇଁ ସବୁବେଳେ ଆମେ ଚିନ୍ତା କରୁ ଯେ ଭାରତର ଜୟ ହେଉ, ତା ସହିତ ପୃଥିବୀର ଜୟ ହେଉ, ଏବଂ ଆମେ ସମସ୍ତେ ସମସ୍ତଙ୍କ ସହିତ ବନ୍ଧୁତ୍ୱ ଭାବରେ, ପ୍ରୀତିପୂର୍ଣ୍ଣ ଭାବରେ ବଞ୍ଚିପାରୁ, ରହିପାରୁ ଏବଂ ପ୍ରତ୍ୟେକଙ୍କ ସହିତ ଶ୍ରଦ୍ଧାରେ ମିଶିପାରୁ, ସମସ୍ତଙ୍କ ସହିତ ବନ୍ଧୁତ୍ୱ ସ୍ଥାପନ କରୁ, ଏହି କାମନା ଆଜି ଏହି ସ୍ୱାଧୀନ ଭାରତରେ ଆମର ଚିନ୍ତା। ଯେଉଁମାନେ ସ୍ୱାଧୀନ ଭାରତର ପୂର୍ବରୁ ବା ପରେ ପରେ ଜନ୍ମ ହୋଇଛନ୍ତି, ସେମାନଙ୍କ ଭିତରେ କେବଳ ସ୍ୱାଧୀନତା କିଭଳି ସମ୍ପୂର୍ଣ୍ଣ ଭାବରେ ମଣିଷର ମାନସିକ ସ୍ତରକୁ ଉନ୍ନତ କରିପାରିବ, ଆମେ ସେଇ ଚିନ୍ତାରେ ରହିଛୁ। ଜୟ ଜଗତ, ଜୟ ଭାରତ, ଜୟ ଉତ୍କଳ ଜନନୀ।
2: ମୁଁ ଅନ୍ନପୂର୍ଣ୍ଣା ନାୟକ, ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଶ୍ରୀଯୁକ୍ତ ପୁରୁଷୋତ୍ତମ ନାୟକ ଏବଂ ଶ୍ରୀମତୀ ଭୀରାମଣି ଦେବୀଙ୍କ ଝିଅ। ମୋ ବାପା ଓଡ଼ିଶା ସ୍ୱାଧୀନତା ସଂଗ୍ରାମୀ ପରିଷଦର ସଭାପତି ଏବଂ ସର୍ବଭାରତୀୟ ସ୍ୱାଧୀନତା ସଂଗ୍ରାମୀ ପରିଷଦର ଉପସଭାପତି ଥିଲେ। ବାପା ସମାଜର ଉନ୍ନତି ଲାଗି ଅନେକ ଚେଷ୍ଟା କରିଛନ୍ତି। 104 ବର୍ଷର ଜୀବନକାଳର ଶେଷ ପର୍ଯ୍ୟନ୍ତ ମଧ୍ୟ ସ୍ୱାଧୀନତା ସଂଗ୍ରାମୀମାନଙ୍କର ଉତ୍ତରୋତ୍ତର ଉନ୍ନତି ଲାଗି ସଂଗ୍ରାମ ଜାରି ରଖିଥିଲେ। ସ୍ୱାଧୀନତା ସଂଗ୍ରାମୀମାନଙ୍କ ମନୋବଳ ଯେ କେତେ, ଏଇଥିରୁ ଜଣାପଡ଼ୁ। ଛୋଟବେଳୁ ତାଙ୍କ ପାଖରୁ ସ୍ୱାଧୀନତା ସଂଗ୍ରାମ ସମୟର ଲୋମଟାଙ୍କର ସଂଘର୍ଷର କାହାଣୀ ବହୁତ ଶୁଣିଛୁ। ଜେଲ ଭିତରେ ସେମାନେ ଯେଉଁ କଷ୍ଟକର ଜୀବନ କାଟିଛନ୍ତି ତାହା ଆମ କଳ୍ପନା ବାହାରେ। ମୋ ବୋଉକୁ ବି ତାଙ୍କ ସହ ତାଳ ଦେଇ ସ୍ୱାଧୀନତା ସଂଗ୍ରାମ ଲାଗି ଅନେକ ସହଯୋଗ ଦେଇଛି। ଆଜିର ସ୍ୱାଧୀନତା ଦିବସ ଅବସରରେ ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ତ୍ୟାଗକୁ ମନେ ରଖିବା ଉଚିତ ଏବଂ ସେଇ କଷ୍ଟଲବ୍ଧ ସ୍ୱାଧୀନତାର

0: ଭିତରେ ସଠିକ ପତଳାୟନ ହୋଇପାରିବ ସେଥିଲାଗି ସମସ୍ତେ ଚେଷ୍ଟା କରିବା ଉଚିତ।
1: ଭଉଣୀ, ଆଜି ସ୍ୱାଧୀନତା ଅଖଣ୍ଡତା ସମ୍ପର୍କରେ କଥା ହେବା ବେଳେ ଗୋଟିଏ କଥା ମନକୁ ଆସେ ଯେ ଦେଶକୁ ଭଲ ପାଇବାର କଥା କହିବା, ଏହି ସମ୍ବନ୍ଧିତ ବିଷୟଗୁଡ଼ିକ ସମ୍ପର୍କରେ ଆଲୋଚନା କରିବା କ'ଣ ଆମ ଦେଶପ୍ରେମର ଅର୍ଥ? ବରଂ ଇଏ ଏମିତି ଗୋଟିଏ ସମୟ ଯେତେବେଳେ ଆମେ ଆମ ନିଜକୁ ପ୍ରଶ୍ନ କରିବା ଆବଶ୍ୟକ ଯେ ଗୋଟିଏ ସ୍ୱାଧୀନ ଦେଶର ନାଗରିକ ଭାବରେ ଆମେ ସେହି ସ୍ୱାଧୀନତାର ମୂଲ୍ୟକୁ କେତେ ବୁଝିଛୁ, ତାହାକୁ କେତେ ଗୁରୁତ୍ୱ ଦେଉଛୁ, ଦେଶ ପ୍ରତି ନିଜର ଦାୟିତ୍ୱକୁ କେତେ ଠିକ୍ ଭାବରେ ପାଳନ କରୁଛୁ। କାରଣ ବହୁ ଲୁହ ଲହୁର ପ୍ରତିଦାନରେ ଆମକୁ ମିଳିଥିବା ଏହି ସ୍ୱାଧୀନତା ଅମୂଲ୍ୟ, ଏହାର ସୁରକ୍ଷା ଆମ ସମସ୍ତଙ୍କର ଦାୟିତ୍ୱ।

ସ୍ୱାଧୀନତା ଗୋଟିଏ ଅନନ୍ୟ ଅନୁଭବ, ଅନନ୍ୟ ପ୍ରତିଭୂ, ଯାହାକୁ ଆଗାମୀ ପିଢ଼ି ପରେ ପିଢ଼ି ଅକ୍ଷୁର୍ଣ୍ଣ କରି ରଖିବାକୁ ହେବ। ଆମ ପୂର୍ବଜମାନେ ଆମକୁ ଯେଉଁ ସ୍ୱାଧୀନତା ଦେଇଯାଇଛନ୍ତି ତାହାକୁ ସମ୍ମାନ ଜଣାଇବାକୁ ପଡ଼ିବ। ତ୍ରିରଙ୍ଗା ପତାକା ତଳେ ଛିଡ଼ା ହୋଇ ପ୍ରତିଜ୍ଞା କରିବାକୁ ହେବ, ଏମିତି ଏକ ଶ୍ରୀମୟ ଭୂଖଣ୍ଡର ଯେଉଁଠି ମଣିଷ ମଣିଷକୁ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମ୍ମାନ କରିବ, ଯେଉଁଠି ଭିନ୍ନତା ଭିତରେ ଏକତା ରହିବ, ଯେଉଁଠି ଦେଶପ୍ରେମ କେବଳ ସ୍ଲୋଗାନରେ ନୁହେଁ ପରସ୍କର ମଧ୍ୟରେ ସୌହାର୍ଦ୍ଦ୍ୟ ଭାତୃଭାବ ସ୍ଥାପନର ଭାବନା ପ୍ରକୃତ ଅର୍ଥରେ କାମରେ ପ୍ରକାଶ ପାଇବ। କେବଳ ରାଜନୈତିକ ସ୍ୱାଧୀନତା ବୋଲି ନୁହେଁ, ବରଂ ଭୟ ଅଶିକ୍ଷା ଦାରିଦ୍ର୍ୟ ତଥା ଅନ୍ୟାୟ ଆଉ ଅସମାନତାର ମୁକ୍ତିପୂର୍ବକ ଲେଖା ହେବ ସ୍ୱାଧୀନତାର ସ୍ୱରଲିପି। ଆସନ୍ତୁ ଆଜିର ଏହି ପବିତ୍ର ସ୍ୱାଧୀନତା ଦିବସ ଅବସରରେ ସଂକଳ୍ପବଦ୍ଧ ହେବା ମା ମାତୃକାର ଉନ୍ନତି ଏବଂ ବିକାଶ ପାଇଁ ବନ୍ଦେ ମାତରମ୍ର ପ୍ରତିଟି ଶବ୍ଦକୁ ଦେଶାତ୍ମବୋଧର ପବିତ୍ର ଆବେଗ ସହ ପ୍ରାଣୀ ପ୍ରାଣୀ ଅନୁଭବ କରିବା। 150 ବର୍ଷ ଧରି ବନ୍ଦେ ମାତରମ୍ ପ୍ରତ୍ୟେକ ଭାରତୀୟଙ୍କର ହୃଦୟରେ ଏକ ଅମର ସ୍ୱର ଭାବରେ ଗୁଞ୍ଜରିତ ହୋଇଆସୁଛି। ଏହା ସ୍ୱାଧୀନତା ସଂଗ୍ରାମରେ ସାହସର ମନ୍ତ୍ର ଥିଲା ଏବଂ ଆଜି ଏହା ଜାତୀୟ ଏକତା ଆଉ ଦେଶପ୍ରେମର ପ୍ରତୀକ। ସମୟ ବଦଳିଛି, ପିଢ଼ି ବଦଳିଛି, ଭାରତର ରୂପ ବଦଳିଛି, କିନ୍ତୁ ମାତୃଭୂମି ପ୍ରତି ଭଲ ପାଇବାର ସେହି ଭାବନା ଆଦୌ ବଦଳି ନାହିଁ। ଆସନ୍ତୁ ଏହି 150 ବର୍ଷର ଗୌରବମୟ ଐତିହ୍ୟକୁ ହୃଦୟରେ ଧାରଣ କରି ଏକ ଶକ୍ତିଶାଳୀ, ସମୃଦ୍ଧ, ଶାନ୍ତିପୂର୍ଣ୍ଣ ଏବଂ ଏକତାବଦ୍ଧ ଭାରତ ଗଠନର ସଂକଳ୍ପ ନେବା ଆଉ ଗର୍ବରେ କହିବା ବନ୍ଦେ ମାତରମ୍।

0: ସ୍ୱାଧୀନତା ଦିବସ ଉପଲକ୍ଷେ ଶୁଣିଥିଲେ ଆମର ବିଶେଷ ଉପସ୍ଥାପନା ମତାମତ ଭିତ୍ତିକ ରୂପକ ବନ୍ଦେ ମାତରମ୍ 150 ବର୍ଷର ଗୌରବମୟ ଯାତ୍ରା। ତେବେ ଭୁଣି ଆଜି ତ ସମୟ ହୋଇଯାଇଛି। ଆମର ଆଜିର କାର୍ଯ୍ୟକ୍ରମ ଆପଣମାନଙ୍କୁ କେମିତି ଲାଗିଲା ଆମକୁ ଚିଠିଖଣ୍ଡେ ଲେଖି ମତାମତ ନିହାତି ଜଣେ ବୋଲି ଅନୁରୋଧ କରୁଛୁ। ଆମର ଠିକଣା ତ ଆପଣମାନଙ୍କୁ ଜଣା, ତଥାପି ଆଉଥରେ କହି ରଖୁଛୁ, ନାରୀମହଲ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ ପିନ୍ 753001। ଉଲ୍ଲାସ ମୁଖର ସ୍ୱାଧୀନତା ଦିବସ ଉପଲକ୍ଷେ ଆପଣ ସମସ୍ତଙ୍କୁ ପୁଣି ଥରେ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଶୁଭକାମନା ଜଣାଇ ଆଜିର କାର୍ଯ୍ୟକ୍ରମରୁ ମୁଁ ଆପଣଙ୍କର ଉପସ୍ଥାପିକା ସ୍ୱାଗତିକା ସ୍ୱାଇଁ ଏଇଠୁ ବିଦାୟ ନେଇ ରହୁଛି। ନମସ୍କାର।
1: ଶୁଣୁଥିଲେ ନାରୀମହଲ, ପ୍ରଯୋଜନା କରିଥିଲେ ପ୍ରଜ୍ଞା ପାରମିତା ସାହୁ।

0: ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ।
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ସୁଚିସ୍ମିତା ସାହୁ। ମୁଖ୍ୟ ସମ୍ବାଦ, ଦେଶ ଆଜି ପାଳନ କରୁଛି 80ତମ ସ୍ୱାଧୀନତା ଦିବସ। ଲାଲକିଲ୍ଲାରୁ ଦେଶବାସୀଙ୍କୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ। ସପ୍ତଧାରା ନାମକ 7ଟି ଶକ୍ତି ଧାରା ଉପରେ ଦେଲେ ଗୁରୁତ୍ୱ। କୃତ୍ରିମ ବୁଦ୍ଧିମତା କ୍ଷେତ୍ରରେ 1 କୋଟି ଯୁବଗୋଷ୍ଠୀଙ୍କୁ ପ୍ରଦାନ କରାଯିବ ତାଲିମ। ଆମେରିକାର ବୈଦେଶିକ ମନ୍ତ୍ରୀଙ୍କ ସମେତ ବିଭିନ୍ନ ଦେଶ ଭାରତକୁ ଜଣାଇଲେ ଶୁଭେଚ୍ଛା। ଇଣ୍ଡୋନେସିଆ ଭୂକମ୍ପରେ 20 ଜଣଙ୍କର ମୃତ୍ୟୁ ଏବଂ ଶ୍ରୀଲଙ୍କାର ଗଲ୍ ଷ୍ଟାଡିୟମ୍ରେ ଜାରି ରହିଛି ଭାରତ ଶ୍ରୀଲଙ୍କା ପ୍ରଥମ ଟେଷ୍ଟ ମ୍ୟାଚ୍। ଦେଶ ଆଜି ଉତ୍ସାହ ଉଦ୍ଦୀପନାର ସହ 80ତମ ସ୍ୱାଧୀନତା ଦିବସ ପାଳନ କରୁଛି। ଏହି ଅବସରରେ ଦିଲ୍ଲୀର ଐତିହାସିକ ଲାଲକିଲ୍ଲାରେ ଆୟୋଜିତ ଜାତୀୟ ସ୍ତରୀୟ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ପତାକା ଉତ୍ତୋଳନ କରିବା ସହିତ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଭାରତୀୟ ବାୟୁସେନାର 2ଟି MI-17 ହେଲିକପ୍ଟର ଦ୍ୱାରା ଆୟୋଜନ ସ୍ଥଳରେ ପୁଷ୍ପବୃଷ୍ଟି କରାଯିବା ପରେ ଜାତୀୟ ପତାକା ଉତ୍ତୋଳନ ସହିତ 21 ତୋପସଲାମୀର ପ୍ରଦର୍ଶନ କରାଯାଇଛି। ଚଳିତ ବର୍ଷ ପ୍ରଥମଥର ଲାଗି ଲାଲକିଲ୍ଲାରେ ଜାତୀୟ ଗୀତ ବନ୍ଦେ ମାତରମ୍ ଗାନ କରାଯାଇଛି। ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର କ୍ୟାଡେଟ୍ ଏବଂ ମାଇଁ ଭାରତର ସ୍ୱେଚ୍ଛାସେବୀଙ୍କ ଦ୍ୱାରା ବନ୍ଦେ ମାତରମ୍ ଗାନ ପରେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା। ଦେଶବାସୀଙ୍କୁ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି 2047 ସୁଦ୍ଧା ବିକଶିତ ଭାରତ ଗଠନ ଲାଗି ବଡ଼ ସ୍ୱପ୍ନ ଦେଖିବା ସହିତ ସଂକଳ୍ପ ନେବାକୁ ଆହ୍ୱାନ ଦେଇଛନ୍ତି। ଏଥିଲାଗି ଦେଶର ସାମର୍ଥ୍ୟକୁ ସଶକ୍ତ କରିବା ଉପରେ ଶ୍ରୀ ମୋଦି ଗୁରୁତ୍ୱ ଦେଇ କହିଛନ୍ତି, ବିଗତ 12 ବର୍ଷ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ସରକାର ଅନେକ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି।
2: ଆଜ ଭାରତ ଏକ ବହୁତ ବଡ଼ ସପନା ଦେଖା ଔର ୱୋ ସପନା ହେ ଜବ ଆଜାଦି କେ 100 ସାଲ ହୋଗେ 2047 ମେ ହମ ବିକଶିତ ଭାରତ ବନା କେ ରହେଙ୍ଗେ 140 କରୋଡ଼ ଦେଶବାସୀଓ କେ ପୁରୁଷାର୍ଥ ଇସ ଲକ୍ଷ୍ୟ କୋ ହମେ ହାସିଲ କରନା ଔର ଜବ ଦୁନିଆ କି ସବସେ ବଡ଼ି ଆବାଦି ବାଲା ଦେଶ ବିକଶିତ ହୋନେ କା ସଂକଳ୍ପ ଲେତା ହେ ତୋ ୟେ ଦୁନିଆ କି ନଜରୋ ମେ ଭି ହମାରେ ସାହସ କା ପରିଚାୟକ ବନ ଜାତା ହେ।
1: ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, କୋଭିଡ୍ ମହାମାରୀ ଓ ପଶ୍ଚିମ ଏସିଆ ବିବାଦ ଭଳି ସଙ୍କଟ ସମୟରେ ଦେଶରେ ଟିକା, ଇନ୍ଧନ ଓ ସାର ଭଳି ଅତ୍ୟାବଶ୍ୟକ ସାମଗ୍ରୀର ସଙ୍କଟକୁ ନେଇ ଅନେକ ଗୁଜବ ସୃଷ୍ଟି ହୋଇଥିଲା। ମାତ୍ର ସରକାରଙ୍କର ସୁଚିନ୍ତିତ ନୀତି, ପ୍ରସ୍ତୁତି ଏବଂ ପ୍ରତିଷେଧମୂଳକ ବ୍ୟବସ୍ଥା ଦ୍ୱାରା ଭାରତ ଏହିସବୁ ସମସ୍ୟାକୁ ପ୍ରତିହତ କରିବାରେ ସଫଳ ହୋଇପାରିଛି। ସରକାରଙ୍କର ନାଗରିକ ଦେବ ଭବ ନୀତି ଅନୁଯାୟୀ ଗତ 12 ବର୍ଷ ମଧ୍ୟରେ ନିଆଯାଇଥିବା ପଦକ୍ଷେପଗୁଡ଼ିକ ଦ୍ୱାରା ସମସ୍ତ ସଙ୍କଟକୁ ମୁକାବିଲା କରାଯାଇଛି। ପ୍ରଧାନମନ୍ତ୍ରୀ ସପ୍ତଧାରା ନାମକ 7ଟି ଶକ୍ତିଧାରାକୁ ଉପଯୋଗ କରିବାକୁ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି, ଆଗାମୀ 5ରୁ 7 ବର୍ଷ ମଧ୍ୟରେ ସେହି

0: ସବୁ ସୁବିଧା ହାସଲ କରାଯାଇପାରିବ ଯାହା ଗତ 5-7 ଦଶନ୍ଧି ଧରି ହାସଲ କରାଯାଇପାରି ନାହିଁ। ସପ୍ତଧାରା ଶକ୍ତି ଏବଂ ସମ୍ଭାବନାର ସହିତ ଦେଶକୁ ନୂତନ ଉଚ୍ଚତାକୁ ନେବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି।
1: भारत का सामर्थ्य सप्त सिंधु के रूप में हम जानते थे, हम समझते थे, हम सुनते थे। अब विकसित भारत बनाने के लिए हमें नई धारा चाहिए। आज लाल किले की प्राचीर से मैं देश के सामने शक्ति की सप्त धारा का आह्वान करता हूँ। आने वाले 5-7 साल में जो पिछले 5-7 दशक में नहीं हुआ, वो सप्त धारा के सामर्थ्य से, शक्ति से हम देश को नई ऊंचाई, नई गति देंगे और नए लक्ष्यों को पार करने वाला सामर्थ्य देंगे। और इसके साथ साथ देश की युवा शक्ति का सामर्थ्य का भरपूर राष्ट्र निर्माण में उपयोग होगा।
0: युवा शक्ति, କୃଷି ଓ ଖାଦ୍ୟ ଉତ୍ପାଦନ, ପ୍ରଯୁକ୍ତି ବିଦ୍ୟା ଏବଂ ନବସୃଜନ, ଗତିଶକ୍ତି, ପ୍ରତିରକ୍ଷା ଦକ୍ଷତା, ସବୁଜ ଓ ନୀଳ ଅର୍ଥନୀତି ଏବଂ ନମନୀୟତା ହେଉଛି ଭାରତର ସପ୍ତ ଶକ୍ତିଧାରା ବୋଲି ପ୍ରଧାନମନ୍ତ୍ରୀ ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଆଗାମୀ 1 ବର୍ଷ ମଧ୍ୟରେ ଦେଶର 1 କୋଟି ଯୁବଗୋଷ୍ଠୀଙ୍କୁ କୃତ୍ରିମ ବୁଦ୍ଧିମତାରେ ଦକ୍ଷ କରିବା ନେଇ ତାଲିମ ପ୍ରଦାନ କରାଯିବ। ସାମଗ୍ରୀ ପ୍ରସ୍ତୁତିରେ ଗୁଣବତ୍ତା, ଦକ୍ଷତା ଏବଂ ମୂଲ୍ୟ ନିର୍ଦ୍ଧାରଣ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି।
1: देश को तेज गति से आगे बढ़ाने की बात कर रहा हूँ, उसका सबसे बड़ा लाभार्थी कौन है? इन सारे प्रयासों का सबसे बड़ा साधक कौन है? अगर साधक है तो मेरे देश का युवा है, मेरे देश की युवा शक्ति है। विकसित भारत की यात्रा में युवाओं की बहुत बड़ी भूमिका है। इतना ही नहीं, विकसित भारत का सबसे बड़ा लाभार्थी भी मेरे देश का युवा है। और इसलिए हमें विकसित भारत के लक्ष्य को युवाओं के साथ जोड़ करके आगे बढ़ाना है।
0: କ୍ରୀଡ଼ା ପ୍ରତିଭା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଏଥିପାଇଁ ଗ୍ରାମ ତଥା ସହର ସ୍ତରରେ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଆରମ୍ଭ କରାଯିବ। 5-15 ବର୍ଷ ବୟସରେ ପିଲାଙ୍କୁ ଏଥିରେ ସାମିଲ କରାଯିବ। ସେମାନଙ୍କୁ ଉନ୍ନତ କ୍ରୀଡ଼ାବିତ୍ ଭାବେ ଗଢ଼ିତୋଳିବା ପାଇଁ ସ୍ୱତନ୍ତ୍ର ତାଲିମ ପ୍ରଦାନ କରାଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। 2030ରେ ଭାରତ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନ କରିବା ନେଇ ପ୍ରସ୍ତୁତି ଆରମ୍ଭ ହୋଇଥିବା ସେ ସୂଚନା ଦେଇଛନ୍ତି। ଗରିବ ଏବଂ ମଧ୍ୟବିତ୍ତ ପରିବାରର ପିଲାଙ୍କୁ ବିଭିନ୍ନ କ୍ଷେତ୍ରରେ ପରୀକ୍ଷା ପାଇଁ ମାଗଣା ଅନ୍ଲାଇନ୍ କୋଚିଂ ବ୍ୟବସ୍ଥା ପ୍ରଦାନ କରାଯିବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି। ଜନଗଣନାକୁ ତ୍ରୁଟିମୁକ୍ତ କରିବା ପାଇଁ ପ୍ରଧାନମନ୍ତ୍ରୀ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି। ଡିଜିଟାଲ ମାଧ୍ୟମରେ ସଠିକ୍ ସୂଚନା ପ୍ରଦାନ କରିବାକୁ ଶ୍ରୀ ମୋଦି ଆହ୍ୱାନ ଦେଇଛନ୍ତି। ଦେଶରେ ମାଓବାଦୀ ହିଂସା ମୂଳପୋଛ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିବା ସହ ନକ୍ସଲ ପ୍ରଭାବିତ ଅଞ୍ଚଳଗୁଡ଼ିକର ବିକାଶ ଉପରେ ଆଲୋକପାତ କରିଛନ୍ତି। ଅଶୀତମ ସ୍ୱାଧୀନତା ଦିବସ ପାଳନ ଅବସରରେ ବିଭିନ୍ନ ଦେଶ ପକ୍ଷରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି। ଇସ୍ରାଏଲ, ଆର୍ଜେଣ୍ଟିନା, ଶ୍ରୀଲଙ୍କା, ନେପାଳ, ଫ୍ରାନ୍ସ, ଅଷ୍ଟ୍ରେଲିଆ, କାନାଡା ପକ୍ଷରୁ ଭାରତରେ ଅବସ୍ଥାପିତ ସେହି ରାଷ୍ଟ୍ରଗୁଡ଼ିକର ଉଚ୍ଚାୟୁକ୍ତ ଶୁଭେଚ୍ଛା ବାର୍ତ୍ତାମାନ ପ୍ରଦାନ କରିଛନ୍ତି। ମାଳଦ୍ୱୀପର ପୂର୍ବତନ ରାଷ୍ଟ୍ରପତି ଇବ୍ରାହିମ୍ ମହମ୍ମଦ ସୋଲି ଏବଂ ସେଠାକାର ଜାତୀୟ ଦଳର ସଭାପତି ମହମ୍ମଦ ନାଜିବ୍ ଶୁଭେଚ୍ଛା ପ୍ରଦାନ କରିବା ସହ ଦ୍ୱିପାକ୍ଷିକ ସମ୍ପର୍କର ଘନିଷ୍ଠତାକୁ ଉଚ୍ଚ ପ୍ରଶଂସା କରିଛନ୍ତି। ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କ ରୁବିଓ ଅଶୀତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ଆମେରିକା ଓ ଭାରତ ସମ୍ପର୍କ ପୂର୍ବାପେକ୍ଷା ଅଧିକ ସୁଦୃଢ଼ ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ସମ୍ପର୍କ ଦୁଇ ଦେଶ ମଧ୍ୟରେ ସହଭାଗିତାକୁ ଅଧିକ ମଜବୁତ କରିଛି। ପ୍ରତିରକ୍ଷା, ଶକ୍ତି ସୁରକ୍ଷା, ଖଣିଜ ପଦାର୍ଥ, କୃତ୍ରିମ ବୁଦ୍ଧିମତା, ମହାକାଶ ଓ ବାଣିଜ୍ୟ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ସହଯୋଗ ଉପରେ ଶ୍ରୀ ରୁବିଓ ଏହି ଅବସରରେ ଆଲୋକପାତ କରିଛନ୍ତି। ବିଭିନ୍ନ ଦେଶରେ ଥିବା ଭାରତୀୟ ଦୂତାବାସ ଏବଂ କନ୍ସୁଲେଟ୍ କାର୍ଯ୍ୟାଳୟ ତରଫରୁ ଆଜି ସ୍ୱାଧୀନତା ଦିବସ ପାଳନ କରାଯାଇଛି। ସିଙ୍ଗାପୁର, ଚୀନ୍ ଏବଂ ହଂକଂରେ ପ୍ରବାସୀ ଭାରତୀୟ ଏକାଠି ହୋଇ ଏହି ଦିବସ ପାଳନ କରିଛନ୍ତି। ସିଙ୍ଗାପୁରରେ ଭାରତୀୟ ଉଚ୍ଚାୟୁକ୍ତ ଶିଲ୍ପକ ଆଙ୍ଗୁଲେ 2500ରୁ ଅଧିକ ପ୍ରବାସୀ ଭାରତୀୟଙ୍କ ଉପସ୍ଥିତିରେ ତ୍ରିରଙ୍ଗା ଉତ୍ତୋଳନ କରିଥିଲେ। ଜାତୀୟ ଗୀତ ବନ୍ଦେ ମାତରମ୍ ଗାନ ସହ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣର ପ୍ରମୁଖ ଅଂଶ ସେ ଆଲୋକପାତ କରିଥିଲେ। ବେଜିଂରେ ପ୍ରବଳ ବର୍ଷା ସତ୍ତ୍ୱେ ରାଷ୍ଟ୍ରଦୂତ ବିକ୍ରମ ଦୋରାଇସ୍ୱାମୀ ପତାକା ଉତ୍ତୋଳନ କରିଥିଲେ। ଭାରତୀୟ ଦୂତାବାସରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ଦୋରାଇସ୍ୱାମୀ ରାଷ୍ଟ୍ରପତିଙ୍କ ଅଭିଭାଷଣ ପଢ଼ିବା ସହ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ହଂକଂରେ କନ୍ସୁଲ୍ ଜେନେରାଲ୍ ରାଜେଶ ନାୟକ ଏବଂ ଭାରତୀୟ ସଂଘର ମୁଖ୍ୟ କାର୍ଯ୍ୟନିର୍ବାହୀ ଜନ୍ ଲି କାଚ୍ୟୁ ପ୍ରବାସୀ ଭାରତୀୟଙ୍କ ଉପସ୍ଥିତିରେ ପତାକା ଉତ୍ତୋଳନ କରିଥିଲେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଅଶୀତମ ସ୍ୱାଧୀନତା ଦିବସ ଅବସରରେ ଜାତୀୟ ଯୁଦ୍ଧ ସ୍ମାରକୀରେ ବୀର ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ସଞ୍ଜୟ ସେଠ, ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଜେନେରାଲ୍ ଏନ୍ଏସ୍ ରାଜା ସୁବ୍ରମଣି, ସ୍ଥଳସେନା ମୁଖ୍ୟ ଜେନେରାଲ୍ ଧୀରଜ ସେଠ, ନୌସେନା ମୁଖ୍ୟ ଆଡମିରାଲ୍ କୃଷ୍ଣ ସ୍ୱାମୀନାଥନ୍, ବାୟୁସେନା ମୁଖ୍ୟ ମାର୍ଶାଲ୍ ଅମରପ୍ରୀତ ସିଂ ଏବଂ ପ୍ରତିରକ୍ଷା ସଚିବ

0: ରାଜେଶ କୁମାର ସିଂ ପ୍ରମୁଖ ଉପସ୍ଥିତ ଥିଲେ। ଇଣ୍ଡୋନେସିଆର ଫ୍ଲୋରେନ୍ସ ଦ୍ୱୀପରେ ଆଜି ପ୍ରତ୍ୟୁଷରେ 7.7 ତୀବ୍ରତାର ଶକ୍ତିଶାଳୀ ଭୂକମ୍ପରେ 20 ଜଣଙ୍କର ମୃତ୍ୟୁ ଘଟିଛି। 6 ଜଣ ଆହତ ହୋଇଥିବା ବେଳେ 2 ଜଣ ନିଖୋଜ ରହିଥିବା ଜଣାପଡ଼ିଛି। ଅନେକ କୋଠା ଭୁଶୁଡ଼ି ପଡ଼ିବା ସହ ବ୍ୟାପକ କ୍ଷୟକ୍ଷତି ହୋଇଛି। ପାର୍ସୀ ନବବର୍ଷ ନବରୋଜ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ରାଷ୍ଟ୍ରପତି କହିଛନ୍ତି, ଭାରତର ସମାବେଶୀ ବିକାଶ ଦିଗରେ ସମସ୍ତ ନାଗରିକ ଏକତାବଦ୍ଧ ହୋଇ କାମ କରିବା ପାଇଁ ଏହି ନବବର୍ଷ ପ୍ରେରଣା ଯୋଗାଇବ। ଉପରାଷ୍ଟ୍ରପତି କହିଛନ୍ତି, ନବବର୍ଷ ପାର୍ସୀ ପରିବାରରେ ସୁଖ, ଶାନ୍ତି ଓ ସମୃଦ୍ଧି ଆଣିଦେଉ ଏବଂ ଦେଶରେ ଭ୍ରାତୃତ୍ୱଭାବ ଅତୁଟ ରଖିବା କ୍ଷେତ୍ରରେ ସେମାନଙ୍କୁ ପ୍ରେରଣା ଯୋଗାଉ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାର୍ସୀ ନବରୋଜ ଅବସରରେ ଶୁଭକାମନା ଜଣାଇ କହିଛନ୍ତି, ପାର୍ସୀ ସମୁଦାୟଙ୍କ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ଦେଶକୁ ସମୃଦ୍ଧ କରିଛି। ଭାରତ ଶ୍ରୀଲଙ୍କା ପ୍ରଥମ ଟେଷ୍ଟ ମ୍ୟାଚ୍ ଆଜି ଶ୍ରୀଲଙ୍କାର ଗାଲା ଆନ୍ତର୍ଜାତିକ ଷ୍ଟାଡିୟମ୍ରେ ଖେଳାଯାଉଛି। ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ କରୁଛି। ସମ୍ଭାଦ ପ୍ରସ୍ତୁତ ହେଲା ବେଳକୁ ଭାରତ 27 ଓଭରରେ ଗୋଟିଏ ୱିକେଟ୍ ବିନିମୟରେ 101 ରନ୍ ସଂଗ୍ରହ କରିଛି। ଓଡ଼ିଶା ସମେତ ଦେଶର ବିଭିନ୍ନ ପ୍ରାନ୍ତରେ ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ଉତ୍ତର ପୂର୍ବାଞ୍ଚଳ, ଚଣ୍ଡୀଗଡ଼, ପୂର୍ବ ରାଜସ୍ଥାନ, ଛତିଶଗଡ଼, ଦିଲ୍ଲୀ, ପଶ୍ଚିମବଙ୍ଗର ଗାଙ୍ଗେ ଅଞ୍ଚଳ, ଗୁଜରାଟ, ହରିୟାଣା, ହିମାଚଳ ପ୍ରଦେଶ, ଲଦାଖ, ଜାମ୍ମୁ କାଶ୍ମୀର, ମହାରାଷ୍ଟ୍ର, ପଞ୍ଜାବ, ଉତ୍ତରପ୍ରଦେଶ ଓ ବିଦର୍ଭ ଆଦି ଅନ୍ତର୍ଭୁକ୍ତ। ଦେଶ ଆଜି ପାଳନ କରୁଛି 80ତମ ସ୍ୱାଧୀନତା ଦିବସ। ଲାଲକିଲ୍ଲାରୁ ଦେଶବାସୀଙ୍କୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ, ସପ୍ତଧାରା ନାମକ 7ଟି ଶକ୍ତିଧାରା ଉପରେ ଦେଲେ ଗୁରୁତ୍ୱ। କୃତ୍ରିମ ବୁଦ୍ଧିମତା କ୍ଷେତ୍ରରେ 1 କୋଟି ଯୁବଗୋଷ୍ଠୀଙ୍କୁ ପ୍ରଦାନ କରାଯିବ ତାଲିମ। ଆମେରିକାର ବୈଦେଶିକ ମନ୍ତ୍ରୀଙ୍କ ସମେତ ବିଭିନ୍ନ ଦେଶ ଭାରତକୁ ଜଣାଇଲେ ଶୁଭେଚ୍ଛା। ଇଣ୍ଡୋନେସିଆ ଭୂକମ୍ପରେ 20 ଜଣଙ୍କର ମୃତ୍ୟୁ ଏବଂ ଶ୍ରୀଲଙ୍କାର ଗର୍ଲ ଷ୍ଟାଡିୟମ୍ରେ ଜାରି ରହିଛି ଭାରତ ଶ୍ରୀଲଙ୍କା ପ୍ରଥମ ଟେଷ୍ଟ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: ଗୁଡ୍ ଆଫ୍ଟରନୁନ୍, ଦିସ୍ ଇଜ୍ ଆକାଶବାଣୀ। ଆଇ ଏମ୍ ଅନୁଜା କୁମାର ୱିଥ୍ ଦ ମିଡ୍ ଡେ ନ୍ୟୁଜ୍। The headlines. Nation celebrates its 80th Independence Day today with enthusiasm. Prime Minister Narendra Modi leads the nation by hoisting the national flag at Red Fort in Delhi. Vande Mataram rendered for the first time at Red Fort. In his address, Prime Minister announces free online coaching for poor and middle-class families and training in AI skills to 1 crore youth in next 1 year. Prime Minister says India is emerging as a trusted global partner in critical minerals, with agreements being signed with several countries. Mr. Modi expresses dismay over some nations trying to weaponize resources to flaunt their dominance, crediting India's ...7.7 magnitude earthquake hits its eastern coast. And in cricket, India 101-1 at lunch against host Sri Lanka in first test of the 2-match series at Gaul. And now the news in detail. The nation is celebrating its 80th Independence Day today. Prime Minister Narendra Modi led the Independence Day celebrations from the iconic Red Fort in Delhi. A report.
2: After the arrival of Prime Minister Narendra Modi, a combined inter-services and Delhi Police Guard presented general salute to him. Thereafter, the Prime Minister inspected the Guard of Honour. The hoisting of the national flag was synchronized with the 21-gun salute. For the first time, national song Vande Mataram was rendered during the Independence Day celebrations at the Red Fort. After the flag hoisting, flower petals were showered at the venue by 2 Mi-17 helicopters of the Indian Air Force, cadets of Army, Navy and Air Force, and My Bharat volunteers participated in the celebrations. Around 5,000 from different walks of life witnessed the celebrations at Red Fort today. These include artisans under PM Vishwakarma scheme, women entrepreneurs under PM Mudra Yojana, street vendors under PM Swanidhi, taxi drivers of Bharat Taxi, urban sanitation workers under Swachh Bharat Mission, and youth innovators under national innovation programs. With Anand and Dipendra, Anupam Mishra, Akashwani News, Delhi.
1: Addressing the nation from the ramparts of the Red Fort, Prime Minister Modi described the chanting of Vande Mataram at the Red Fort as a historic moment. He noted that the nation is moving forward with great zeal and new resolutions.
3: आजादी के बाद 15 अगस्त लाल किले पर पहली बार वंदे मातरम गूंज रहा है। आज जब हम देश

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, 2047 ବିକଶିତ ଭାରତ ସ୍ୱପ୍ନ ସାକାର କରିବା ନେଇ ସଂକଳ୍ପବଦ୍ଧ ହେବାକୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ଦିଲ୍ଲୀର ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରି ଦେଶବାସୀଙ୍କୁ କଲେ ସମ୍ବୋଧନ। ଭୁବନେଶ୍ୱର ରାଜ୍ୟସ୍ତରୀୟ ସମାରୋହରେ ଜାତୀୟ ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ। ଗୁଣାତ୍ମକ ଶିକ୍ଷା ମାଧ୍ୟମରେ ଯୁବବର୍ଗଙ୍କ ବିକାଶ ନେଇ ସରକାରଙ୍କ ଅଙ୍ଗୀକାରବଦ୍ଧତା ଉପରେ କଲେ ଆଲୋକପାତ। ଏବଂ ଅବପାତ ଆଜି ସୁଦ୍ଧା ଦୁର୍ବଳ ହେବାର ସମ୍ଭାବନା, ଆସନ୍ତା 24 ଘଣ୍ଟା ପାଇଁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ 3 ଜିଲ୍ଲାକୁ ଜାରି ହେଲା ସତର୍କ ସୂଚନା। ଦେଶ ଆଜି 80ତମ ସ୍ୱାଧୀନତା ଦିବସ ପାଳନ କରୁଛି। ଏହି ଅବସରରେ ଦିଲ୍ଲୀର ଐତିହାସିକ ଲାଲକିଲ୍ଲାରେ ଆୟୋଜିତ ଜାତୀୟ ସ୍ତରୀୟ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ପତାକା ଉତ୍ତୋଳନ କରିବା ସହିତ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଭାରତୀୟ ବାୟୁସେନାର 2 MI-17 ହେଲିକପ୍ଟର ଦ୍ୱାରା ଆୟୋଜନ ସ୍ଥଳରେ ପୁଷ୍ପବୃଷ୍ଟି କରାଯିବା ପରେ ଜାତୀୟ ପତାକା ଉତ୍ତୋଳନ ସହିତ 21 ତୋପ ସଲାମୀର ପ୍ରଦର୍ଶନ କରାଯାଇଥିଲା। ଦେଶବାସୀଙ୍କୁ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ 2047 ସୁଦ୍ଧା ବିକଶିତ ଭାରତ ଗଠନ ଲାଗି ବଡ଼ ସ୍ୱପ୍ନ ଦେଖିବା ସହିତ ସଂକଳ୍ପ ନେବାକୁ ଆହ୍ୱାନ ଦେଇଛନ୍ତି। ନୂତନ ସଂକଳ୍ପ ସହିତ ଭାରତ ଏକ ବିକଶିତ ରାଷ୍ଟ୍ରରେ ପରିଣତ ହେବା ଦିଗରେ ଅଗ୍ରଗତି ହେଉଛି ବୋଲି ପ୍ରଧାନମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି। ବର୍ତ୍ତମାନ ପ୍ରତ୍ୟେକ ଭାରତୀୟ ମେକ୍ ଇନ୍ ଇଣ୍ଡିଆ ଏବଂ ଭୋକାଲ୍ ଫର୍ ଲୋକାଲ୍ ଭାବନା ସହିତ ଦେଶ ପ୍ରଗତିରେ ନିଜକୁ ସାମିଲ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଶ୍ରୀ ମୋଦି କହିଛନ୍ତି, 2014 ପରଠାରୁ ବର୍ତ୍ତମାନ ସୁଦ୍ଧା ଭାରତ ପ୍ରାୟ 40 ଦେଶ ସହିତ ମୁକ୍ତ

0: ବାଣିଜ୍ୟ ଚୁକ୍ତିନାମା ସ୍ୱାକ୍ଷର କରିଛି। ଏହାଦ୍ୱାରା ଭାରତୀୟ ବ୍ୟବସାୟିକ ନେତୃବୃନ୍ଦ ଏବଂ ରପ୍ତାନୀକାରୀଙ୍କ ଲାଗି ପ୍ରଚୁର ସୁଯୋଗ ସୃଷ୍ଟି ହୋଇଛି। ଦେଶର ଅଣୁ କ୍ଷୁଦ୍ର ମଧ୍ୟମ ଉଦ୍ୟୋଗଗୁଡ଼ିକ ଏହାର ସୁଯୋଗ ନେଇ ଭାରତୀୟ ଉତ୍ପାଦଗୁଡ଼ିକୁ ବିଶ୍ୱର କୋଣ ଅନୁକୋଣରେ ପହଞ୍ଚାଇବା ଲାଗି ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ସପ୍ତଧାରା ନାମକ 7ଟି ଶକ୍ତିଧାରାକୁ ଉପଯୋଗ କରିବାକୁ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି।
1: भारत का सामर्थ्य सप्त सिंधु के रूप में हम जानते थे, हम समझते थे, हम सुनते थे। अब विकसित भारत बनाने के लिए हमें नई धारा चाहिए। आज लाल किले की प्राचीर से मैं देश के सामने शक्ति की सप्त धारा का आह्वान करता हूँ। आने वाले 5-7 साल में जो पिछले 5-7 दशक में नहीं हुआ, वो सप्त धारा के सामर्थ्य से, शक्ति से हम देश को नई ऊंचाई, नई गति देंगे और नए लक्ष्यों को पार करने वाला सामर्थ्य देंगे। और इसके साथ साथ देश की युवा शक्ति का सामर्थ्य का भरपूर राष्ट्र निर्माण में उपयोग होगा।
0: ପ୍ରଧାନମନ୍ତ୍ରୀ କହିଛନ୍ତି ଆଗାମୀ 1 ବର୍ଷ ମଧ୍ୟରେ ଦେଶର 1 କୋଟି ଯୁବକଙ୍କୁ କୃତ୍ରିମ ବୁଦ୍ଧିମତାରେ ଦକ୍ଷ କରିବା ନେଇ ତାଲିମ ପ୍ରଦାନ କରାଯିବ। କ୍ରୀଡ଼ା ପ୍ରତିଭା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଏଥିପାଇଁ ଗ୍ରାମ ତଥା ସହର ସ୍ତରରେ ପ୍ରତିଭା ଉନ୍ମେଷ କାର୍ଯ୍ୟକ୍ରମ ଆରମ୍ଭ କରାଯିବ। 5ରୁ 15 ବର୍ଷ ବୟସର ପିଲାଙ୍କୁ ଏଥିରେ ସାମିଲ କରାଯିବ। ଗରିବ ଏବଂ ମଧ୍ୟବିତ୍ତ ପରିବାରର ପିଲାଙ୍କୁ ବିଭିନ୍ନ କ୍ଷେତ୍ରରେ ପରୀକ୍ଷା ପାଇଁ ମାଗଣା ଅନ୍ଲାଇନ୍ କୋଚିଂ ବ୍ୟବସ୍ଥା ପ୍ରଦାନ କରାଯିବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି। ଜନଗଣନାକୁ ତ୍ରୁଟିମୁକ୍ତ କରିବା ପାଇଁ ପ୍ରଧାନମନ୍ତ୍ରୀ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି। ଡିଜିଟାଲ ମାଧ୍ୟମରେ ସଠିକ୍ ସୂଚନା ପ୍ରଦାନ କରିବାକୁ ଶ୍ରୀ ମୋଦି ଆହ୍ୱାନ ଦେଇଛନ୍ତି। ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରେ ଅନୁଷ୍ଠିତ ଜାତୀୟ ସ୍ତରୀୟ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପରେଡ୍ରେ ଅଭିବାଦନ ଗ୍ରହଣ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଦେଶର ସ୍ୱାଧୀନତା ଅଖଣ୍ଡତା ପାଇଁ ବଳିଦାନ ଦେଇଥିବା ମହାନ ସଂଗ୍ରାମୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଶ୍ରୀ ମାଝୀ କହିଛନ୍ତି ଗୁଣାତ୍ମକ ଶିକ୍ଷା ମାଧ୍ୟମରେ ଯୁବଶକ୍ତିର ବିକାଶ କରି ସମୃଦ୍ଧ ଓଡ଼ିଶା ଗଠନ କରିବା ପାଇଁ ସରକାର ପ୍ରତିଶ୍ରତିବଦ୍ଧ। ଉଚ୍ଚଶିକ୍ଷାକୁ ଆହୁରି ବ୍ୟାପକ କରିବା ପାଇଁ ଉପାନ୍ତ ଜିଲ୍ଲାରେ 18ଟି ନୂଆ ସରକାରୀ ମହାବିଦ୍ୟାଳୟ ଏବଂ 4ଟି ନୂଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯିବ। ରାଜ୍ୟରେ ଶିକ୍ଷାକୁ ଅଧିକ ସୁଯୋଗ ଓ ସାର୍ବଜନୀନ କରିବା ପାଇଁ ଚଳିତ ଶିକ୍ଷାବର୍ଷରୁ 9ମ ଓ 10ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ନିଃଶୁଳ୍କ ପାଠ୍ୟପୁସ୍ତକ ପ୍ରଦାନ କରାଯିବ। ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା ପାଇଁ ଥିବା ସର୍ବାଧିକ 6ଟି ସୁଯୋଗ ସୀମା ଉଚ୍ଛେଦ କରାଯାଇଛି, ଯାହାଦ୍ୱାରା ଆଶାୟୀମାନେ ନିର୍ଦ୍ଧାରିତ ସର୍ବାଧିକ ବୟସ ସୀମା ପର୍ଯ୍ୟନ୍ତ ପରୀକ୍ଷା ଦେଇପାରିବେ ବୋଲି ଶ୍ରୀ ମାଝୀ କହିଛନ୍ତି।
2: ସରକାରୀ ଚାକିରି ପାଇଁ ଆବେଦନକାରୀଙ୍କୁ ଅଧିକରୁ ଅଧିକ ସୁଯୋଗ ଦେବା ପାଇଁ ସର୍ବାଧିକ ବୟସ ସୀମାକୁ 32ରୁ 42 ବର୍ଷକୁ ବୃଦ୍ଧି କରାଯାଇଛି। ତା ସହିତ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା ପାଇଁ ଯେଉଁ ସର୍ବାଧିକ 6ଟି ସୁଯୋଗ ରହିଛି ତାକୁ ଉଠାଇ ଦେବା ପାଇଁ ଆଜି ମୁଁ ଏହି ପବିତ୍ର ଅବସରରେ ମୁଁ ଘୋଷଣା କରୁଛି। ବର୍ତ୍ତମାନ ଏହି ପରୀକ୍ଷା ପାଇଁ ସର୍ବୋଚ୍ଚ ବୟସ ସୀମା ପର୍ଯ୍ୟନ୍ତ ସୁଯୋଗ ମିଳିବ। ସେହିପରି ସରକାରୀ କର୍ମଚାରୀଙ୍କ ଦେହାନ୍ତ ପରେ ଅନୁକମ୍ପା ମୂଳକ ନିଯୁକ୍ତିରେ ଯେଉଁ କିଛି କଟକଣା ଥିଲା ତାକୁ ମଧ୍ୟ କୋହଳ କରାଯାଇଛି।
0: ରାଜ୍ୟର ସବୁ ଅଞ୍ଚଳକୁ ଯୋଡ଼ିବା ପାଇଁ 31,000 କୋଟି ଟଙ୍କା ବିନିଯୋଗରେ 3ଟି ପ୍ରମୁଖ ସଡ଼କ ଭିତ୍ତିଭୂମି ପ୍ରକଳ୍ପ ପାଇଁ ସରକାର ଯୋଜନା କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱାଧୀନତା ଦିବସ ପାଳନ କରାଯାଇଛି। ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁରଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଆଇନମନ୍ତ୍ରୀ ପୃଥିବୀରାଜ ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଛନ୍ତି ରାଜ୍ୟର ସାମଗ୍ରିକ ବିକାଶ ସହ ଗଞ୍ଜାମ ଜିଲ୍ଲାର ଉନ୍ନତି ପାଇଁ ସରକାର ପ୍ରତିବଦ୍ଧ। ଗ୍ରାମାଞ୍ଚଳର ବିକାଶ, କୃଷକ କଲ୍ୟାଣ, ମହିଳା ସଶକ୍ତିକରଣ ଓ ଯୁବବର୍ଗଙ୍କ ନିଯୁକ୍ତି ସୁଯୋଗ ବୃଦ୍ଧି ଦିଗରେ ସରକାର ପ୍ରାଥମିକତା ଭିତ୍ତିରେ କାର୍ଯ୍ୟ କରୁଛନ୍ତି। ପୁରୀ ତାଳବଣିଆଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶରାମ ସିଂଖୁଣ୍ଟିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ୱାଧୀନତା ସଂଗ୍ରାମୀଙ୍କ ତ୍ୟାଗ ଓ ବଳିଦାନର ସ୍କୃତିଚାରଣ କରିଥିଲେ। ମାଲକାନଗିରି ଜିଲ୍ଲା ସଦର ମହକୁମାଠାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ସ୍ୱଚ୍ଛତା ଅଭିଯାନର ଶୁଭାରମ୍ଭ କରିବା ସହ ଏକ କଫି କେନ୍ଦ୍ରକୁ ଉଦ୍ଘାଟନ କରିଥିଲେ। କେନ୍ଦୁଝରରେ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଅବସରରେ ଯୋଗଦେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ। କୋରାପୁଟ ପୁଲିସ୍ ପଡ଼ିଆରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ସମାରୋହରେ ଶିଳ୍ପମନ୍ତ୍ରୀ ସମ୍ପନ ଚନ୍ଦ୍ର ସ୍ୱାଇଁ ମିଳିତ ପରେଡ୍ରେ ଅଭିବାଦନ ଗ୍ରହଣ କରିଥିଲେ। ଜିଲ୍ଲାବାସୀଙ୍କ ଜୀବନମାନରେ ପରିବର୍ତ୍ତନ ଆଣିବା ପାଇଁ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଶିଳ୍ପ ଆଦି ବିଭିନ୍ନ କ୍ଷେତ୍ରକୁ ବିକଶିତ କରିବା ପାଇଁ ସେ ଗୁରୁତ୍ୱାରୋପ କରିଥିଲେ। ଫୁଲବାଣୀଠାରେ ଆୟୋଜିତ ଜିଲ୍ଲାସ୍ତରୀୟ ପରେଡ୍ରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା ଯୋଗଦେଇ ଜିଲ୍ଲାରେ କାର୍ଯ୍ୟକାରୀ ହୋଇଥିବା ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ। ବଲାଙ୍ଗୀର ଜିଲ୍ଲା

ରାଷ୍ଟ୍ରୀୟ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଯୋଗଦେଇ ଶହୀଦମାନଙ୍କର ବଳିଦାନକୁ ଆଗାମୀ ପିଢ଼ି ସ୍ମରଣ କରିବା ପାଇଁ ଆହ୍ୱାନ ଦେଇଥିଲେ। ନବରଙ୍ଗପୁର ଜିଲ୍ଲା ସଦର ମହକୁମାଠାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଯୋଗଦେଇ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପରେଡ୍ରେ ଅଭିବାଦନ ଗ୍ରହଣ କରିଥିଲେ। କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ପଡ଼ିଆରେ ଆୟୋଜିତ ସମାରୋହରେ ଜିଲ୍ଲାପାଳ ରଘୁରାମ ଆର୍ ଆୟର ଯୋଗଦେଇ ସମ୍ମିଳିତ ପରେଡ୍ରେ ଅଭିବାଦନ ଗ୍ରହଣ କରିଥିଲେ। ଯାଜପୁର ଜିଲ୍ଲା ସଦର ମହକୁମାଠାରେ ଆୟୋଜିତ ସ୍ୱାଧୀନତା ଦିବସ ସମାରୋହରେ ଜିଲ୍ଲାପାଳ ଅମ୍ବର କୁମାର କର ମୁଖ୍ୟଅତିଥି ଭାବେ ଯୋଗଦେଇ ମିଳିତ ପରେଡ୍ରେ ଅଭିବାଦନ ଗ୍ରହଣ କରିଥିଲେ। ବରଗଡ଼ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହରେ ଜିଲ୍ଲାପାଳ ଆଦିତ୍ୟ ଗୋଏଲ ମୁଖ୍ୟଅତିଥି ଭାବେ ଯୋଗଦେଇ ଜିଲ୍ଲାର ପଦ୍ମ ପୁରସ୍କାର ଓ ଜାତୀୟ ସ୍ତରରେ ପୁରସ୍କୃତ ହୋଇଥିବା ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରିଥିଲେ। ସୁବର୍ଣ୍ଣପୁରରେ ରାମେଶ୍ୱର ଷ୍ଟାଡିୟମଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଯୋଗଦେଇ ଦେଶର ଅଖଣ୍ଡତା ଜାତୀୟତା ଓ ସଂହତିକୁ ସୁରକ୍ଷିତ ରଖିବାକୁ ଆହ୍ୱାନ ଦେଇଛନ୍ତି। ଦେବଗଡ଼ ଜିଲ୍ଲା ଇନ୍ଦିରା ଗାନ୍ଧୀ ଷ୍ଟାଡିୟମଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ନୟାଗଡ଼ ପୋଲିସ ଟ୍ରେନିଂ ସ୍କୁଲ ପଡ଼ିଆରେ ଆୟୋଜିତ ସମାରୋହରେ ଜିଲ୍ଲାପାଳ ମଧୁମିତା ରଥ ଯୋଗଦେଇ ସମ୍ମିଳିତ ପରେଡ୍ରେ ଅଭିବାଦନ ଗ୍ରହଣ କରିଥିଲେ। ରାୟଗଡ଼ା ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଅବସରରେ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ ଯୋଗଦେଇ ସ୍ୱାଧୀନତା ସଂଗ୍ରାମରେ ସଂଗ୍ରାମୀମାନଙ୍କର ବଳିଦାନକୁ ସ୍ମରଣ କରିଥିଲେ। ନୂଆପଡ଼ା ଝାରସୁଗୁଡ଼ା ବୌଦ୍ଧ ଭଦ୍ରକ ଢେଙ୍କାନାଳ ଜିଲ୍ଲାରେ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ଓଡ଼ିଶା ହାଇକୋର୍ଟ ପରିସରରେ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ମୁଖ୍ୟ ବିଚାରପତି ଜାତୀୟ ପତାକା ଉତ୍ତୋଳନ କରିବା ପରେ ବନ୍ଦେ ମାତରମ୍ ଓ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱରସ୍ଥିତ ଲୋକସେବା ଭବନରେ ରାଜ୍ୟସ୍ତରୀୟ ପଦକ ପ୍ରଦାନ କରିଛନ୍ତି। ବିଶିଷ୍ଟ ସେବା ପାଇଁ ଦୁଇଜଣଙ୍କୁ ରାଷ୍ଟ୍ରପତି ପଦକ ପ୍ରଦାନ କରାଯିବ। ଅତିରିକ୍ତ ପୁଲିସ୍ ମହାନିର୍ଦ୍ଦେଶକ ପ୍ରତୀକ ମହାନ୍ତି, ଡିସିପି ପ୍ରଫୁଲ୍ଲ ସିଂଙ୍କୁ ବିଶିଷ୍ଟ ସେବା ପାଇଁ ପଦକ ପ୍ରଦାନ କରାଯାଇଛି। ଉଲ୍ଲେଖନୀୟ ସେବା ପାଇଁ 17 ଜଣ ପୁଲିସ୍ ଅଧିକାରୀ ଓ କର୍ମଚାରୀଙ୍କୁ ଶ୍ରୀ ମାଝୀ ସମ୍ମାନିତ କରିଛନ୍ତି। ଝାଡ଼ଖଣ୍ଡ ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ସଂଲଗ୍ନ ଅବପାତ ଆଜି ସୁଦ୍ଧା ଦୁର୍ବଳ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ବରଗଡ଼ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଗତ 24 ଘଣ୍ଟା ମଧ୍ୟରେ ଢେଙ୍କାନାଳ ଜିଲ୍ଲାର କଙ୍କଡ଼ାହାଡ଼ାରେ ସର୍ବାଧିକ 135.2 mm ବର୍ଷା ରେକର୍ଡ ହୋଇଛି। ଅନ୍ୟପକ୍ଷରେ ମହାନଦୀରେ ବନ୍ୟା ପରିସ୍ଥିତିର ସମ୍ଭାବନା ନାହିଁ ବୋଲି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ କହିଛନ୍ତି। ଆଜି ଆଖପଦାଠାରେ ବୈତରଣୀ ନଦୀ, ବୁଢ଼ାବଳଙ୍ଗ ନଦୀରେ ଜଳସ୍ତର ହ୍ରାସ ପାଇଛି। ଦିନ ଗୋଟାଏ ସୁଦ୍ଧା ବାଲେଶ୍ୱର ଜିଲ୍ଲାର ରାଜଘାଟଠାରେ ସୁବର୍ଣ୍ଣରେଖାର ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ଭଦ୍ରକ, ବାଲେଶ୍ୱର, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାର କେତେକ ଅଞ୍ଚଳ ଏବେ ମଧ୍ୟ ଜଳବନ୍ଦୀ ଘେରରେ ରହିଛି। ଏହିସବୁ ଅଞ୍ଚଳରୁ ଆଉ 3-4 ଦିନ ମଧ୍ୟରେ ପାଣି କମିବ ବୋଲି ଶ୍ରୀ ରାଉତ କହିଛନ୍ତି। 2047 ବିକଶିତ ଭାରତ ସ୍ୱପ୍ନ ସାକାର କରିବା ନେଇ ସଂକଳ୍ପବଦ୍ଧ ହେବାକୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ଦିଲ୍ଲୀର ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରି ଦେଶବାସୀଙ୍କୁ କଲେ ସମ୍ବୋଧନ। ଭୁବନେଶ୍ୱର ରାଜ୍ୟସ୍ତରୀୟ ସମାରୋହରେ ଜାତୀୟ ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ। ଗୁଣାତ୍ମକ ଶିକ୍ଷା ମାଧ୍ୟମରେ ଯୁବବର୍ଗଙ୍କ ବିକାଶ ନେଇ ସରକାରଙ୍କ ଅଙ୍ଗୀକାରବଦ୍ଧତା ଉପରେ କଲେ ଆଲୋକପାତ। ଏବଂ ଅବପାତ ଆଜି ସୁଦ୍ଧା ଦୁର୍ବଳ ହେବାର ସମ୍ଭାବନା, ଆସନ୍ତା 24 ଘଣ୍ଟା ପାଇଁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ 3 ଜିଲ୍ଲାକୁ ଜାରି ହେଲା ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ

ପରିଷ୍କାର ପରିଚ୍ଛନ୍ନତା ଏବଂ ସ୍ୱଚ୍ଛତା ହିଁ ପବିତ୍ରତା ଓ ସଭ୍ୟତା। ତେବେ ଆସନ୍ତୁ ଆମ ଘର ଚାରିପାଖ ସଫା ରଖିବା ସହିତ ସର୍ବସାଧାରଣ ଗମନାଗମନ, ରାସ୍ତାଘାଟ, କର୍ମକ୍ଷେତ୍ର, ଶିକ୍ଷାନୁଷ୍ଠାନ ଏବଂ ଅନ୍ୟାନ୍ୟ ସର୍ବସାଧାରଣ ବ୍ୟବହାର କରୁଥିବା ସ୍ଥାନକୁ ପରିଷ୍କାର ରଖିବା। ଅଳିଆ ଆବର୍ଜନା ଏଣେତେଣେ ନ ପକାଇ ବର୍ଜ୍ୟବସ୍ତୁ ପରିଚାଳନା କ୍ଷେତ୍ରରେ ପକାଇବା। ସର୍ବୋପରି ମୁକ୍ତ ଓ ଖୋଲା ଜାଗାରେ ଅଳିଆ ଆବର୍ଜନା ପକାଇବା ବନ୍ଦ କରିବା ଉଚିତ। ତାହେଲେ ଯାଇ ଆମେ ଓ ସମସ୍ତ ଜୀବଜନ୍ତୁ ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରିବା।

ଡେଙ୍ଗୁ ଜ୍ୱର ପ୍ରତି ସତର୍କ ଓ ସଚେତନ ରୁହନ୍ତୁ। ଡେଙ୍ଗୁ ଜ୍ୱର ଏଡିସ୍ ମଶା କାମୁଡ଼ିବା ଦ୍ୱାରା ବ୍ୟାପିଥାଏ। ଏହି ମଶା ଦିନବେଳେ କାମୁଡ଼ିଥାଏ। ପାଣି ରଖିଥିବା ପାତ୍ର, ଟାଙ୍କି, ରୁମ୍ କୁଲର୍ ଇତ୍ୟାଦି 2-3 ଦିନରେ ଥରେ ସଫା କରି ପାଣି ବଦଳାଇ ଦିଅନ୍ତୁ। ନିୟମିତ ମଶାରୀ ବ୍ୟବହାର କରନ୍ତୁ। ପୁରା ଦେହକୁ ଘୋଡ଼ାଇ ରଖିଲା ପରି ପୋଷାକ ପିନ୍ଧନ୍ତୁ। ଜ୍ୱର ସହ ଭୀଷଣ ହାଡ଼ ଓ ଗଣ୍ଠି ବିନ୍ଧା, ଦେହରେ ଲାଲ ଦାଗ ଦେଖାଦେଲେ, ବାନ୍ତି, ମୁଣ୍ଡବିନ୍ଧା ଇତ୍ୟାଦି ଦେଖିବା ମାତ୍ରେ ଅତି ଶୀଘ୍ର ନିକଟସ୍ଥ ସ୍ୱାସ୍ଥ୍ୟକର୍ମୀ କିମ୍ବା ଡାକ୍ତରଖାନାରେ ପରାମର୍ଶ କରି ରୋଗ ଚିହ୍ନଟ ଓ ପ୍ରତିକାର ବ୍ୟବସ୍ଥା କରନ୍ତୁ।

21 ବର୍ଷ ବୟସରୁ କମ୍ ବୟସର ପୁଅ ତଥା 18 ବର୍ଷ ବୟସରୁ କମ୍ ବୟସର ଝିଅମାନଙ୍କର ବିବାହ ବାଲ୍ୟ ବିବାହ ନିଷେଧ ଆଇନ ଅନୁଯାୟୀ ଦଣ୍ଡନୀୟ ଅପରାଧ। ତେଣୁ ଯଦି ଆପଣ କୌଣସି ପ୍ରକାର ବାଲ୍ୟ ବିବାହର ସୂଚନା ପାଆନ୍ତି ତେବେ ଅତିଶୀଘ୍ର ଦେୟମୁକ୍ତ ଚାଇଲ୍ଡ ଲାଇନ୍ ନମ୍ବର 1098 ସହିତ ଯୋଗାଯୋଗ କରିବାକୁ ଅନୁରୋଧ ଜଣାଇଛନ୍ତି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମୟୂରଭଞ୍ଜ।

ଶ୍ରୋତା ବନ୍ଧୁ, ପ୍ରତ୍ୟେକ ରବିବାର ସକାଳ 8:15 ସକାଳ 9:00 ପର୍ଯ୍ୟନ୍ତ ପ୍ରଚାର କରାଯାଉଛି କାର୍ଯ୍ୟକ୍ରମ ହେଲୋ ବାରିପଦା। ଏହି କାର୍ଯ୍ୟକ୍ରମର ପୁନଶ୍ଚ ପ୍ରସାରଣ ପ୍ରତ୍ୟେକ ବୁଧବାର ସକାଳ 8:15 ପର୍ଯ୍ୟନ୍ତ ଶୁଣିପାରିବେ। ହେଲୋ ବାରିପଦା କାର୍ଯ୍ୟକ୍ରମରେ ନିଜ ପସନ୍ଦର ଗୀତକୁ ସାମିଲ କରିବାକୁ ଚାହୁଁଥିଲେ ପ୍ରତି ବୁଧବାର ଅପରାହ୍ନ 4:00-5:00 ମଧ୍ୟରେ ଆମକୁ ଟେଲିଫୋନ୍ କରନ୍ତୁ। ଆମର ଟେଲିଫୋନ୍ ନମ୍ବର ହେଉଛି 06792254105। ଆଉ ଥରେ କହି ରଖୁଛୁ ଶ୍ରୋତାବନ୍ଧୁ, ପ୍ରତ୍ୟେକ ବୁଧବାର ଅପରାହ୍ନ 4:00-5:00 ମଧ୍ୟରେ ଟେଲିଫୋନ୍ କରନ୍ତୁ। ଟେଲିଫୋନ୍ ନମ୍ବର 06792254105।

ଆଜି ରାତି 8:30 ଆମ କେନ୍ଦ୍ରରୁ ବିଜ୍ଞାନ ବାର୍ତ୍ତା କାର୍ଯ୍ୟକ୍ରମରେ ଶୁଣିବେ ଆଲୋଚନା ଫାଇଲେରିଆ ଓ ଗୋଦର ରୋଗର କାରଣ ଲକ୍ଷଣ ଏବଂ ପ୍ରତିକାର। ରଚନା ତଥା ଉପସ୍ଥାପନାରେ ଅଛନ୍ତି ସ୍ମିତା ଦାସ।

ଶୁଣୁଥିଲେ ସୂଚନା ଓ ସମ୍ବାଦ ଆକାଶବାଣୀ ବାରିପଦା। ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ରିଲେ କରି ଶୁଣାଉଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ ଅଳ୍ପ ସମୟ ପରେ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ସୂଚନା ଶିକ୍ଷା ଓ ମନୋରଞ୍ଜନର ବେତାର ବାଣୀ ଆକାଶବାଣୀ।
1: ଘର ଖର୍ଚ୍ଚ ପାଇଁ ପଇସା ଦିଅ ହଜବେଣ୍ଡ ଜି।
2: ଇଏ ସୌଦାର 15,000, ପରିବାର 2,000।
1: ଆଉ ଲାଇଟ ବିଲ୍
2: ଏବେ ଜିରୋ ପଇସା କେମିତି ଦେବି?
1: ଓହୋ, ଭୁଲି ଯାଇଥିଲି, ଏବେ ତ ସୋଲାର ପ୍ୟାନେଲ ଲାଗି ଯାଇଛି ନା, ତାହେଲେ ଯୋଉ 4,000 ବଞ୍ଚିଲା ସେଥିରେ ଶପିଂ କରାଯାଉ।
2: ନିଶ୍ଚୟ, ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ଯୋଡି ହେବା ପାଇଁ ଭିଜିଟ୍ କରନ୍ତୁ pmsuryaghar.gov.in। ଘରେ ଘରେ ସୂର୍ଯ୍ୟ ଘର।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁଚିସ୍ମିତା ସାହୁ। ମୁଖ୍ୟ ସମ୍ବାଦ, ଦେଶର 1 କୋଟି ଯୁବବର୍ଗଙ୍କୁ କୃତ୍ରିମ ବୁଦ୍ଧିମତା ଦକ୍ଷତା ପ୍ରଶିକ୍ଷଣ ଦିଆଯିବ, କହିଲେ ପ୍ରଧାନମନ୍ତ୍ରୀ। ସ୍ୱାଧୀନତା ଦିବସ ଅବସରରେ ଦିଲ୍ଲୀର ଐତିହାସିକ ଲାଲକିଲ୍ଲାଠାରେ ଜାତୀୟ ପତାକା କଲେ ଉତ୍ତୋଳନ। ରାଜ୍ୟରେ ସରକାରୀ ଚାକିରି ପାଇଁ ଆବେଦନ କରୁଥିବା ପ୍ରାର୍ଥୀମାନଙ୍କ ସର୍ବାଧିକ ବୟସ ସୀମା 32 ରୁ 42 ବର୍ଷକୁ ବୃଦ୍ଧି ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା। ହକି ବିଶ୍ୱକପ୍ର ଉଦ୍ଘାଟନୀ ମ୍ୟାଚ୍ରେ ୱେଲ୍ସକୁ 3-1 ଗୋଲ୍ରେ ପରାସ୍ତ କଲା ଭାରତୀୟ ପୁରୁଷ ଦଳ। ଏବଂ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସକ୍ରିୟ। ଦେଶ ଆଜି 80ତମ ସ୍ୱାଧୀନତା ଦିବସ ପାଳନ କରୁଛି। ଏହି ଅବସରରେ ଦିଲ୍ଲୀର ଐତିହାସିକ ଲାଲକିଲ୍ଲାରେ ଆୟୋଜିତ ଜାତୀୟ ସ୍ତରୀୟ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ପତାକା ଉତ୍ତୋଳନ କରିବା ସହିତ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଆଗାମୀ 1 ବର୍ଷ ମଧ୍ୟରେ ଦେଶର 1 କୋଟି ଯୁବକ ଯୁବତୀମାନଙ୍କୁ କୃତ୍ରିମ ବୁଦ୍ଧିମତା ସମ୍ପର୍କିତ ଦକ୍ଷତା

0: ଶିକ୍ଷାର ପ୍ରଶିକ୍ଷଣ ଦିଆଯିବ। ଏହା ମାଧ୍ୟମରେ ଦେଶର ଯୁବ କୃତ୍ରିମ ବୁଦ୍ଧିମତା କ୍ଷେତ୍ରରେ ବିଶ୍ୱର ନେତୃତ୍ୱ ନେବାରେ ସକ୍ଷମ ହୋଇପାରିବେ। ପ୍ରଧାନମନ୍ତ୍ରୀ ଏହି ଅବସରରେ ଦେଶରେ ବିଭିନ୍ନ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ଯୁବବର୍ଗଙ୍କ ପାଇଁ ନିଃଶୁଳ୍କ ଅନ୍ଲାଇନ୍ କୋଚିଂ ସମ୍ପର୍କରେ ମଧ୍ୟ ଘୋଷଣା କରିଛନ୍ତି। ଏହାସହ ଦେଶରେ କ୍ରୀଡ଼ାକୁ ପ୍ରୋହାହନ ଦେବା ଉଦ୍ଦେଶ୍ୟରେ 5 ବର୍ଷରୁ 15 ବର୍ଷର ଛାତ୍ରଛାତ୍ରୀମାନଙ୍କ ପାଇଁ ଗ୍ରାମୀଣ ସହର ଓ ବିଦ୍ୟାଳୟ ସ୍ତରରେ ସ୍ୱତନ୍ତ୍ର ପ୍ରତିଭା ଅନ୍ୱେଷଣ ଅଭିଯାନ ଆରମ୍ଭ କରାଯିବ। ଏହା ମାଧ୍ୟମରେ କ୍ରୀଡ଼ା ପ୍ରତିଭାର ବିକାଶ ସହ ଛାତ୍ରଛାତ୍ରୀମାନଙ୍କୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାର ସୁଯୋଗ ମିଳିବ।
1: देश को तेज गति से आगे बढ़ाने की बात कर रहा हूं, उसका सबसे बड़ा लाभार्थी कौन है? इन सारे प्रयासों का सबसे बड़ा साधक कौन है? अगर साधक है तो मेरे देश का युवा है, मेरे देश की युवा शक्ति है। विकसित भारत की यात्रा में युवाओं की बहुत बड़ी भूमिका है। इतना ही नहीं, विकसित भारत का सबसे बड़ा लाभार्थी भी मेरे देश का युवा है और इसलिए हमें विकसित भारत के लक्ष्य को युवाओं के साथ जोड़ करके आगे बढ़ाना है।
0: ସେମିକଣ୍ଡକ୍ଟର ସମ୍ପର୍କରେ ଆଲୋଚନା କରି ପ୍ରଧାନମନ୍ତ୍ରୀ କହିଛନ୍ତି, ବର୍ତ୍ତମାନ ଡିଜିଟାଲ ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସେମିକଣ୍ଡକ୍ଟର ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ଦେଶରେ ବର୍ତ୍ତମାନ 3ଟି ସେମିକଣ୍ଡକ୍ଟର ପ୍ଲାଣ୍ଟ କାର୍ଯ୍ୟକ୍ଷମ ହୋଇଛି। ଆଗାମୀ ଦିନରେ ଆହୁରି 8ଟି ସେମିକଣ୍ଡକ୍ଟର ପ୍ଲାଣ୍ଟ ପ୍ରତିଷ୍ଠା କରାଯିବ। ରାଷ୍ଟ୍ର ନିର୍ମାଣରେ ମହିଳାମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଉପଲବ୍ଧି କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶରେ 3 କୋଟି ଲକ୍ଷପତି ଦିଦି ସୃଷ୍ଟି କରାଯିବା ଧାର୍ଯ୍ୟ ଲକ୍ଷ୍ୟ ପୂରଣ ହୋଇଛି। ବର୍ତ୍ତମାନ 6 କୋଟି ଲକ୍ଷପତି ଦିଦି ସୃଷ୍ଟି କରାଯିବାର ଲକ୍ଷ୍ୟ ରଖାଯାଇଛି। ଏହା ମାଧ୍ୟମରେ ଗ୍ରାମୀଣ ଅର୍ଥନୀତି ଆହୁରି ସୁଦୃଢ଼ ହେବ ବୋଲି ପ୍ରଧାନମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶ 2047 ମସିହାରେ ବିକଶିତ ଭାରତ ଗଠନ ଆଡ଼କୁ ଅଗ୍ରସର ହେଉଛି। ଗତ 12 ବର୍ଷ ମଧ୍ୟରେ କୋଟି କୋଟି ନାଗରିକଙ୍କ ସଂକଳ୍ପ ଓ ସମର୍ପଣ ସହ ଦେଶ ଉଚ୍ଚତାର ନୂତନ ଶିଖର ଛୁଇଁଛି। ଦେଶର 25 କୋଟିରୁ ଉର୍ଦ୍ଧ୍ୱ ନାଗରିକ ଦାରିଦ୍ର୍ୟ ସୀମାରେଖାରୁ ବାହାରିଛନ୍ତି। ପ୍ରଧାନମନ୍ତ୍ରୀ ଏହି ଅବସରରେ ଦେଶର ବିକାଶ ପାଇଁ ସପ୍ତଧାରା ସମ୍ପର୍କରେ ଆଲୋଚନା କରିଛନ୍ତି। ଏଥିରେ ଭାରତକୁ ଆତ୍ମନିର୍ଭରଶୀଳ କରିବା ସହିତ ବିକଶିତ କରିବାକୁ ହେଲେ ଉତ୍ପାଦନ ଶକ୍ତି, କୃଷି ଏବଂ ଖାଦ୍ୟ ପ୍ରକ୍ରିୟାକରଣ, ପ୍ରଯୁକ୍ତିବିଦ୍ୟା ଓ ନବସୃଜନ, ଗତିଶକ୍ତି, ଭିତ୍ତିଭୂମି, ରକ୍ଷାଶକ୍ତି, ସବୁଜ ଏବଂ ନୀଳ ଅର୍ଥନୀତି ତଥା ଯୋଗ, ଆୟୁର୍ବେଦ, ପର୍ଯ୍ୟଟନ ଭଳି ସଫ୍ଟ ପାୱାରକୁ ସୁଦୃଢ଼ କରିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ରାଷ୍ଟ୍ରଗୀତ ବନ୍ଦେ ମାତରମ୍ର 150 ବର୍ଷ ପୂର୍ତ୍ତି ଅବସରରେ ଆଜି ପ୍ରଥମଥର ପାଇଁ ଲାଲକିଲ୍ଲାଠାରେ ବନ୍ଦେ ମାତରମ୍ ଗାନ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱର ମହାତ୍ମା ଗାନ୍ଧି ମାର୍ଗରେ ଆୟୋଜିତ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ସମାରୋହରେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟରେ ସରକାରୀ ଚାକିରି ପାଇଁ ଆବେଦନ କରୁଥିବା ପ୍ରାର୍ଥୀମାନଙ୍କୁ ଅଧିକ ସୁଯୋଗ ଦେବା ଲାଗି ଆବେଦନର ସର୍ବାଧିକ ବୟସ ସୀମାକୁ 32 ବର୍ଷରୁ 42 ବର୍ଷକୁ ବୃଦ୍ଧି କରାଯାଇଛି। ସେହିଭଳି ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷା ପାଇଁ ଥିବା ସର୍ବାଧିକ 6ଟି ସୁଯୋଗକୁ ଉଠାଇ ଦେବା ସହ ଏହି ପରୀକ୍ଷା ପାଇଁ ସର୍ବୋଚ୍ଚ ବୟସ ସୀମା ପର୍ଯ୍ୟନ୍ତ ଆବେଦନ କରିବାକୁ ପ୍ରାର୍ଥୀମାନଙ୍କୁ ସୁଯୋଗ ମିଳିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ପୂର୍ବରୁ ବିଦ୍ୟାଳୟଗୁଡ଼ିକରେ 8ମ ଶ୍ରେଣୀ ପର୍ଯ୍ୟନ୍ତ ନିଃଶୁଳ୍କ ପାଠ୍ୟପୁସ୍ତକ ପ୍ରଦାନ କରାଯାଉଥିବା ବେଳେ ବର୍ତ୍ତମାନ 9ମ ଓ 10ମ ଶ୍ରେଣୀ ପିଲାଙ୍କୁ ମଧ୍ୟ ନିଃଶୁଳ୍କ ପାଠ୍ୟପୁସ୍ତକ ଦିଆଯିବ। ଏହାସହ ଉପାନ୍ତ ଜିଲ୍ଲାରେ 18ଟି ନୂଆ ସରକାରୀ ମହାବିଦ୍ୟାଳୟ ଏବଂ 4ଟି ନୂଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ନିଆଯାଇଛି। ଶ୍ରୀ ମାଝୀ କହିଛନ୍ତି, ସରକାର ଓଡ଼ିଶାର ସବୁ ଅଞ୍ଚଳକୁ ଯୋଡ଼ିବା ପାଇଁ 3ଟି ପ୍ରମୁଖ ସଡ଼କ ଭିତ୍ତିଭୂମି ପ୍ରକଳ୍ପ ପାଇଁ ଯୋଜନା କରିଛନ୍ତି। ବ୍ରହ୍ମପୁରରୁ ଜୟପୁର, ପାରଳାଖେମୁଣ୍ଡରୁ ଅମ୍ବାଭନା ପର୍ଯ୍ୟନ୍ତ ନମୋ ଏକ୍ସପ୍ରେସ୍ ୱେ ଏବଂ ମୋଟୁଠାରୁ ତିରିଙ୍ଗି ପର୍ଯ୍ୟନ୍ତ ଅଟଳ ଏକ୍ସପ୍ରେସ୍ ୱେ ନିର୍ମାଣ ପାଇଁ ପଦକ୍ଷେପ ନିଆଯାଇଛି। ଏହି 3ଟି ପ୍ରକଳ୍ପ ଲାଗି ସରକାର 31,000 କୋଟି ଟଙ୍କା ବିନିଯୋଗ କରିବେ।
2: ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଜୀଙ୍କର ସଠିକ୍ ମାର୍ଗଦର୍ଶନ ଏବଂ ମାନ୍ୟବର କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀଯୁକ୍ତ ଅମିତ ଶାହଜୀଙ୍କର ଦକ୍ଷ ପରିଚାଳନା ଯୋଗୁଁ ଆଜି ରେଡ୍ ଟେରର ଆଜି ଇତିହାସ ପାଲଟିଛି। ଏହି ପଦକ୍ଷେପର ସଫଳର ଏକ ବଡ଼ ଅଂଶୀଦାର ହୋଇଛି ଆମ ରାଜ୍ୟ ଓଡ଼ିଶା।
0: ଏଗ୍ରିଷ୍ଟାକ୍ ପଞ୍ଜୀକରଣ ପାଇଁ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏଗ୍ରିଷ୍ଟାକ୍ ପଞ୍ଜୀକରଣ ସହ ଧାନ କିଣା ପାଇଁ ପି ପାସ୍ ପଞ୍ଜୀକରଣର କୌଣସି ସମ୍ପର୍କ ନାହିଁ। ପି ପାସ୍ରେ ପଞ୍ଜୀକରଣ କରି ଚାଷୀମାନେ ସେମାନଙ୍କ ଧାନ ବିକ୍ରୟ କରିପାରିବେ ବୋଲି ଶ୍ରୀ ମାଝୀ କହିଛନ୍ତି। ଏହି ଅବସରରେ ଗାନ୍ଧିମାର୍ଗଠାରେ ଅନୁଷ୍ଠିତ ପରେଡ୍ରେ 50ଟି ପ୍ଲାଟୁନ୍ ଅଂଶଗ୍ରହଣ କରିଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ବାରବାଟୀ ଷ୍ଟାଡିୟମ୍ଠାରେ ଅନୁଷ୍ଠିତ ସ୍ୱାଧୀନତା ଦିବସ ସମାରୋହରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ଜିଲ୍ଲାସ୍ତରୀୟ ପରେଡ୍ରେ ଅଭିବାଦନ ଗ୍ରହଣ କରିଛନ୍ତି। ଏକ ନୂଆ ଓଡ଼ିଶା, ବିକଶିତ ଓଡ଼ିଶା ଗଠନ ଦିଗରେ ସମସ୍ତେ ସଂକଳ୍ପବଦ୍ଧ ହେବାକୁ ଶ୍ରୀ ପୂଜାରୀ ଆହ୍ୱାନ ଦେଇଛନ୍ତି। ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ, ସମାଜସେବୀ, ଅଙ୍ଗନୱାଡ଼ି କର୍ମୀ, ଶିକ୍ଷକ, ପୁଲିସ୍ ଆଦିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। नया

0: ବାଲେଶ୍ୱର ଜିଲ୍ଲା ରଣପୁର ବିଜ୍ଞପିତ ଅଞ୍ଚଳ ପରିଷଦ ପଞ୍ଚଦଳ ପଡ଼ିଆରେ 80ତମ ସ୍ୱାଧୀନତା ଦିବସ ଅବସରରେ ବାଚସ୍ପତି ତଥା ରଣପୁର ବିଧାୟିକା ସୁରମା ପାଢ଼ୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପତାକା ଉତ୍ତୋଳନ କରିବା ସହ ପରେଡ୍ରେ ଅଭିବାଦନ ଗ୍ରହଣ କରିଥିଲେ। ଶ୍ରୀମତୀ ପାଢ଼ୀ ସ୍ୱାଧୀନତା ପାଇଁ ଜୀବନ ଉତ୍ସର୍ଗ କରିଥିବା ବୀର ଶହୀଦମାନଙ୍କୁ ସ୍କରଣ କରିବା ସହ ଶହୀଦ ରଘୁନାଥ ମହାନ୍ତି ଓ ଶହୀଦ ଦିବାକର ପରିଡ଼ାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ସମ୍ବଲପୁର ରିଜର୍ଭ ପୁଲିସ୍ ପଡ଼ିଆଠାରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପରେଡ୍ରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ସମ୍ମିଳିତ ପ୍ୟାରେଡ୍ରେ ଅଭିବାଦନ ଗ୍ରହଣ କରିଛନ୍ତି। ଦେଶ ଭାଗିଦାରୀରେ ନୂଆ ପିଢ଼ି ଆଗକୁ ଆସିବା ପାଇଁ ମନ୍ତ୍ରୀ ଶ୍ରୀ ପାତ୍ର ଆହ୍ୱାନ ଦେଇଛନ୍ତି। ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ସ୍ୱାଧୀନତା ଦିବସ ସମାରୋହରେ କୁଳପତି ଡକ୍ଟର ଅଜିତ କୁମାର ଶାସନୀ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ସମାବେଶକୁ ସମ୍ବୋଧିତ କରି ଏକତା ଜାତୀୟ ବିକାଶ ଓ ଦେଶର ଭବିଷ୍ୟତ ଗଢ଼ିବାରେ ଯୁବ ସମାଜର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଆସନ୍ତା ସୋମବାର 17 ତାରିଖ ଦିନ ବନ୍ଦ ରହିବ। ମୁଖ୍ୟମନ୍ତ୍ରୀଙ୍କ ପରବର୍ତ୍ତୀ ଅଭିଯୋଗ ଶୁଣାଣି ସମ୍ପର୍କରେ ଗଣମାଧ୍ୟମ ଜରିଆରେ ଜନସାଧାରଣଙ୍କୁ ଅବଗତ କରାଯିବ ବୋଲି ସାଧାରଣ ଅଭିଯୋଗ ଓ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ କୁହାଯାଇଛି। ଏଫ୍ଆଇଏଚ୍ ହକି ବିଶ୍ୱକପ୍ 2026 ଆଜିଠାରୁ ଆରମ୍ଭ ହୋଇଛି। ବେଲ୍ଜିୟମ୍ ଓ ନେଦରଲ୍ୟାଣ୍ଡ ମିଳିତ ଭାବେ ଏହି ପ୍ରତିଯୋଗିତାରେ ଆୟୋଜନ କରିଛନ୍ତି। ଉଦ୍ଘାଟନୀ ମ୍ୟାଚ୍ରେ ଆଜି ଭାରତୀୟ ପୁରୁଷ ହକି ଦଳ ୱେଲ୍ସକୁ 3-1 ଗୋଲ୍ରେ ପରାସ୍ତ କରିଛି। ଆସନ୍ତା ସୋମବାର ଦିନ ଭାରତ ଓ ଇଂଲଣ୍ଡ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଏହି ପ୍ରତିଯୋଗିତା ଆସନ୍ତା 30 ତାରିଖ ପର୍ଯ୍ୟନ୍ତ ଚାଲିବ। ପାଣିପାଗ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଉପରେ ଆଉ ଏକ ଘୂର୍ଣ୍ଣିବଳୟ ସକ୍ରିୟ ହୋଇଛି। ଏହା ଆସନ୍ତା 48 ଘଣ୍ଟା ମଧ୍ୟରେ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଘୂର୍ଣ୍ଣିବଳୟର ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିବ। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅନ୍ୟପକ୍ଷରେ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ବାଲେଶ୍ୱରଠାରେ ସୁବର୍ଣ୍ଣରେଖା ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ରାଜ୍ୟରେ ବନ୍ୟା ସ୍ଥିତି ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ରାଜ୍ୟରେ ଆଗାମୀ ଦିନରେ ବନ୍ୟାର ପ୍ରକୋପ ହ୍ରାସ ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ବିଭିନ୍ନ ବିଭାଗ ସହ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରାଯାଉଛି ବୋଲି ଶ୍ରୀ ପୂଜାରୀ କହିଛନ୍ତି।
1: ଆମେ ଅପେକ୍ଷା କରିଛୁ ଏ ସମ୍ପୂର୍ଣ୍ଣ ପରିସ୍ଥିତି ସୁଧୁରିଗଲା ପରେ ଏଥର ବନ୍ୟା ପରିସ୍ଥିତି ଏବଂ ବନ୍ୟା ପରିସ୍ଥିତିକୁ ସାମ୍ନା କରିବା ପାଇଁ ଏବଂ ତାର ଆକୁ ପ୍ରକୋପକୁ କମେଇବା ପାଇଁ ତାର ନିରାକରଣ କରିବା ପାଇଁ ବିଭିନ୍ନ ବିଭାଗର ଅଧିକାରୀମାନଙ୍କ ସାଙ୍ଗରେ ଆମେ କଥା ଲାଗିଛୁ ଏବଂ ବିଭିନ୍ନ ସଂସ୍ଥା ଯେଉଁମାନେ ତାର ଡିଟେଲ ପ୍ରୋଜେକ୍ଟ ରିପୋର୍ଟ ପ୍ରସ୍ତୁତ କରିବେ ସେମାନଙ୍କ ସାଙ୍ଗରେ ମଧ୍ୟ ଏସ୍ଆର୍ସି ଆଲୋଚନା କରିବେ।
0: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱରସ୍ଥିତ ଲୋକସେବା ଭବନରେ ରାଜ୍ୟସ୍ତରୀୟ ପଦକ ପ୍ରଦାନ କରିଛନ୍ତି। ବିଶିଷ୍ଟ ସେବା ପାଇଁ 2 ଜଣଙ୍କୁ ରାଷ୍ଟ୍ରପତି ପଦକ ପ୍ରଦାନ କରାଯାଇଛି। ଅତିରିକ୍ତ ପୁଲିସ୍ ମହାନିର୍ଦ୍ଦେଶକ ପ୍ରତୀକ ମହାନ୍ତି, ଡିସିପି ପ୍ରଫୁଲ୍ଲ ସିଂଙ୍କୁ ବିଶିଷ୍ଟ ସେବା ପାଇଁ ପଦକ ପ୍ରଦାନ କରାଯାଇଛି। ଉଲ୍ଲେଖନୀୟ ସେବା ପାଇଁ 17 ଜଣ ପୁଲିସ୍ ଅଧିକାରୀ ଓ କର୍ମଚାରୀଙ୍କୁ ଶ୍ରୀ ମାଝୀ ସମ୍ମାନିତ କରିଛନ୍ତି। ମୁଖ୍ୟ ସମ୍ବାଦ ପୁଣି ଥରେ। ଦେଶର 1 କୋଟି ଯୁବବର୍ଗଙ୍କୁ କୃତ୍ରିମ ବୁଦ୍ଧିମତା ଦକ୍ଷତା ପ୍ରଶିକ୍ଷଣ ଦିଆଯିବ କହିଲେ ପ୍ରଧାନମନ୍ତ୍ରୀ। ସ୍ୱାଧୀନତା ଦିବସ ଅବସରରେ ଦିଲ୍ଲୀର ଐତିହାସିକ ଲାଲକିଲ୍ଲାଠାରେ ଜାତୀୟ ପତାକା ଉତ୍ତୋଳନ। ରାଜ୍ୟରେ ସରକାରୀ ଚାକିରି ପାଇଁ ଆବେଦନ କରୁଥିବା ପ୍ରାର୍ଥୀମାନଙ୍କ ସର୍ବାଧିକ ବୟସ ସୀମା 32-42 ବର୍ଷକୁ ବୃଦ୍ଧି ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା। ହକି ବିଶ୍ୱକପ୍ର ଉଦ୍ଘାଟନ ମ୍ୟାଚ୍ରେ ୱେଲ୍ସକୁ 3-1 ଗୋଲ୍ରେ ପରାସ୍ତ କଲେ ଭାରତୀୟ ପୁରୁଷ ଦଳ ଏବଂ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସକ୍ରିୟ। ଆଞ୍ଚଳିକ ସମ୍ବାଦ ଆଜି
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
3: ଆଜିର ପ୍ରସଙ୍ଗ 80ତମ ସ୍ୱାଧୀନତା ଦିବସ ବିକଶିତ ଭାରତର ନୂତନ ସଂକଳ୍ପ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନା ମହେନ୍ଦ୍ର କୁମାର ମାଝି। ଭାରତ ଆଜି 80ତମ ସ୍ୱାଧୀନତା ଦିବସ ପାଳନ କରୁଛି। ଆମ ମହାନ ରାଷ୍ଟ୍ରର ପ୍ରତ୍ୟେକ ନାଗରିକଙ୍କ ପାଇଁ ଏହା ଏକ ଗର୍ବର ମୁହୂର୍ତ୍ତ। ଏହି ଦିନଟି 1947 ବ୍ରିଟିଶ ଉପନିବେଶବାଦୀ ଶାସନର ଅନ୍ତ ଏବଂ ଏକ ସ୍ୱାଧୀନ ଓ ସାର୍ବଭୌମ ଗଣରାଜ୍ୟର ଜନ୍ମକୁ ଚିହ୍ନିତ କରେ। ଏହା ଦେଶର ସ୍ୱାଧୀନତା ପାଇଁ ସର୍ବସ୍ୱ ଦେଇଥିବା ଅଗଣିତ ସ୍ୱାଧୀନତା ସଂଗ୍ରାମୀଙ୍କ ତ୍ୟାଗ, ସଂଘର୍ଷ ଏବଂ ସ୍ୱପ୍ନକୁ ମନେ ପକାଇବାର ଦିନ। ଭାରତର ସ୍ୱାଧୀନତା ସଂଗ୍ରାମ କୌଣସି ହଠାତ୍ ଘଟଣା ନଥିଲା, ବରଂ ଏକ ଦୀର୍ଘ ଏବଂ ନିରନ୍ତର ଆନ୍ଦୋଳନର ପ୍ରତିଫଳନ ଥିଲା। 1857 ବିଦ୍ରୋହ, ଯାହାକୁ ସ୍ୱାଧୀନତାର ପ୍ରଥମ ଯୁଦ୍ଧ ଭାବେ ବିବେଚନା କରାଯାଏ, ଅସହଯୋଗ ଆନ୍ଦୋଳନ, ଆଇନମାନ୍ୟ ଆନ୍ଦୋଳନ ଏବଂ

0: ଭାରତ ଛାଡ଼ ଆନ୍ଦୋଳନ ପର୍ଯ୍ୟନ୍ତ ସ୍ୱାଧୀନତାର ପଥ ସାହସ ଏବଂ ସ୍ଥିରତା ସହିତ ପ୍ରଶସ୍ତ ହୋଇଥିଲା। ମହାତ୍ମା ଗାନ୍ଧୀ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ, ପଣ୍ଡିତ ଜବାହରଲାଲ ନେହେରୁ, ଡକ୍ଟର ବିଆର୍ ଆମ୍ବେଦକର, ଭଗତ ସିଂ, ରାଣୀ ଲକ୍ଷ୍ମୀବାଇ ଏବଂ ଆହୁରି ଅନେକଙ୍କ ପରି ସାହସୀ ଦେଶଭକ୍ତ ଏହି ଜାତୀୟ ଜାଗରଣରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସେମାନଙ୍କର ପ୍ରୟାସ ଧର୍ମ, ଅଞ୍ଚଳ ଏବଂ ଭାଷା ମଧ୍ୟରେ ଲୋକମାନଙ୍କୁ ସ୍ୱାଧୀନତାର ଏକମାତ୍ର କାରଣ ପାଇଁ ଏକତ୍ରିତ କରିଥିଲା। ମହାତ୍ମା ଗାନ୍ଧୀଙ୍କ ଅହିଂସା ଏବଂ ଆଇନମାନ୍ୟ ଆନ୍ଦୋଳନର ଦର୍ଶନ ଲକ୍ଷ ଲକ୍ଷ ଲୋକଙ୍କୁ ଶାନ୍ତିପୂର୍ଣ୍ଣ ପ୍ରତିବାଦରେ ଅଂଶଗ୍ରହଣ କରିବାକୁ ପ୍ରେରଣା ଯୋଗାଇ ଚାଲିଛି। ତାଙ୍କ ନେତୃତ୍ୱ ଭାରତର ସ୍ୱାଧୀନତା ପାଇଁ ବିଶ୍ୱର ଦୃଷ୍ଟି ଆକର୍ଷଣ କରିଥିଲା। ଦିଲ୍ଲୀର ଲାଲକିଲ୍ଲାରୁ ଜାତୀୟ ସମାରୋହର ନେତୃତ୍ୱ ନେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଚଳିତ ବର୍ଷ ମଧ୍ୟ ଜାତୀୟ ଗୀତ ବନ୍ଦେ ମାତରମ୍ର 150 ବର୍ଷ ପୂର୍ତ୍ତି ପାଳନ କରାଯାଉଥିବାରୁ ଏହାର ସମ୍ମାନ ପ୍ରଦର୍ଶନ ସ୍ୱରୂପ ପ୍ରଧାନମନ୍ତ୍ରୀଙ୍କ ଆଗମନ ପରେ ପ୍ରଥମେ ଏହି ଗୀତ ଗାୟନ କରାଯାଇଥିଲା। ପ୍ରଧାନମନ୍ତ୍ରୀ ଜାତୀୟ ପତାକା ଉତ୍ତୋଳନ କରିବା ପରେ ଜାତୀୟ ସଙ୍ଗୀତ ଜନଗଣ ମନ ଗାନ କରାଯାଇଥିଲା। ପତାକା ଉତ୍ତୋଳନ ସହ 21 ତୋପ ସଲାମି ପ୍ରଦାନ କରାଯାଇଛି। ଭାରତୀୟ ବାୟୁସେନାର 2 MI-17 ହେଲିକପ୍ଟର ଦ୍ୱାରା ଫୁଲପାଖୁଡ଼ା ବର୍ଷା ହୋଇଥିଲା। 2047 ବିକଶିତ ଭାରତ ଗଠନରେ ଯୁବବର୍ଗଙ୍କ ଭୂମିକା ଶୀର୍ଷକ ପ୍ରସଙ୍ଗ ଆଧାରରେ ଚଳିତ ବର୍ଷର ସ୍ୱାଧୀନତା ଦିବସ ପାଳନ କରାଯାଇଛି। ଦେଶବାସୀଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ବିଭିନ୍ନ କ୍ଷେତ୍ରରେ ସଂସ୍କାରମୂଳକ ପଦକ୍ଷେପ ଏବଂ ପରିବର୍ତ୍ତନ ଉପରେ ଆଲୋକପାତ କରିଛନ୍ତି। ଆଜିର ଅଭିଭାଷଣରେ ପ୍ରଧାନମନ୍ତ୍ରୀ ସପ୍ତଧାରା ନାମକ 7 ଶକ୍ତିଧାରା ଉପରେ ବିଶେଷ ଭାବେ ଉଲ୍ଲେଖ କରିଛନ୍ତି। ଏହାକୁ ଆପଣେଇବାକୁ ଦେଶବାସୀଙ୍କୁ ଆହ୍ୱାନ ଦେବା ସହ ପ୍ରଧାନମନ୍ତ୍ରୀ କହିଛନ୍ତି, ଆଗାମୀ 7 ମଧ୍ୟରେ ଦେଶ ଇପ୍ସିତ ସଫଳତା ହାସଲ କରିପାରିବ। ଏହି ସପ୍ତ ଶକ୍ତିଧାରା ଦେଶକୁ ବିକାଶର ଶୀର୍ଷ ସ୍ଥାନକୁ ନେବା ସହ ଅଧିକ ସଶକ୍ତ କରିବ ବୋଲି ପ୍ରଧାନମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି। ଏହି ସପ୍ତ ଶକ୍ତିଧାରାଗୁଡ଼ିକ ମଧ୍ୟରେ ରହିଛି ଯୁବବର୍ଗ, କୃଷି ଏବଂ ଖାଦ୍ୟ ଉତ୍ପାଦନ, ପ୍ରଯୁକ୍ତିବିଦ୍ୟା ଓ ନବସୃଜନ, ଗତିଶକ୍ତି, ପ୍ରତିରକ୍ଷା କ୍ଷମତା, ସବୁଜ ଓ ନୀଳ ଅର୍ଥନୀତି ଏବଂ ନମନୀୟ ଚିନ୍ତାଧାରା। ଶ୍ରୀ ମୋଦି ମେକ୍ ଇନ୍ ଇଣ୍ଡିଆ ଏବଂ ଭୋକାଲ୍ ଫର୍ ଲୋକାଲ୍ ଭାବନାକୁ ଆପଣେଇଥିବାରୁ ଦେଶବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଆମଦାନୀ ଉପରେ ନିର୍ଭରଶୀଳତା ହ୍ରାସ କରିବା ସହ ଆତ୍ମନିର୍ଭର କ୍ଷେତ୍ରକୁ ଅଧିକ ତ୍ୱରାନ୍ୱିତ କରିବାକୁ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ସେ କହିଛନ୍ତି, ଇତିମଧ୍ୟରେ ଭାରତ 40 ଦେଶ ସହ କରିଥିବା ମୁକ୍ତ ବାଣିଜ୍ୟ ଚୁକ୍ତିନାମା ବ୍ୟବସାୟ, ନିଯୁକ୍ତି କ୍ଷେତ୍ର ଏବଂ ରପ୍ତାନୀକାରୀଙ୍କ ପାଇଁ ବିପୁଳ ସୁଯୋଗ ସୃଷ୍ଟି କରୁଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତକୁ କୃତ୍ରିମ ବୁଦ୍ଧିମତାର ଏକ ପେଣ୍ଠସ୍ଥଳୀ ଭାବେ ଗଢ଼ି ତୋଳିବାକୁ ହେବ। ଏହାକୁ ଦୃଷ୍ଟିରେ ରଖି ଆସନ୍ତା ବର୍ଷ ମଧ୍ୟରେ 1 ଯୁବବର୍ଗଙ୍କୁ AI କ୍ଷେତ୍ରରେ ତାଲିମ ପ୍ରଦାନ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ମୁଖ୍ୟତଃ 3 ବର୍ଗ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ସେଗୁଡ଼ିକ ହେଉଛି ଗୁଣବତ୍ତା, ଦକ୍ଷତା ବିକାଶ ଏବଂ ମୂଲ୍ୟ ନିର୍ଦ୍ଧାରଣ। କ୍ରୀଡ଼ା ପ୍ରତିଭା ଚିହ୍ନଟ ନେଇ ଦେଶବ୍ୟାପୀ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଆରମ୍ଭ କରାଯିବ ବୋଲି କହିଛନ୍ତି। ଏଥିରେ 5-15 ପର୍ଯ୍ୟନ୍ତ ପିଲାଙ୍କୁ ସାମିଲ କରାଯିବ। ଗରିବ ଓ ମଧ୍ୟବିତ୍ତ ବର୍ଗ ପିଲାଙ୍କ ପାଇଁ ମାଗଣା ଅନ୍ଲାଇନ୍ କୋଚିଂ ପ୍ରଦାନ ଉପରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ଏହା ସାର୍ବଜନୀନ ପରୀକ୍ଷାଗୁଡ଼ିକରେ ଉତ୍କର୍ଷ ପ୍ରତିପାଦନ କରିବାକୁ ପିଲାମାନଙ୍କୁ ସହାୟକ ହେବ ବୋଲି ସେ କହିଛନ୍ତି। ଶ୍ରେଷ୍ଠ ଶିକ୍ଷକଙ୍କ ନେତୃତ୍ୱରେ ସମସ୍ତଙ୍କ ପାଇଁ ଗୁଣାତ୍ମକ ଶିକ୍ଷା ସୁଲଭ କରିବା ଦିଗରେ ଏହା ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଜନଗଣନାକୁ ତ୍ରୁଟିଶୂନ୍ୟ କରିବା ପାଇଁ ଶ୍ରୀ ମୋଦି ସମସ୍ତଙ୍କ ସହଯୋଗ କାମନା କରିଛନ୍ତି। ଡିଜିଟାଲ ମାଧ୍ୟମରେ ସଠିକ୍ ସୂଚନା ପ୍ରଦାନ କରିବାକୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି। ଆସନ୍ତୁ ମିଳିମିଶି ଏକ ଶକ୍ତିଶାଳୀ, ଅଖଣ୍ଡ, ସୌହାର୍ଦ୍ଦ୍ୟପୂର୍ଣ୍ଣ ଏବଂ ବିକଶିତ ଭାରତ ଗଠନ କରିବା।
1: କାର୍ଯ୍ୟକ୍ରମ ରିଲେ କରି ଶୁଣାଇଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ବାରିପଦା ପ୍ରଚାର କରୁଛୁ ଆଦିବାସୀ ସଙ୍ଗୀତ।
2: ଆଦିବାସୀ ସଙ୍ଗୀତ କାର୍ଯ୍ୟକ୍ରମରେ ଆଜି ଶୁଣନ୍ତୁ ମୁଣ୍ଡାରୀ ସମ୍ପ୍ରଦାୟର ଗୀତ। ପରିବେଷଣ କରିଛନ୍ତି ନନ୍ଦକିଶୋର ସିଂ ଏବଂ ତାଙ୍କର ସାଥୀ କଳାକାରମାନେ।

ନନ୍ଦକିଶୋର ସିଂ ଏବଂ ତାଙ୍କର ସାଥୀମାନେ ଗାଇଥିବା ଗୀତ ଶୁଣୁଛନ୍ତି। ସାଥୀମାନେ ହେଲେ ପ୍ରଧାନ ସିଂ, ସନାତନ ସିଂ, ବୁଧୁରାମ ସିଂ, ସତୀଶ ଚନ୍ଦ୍ର ସିଂ, ମମତା ସିଂ, ପୂର୍ଣ୍ଣିମା ସିଂ, ମମତା ସିଂ, ଶୀତଲ ପ୍ରିୟା ସିଂ ଏବଂ ମାଳତୀଲତା ସିଂ।

ଶେଷ ହେଲା ଆଦିବାସୀ ସଙ୍ଗୀତ ଆକାଶବାଣୀ ବାରିପଦା ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ 7:15 ଓଡ଼ିଆରେ ସମ୍ବାଦ ରିଲେ କରି ଶୁଣାଉଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ଦେଶରେ 1 କୋଟି ଯୁବବର୍ଗଙ୍କୁ କୃତ୍ରିମ ବୁଦ୍ଧିମତା ଦକ୍ଷତା ପ୍ରଶିକ୍ଷଣ ଦିଆଯିବ, କହିଲେ ପ୍ରଧାନମନ୍ତ୍ରୀ। ଦିଲ୍ଲୀର ଐତିହାସିକ ଲାଲକିଲ୍ଲାଠାରୁ ଜାତୀୟ ପତାକା କଲେ ଉତ୍ତୋଳନ। ଦେଶର 80ତମ ସ୍ୱାଧୀନତା ଦିବସ ଅବସରରେ ଗଣତାନ୍ତ୍ରିକ ଯାତ୍ରା ଏବଂ ବୈଶ୍ୱିକ ସହଯୋଗ ଦିଗରେ ଭାରତର ଭୂମିକାକୁ ବିଶ୍ୱସ୍ତରରେ ପ୍ରଶଂସା। ଇଣ୍ଡୋନେସିଆ ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା 38କୁ ବୃଦ୍ଧି ଏବଂ ଏଫ୍ଆଇଏଚ୍ ହକି ବିଶ୍ୱକପ୍ର ଆଜିର ଉଦ୍ଘାଟନୀ ମ୍ୟାଚ୍ରେ ୱେଲ୍ସକୁ 3-1 ଗୋଲ୍ରେ ପରାସ୍ତ କଲା ଭାରତୀୟ ପୁରୁଷ ଦଳ। ଦେଶର 80ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଦିଲ୍ଲୀର ଐତିହାସିକ ଲାଲକିଲ୍ଲାରେ ଆୟୋଜିତ ଜାତୀୟ ସ୍ତରୀୟ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଏହି ଅବସରରେ ସମ୍ବୋଧିତ କରି ଶ୍ରୀ ମୋଦି 2047 ସୁଦ୍ଧା ବିକଶିତ ଭାରତ ଗଠନ ସ୍ୱପ୍ନକୁ ସଂକଳ୍ପ, ସଂକଳ୍ପକୁ ସାମର୍ଥ୍ୟ ଏବଂ ସାମର୍ଥ୍ୟକୁ ସଫଳତାରେ ପରିଣତ କରିବା ପାଇଁ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି। ସ୍ୱାଧୀନତାର 100 ବର୍ଷ ପୂର୍ତ୍ତି ବେଳେ ନିଶ୍ଚିତ ଭାବେ ବିକଶିତ ଭାରତ ଗଠନ ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଆଗାମୀ 1 ବର୍ଷ ମଧ୍ୟରେ ଦେଶର 1 କୋଟି ଯୁବକ ଯୁବତୀମାନଙ୍କୁ କୃତ୍ରିମ ବୁଦ୍ଧିମତା ସମ୍ପର୍କିତ ଦକ୍ଷତାର ପ୍ରଶିକ୍ଷଣ ଦିଆଯିବ। ଏହା ମାଧ୍ୟମରେ ଦେଶର ଯୁବ କୃତ୍ରିମ ବୁଦ୍ଧିମତା କ୍ଷେତ୍ରରେ ବିଶ୍ୱର ନେତୃତ୍ୱ ନେବାରେ ସକ୍ଷମ ହୋଇପାରିବେ।
1: लाल किले से मैं देश के

0: किसानों के लिए घोषणा करना चाहता हूं। हमने तय किया है कि आने वाले एक वर्ष में 1 करोड़ युवाओं को AI स्किल के लिए ट्रेनिंग देने का हम काम करेंगे।
1: प्रधानमंत्री ଏହି ଅବସରରେ ଦେଶରେ ବିଭିନ୍ନ ପରୀକ୍ଷା ପାଇଁ ପ୍ରସ୍ତୁତ କରୁଥିବା ଯୁବବର୍ଗଙ୍କ ପାଇଁ ନିଃଶୁଳ୍କ ଅନ୍ଲାଇନ୍ କୋଚିଂ ସମ୍ପର୍କରେ ମଧ୍ୟ ଘୋଷଣା କରିଛନ୍ତି। ଏହାସହ ଦେଶରେ କ୍ରୀଡ଼ାକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ 5 ବର୍ଷରୁ 15 ବର୍ଷର ଛାତ୍ରଛାତ୍ରୀମାନଙ୍କ ପାଇଁ ଗ୍ରାମୀଣ ସହର ଓ ବିଦ୍ୟାଳୟ ସ୍ତରରେ ସ୍ୱତନ୍ତ୍ର ପ୍ରତିଭା ଅନ୍ୱେଷଣ ଅଭିଯାନ ଆରମ୍ଭ କରାଯିବ। ଏହା ମାଧ୍ୟମରେ କ୍ରୀଡ଼ା ପ୍ରତିଭାର ବିକାଶ ସହ ଛାତ୍ରଛାତ୍ରୀମାନଙ୍କୁ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରର ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାର ସୁଯୋଗ ମିଳିବ। ସେମିକଣ୍ଡକ୍ଟର ସମ୍ପର୍କରେ ଆଲୋଚନା କରି ପ୍ରଧାନମନ୍ତ୍ରୀ କହିଛନ୍ତି, ବର୍ତ୍ତମାନ ଡିଜିଟାଲ୍ ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସେମିକଣ୍ଡକ୍ଟର ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ଦେଶରେ ବର୍ତ୍ତମାନ 3ଟି ସେମିକଣ୍ଡକ୍ଟର ପ୍ଲାଣ୍ଟ କାର୍ଯ୍ୟକ୍ଷମ ହୋଇଛି। ଆଗାମୀ ଦିନରେ ଆହୁରି 8ଟି ସେମିକଣ୍ଡକ୍ଟର ପ୍ଲାଣ୍ଟ ପ୍ରତିଷ୍ଠା କରାଯିବ। ରାଷ୍ଟ୍ର ନିର୍ମାଣରେ ମହିଳାମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଉପଲବ୍ଧି କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶରେ 3 କୋଟି ଲକ୍ଷପତି ଦିଦି ସୃଷ୍ଟି କରାଯିବା ଧାର୍ଯ୍ୟ ଲକ୍ଷ୍ୟ ପୂର୍ଣ୍ଣ ହୋଇଛି। ବର୍ତ୍ତମାନ 6 କୋଟି ଲକ୍ଷପତି ଦିଦି ସୃଷ୍ଟି କରାଯିବାର ଲକ୍ଷ୍ୟ ରଖାଯାଇଛି। ଏହା ମାଧ୍ୟମରେ ଗ୍ରାମୀଣ ଅର୍ଥନୀତି ଆହୁରି ସୁଦୃଢ଼ ହେବ ବୋଲି ପ୍ରଧାନମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶ 2047 ବିକଶିତ ଭାରତ ଗଠନ ଆଡ଼କୁ ଅଗ୍ରସର ହେଉଛି। ଗତ 12 ବର୍ଷ ମଧ୍ୟରେ କୋଟି କୋଟି ନାଗରିକଙ୍କ ସଂକଳ୍ପ ଏବଂ ସମର୍ପଣ ସହ ଦେଶ ଉଚ୍ଚତାର ନୂତନ ଶିଖର ଛୁଉଁଛି। ଦେଶର 25 କୋଟିର ଉର୍ଦ୍ଧ୍ୱ ନାଗରିକ ଦାରିଦ୍ର୍ୟ ସୀମାରେଖାରୁ ବାହାରିଛନ୍ତି। ପ୍ରଧାନମନ୍ତ୍ରୀ ଏହି ଅବସରରେ ଦେଶର ବିକାଶ ପାଇଁ ସପ୍ତଧାରା ସମ୍ପର୍କରେ ଆଲୋଚନା କରିଛନ୍ତି। ଏଥିରେ ଭାରତକୁ ଆତ୍ମନିର୍ଭରଶୀଳ କରିବା ସହ ବିକଶିତ କରିବାକୁ ହେଲେ ଉତ୍ପାଦନ ଶକ୍ତି, କୃଷି ଏବଂ ଖାଦ୍ୟ ପ୍ରକ୍ରିୟାକରଣ, ପ୍ରଯୁକ୍ତିବିଦ୍ୟା ଓ ନବସୃଜନ, ଗତିଶକ୍ତି, ଭିଭିଭୂମି, ରକ୍ଷାଶକ୍ତି, ସବୁଜ ଏବଂ ନୀଳ ଅର୍ଥନୀତି ତଥା ଯୋଗ, ଆୟୁର୍ବେଦ, ପର୍ଯ୍ୟଟନ ଭଳି ସଫ୍ଟ ପାୱାରକୁ ସୁଦୃଢ଼ କରିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ଗତ 12 ବର୍ଷ ମଧ୍ୟରେ ପ୍ରତିରକ୍ଷା ଉତ୍ପାଦନ ପରିମାଣ ପ୍ରାୟ 4 ଗୁଣ ବୃଦ୍ଧି ପାଇଛି। ଖଦି ଓ ଗ୍ରାମୋଦ୍ୟୋଗର ଉତ୍ପାଦନ ପ୍ରାୟ 5 ଗୁଣ, ଇଲେକ୍ଟ୍ରୋନିକ୍ ସାମଗ୍ରୀ ଉତ୍ପାଦନ ପ୍ରାୟ 7 ଗୁଣ, ଆଧୁନିକ ରେଳକୋଚ୍ ନିର୍ମାଣ 21 ଗୁଣ, ମୋବାଇଲ୍ ଫୋନ୍ ଉତ୍ପାଦନ 33 ଗୁଣ, ଇଣ୍ଟରନେଟ୍ ବ୍ୟବହାରକାରୀ ପ୍ରାୟ 4 ଗୁଣ ବୃଦ୍ଧି ପାଇଛି। ସେହିପରି ପେଟେଣ୍ଟ ମଞ୍ଜୁରୀ ସଂଖ୍ୟା 4 ଗୁଣ, ଡିଜିଟାଲ୍ ଟ୍ରାନ୍ଜାକ୍ସନ୍ 100 ଗୁଣ ବୃଦ୍ଧି ପାଇଛି ବୋଲି ଶ୍ରୀ ମୋଦି କହିଛନ୍ତି।
0: ଡିଫେନ୍ସ ପ୍ରଡକ୍ସନ୍ କରି 4 ଗୁଣା, ଖାଦି ଓ ଗ୍ରାମୋଦ୍ୟୋଗ ଉତ୍ପାଦନ କରି 5 ଗୁଣା, ଇଲେକ୍ଟ୍ରୋନିକ୍ ମ୍ୟାନୁଫ୍ୟାକ୍ଚରିଂ କରି 7 ଗୁଣା ବଢା, ଆଧୁନିକ ରେଲୱେ କୋଚ୍ ନିର୍ମାଣ 21 ଗୁଣା ବଢା, ମୋବାଇଲ୍ ଫୋନ୍ ଉତ୍ପାଦନ 33 ଗୁଣା ବଢା, ଆଧୁନିକ ରୁମ୍କୁ ଲେକର ଡିଜିଟାଲ ଓ ଇନୋଭେସନ୍ କି ଦୁନିଆ ନେ ବି ହମନେ ଅପନା ପରଚମ ଲହରାୟା। ଇଣ୍ଟରନେଟ୍ ୟୁଜର କରି 4 ଗୁଣା ବଢେ, ବେଟିଂ ଲାଞ୍ଚ ହୋନେ କି ସଂଖ୍ୟା 4 ଗୁଣା ବଢି, ଡିଜିଟାଲ ଟ୍ରାନ୍ଜାକ୍ସନ 100 ଗୁଣା ବଢେ।
1: ରାଷ୍ଟ୍ରୀୟ ଗୀତ ବନ୍ଦେ ମାତରମ୍ର 150 ବର୍ଷ ପୂର୍ତ୍ତି ଅବସରରେ ଆଜି ପ୍ରଥମଥର ପାଇଁ ଲାଲକିଲ୍ଲାଠାରେ ବନ୍ଦେ ମାତରମ୍ ଗାନ କରାଯାଇଥିଲା। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ବିଶ୍ୱର ନେତାଗଣ ଏବଂ ବୈଦେଶିକ ମିଶନ ଆଜି ଭାରତକୁ 80ତମ ସ୍ୱାଧୀନତା ଦିବସ ଅବସରରେ ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି। ଭାରତର ଗଣତାନ୍ତ୍ରିକ ଯାତ୍ରା, ନାଗରିକ ଐତିହ୍ୟ ଏବଂ ଆଞ୍ଚଳିକ ଏବଂ ବୈଶ୍ୱିକ ସହଯୋଗ ଦିଗରେ ଏହାର ଭୂମିକାକୁ ବିଶ୍ୱସ୍ତରରେ ପ୍ରଶଂସା କରାଯାଇଛି। ବିଶ୍ୱର ନେତାମାନେ ଶୁଭେଚ୍ଛା ଜଣାଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଯୁକ୍ତରାଷ୍ଟ୍ର ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କ ରୁବିଓ ଶୁଭେଚ୍ଛା ଜଣାଇ କହିଛନ୍ତି, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ସମ୍ପର୍କ ଦୁଇ ଦେଶ ମଧ୍ୟରେ ସହଭାଗିତାକୁ ଅଧିକ ମଜବୁତ କରିଛି। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍, ମାଲଦୀପର ରାଷ୍ଟ୍ରପତି ଡକ୍ଟର ମହମ୍ମଦ ମୁଇଜୁଙ୍କ ସମେତ ଅନ୍ୟାନ୍ୟ ନେତାମାନେ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଇସ୍ରାଏଲ୍ ରାଷ୍ଟ୍ରପତି ଆଇଜାକ୍ ହର୍ଜୋଗ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭାରତୀୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ନେପାଳର ପ୍ରଧାନମନ୍ତ୍ରୀ ବଳେନ୍ଦ୍ର ଶାହାଙ୍କ ଶୁଭେଚ୍ଛାର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ଏବଂ ନେପାଳ ମଧ୍ୟରେ ରହିଥିବା ପୁରାତନ ସମ୍ପର୍କକୁ ଅଧିକ ସୁଦୃଢ଼ ଏବଂ ବହୁମୁଖୀ କରିବା ଦିଗରେ ଉଭୟ ପ୍ରତିବଦ୍ଧତା ଦର୍ଶାଇଥିଲେ। ଉଭୟ ରାଷ୍ଟ୍ରର ଜନସାଧାରଣଙ୍କ ସୁଖ ଏବଂ ସମୃଦ୍ଧି କାମନା କରିଥିଲେ। ସ୍ୱାଧୀନତା ଦିବସକୁ ସ୍ୱତନ୍ତ୍ର ଏବଂ ପ୍ରତୀକାତ୍ମକ ସ୍ୱରୂପ ପାଳନ କରିବା ଉଦ୍ଦେଶ୍ୟରେ ସୂର୍ଯ୍ୟପଥ ତ୍ରିରଙ୍ଗା ବିଶ୍ୱସ୍ତରୀୟ ରିଲେ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହେଉଛି। ଏହି ପଦକ୍ଷେପ ଅଧୀନରେ ଜାତୀୟ ପତାକା ସୂର୍ଯ୍ୟୋଦୟର ପଥ ଅନୁସରଣ କରି ବିଶ୍ୱ ଭ୍ରମଣ କରୁଛି। ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଜର୍ମାନୀ, ନେଦରଲ୍ୟାଣ୍ଡ, ଇଟାଲୀ, ଇଜିପ୍ଟ, ଲାଟଭିଆ ଏବଂ ଦକ୍ଷିଣ ଆଫ୍ରିକା ସମେତ ବିଭିନ୍ନ ଦେଶରେ ଥିବା ଭାରତୀୟ ମିଶନଗୁଡ଼ିକ ଏହି ରାଷ୍ଟ୍ରୀୟ ଗୌରବ ଏବଂ ଏକତା ଉତ୍ସବ ପାଇଁ ପ୍ରବାସୀ ଭାରତୀୟମାନଙ୍କୁ ଏକାଠି କରିଛନ୍ତି। ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ସୂର୍ଯ୍ୟୋଦୟ ଅନୁସାରେ ସୂର୍ଯ୍ୟପଥ ତିରଙ୍ଗା ଅଧୀନରେ ଜାତୀୟ ପତାକା ଉତ୍ତୋଳନ କରାଯାଇଛି।

0: ଟେଲି ଯୋଗାଯୋଗ ବିଭାଗ ପକ୍ଷରୁ ପୁଣେଠାରେ ସୂଚନା ଏବଂ ଯୋଗାଯୋଗ ପ୍ରଯୁକ୍ତିବିଦ୍ୟା ଟ୍ରାକ୍ ଆୟୋଜନ କରାଯିବ। ଏହି କାର୍ଯ୍ୟକ୍ରମ ଚଳିତ ମାସ 17-21 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଚଳିତ ଥର କାର୍ଯ୍ୟକ୍ରମର ବିଷୟବସ୍ତୁ ରହିଛି ଆତ୍ମନିର୍ଭରଶୀଳ ଭବିଷ୍ୟତ ପାଇଁ ନବସୃଜନ, ସହଯୋଗ ଏବଂ ରୂପାନ୍ତରଣ। ଏହି କାର୍ଯ୍ୟକ୍ରମ ସହିତ ସପ୍ତମ ବ୍ରିକ୍ସ ଆଇସିଟି କାର୍ଯ୍ୟକାରୀ ଗୋଷ୍ଠୀ ବୈଠକ ଆରମ୍ଭ ହେବ। ବୈଠକରେ ବିକଶିତ ଆଇସିଟି ଇକୋସିଷ୍ଟମ, ଡିଜିଟାଲ୍ ଦକ୍ଷତା, ଦକ୍ଷତା ବିକାଶ ଏବଂ ମାନବ କେନ୍ଦ୍ରିକ ଡିଜିଟାଲ୍ ପରିବେଶ ସମ୍ପର୍କରେ ଆଲୋଚନା କରାଯିବ। ଚଳିତ ମାସ 20 ତାରିଖରେ ଭାରତ ଡିଜିଟାଲ୍ ବ୍ରିକ୍ସ ଫୋରମ୍ ଏବଂ ଏକ୍ସପୋର ଆୟୋଜନ କରିବ। ଏଥିରେ ଉଦୀୟମାନ ଡିଜିଟାଲ୍ ପ୍ରଯୁକ୍ତିବିଦ୍ୟା ଏବଂ ଆତ୍ମନିର୍ଭରଶୀଳ ଆଇସିଟି ଇକୋସିଷ୍ଟମ କ୍ଷେତ୍ରରେ ସହଯୋଗ ସ୍ଥାପନ ନେଇ ଆଲୋଚନା ହେବ। ଉଦ୍ଯାପନୀ ଦିବସରେ କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଦ୍ୱାଦଶ ବ୍ରିକ୍ସ ଯୋଗାଯୋଗ ମନ୍ତ୍ରୀସ୍ତରୀୟ ବୈଠକରେ ଅଂଶଗ୍ରହଣ କରିବେ। ବୈଠକରେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ମନ୍ତ୍ରୀମାନେ ବ୍ରିକ୍ସ ଆଇସିଟି ଟ୍ରାକ୍ ଏବଂ ଦୀର୍ଘସ୍ଥାୟୀ ଓ ଆତ୍ମନିର୍ଭରଶୀଳ ଆଇସିଟି ଇକୋସିଷ୍ଟମ କ୍ଷେତ୍ରରେ ସହଯୋଗ, ସାଇବର ସୁରକ୍ଷା, ଆଇସିଟିରେ ବିଶ୍ୱସନୀୟ ନବସୂଜନ, ଷ୍ଟାର୍ଟଅପ୍ ଏବଂ ଉଦ୍ୟମିତା ସମ୍ପର୍କରେ ସେମାନଙ୍କର ମତାମତ ପ୍ରଦାନ କରିବେ। ଇଣ୍ଡୋନେସିଆର ଫ୍ଲୋରେସ୍ ଦ୍ୱୀପରେ ଆଜି ସକାଳେ ହୋଇଥିବା ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା 38 ବୃଦ୍ଧି ପାଇଛି। ସେଠାରେ ଭୂମିକମ୍ପର ତୀବ୍ରତା 7.7 ରେକର୍ଡ କରାଯାଇଥିଲା। ଉଦ୍ଧାରକାରୀ ଦଳ ଘଟଣାସ୍ଥଳକୁ ଯାଇ ପ୍ରଭାବିତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଫ୍ଲୋରେସ୍ର ସିକା ରିଜେନ୍ସି ସହରରୁ 20 ମୃତଦେହ ଉଦ୍ଧାର କରାଯାଇଛି। ଭଙ୍ଗାରୁଜା ଅଂଶ ତଳେ ଅନେକ ଚାପି ହୋଇ ରହିଥିବା ସନ୍ଦେହ କରାଯାଉଛି। କେତେକ ସ୍ଥାନରେ ଭୂସ୍କଳନ ଘଟିଥିବା ସୂଚନା ମିଳିଛି। ଘର ଏବଂ ରାସ୍ତାଘାଟ ଭାଙ୍ଗିଯିବା ଯୋଗୁଁ ଯୋଗାଯୋଗ ଏବଂ ଉଦ୍ଧାର କାର୍ଯ୍ୟ ବ୍ୟାହତ ହୋଇଛି। ଏଫ୍ଆଇଏଚ୍ ହକି ବିଶ୍ୱକପ୍ 2026 ଆଜିଠାରୁ ଆରମ୍ଭ ହୋଇଛି। ବେଲ୍ଜିୟମ୍ ଓ ନେଦରଲ୍ୟାଣ୍ଡ ମିଳିତ ଭାବେ ଏହି ପ୍ରତିଯୋଗିତାର ଆୟୋଜନ କରୁଛନ୍ତି। ଉଦ୍ଘାଟନୀ ମ୍ୟାଚ୍ରେ ଆଜି ଭାରତୀୟ ପୁରୁଷ ହକି ଦଳ ୱେଲ୍ସକୁ 3-1 ଗୋଲ୍ରେ ପରାସ୍ତ କରିଛି। ଆସନ୍ତା ସୋମବାର ଦିନ ଭାରତ ଓ ଇଂଲଣ୍ଡ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଏହି ପ୍ରତିଯୋଗିତା ଆସନ୍ତା 30 ତାରିଖ ପର୍ଯ୍ୟନ୍ତ ଚାଲିବ। ଶ୍ରୀଲଙ୍କାର ଗାଲା ଆନ୍ତର୍ଜାତିକ ଷ୍ଟାଡିୟମ୍ରେ ଖେଳାଯାଉଥିବା ଭାରତ ଶ୍ରୀଲଙ୍କା ପୁରୁଷ କ୍ରିକେଟ୍ ଟେଷ୍ଟ ମ୍ୟାଚ୍ର ପ୍ରଥମ ଇନିଂସରେ ଭାରତ 2 ୱିକେଟ୍ ହରାଇ 288 ରନ୍ ସଂଗ୍ରହ କରିଛି। ଭାରତ ପ୍ରଥମେ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପଭି ନେଇଥିଲା। ଦେବଦତ୍ତ ପଡିକାଲ ସର୍ବାଧିକ 131 ରନ୍ ସଂଗ୍ରହ କରିଛନ୍ତି। ଦେଶର 1 କୋଟି ଯୁବବର୍ଗଙ୍କୁ କୃତ୍ରିମ ବୁଦ୍ଧିମତା ଦକ୍ଷତା ପ୍ରଶିକ୍ଷଣ ଦିଆଯିବ କହିଲେ ପ୍ରଧାନମନ୍ତ୍ରୀ। ଦିଲ୍ଲୀର ଐତିହାସିକ ଲାଲକିଲ୍ଲାଠାରୁ ଜାତୀୟ ପତାକା କଲେ ଉତ୍ତୋଳନ। ଦେଶର 80ତମ ସ୍ୱାଧୀନତା ଦିବସ ଅବସରରେ ଗଣତାନ୍ତ୍ରିକ ଯାତ୍ରା ଏବଂ ବୈଶ୍ୱିକ ସହଯୋଗ ଦିଗରେ ଭାରତର ଭୂମିକାକୁ ବିଶ୍ୱସ୍ତରରେ ପ୍ରଶଂସା। ଇଣ୍ଡୋନେସିଆ ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା 38 ବୃଦ୍ଧି ଏବଂ ଏଫ୍ଆଇଏଚ୍ ହକି ବିଶ୍ୱକପ୍ର ଆଜିର ଉଦ୍ଘାଟନୀ ମ୍ୟାଚ୍ରେ ୱେଲ୍ସକୁ 3-1 ଗୋଲ୍ରେ ପରାସ୍ତ କଲା ଭାରତୀୟ ପୁରୁଷ ଦଳ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ସମ୍ବଲପୁର ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ସମ୍ବଲପୁର ସମ୍ବାଦଦାତା ଗୁଣମଣି ବିଶ୍ୱାଳ। ଉପସ୍ଥାପନାରେ ମୁଁ ସୁଭାଷ ଚନ୍ଦ୍ର ଶତପଥୀ। ସମ୍ବଲପୁର ଜିଲ୍ଲାରେ ଆବାସ ଯୋଜନାରେ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ବାସଗୃହ ଯୋଗାଇ ଦିଆଯିବ ବୋଲି ପଞ୍ଚାୟତରାଜ ମନ୍ତ୍ରୀ ରବି ନାରାୟଣ ନାୟକ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଏହି ଯୋଜନା ସମ୍ପର୍କରେ ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି,
3: ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଯେଉଁ ନମୁନା ସରକାର ଦାୟିତ୍ୱ ନେଲା ପରେ ଆମେ ଦେଖିଲୁ, ସର୍ଭେ ଆରମ୍ଭ କଲୁ, ବର୍ତ୍ତମାନ 37 ଲକ୍ଷ ସର୍ଭେ ହେଇଛି, ସର୍ଭେର ସ୍କୁଟନି ହେଇଛି, ସ୍କୁଟନି ପରବର୍ତ୍ତୀ ମୁହୂର୍ତ୍ତରେ ଏକ ଲିଷ୍ଟ ଆମେ ପଞ୍ଚାୟତର ଅଫିସର ସମ୍ମୁଖରେ ଆମେ ତାକୁ ଲଗେଇଛୁ। ତାପରେ ବି ଆଉ ଗୋଟେ ଲିଷ୍ଟ ବାହାରିବ, 2-3 ଫେଜ୍ରେ ଲିଷ୍ଟ ବାହାରିବ ଏବଂ ଏଥିରେ ଆମେ ଲୋକଙ୍କୁ ଘର ଦେବାର ସୌଭାଗ୍ୟ ତିଆରି କରିବୁ। ତା ସତ୍ତ୍ୱେ ବି ଆମେ ଏଜି ଯେ ଅନ୍ତୋଦୟ ଗୃହ ଯୋଜନା ମାଧ୍ୟମରେ 2.5 ଲକ୍ଷ ଘର ଦେଲୁଣି ଏବଂ ଏବେ ଆମେ ପୁଣି 1 ଲକ୍ଷ ଘର ଦେବୁ। ଆମେ ଓଡ଼ିଶା ସରକାରଙ୍କ ତରଫରୁ ବି 5 ଲକ୍ଷ ଘର ଅନ୍ତୋଦୟ ଗୃହ ଯୋଜନା ଦେବ। ଆମେ ଚିନ୍ତା କରୁଛୁ ଯେତେ ଆମେ ସର୍ଭେ ହେଇଛି ସମସ୍ତଙ୍କୁ ଘର ଦେବୁ।

0: ଯେଉଁମାନଙ୍କୁ ଘର ଦିଆ ନଥିଲା ସେ ପ୍ରକାର ଲୋକଙ୍କୁ ଆମେ ଘର ଦେବାର ସୌଭାଗ୍ୟ ତିଆରି କରୁ। ସହର କିମ୍ବା ବନ୍ୟା ଅଞ୍ଚଳରେ ଯେଉଁମାନେ ପ୍ରପୀଡ଼ିତ ଅଛନ୍ତି ସେମାନଙ୍କୁ ମୁଁ ଗର୍ବର ସହିତ କହିବି, ଯେଉଁ ପ୍ରକାର ସହଯୋଗ କରୁଛନ୍ତି, ବନ୍ୟା ହେବା 5 ଦିନ ଭିତରେ କମ୍ପେନ୍ସେସନ୍ ଲୋକଙ୍କ ପାଖକୁ ପହଞ୍ଚି ପାରିବାର ସୌଭାଗ୍ୟ ଏ ସରକାର ତିଆରି କରିଛନ୍ତି। ଭୂମିହୀନ ମାନଙ୍କୁ ବି ସହଯୋଗ ହୁଏ, କାରଣ ସେ ଘର କରିଥାଏ, ତା ଜାଗା ନଥିଲା ବେଳକୁ ଘର କରିଥାଏ, ତା ପାଇଁ ବି କମ୍ପେନ୍ସେସନ୍ ଅଛି।
1: ସମ୍ବଲପୁରରେ ତ୍ରିରଙ୍ଗା ଶୋଭାଯାତ୍ରା ଆୟୋଜିତ ହୋଇଛି। କ୍ରାନ୍ତି ଦିବସ ଅବସରରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ଅବସରରେ ସମ୍ବଲପୁର ରିଜର୍ଭ ପୋଲିସ ପଡ଼ିଆରୁ ବାହାରି ଶୋଭାଯାତ୍ରା ଜେଲ୍ ଛକରେ ପହଞ୍ଚିଥିଲା। ପୂର୍ବତନ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ରେଢ଼ାଖୋଲରେ କେନ୍ଦ୍ରୀୟ ବିଦ୍ୟାଳୟର ଅସ୍ଥାୟୀ କୋଠାର ଉଦ୍ଘାଟନ ତଥା ସ୍ଥାୟୀ କ୍ୟାମ୍ପସର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପଞ୍ଚାୟତରାଜ ମନ୍ତ୍ରୀ ରବି ନାରାୟଣ ନାୟକ, ପୂର୍ବତନ କେନ୍ଦ୍ର ଶିକ୍ଷାମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଏବଂ ରେଢ଼ାଖୋଲ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ନାୟକ କହିଥିଲେ,
0: ଓଡ଼ିଶା ପ୍ରଦେଶର 69ତମ କେନ୍ଦ୍ରୀୟ ବିଦ୍ୟାଳୟ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲର ଭିତ୍ତିପ୍ରସ୍ତର ସ୍ଥାପନ ନିଶ୍ଚିତ ଭାବରେ ଆମ ଓଡ଼ିଶା ପାଇଁ, ରେଢ଼ାଖୋଲ ମାଟି ପାଇଁ ଏକ ଐତିହାସିକର ବିଷୟ ଯେ ଏଠିକାର ଛାତ୍ରଛାତ୍ରୀ ଅଧ୍ୟୟନ କରିବେ କେନ୍ଦ୍ରୀୟ ବିଦ୍ୟାଳୟରେ, ମାନ ବୃଦ୍ଧି ହେବ। ଏ ପ୍ରକାର ଯେଉଁ ଡବଲ ଇଞ୍ଜିନ ସରକାର ଅଛି, ଏ ଡବଲ ଇଞ୍ଜିନ ସରକାର ଶିକ୍ଷା କ୍ଷେତ୍ରରେ ତାଙ୍କର ପାରଦର୍ଶିତା ସଠିକ୍ ଭାବରେ ମୂଲ୍ୟାଙ୍କନ ହୋଇପାରୁଛି। ଶିକ୍ଷା କ୍ଷେତ୍ରରେ PMC ସ୍କୁଲର ତିଆରି ହେବା, ହାଇସ୍କୁଲର ମାନ ବୃଦ୍ଧି କରିବା, ରୁଷା ମାଧ୍ୟମରେ ବିଭିନ୍ନ କଲେଜର ଉନ୍ନତି ହେବା, କୋଟି କୋଟି ଟଙ୍କା ରୁଷା ମାଧ୍ୟମରେ ବିଭିନ୍ନ କଲେଜକୁ ପହଞ୍ଚିବା, ଏ ଯେଉଁ କେନ୍ଦ୍ର ସରକାରଙ୍କର ଯୋଜନା ଭିତରେ କେନ୍ଦ୍ରୀୟ ବିଦ୍ୟାଳୟ, ଏସବୁ ବିଷୟ ଶିକ୍ଷାକୁ ଆହୁରି ଦ୍ୱିପାଦକ ଆଗକୁ ନେଉଛି।
1: ଏବେ କିଛି ସମ୍ବାଦ ସଂକ୍ଷେପରେ ଆମ ସମ୍ବାଦଦାତାଙ୍କ ଠାରୁ।
2: ଛତିଶଗଡ଼ର ମହାମହିମ ରାଜ୍ୟପାଳ ରମଣ ଡେକା ଦ୍ୱିଦିବସୀୟ ସମ୍ବଲପୁର ଗସ୍ତରେ ଆସିଛନ୍ତି। ସେ ସମ୍ବଲପୁର ଗସ୍ତ କରି ପ୍ରଥମେ ମା ସମଲେଶ୍ୱରୀଙ୍କର ମନ୍ଦିର ଯାଇ ସେଠାରେ ମାଙ୍କ ଦର୍ଶନ କରି ଆଶିଷ ଭିକ୍ଷା କରିଛନ୍ତି। ପରେ ସେ କଚେରୀ ଛକସ୍ଥିତ ଅହମିଆ କବି ସ୍ୱର୍ଗତ ଲକ୍ଷ୍ମୀନାଥ ବେଜବରୁଆଙ୍କର ସାଧନା ଗୃହ ପରିଦର୍ଶନ କରିଛନ୍ତି। ଓଡ଼ିଶା ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗର ଏକ ପ୍ରତିନିଧି ମଣ୍ଡଳୀ ମା ସମଲେଶ୍ୱରୀଙ୍କର ମନ୍ଦିର ଗସ୍ତ କରିଛନ୍ତି। ଏହି ଦଳ ମନ୍ଦିର ମୁଖଶାଳା ସମ୍ମୁଖରେ ଥିବା ଗେଟ୍ ଉପରେ ପାଣି ଗଳୁଥିବାର ଘଟଣାର ଅନୁସନ୍ଧାନ କରିଛନ୍ତି। ଏହାର ରକ୍ଷଣାବେକ୍ଷଣ, ମରାମତି ଓ ତଦନ୍ତ କରି ବିଭାଗକୁ ରିପୋର୍ଟ ପ୍ରଦାନ କରିବେ। ଜଳସମ୍ପଦ ବିଭାଗର ପ୍ରମୁଖ ସଚିବ ଶୋଭା ଶର୍ମା ଦୁଇଦିନିଆ ସମ୍ବଲପୁର ଗସ୍ତରେ ଆସିଛନ୍ତି। ପ୍ରଥମ ଦିନରେ ସେ ମହାନଦୀ ପହଞ୍ଚି ପ୍ରଥମେ ମହାନଦୀରେ ହେବାକୁ ଥିବା ବ୍ୟାରେଜ୍ ବା ଅଯୋଧ୍ୟା ସରୋବର ଓ ରିଭର ଫ୍ରଣ୍ଟ କାର୍ଯ୍ୟର ସମୀକ୍ଷା କରିଛନ୍ତି। ସମ୍ବଲପୁର ସହରରେ ପ୍ରସ୍ତାବିତ ନୂତନ ବସ୍ ଟର୍ମିନାଲ ନିର୍ମାଣ ସ୍ଥଳ ପରିଦର୍ଶନ କରିଛନ୍ତି ପ୍ରମୁଖ ସଚିବ। ପ୍ରମୁଖ ସଚିବ NBS ରାଜପୁତ, OSRTC ର ଏଡିସନାଲ ସେକ୍ରେଟାରୀ ସଞ୍ଜୟ କୁମାର ବିଶ୍ୱାଳ ସମ୍ବଲପୁର ଗସ୍ତରେ ଆସି ମୋଦିପଡ଼ା ବସ୍ ଟର୍ମିନାଲ ଏବଂ ଅଇଁଠାପାଲି ବସ୍ଷ୍ଟାଣ୍ଡ ପରିଦର୍ଶନ କରି ପ୍ରସ୍ତାବିତ ନୂତନ ବସ୍ ଟର୍ମିନାଲ ନିର୍ମାଣ ସମ୍ପର୍କରେ ସମୀକ୍ଷା ଓ ଆଲୋଚନା କରିଛନ୍ତି।
1: ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିପାରିବେ ସୁବର୍ଣ୍ଣପୁର ଜିଲ୍ଲା ସମ୍ପର୍କରେ।
3: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ କାର୍ଯ୍ୟକ୍ରମ କିଷାନ ବାଣୀ।

0: ତେବେ ବିନୟପା, ଏହି ପରିପ୍ରେକ୍ଷୀରେ ଯଦି ଆମେ ଗୋଟିଏ ଦେଶାତ୍ମ ବୋଧକ ଗୀତ ଆମ ଶ୍ରୋତାବନ୍ଧୁ ମାନଙ୍କୁ ଶୁଣାନ୍ତେ କେମିତି ହୁଅନ୍ତା?
1: ହଁ, ବହୁତ ଭଲ ହେବ। ଆସନ୍ତୁ ଶୁଣିବା ଗୋଟେ ଦେଶାତ୍ମବୋଧକ ଗୀତ।

0: ହଉନି ଅପା, ଆପଣ ଆଣିଥିବା ଚକୋଲେଟ୍ ବିସ୍କୁଟ ତ ଖାଇଲେ ଆଉ ଗୀତ ବି ଶୁଣିଲେ, କିନ୍ତୁ ମୁଁ ଗୋଟିଏ କଥା ପଚାରିବି ପଚାରିବି ବୋଲିକି ଏପର୍ଯ୍ୟନ୍ତ କି ଆପଣଙ୍କୁ ପଚାରି ପାରିନି ଯେ ଏତେ ଉଦା କ'ଣ ହେଇଛନ୍ତି ଆପଣ?
1: କୁହନ୍ତୁନି କି ବର୍ଷା, ଏ ଯୋଉ ଶ୍ରାବଣ ମାସର ବର୍ଷା, ଛତାଟା କିଛି କାମ କଲାନି।
0: ଯାହା ହଉ, ଏ ବର୍ଷାରେ ଚୌପାଢ଼ି କଥା ମନେ ରଖିକି ଆସିଛନ୍ତି, ସୌଭାଗ୍ୟର କଥା, ଠିକ ଅଛି, କିନ୍ତୁ ବର୍ଷାକୁ ଜଗି ତ ଆମେ ଚଳିବା। ତେବେ ଏଇ ଯୋଉ ବର୍ଷା ଦିନ ଆପଣ କହୁଛନ୍ତି, ଏ ଯୋଉ ବର୍ଷା ଦିନ ଖାଲି କଣ ଆମରି ପାଇଁ, ଗାଈ ଗୋରୁ ଛେଳି ମେଣ୍ଢା ଏମାନେ ବି ଏଇ ବର୍ଷାରେ ପ୍ରଭାବିତ ହଉଛନ୍ତି, ଆଉ ଏଇ ବର୍ଷା ଦିନ ସେମାନଙ୍କ ପାଇଁ ଅସୁବିଧା ବି କାରଣ ହେଇପାରେ। ଏଇ ଅସୁବିଧା ପାଇଁ କଣ କିଛି ବ୍ୟବସ୍ଥା କରିଛ ଗାଈ ଗୋରୁଙ୍କ ପାଇଁ ନା ନାହିଁ?
1: ହଁ କରିଛି, ଆମେ ଯେମିତି ଆମ ନିଜ ସ୍ୱାସ୍ଥ୍ୟ ପାଇଁ ଯତ୍ନବାନ ହେଉଛେ, ଆମ ଗାଈ ଗୋରୁଙ୍କ ପାଇଁ ମଧ୍ୟ ଯତ୍ନଶୀଳ ହେବା ଉଚିତ। ଆମେ ଯଦି ଆମ ଚତୁଃପାର୍ଶ୍ୱ ଆମ ଘର ଦ୍ୱାର ସଫା ସୁତୁରା ନ ରଖିବା, ମଶା ମାଛି କଣ ଆମକୁ ରଖେଇଦେବେ, ଆଉ ଆମ ଗାଈ ଗୋରୁ ମାନଙ୍କୁ ବି ରଖେଇଦେବେନି। ତାଙ୍କ ଆଶ୍ରୟସ୍ଥଳ ପରିଷ୍କାର ପରିଚ୍ଛନ୍ନତା ରଖିବା।
0: ହଁ, ଯୋଉ ଗାଈ ଗୋରୁଙ୍କ ପାଇଁ ଆମେ ଆମର ଆୟ ବଢେଇ ପାରିଛେ, ଆଉ ସେଇ ଗାଈ ଗୋରୁଙ୍କର ଯତ୍ନ ଯଦି ଆମେ ନ ନେବା ତାହେଲେ ସେମାନେ ତ ରୋଗଗ୍ରସ୍ତ ହେଇଯିବେ, ଆଉ ରୋଗଗ୍ରସ୍ତ ହେଲେ ମାନେ ଆମର ବ୍ୟବସାୟ ଆମର ଆୟ ହିଁ କମିବ, ନା କଣ କହୁଛ ବାପା?
1: ହଁ, ଆମ ଗୁଜୁରାଣ ବି କେମିତି ମେଣ୍ଟିବ।
0: ଠିକ ଅଛି, ଠିକ ଅଛି, ଆଉ ଏଇ ପରିପ୍ରେକ୍ଷୀରେ ଆଜିର ଗୋଟିଏ ଆଲୋଚନା ବି ଅଛି ଏଇ ବୈଠକରେ, ଯାହାର ବିଷୟ ଅଛି ବର୍ଷା ଦିନେ ଗୃହପାଳିତ ପଶୁପକ୍ଷୀଙ୍କର ଯତ୍ନ।
1: ତାହେଲେ ବିଶେଷଜ୍ଞ କିଏ ଅଛନ୍ତି?
0: ଆମର ବିଶେଷଜ୍ଞ ଅଛନ୍ତି ଡକ୍ଟର ଲିକେଶ କାନୁନଗୋ, ଯିଏକି ଭାରପ୍ରାପ୍ତ ଅଧିକାରୀ ଖୋର୍ଦ୍ଧା ଜିଲ୍ଲା ପ୍ରାଣୀ ରୋଗ ନିଦାନ ପ୍ରୟୋଗଶାଳା ଖୋର୍ଦ୍ଧାରେ ସେ କାର୍ଯ୍ୟରତ।
1: ତେବେ ତାଙ୍କୁ ଆମେ ସ୍ୱାଗତ କରିବା ଆମ ବୈଠକକୁ।
0: ହଁ ନିଶ୍ଚୟ ସାର୍, ସ୍ୱାଗତ କରୁଛୁ ଆଜିର କାର୍ଯ୍ୟକ୍ରମକୁ। ନମସ୍କାର।
2: ନମସ୍କାର ସମସ୍ତ ଚାଷୀ ଭାଇମାନଙ୍କୁ ନମସ୍କାର।
0: ସାର୍, ଆଜି ଯୋଉ ବିଷୟ ଆମେ ରଖିଛେ ଆଲୋଚନାରେ, ବର୍ଷା ଦିନେ ଗୃହପାଳିତ ପଶୁପକ୍ଷୀଙ୍କ ଯତ୍ନ, ତ ବର୍ଷା ଦିନ ଚାଲିଛି, ପୁଣି ତା ସହିତ ଆମର କିଛି ଦିନ ହେଲା ବର୍ଷା କୋଉଠି କୋଉଠି ଲାଗିକି ରହିଛି ଏବଂ ବନ୍ୟା ବି କୋଉଠି କୋଉଠି ରହୁଛି, ସେ ଦୃଷ୍ଟିରୁ ଏ ଯୋଉ କାର୍ଯ୍ୟକ୍ରମ ଆଜି ଆମେ ରଖିଛେ ବର୍ଷା ଦିନେ ଗୃହପାଳିତ ପଶୁପକ୍ଷୀଙ୍କ ଯତ୍ନ, ଆକୁ ଆପଣ କେତେ ଗୁରୁତ୍ୱର ସହ ନେଉଛନ୍ତି?
2: ଯଦି ଆମେ ଦେଖିବା ଚାଷୀ ଭାଇମାନଙ୍କ ପାଇଁ ବର୍ଷା ଦିନଟି ଗୋଟେ ବହୁତ ଇମ୍ପୋର୍ଟାଣ୍ଟ ଦିନ, କାରଣ ଏଇ ଦିନରେ ସେମାନଙ୍କର ଯୋଉ ଲାଭ ଆଉ କ୍ଷତିର ଅଧିକା ଇମ୍ପାକ୍ଟ ରହିଥାଏ। ଏହି ବର୍ଷା ଦିନ ପ୍ରଚଣ୍ଡ ରୌଦ୍ରତାପ ପରେ ଯେତେବେଳେ ବର୍ଷା ଦିନ ଆସେ, ଚାରିଆଡ଼େ ସବୁଜିମାର ଖେଳିଯାଏ, ସେହି ସମୟରେ ଗାଈ ଗୋରୁମାନେ ଅଧିକା ଚାରଣ ପାଇଥାନ୍ତି, କିନ୍ତୁ ତା ସହିତ ଆମର ମଶାମାଛି ଟିଙ୍କ ଆଦି ଏସବୁ ଅଧିକ ପରିମାଣରେ ବଢ଼ିଥାନ୍ତି, କାରଣ ଏଥିରେ ପାଣି ଯେହେତୁ ଜମିକି ରହିଥାଏ, ଆମର ଗୁହାଳ ହଉ ପୋଲଟ୍ରି ଫାର୍ମ ହଉ ତା ସାଇଡ଼ରେ ଯୋଉ ପାଣି ଜମିବା ସ୍ଥାନ ଥାଏ ସେସବୁ ଜାଗାରେ ଅଧିକା ପରିମାଣରେ ଟିଙ୍କ ହୁଏ, ତେଣୁ ଏଇମାନେ ଯେହେତୁ ବିଭିନ୍ନ ରୋଗର ବାହକ ହୋଇଥାନ୍ତି, ତେଣୁ ଏଇମାନେ ସବୁ ରୋଗକୁ ଟ୍ରାନ୍ସମିଟ୍ କରିଥାନ୍ତି, ତେଣୁ ଏମାନେ ଅଧିକା ଇମ୍ପୋର୍ଟାନ୍ସ ରଖନ୍ତି ରୋଗ ବାହକ ହିସାବରେ, ତେଣୁ ଏହି ସମୟରେ ବର୍ଷା ଦିନରେ ଅଧିକା ରୋଗ ହେବାର ମାନେ
0: ଆଶଙ୍କା ଥାଏ।
2: ଆଶଙ୍କା ଥାଏ
0: ତାମାନେ ଆମେ ବର୍ଷା ଦିନଙ୍କ ପାଇଁ ବିଶେଷ ସତର୍କ ରହିବା ଦରକାର।
2: ନିଶ୍ଚିତ ଭାବରେ ଚାଷୀ ଭାଇମାନେ ସମସ୍ତେ ବର୍ଷା ଦିନ ପାଇଁ ଅଧିକ ସତର୍କ ହୋଇ ରହିବାର ଅଛି। ଆମର ସ୍ପେସିଫିକାଲି ଗାଈଗୋରୁମାନଙ୍କୁ ଶୁଖିଲା ଜାଗାରେ ରଖିବାର ଅଛି, ଯେଉଁଠି ୱେଲ୍ ଭେଣ୍ଟିଲେଟେଡ୍ ଘର ଥିବ ସେଇଭଳିଆ ଜାଗାରେ ସେମାନଙ୍କୁ ରଖିବାର ଅଛି। ବର୍ଷା ସମୟରେ ଆମେ ବାହାରକୁ ଗାଈଗୋରୁମାନଙ୍କୁ ଛାଡ଼ିବା ନାହିଁ, ବର୍ଷା ଯେତେବେଳେ ହେବା ପୂର୍ବରୁ ଆମେ ତାଙ୍କ ପାଇଁ ଶୁଖିଲା ଖାଦ୍ୟର ବ୍ୟବସ୍ଥା କରିକି ରଖିବା ଦରକାର। ସେ ଯେଉଁ ଜାଗାଗୁଡ଼ାକରେ ରହୁଛନ୍ତି ସେହି ଜାଗାଗୁଡ଼ାକ ଆମେ ଟେମ୍ପରେଚର୍ ବାଲାନ୍ସ କରିବା ପାଇଁ ତା ଜାଗାରେ ଶୁଖିଲା ନଡ଼ା କିମ୍ବା ବେଡ୍ ମ୍ୟାଟେରିଆଲ୍ସ ଆମେ ପକେଇବାର ଅଛି, ଯେଉଁଥିରେ କି ତାଙ୍କୁ ଆଉ ଅଧିକା ରୋଗ ହେବନି। ରୋଗ ହେଲା ମାନେ ସେମାନଙ୍କର ପ୍ରଡକ୍ଟିଭିଟି କାପାସିଟି ବହୁତ କମିଯାଇଥାଏ, ତେଣୁ ଚାଷୀ ଭାଇମାନେ ଯେହେତୁ ଆଜିକାଲି ହରିୟାନା ହୋଲଷ୍ଟିନ୍ ଏବଂ ଡିଫରେଣ୍ଟ ଟାଇପ୍ର ସବୁ ଶଙ୍କର ଜାତୀୟ ଗାଈ ସବୁ ରଖୁଛନ୍ତି, ତେଣୁ ସେମାନେ ପ୍ରଡକ୍ଟିଭିଟି ଉପରେ ଅଧିକା ଇମ୍ପୋର୍ଟାନ୍ସ ଦେଉଛନ୍ତି, ତେଣୁ ଯେହେତୁ ପ୍ରଡକ୍ଟିଭିଟି ଉପରେ ଅଧିକା ଇମ୍ପୋର୍ଟାନ୍ସ ଦେଉଛନ୍ତି, ତେଣୁ ସେଥିପାଇଁ ଯଦି ଆମେ ସେମାନଙ୍କର ସମ୍ପୂର୍ଣ୍ଣ ଭାବରେ ଭଲ ଭାବରେ ଦାୟିତ୍ୱ ନ ନେବା ତାହେଲେ ସେଇ

0: କେସରେ ଆମର ପ୍ରଡକ୍ଟିଭିଟି କମିବ। ତେଣୁ ଛୋଟ ଛୋଟ ଜିନିଷ ଯଦି ଆମେ କରିବା, ଗୁହାଳର ଚାରିପାଖରେ ଆମେ ପାଣି ଜମିବାକୁ ଦେବାନି, ଯେଉଁ ଘର ଆମେ ବନଉଛେ ତାକୁ କ୍ରସ୍ ଭେଣ୍ଟିଲେଟେଡ଼ କରିକି ରଖିବା, ୱେଲ୍ ଭେଣ୍ଟିଲେଟେଡ଼, ଦୁଇପଟ ସାଇଡ଼କୁ ପାଣି ପବନ ପ୍ରବେଶ କରୁଥିବ ସେମିତି ଯଦି ରଖିବା, ଏବଂ ଯଦି ବର୍ଷା ଦିନରେ କେଉଁଠି ଲିକେଜ୍ ହେଇଥାଏ, କ'ଣ ହେଇଥାଏ, ଯେଉଁ ଘରରେ ଚାଳରେ ବେଳେବେଳେ ଲିକେଜ୍ ହେଇଥାଏ, ସେଗୁଡ଼ାକ
1: ଆଚ୍ଛା
0: ବର୍ଷା ଦିନ ଆଗରୁ ଆମକୁ ତାକୁ ମରାମତି କରିବାର ଅଛି। ଏହିସବୁ ଛୋଟ ଛୋଟ ପଦକ୍ଷେପ ଯଦି ଚାଷୀ ଭାଇମାନେ ନେବେ, ତାହେଲେ ଆନିମଲ୍ଟି ଆମର ଭଲରେ ରହିପାରିବ।
1: ଆପଣ ବର୍ଷା ଦିନେ ବିଶେଷ କରି ଗାଈ ଗୋରୁଙ୍କର କିମ୍ବା ପଶୁପକ୍ଷୀଙ୍କର ବାସସ୍ଥାନ କେମିତି ହେବା ଦରକାର ସେ ବିଷୟରେ ଆଲୋଚନା କଲେ, ଖୁବ୍ ସୁନ୍ଦର। କିନ୍ତୁ ଏ ସମୟରେ ବି ତାଙ୍କର ଖାଦ୍ୟପେୟ ଉପରେ ବି ଗୁରୁତ୍ୱ ଦେବା ଦରକାର। ଏଇ ବର୍ଷା ଦିନ ପାଇଁ କ'ଣ ବିଶେଷ ସତର୍କ ରହିବା ଦରକାର ଖାଦ୍ୟ ଉପରେ?
0: ନିଶ୍ଚିନ୍ତ ଭାବରେ ସାର୍, ଆପଣ ଦେଖିବେ ବର୍ଷା ଦିନେ ମେନଲି ଫଙ୍ଗାଲ ଗ୍ରୋଥ ଗୁଡ଼ା ହେଇଥାଏ। ଗାଈ ଗୋରୁମାନଙ୍କର ଯେଉଁ ଖାଦ୍ୟ ଆମେ ରଖିଥାଏ ସେଥିରେ
1: ଆଜ୍ଞା
0: ଫିମ୍ପି ମାରି ଯାଇଥାଏ। ବର୍ଷା ଦିନର ଆରମ୍ଭରେ ଦେଖିବେ ଯଦି କୌଣସି ଜାଗାରେ ଖାଦ୍ୟରେ ଆମର ଫିମ୍ପି ମାରି ଯାଇଛି, ତାହେଲେ ସେ ଖାଦ୍ୟକୁ ଆମେ ତୁରନ୍ତ ଡିସକାର୍ଡ କରି ଫୋପାଡ଼ି ଦେବା ତାକୁ, ଆଉ ଆମେ ଗାଈ ହଁ ଗାଈକି ଦେଇଦେବା ବୋଲି ଗୋଟେ ଭାବିକିରି
1: ଆଚ୍ଛା
0: ସେମିତି
1: ଆଚ୍ଛା
0: କେବେ ବି ଦବାର ନାହିଁ। ତାଦ୍ୱାରା କ'ଣ ହବ, ତାଦ୍ୱାରା ତାର ପେଟରେ ରୋଗ ହେବ। ତେଣୁ ସେଥିପାଇଁ ଆମକୁ ଯେତେ ଜଲ୍ଦି ପାରିବ ସେ ଖାଦ୍ୟ ଗୁଡ଼ାକୁ ଡିସକାର୍ଡ କରିଦେବାର ଅଛି, ଆମେ ତାକୁ ଶୁଷ୍କ ପୁଷ୍ଟିସାର ଜାତୀୟ ଖାଦ୍ୟ ଦେବାର ଅଛି। ଏବଂ ଦେଖିବେ ଗାଈ ଗୋରୁମାନଙ୍କୁ ଏ ସମୟରେ ପ୍ରଚୁର ପରିମାଣରେ ଖାଦ୍ୟ ମିଳିଥାଏ, କିନ୍ତୁ ସେ ଖାଦ୍ୟ ଗୁଡ଼ାକରେ ୱାଟର କଣ୍ଟେଣ୍ଟଟା ବହୁତ ଥାଏ, ଜଳୀୟ ଅଂଶ ବହୁତ ଥାଏ। ତେଣୁ ସେଥିପାଇଁ ଆମେ ଗାଈମାନଙ୍କୁ ଚରିବା ପାଇଁ ସମ୍ପୂର୍ଣ୍ଣ ଭାବରେ ନ ଛାଡ଼ି ଦେଇକି ଆମେ ତାଙ୍କ ପାଇଁ ଘାସ ଯେଉଁ କାଟିକି ନେଇ ଆସିବା, ସେଇ ଘାସକୁ କିଛି ଶୁଖେଇଲା ପରେ ତାର ଜଳୀୟ ଅଂଶକୁ କମେଇଲା ପରେ ତାପରେ ଆମେ ଯଦି ଦେବା, ତାହେଲେ ତାଙ୍କୁ ରୋଗ ହେବ ନାହିଁ। ଆପଣମାନେ ମାର୍କ କରିଥିବେ ଏହିସବୁ ସମୟରେ ଗାଈମାନେ ବାହାରକୁ ଯାଇକି ଚରନ୍ତି, କଣ୍ଟିନ୍ୟୁସଲି ଚରିକି ଆସିଲା ପରେ ଚାଷୀ ଭାଇମାନେ ସବୁବେଳେ କମ୍ପ୍ଲେନ୍ କରନ୍ତି ଯେ ସେମାନଙ୍କର ସାର୍ ପେଟ ଫୁଲି ଯାଉଛି। ସେ ପେଟ ଫୁଲାଟାକୁ ଆକ୍ଚୁଆଲି କ'ଣ, ସେ ପେଟ ଫୁଲାଟା ହେଉଛି ଏଇ ଯେଉଁ ସବୁଜ ଘାସ ତାର ଯେଉଁ ୱାଟର ଇନଟେକ୍ଟା ଅଧିକାର ଅଛି, ସେଥିପାଇଁ କ'ଣ ହେଉଛି ତାର ପେଟକୁ ସେ ଫୁଲଉଛି, ତାକୁ ଆମେ ମେନଲି
1: ଆଚ୍ଛା
0: ଟିମ୍ପାନି ବୋଲି କହୁ। ତେଣୁ ସେଥିପାଇଁ ଆମକୁ ତାର ସମାଧାନ ହେଉଛି ତାକୁ ଆମେ ଘାସକୁ କାଟିକି ନେଇକି ଆସି ତାକୁ ଆମେ ଘରେ ରଖିବା, ଘରେ ରଖିକି ତାକୁ ଶୁଖେଇକି ଟିକେ ଡ୍ରାଏ କରିକି ଯଦି ଆମେ ଗାଈ ଗୋରୁମାନଙ୍କୁ ଦେବା, ତାହେଲେ ଆମେ ଭଲ ରେଜଲ୍ଟ ପାଇପାରିବା, ସେ ସବୁଜ ଘାସର ପ୍ରକୃତ ଉପକାରିତା ଆମେ ପାଇପାରିବା।
1: ଆମେ ଭାବୁ ବହୁତ ସମୟରେ ଖାଦ୍ୟ ନଷ୍ଟ କରିବାନି, ଗାଈଙ୍କି ଦେଇଦେବା, କିନ୍ତୁ ଆମେ ବି ଜାଣିଛେ ଖାଦ୍ୟ ହେଉଛି ରୋଗର କାରଣ। ଯଦି ସେ ଖାଦ୍ୟ ଉପଯୋଗୀ ଗାଈଙ୍କ ପାଇଁ ବି ନ ହୋଇଥାଏ, ତାହେଲେ ତାଙ୍କୁ ଦେବା ବି ଉଚିତ ନୁହେଁ।
0: ଉଚିତ ନୁହେଁ।
1: ଏ ସମୟରେ ବହୁତ ବି ଆମର ଯେଉଁ ପର୍ବପର୍ବାଣି ହୁଏ କିମ୍ବା ବଳକା ଖାଦ୍ୟ ମିଳେ, ଏହିସବୁ କାରଣ ବି ଗୋଟେ ହେଇପାରେ ଆମେ ଗାଈ ଗୋରୁଙ୍କୁ ଅସୁସ୍ଥ କରିବାର କାରଣ
0: ଆଜ୍ଞା
1: ନା କ'ଣ?
0: ଆଜ୍ଞା, ଆପଣ ଦେଖିବେ ବହୁ ଜାଗାରେ ଭୋଜି ହେଉଥିବ,
1: ଆଜ୍ଞା
0: ଭୋଜି ସରିଲା ପରେ ସବୁ ଗାଈମାନଙ୍କର ଏସିଡୋସିସ୍ ହେଇଯାଇଥିବ, କ'ଣ ହେଇଥିବ, ସେମାନେ ଅନ୍ୟୁଜ୍ ଖାଦ୍ୟ ଯେଉଁଗୁଡ଼ା ରହୁଛି ବାହାରେ ପକେଇ ଦେଉଛନ୍ତି, ଗାଈ ଯେଉଁମାନେ ଚରିବାକୁ ଯାଉଛନ୍ତି ସେମାନେ ତାଙ୍କୁ ଆବାଣ୍ଡନଲି ସେମାନେ ବାହାରେ ବୁଲିକି ଯେତେବେଳେ ଖାଉଛନ୍ତି, ସେ ଭାତକୁ ବି ଖାଉଛନ୍ତି। ଭାତକୁ ଆମେ ତୋରାଣି ରୂପରେ ଗାଁ ଗହଳରେ ଆମର ଗୋଟେ ଟ୍ରାଡିସନ୍ ଅଛି, ଆମେ ତାକୁ ଦେଇ ଆସୁଛୁ, ସେଥିରେ କିଛି ଅସୁବିଧା ନାହିଁ, କାରଣ ସେଥିରେ ଆମେ ଅଳ୍ପ ପରିମାଣରେ ଦିଏ, ସେଥିରେ ଆମେ ବହୁତ ପରିମାଣର ମାନେ ପେଟ ପୁରିଲା ପରିକି ଆମେ ଦେଉନେ। ତେଣୁ ଯେହେତୁ ଗାଈକି ଅଧିକା ରଫେଜ୍ ଦରକାର ପଡ଼େ, ତନ୍ତୁ ଜାତୀୟ ଖାଦ୍ୟ ଅଧିକା ଦରକାର ପଡ଼େ, ତେଣୁ ସେଥିପାଇଁ ଆମେ ତାକୁ କୁଟା ନଡ଼ା ଏସବୁ ଖାଦ୍ୟ ତା ସହିତ ସନ୍ତୁଳିତ କରି ଦେବାର ଅଛି। କିନ୍ତୁ ଯେତେବେଳେ ସେମାନେ ଅଧିକ ପରିମାଣରେ ଭାତ ଏବଂ ଇଜିଲି ଡାଇଜେଷ୍ଟେବୁଲ୍ ଫୁଡ୍ ଆମର ଖାଇ ଦେଉଛନ୍ତି, ତାପରେ ସେମାନଙ୍କ ଗ୍ୟାସ ହେଉଛି। ତେଣୁ ଭୋଜି ଭାତ କଲା ପରେ ମୁଁ ସମସ୍ତ ଚାଷୀ ଭାଇମାନଙ୍କୁ ଅନୁରୋଧ କରିବି, ସ୍ପେସିଫିକାଲି ବର୍ଷା ଦିନରେ ସେମାନେ ତ ସବୁ ପୋତି ଦେବେ, ଆଟଲିଷ୍ଟ ଯଦି ବାହାରେ ସେମାନେ ପକାଉଛନ୍ତି, ତାଦ୍ୱାରା ଗାଈମାନେ ଖାଇଲା ପରେ ଏସିଡୋସିସ୍ ସେମାନଙ୍କର ହେଇଯାଏ।
1: ଯେଉଁମାନେ ବ୍ୟବସାୟିକ ଭିତରେ ଗାଈ ଗୋରୁଙ୍କୁ ରଖିଛନ୍ତି ସେମାନେ ତ ତାର ଖାଦ୍ୟର ଯତ୍ନ ନଉଥିବେ, ଠିକ୍ ଅଛି, କିନ୍ତୁ ବିଶେଷ କରି ଯେଉଁ ଆମର ଚାଷୀ ଭାଇ ଭଉଣୀଙ୍କ ଘରେ ଅଳ୍ପ ଗାଈ ଅଛନ୍ତି, ଆଉ ତାଙ୍କର ଖାଦ୍ୟ ଆପଣ କ'ଣ ପରାମର୍ଶ ଦେବେ? ବିଶେଷ କରି ବର୍ଷା ଦିନେ କିଛି ଗରମ ପାଣି କରିକି ଦେବା କିମ୍ବା ତାର ଖାଦ୍ୟର ପରିମାଣ ଆଉ ସମୟ, ଏ ବିଷୟରେ ଟିକେ ଆଲୋଚନା କରିବେ କି?
0: ଆମର ବର୍ଷା ଦିନେ ମେନଲି ସବୁଆଡ଼େ ଗୋଳି ପାଣି ହେଇଥାଏ, ମାଟି ପାଣି ଗୋଳି ପାଣି ହେଇଥାଏ, ତ ଆମେ ତା ଦେହରୁ ଆମର ଗାଈ ଗୋରୁମାନଙ୍କୁ ଆମେ ଚେଷ୍ଟା କରିବା ଆମେ ସବୁବେଳେ ପରିଷ୍କାର ରୂପରେ ପାଣି ଦେବା ପାଇଁ, ଆଉ ଯେଉଁ ବି ଖାଦ୍ୟ ଆମେ ଦେବା ତାକୁ ଶୁଖିଲା ଏବଂ ବାୟୁ ଚଳାଚଳ ହେଉଥିବା ସ୍ଥାନରେ ରଖିବା, ଟିକେ ଉଚ୍ଚ ଜାଗାରେ ରଖିବା, ଏବଂ ତା ଦେହରେ ଯେପରି ଫଙ୍ଗାଲ ଗ୍ରୋଥ କିଛି ନ ହେବ ସେଇଟାକୁ ଆମେ ମେନଲି ଦେଖିବା, ଆଉ ଯେଉଁ କହିଲେ କେତେ ପରିମାଣର ଦେବା ତାହାଙ୍କର ବୟସ ଓଜନ ଉପରେ ସେଇଟା କାଲକୁଲେଟ୍ କରାଯାଇଥାଏ। ତେଣୁ ଯଦି ଆମେ ଅନ୍ ଆନ୍ ଆଭରେଜ୍ ଦେଖିବା, ଯଦି ଗୋଟେ ଗାଈ ଆପଣଙ୍କର ଗାଈ ହଉ ଛେଳି ହଉ, ଗାଈ ହେଲେ 20-30 କେଜିର ଆମେ ଘାସ ଦେବା ଏବଂ 2-3 କିଲେ ଆମ ନର୍ମାଲ ଦେବା, ଯଦି ଦେଶୀ ଗାଈ ଆମେ କହୁଛେ ଆମେ ତାକୁ କନସେଣ୍ଟ୍ରେଟ୍ ଦେବା ବା ଯେଉଁଟା ଆମେ ଦାନା ବୋଲି କହୁଛେ, ଦାନା 2-3 ଦେବା।
1: ବିଶେଷ କରି ଆମେ ଗୃହପାଳିତ ପଶୁପକ୍ଷୀଙ୍କ ବିଷୟରେ ବି ଚିନ୍ତା କରୁଛେ।

0: ଆଉ ଆଜିର ଆଲୋଚନା ବି ରଖିଛେ ସେମାନଙ୍କ ଯତ୍ନ ବର୍ଷା ଦିନରେ। ଗାଈ ଗୋରୁଙ୍କ ଛଡ଼ା ଗୃହପାଳିତ ପଶୁ ପକ୍ଷୀଙ୍କ ଯତ୍ନ ଆଉ ସବୁ କ'ଣ କୋଉ ଦିଗରୁ ନିଆଯାଇପାରିବ ସେ ବିଷୟରେ ଟିକେ ଆଲୋଚନା କରିବେ।
1: ଆମେ ଯଦି ଦେଖିବା ଗୃହପାଳିତ ପଶୁ କହିଲେ ଗୋଟେ ବ୍ରଡଲି ହେଇଯାଉଛି, ଗୃହପାଳିତ ପଶୁ କହିଲେ ଆମେ ତା ଦେହରେ ଗାଈ, ବଳଦ, ଛେଳି, ମେଣ୍ଢା, ମଇଁଷି, ଘୋଡ଼ା, କୁକୁର, ବିଲେଇ ସମସ୍ତଙ୍କୁ ଆଜିକାଲି ଚାଷୀ ଭାଇମାନେ ସମସ୍ତଙ୍କୁ ଘରେ ରଖୁଛନ୍ତି। ସବୁ ପ୍ରକାରର ଆନିମଲ୍କୁ ସେମାନେ ଆଜିକାଲି ଘରେ ରଖୁଛନ୍ତି, ତେଣୁ ସମସ୍ତଙ୍କର ପାଳନ ଅଲଗା ଅଲଗା ହେଇଥାଏ ଜେନେରାଲି। ଯଦି ଆମେ ଗାଈ କଥା ଦେଖିବା ତାହେଲେ ଆମେ ଗାଈ କଥା ଆଗରୁ ଆଲୋଚନା କରିସାରିଥାଏ। ଯଦି ଆମେ ଛେଳି ମେଣ୍ଢାଙ୍କ କଥା ଦେଖିବା, ଛେଳି ମେଣ୍ଢାମାନଙ୍କ ପାଇଁ ଘର ପାଇଁ ଆମକୁ ଗୋଟେ ଭାଡ଼ିଆ କରି ରଖିବା। ଭାଡ଼ିଆ କରି ରଖିଲେ କ'ଣ ହବ, ସେମାନଙ୍କର ଟେମ୍ପରେଚର ଇନବାଲାନ୍ସ ଆଉ ହବ ନାହିଁ, ଆଉ ସେଇ ଯେଉଁ ଟେମ୍ପରେଚର ଇନବାଲାନ୍ସ ହବ ନାହିଁ ସେଥିପାଇଁ ହେଲେ ସେମାନେ ନିରୋଗ ରହିପାରିବେ। ତାଙ୍କର ଭାଡ଼ିଆ ମାନେ ତାଙ୍କର ଚଟାଣ ଉପରେ ଗୋଟେ ଇନ୍ସୁଲେସନ୍ ମ୍ୟାଟେରିଆଲ ଆମର ଦିଆହଉଛି, ବାଉଁଶର ହଉ କିମ୍ବା ଏବେ ପ୍ଲାଷ୍ଟିକର ବି ଆସିଲାଣି, ସେଗୁଡ଼ାକ ପକେଇକି ଯଦି ଆମେ ରଖିପାରିବା ତାହେଲେ ସେମାନେ ନିରୋଗ ରହିବେ। ଆଉ କୁକୁର ବିଲେଇ ମାନଙ୍କ ପାଇଁ ସ୍ପେସିଫିକାଲି, ଯେହେତୁ ସେମାନେ ଆମ ସହିତ ଅଙ୍ଗାଙ୍ଗୀ ଭାବେ ଘର ଭିତରେ ରହିକି ଆଟାଚ ରହୁଛନ୍ତି, ତେଣୁ ସେମାନେ ଯଦି ବାହାରକୁ ଯାଇଛନ୍ତି ବର୍ଷାରେ ଓଦା ହେଇକି ଆସୁଛନ୍ତି, ଆମେ ନିଜର ଟର୍କିସରେ ମାନେ ତାଙ୍କ ପାଇଁ ଯୋଉଟା ୟୁଜ୍ କରାହଉଥିବା ଟର୍କିସ ତା ଦେହରେ ପୋଛିଦେବା, ଶୁଖିଲା କପଡ଼ାରେ ତାଙ୍କୁ ପୋଛିବା, ତାଦ୍ୱାରା ସେମାନଙ୍କୁ ଜ୍ୱର, ଅନ୍ୟାନ୍ୟ ଶ୍ୱାସଜନିତ ରୋଗ ହବା କମିଯିବ। ବର୍ଷା ଦିନେ ମେନଲି ଫଙ୍ଗାଲ ଇନଫେକ୍ସନ ହୁଏ, ଯେହେତୁ ବର୍ଷାଟା ସ୍କିନର ସେମାନଙ୍କର ଲୋମଯୁକ୍ତ ଥାଏ, ତ ତା ଦେହରେ ପାଣି ରହିଲା ଫଳରେ ଯଦି ଆମେ ନ ପୋଛିବା ତା ଦେହରେ ଫଙ୍ଗାଲ ଇନଫେକ୍ସନ ହବାର, ଚର୍ମଜନିତ ରୋଗ ହବାର ବହୁତ ଚାନ୍ସେସ ରହିଥାଏ। ତେଣୁ ସେଥିପାଇଁ ଆମେ ତାକୁ ଶୁଖିଲା ଯେତେ ଡ୍ରାଏ କରିକି ରଖିବା ସେଇଟା ଆମ ପାଇଁ ଉପଯୁକ୍ତ ହବ। ତା ବାଦ ଆମେମାନେ ଯୋଉ ସବୁ ଆନିମଲ ଘରେ ରଖୁଛେ ସବୁଠୁ ବଡ଼ ଜିନିଷ ହେଲା କୃମିନାଶକ ଔଷଧ। ପ୍ରତ୍ୟେକ 3-4 ମାସ ଇଣ୍ଟରଭାଲରେ ଆମେ ସେମାନଙ୍କୁ କୃମିନାଶକ ଔଷଧ ଦେବା। କୃମିନାଶକ ଔଷଧ କ'ଣ, ଆମର ଯୋଉ ବାହାର ସେମାନେ ଖାଦ୍ୟ ଖାଉଛନ୍ତି ସୋ ସେମାନଙ୍କ ଭିତରେ କୃମି ଯାଆନ୍ତି, ହରି ମାଟିରୁ ଯାଆନ୍ତି, ବାହାରୁ ଯାଆନ୍ତି, ପାଣି ଦ୍ୱାରା ସଂକ୍ରମିତ ହୋଇଥାଏ, ମାଟି ଦ୍ୱାରା ଯାଇଥାଏ, ତେଣୁ ଏହିସବୁ କୃମିମାନଙ୍କୁ ମାରିବା ପାଇଁ 3-4 ମାସର ଇଣ୍ଟରଭାଲରେ ଆମକୁ କୃମିନାଶକ ଔଷଧ ଯଦି ଦେବା ତାହେଲେ ସେମାନଙ୍କର ଇମ୍ୟୁନିଟି ପାୱାରଟା ଅଧିକା ହବ। ଇମ୍ୟୁନିଟି ପାୱାରଟା ଅଧିକା ହେଲେ କ'ଣ ହବ, ଆଉ ସେମାନେ ଏତେ ଯେଉଁ ରୋଗରେ ଜଲ୍ଦି ପଡ଼ି ଯାଉଛନ୍ତି ଟିକିଏ ହେଲେ, ତ ସେଇଟା ଆଉ ହବ ନାହିଁ। ତେଣୁ ସେଥିପାଇଁ ମେନଲି ଆମକୁ କୃମି ନାଶକ ଔଷଧ ଦେବାକୁ ପଡ଼ିବ। ତା ସହିତ ସରକାରଙ୍କ ଦ୍ୱାରା ବିଭିନ୍ନ ଟୀକାକରଣର ବ୍ୟବସ୍ଥା ରହିଯାଇଛି, ଯେମିତି ଯଦି ଆମେ ଗାଈ ଗୋରୁମାନଙ୍କ ପାଇଁ ଦେଖିବା ସାହାଣ ରୋଗ ପାଇଁ ଟୀକା ଅଛି, ଯେଉଁଟାକୁ ଆମେ କହୁଛେ HS, ହିମୋରେଜିକ୍ ସେପ୍ଟିସେମିଆ, ତା ପାଇଁ ଟୀକା ଅଛି। ଫାଟୁଆ ରୋଗ ପାଇଁ ଟୀକାକରଣର ବ୍ୟବସ୍ଥା ଅଛି, ଏବଂ ବଜବଜିଆ ରୋଗ ବା ବ୍ଲାକ୍ କ୍ୱାଟର କହୁଛେ ତା ପାଇଁ ଟୀକାକରଣର ଅଛି। ଛେଳି ମେଣ୍ଢାମାନଙ୍କ ପାଇଁ ଦେଖିବା ତାହେଲେ PPR ରୋଗ ଟୀକାକରଣ ଅଛି, ଏବଂ ଗୋଡ଼ପକ୍ସର ଟୀକାକରଣ ଅଛି, ଏଣ୍ଟ୍ରୋଟକ୍ସିମିଆର ଟୀକାକରଣ ଅଛି। ଏହିସବୁ ଡିଜିଜ୍ ପାଇଁ ଅଲରେଡି ସରକାରଙ୍କ ତରଫରୁ ଟୀକା ରହିଛି, ଯଦି ଟୀକାକରଣ ଆମେ କରିଦେବା ତାହେଲେ ତାଙ୍କର ବହୁତ ପରିମାଣରେ ଏହିସବୁ ରୋଗ ତ ହବ ନାହିଁ,
0: ଆଜ୍ଞା,
1: ରୋଗ ପ୍ରତିରୋଧ ଶକ୍ତି ମଧ୍ୟ ବଢିବ,
0: ପ୍ରତିଷେଧକ ଭାବରେ ଆମେ ଏହାକୁ ଗ୍ରହଣ କରିପାରିବା। ଏମିତିକି କୁକୁରମାନଙ୍କୁ ବି ଯଦି ଆମେ
1: ଜଳାନ୍ତକ ଯୋଉଟା ଆମେ ରାବିଜ୍ ବୋଲି କହୁଛେ, ରାବିଜ୍ ରୋଗ ବୋଲି କହୁଛେ, ତାଙ୍କୁ ବି ଆମେ ଆଣ୍ଟି ରାବିଜ୍ ଭ୍ୟାକ୍ସିନ୍ ARV ଯୋଉଟା ଆମେ କହୁଛେ, ARV ଭ୍ୟାକ୍ସିନ୍ ବି ଆମେ ଦେଇଦେବା।
0: ଯେହେତୁ ଆମେ ଗୃହପାଳିତ ପଶୁ କହୁଛେ ତାଙ୍କ ସହିତ ବି ଆମେ କିଛି
1: ଜଡ଼ିତ ରହୁଛେ,
0: ତେଣୁ ଆମକୁ ବି କିଛି ସତର୍କ ରହିବାକୁ ପଡିବ
1: ନିଶ୍ଚିନ୍ତ ଭାବରେ।
0: କ'ଣ କ'ଣ ଯଦି କିଛି ଆଲୋଚନା କରିପାରିବେ ସେ ବିଷୟରେ?
1: ଆଜ୍ଞା, ଯଦି ଆମେ ଦେଖିବା ଆଣ୍ଟି ରାବିଜ୍ ଭ୍ୟାକ୍ସିନ୍ ଟୀକାକରଣ କରିବା, ତାପରେ ଯଦି ବାଇ ଦ ଚାନ୍ସ ସେମାନେ କେବେ ଗେଲରେ ଖେଳୁ ଖେଳୁ କିମ୍ବା କୌଣସି କାରଣରୁ ଯଦି ଆମ ସହିତ ଦାନ୍ତର ସଂସ୍ପର୍ଶରେ ଆସୁଛନ୍ତି କିମ୍ବା ତାଙ୍କର ନଖ ଆମ ସଂସ୍ପର୍ଶରେ ଆସୁଛି, ଲାଳ ଆମ ସଂସ୍ପର୍ଶରେ ଖଣ୍ଡିଆସର କିମ୍ବା କୌଣସି କ୍ଷେତ ସଂସ୍ପର୍ଶରେ ଆସୁଛି, ସେଇ କଣ୍ଡିସନରେ ତାହେଲେ ଆମେ ନିକଟସ୍ଥ ହ୍ୟୁମାନ୍ ଡକ୍ଟରମାନଙ୍କୁ ଆମେ ଦେଖା କରିବା, ଯାଇ ତାଙ୍କୁ ଦେଖା କରିକି ଆମେ ତାର ଉପଯୁକ୍ତ ଚିକିତ୍ସା ଆମ ପାଇଁ ଯେଉଁଟା ARV ଭ୍ୟାକ୍ସିନ୍ ରହୁଛି ସେଇଟା ଆମେମାନେ ନେଇପାରିବା।
0: ଆଚ୍ଛା, ପଶୁପକ୍ଷୀମାନଙ୍କର ଯତ୍ନ ବିଷୟରେ କହିଲେ ଏବଂ ପ୍ରତିକାର ବିଷୟରେ ବି କହିଲେ, କିନ୍ତୁ ଯଦି ବି କିଛି ରୋଗର ଲକ୍ଷଣ ଦେଖାଯାଏ ବିଶେଷ କରି ବର୍ଷା ଦିନେ ବି, କେଉଁ କେଉଁ ରୋଗ ସେମାନଙ୍କୁ?
1: ବର୍ଷା ଦିନେ ଯେହେତୁ ସାର ଆମେ ଯେମିତି ଆଗରୁ କଥା ହଉଥିଲେ, ପ୍ରଚଣ୍ଡ ରୌଦ୍ର ପରେ ଯେହେତୁ ବର୍ଷା ଆସିଛି, ଆର୍ଦ୍ରତା ବହୁ ପରିମାଣରେ ଆମର ବାୟୁମଣ୍ଡଳରେ ରହିଛି, ତେଣୁ ଗୃହପାଳିତ ପଶୁପକ୍ଷୀମାନେ ସେମାନେ ରୋଗଗ୍ରସ୍ତ ହେବାର ବହୁତ ଚାନ୍ସେସ୍ ରହୁଛି। ଯେମିତି ଆମେ ଦେଖିବା, ଆମେ କଥା ହଉଥିଲେ ଯେଉଁଟାକୁ ଆମେ କହୁଛେ FMD, ଫୁଡ୍ ଆଣ୍ଡ ମାଉଥ୍ ଡିଜିଜ୍, ସେଇ ରୋଗରେ ଆପଣ ଦେଖିବେ ଖାଇବା ହଠାତ୍ କମେଇ ଦବ, ତାପରେ ତାର ପାଟି, ଗୋଡ଼ର ଖୁରା ଏସବୁ ଜାଗାରେ ଜାଗା ଗୁଡ଼ାକ ଫୁଲିକି ରହିବ, ଖଣ୍ଡିଆ ହେଇକି ରହିବ, ରକ୍ତ ବାହାରିବା, ପୋକ ହବା, ଏସବୁ ହେଉଛି କମନ୍ ଲକ୍ଷଣ ଗୁଡ଼ାକ ଯେଉଁଟାକ ଫାଟୁଆ ରୋଗରେ ଆମେ ଦେଖିବେ ପାଟିରୁ ତାର ଲାଳ ବାହାରିକି ରହିବ। ଗାଈ ଗୋରୁମାନଙ୍କର ମେନଲି ଏଇଟା ଗାଈ ଗୋରୁ ଛେଳି ମେଣ୍ଢାଟା ଦେଖାଯାଏ, ତେଣୁ ୟା ଦେହରେ କ'ଣ ହବ, ପାଟିରୁ ଲାଳ ବାହାରିକି ରହିବ, ଲାଳ ବାହାରିକି ରହିଲେ ତାର ଖାଇବା ଇନଟେକ୍ଟା କମିଯିବ, ମାନେ ପ୍ରଡକ୍ଟିଭିଟି ବହୁତ ପରିମାଣରେ କମିଯିବ। ଯଦିଓ ଡେଥ୍ ରେଟ୍ଟା ଏତେ ନଥାଏ କିନ୍ତୁ ପ୍ରଡକ୍ଟିଭିଟି ତାର ଯେଉଁ କ୍ଷମତା ଯେଉଁ କ୍ଷୀର ଦେବାର

0: କ୍ଷମତା ଏବଂ କାର୍ଯ୍ୟ କରିବାର କ୍ଷମତା ବହୁତ ପରିମାଣରେ କମିଯିବ। ତେଣୁ ସେଥିପାଇଁ ଆମକୁ ତାର ଟୀକାକରଣ ଦବାର ଏବଂ ତାର ଯେଉଁ ପାରିପାର୍ଶ୍ୱିକ ଜାଗାରେ ଅଛି ଘରକୁ, ତାକୁ ଆମକୁ ଡିସ୍ଇନଫେକ୍ଟାଣ୍ଟ ପକାଇ ସଫା କରିବାର ଅଛି, ଖାଇବା ସୋଡ଼ାରେ ଧୋଇବାର ଅଛି। ଏହିସବୁ ଛୋଟ ଛୋଟ ଜିନିଷ ଯଦି ଚାଷୀ ଭାଇମାନେ ଆମର ଏଇ ଉପଯୋଗ କରିବେ ତାଙ୍କର ଦୈନନ୍ଦିନ ଜୀବନରେ, ତାହେଲେ ଏହିସବୁ ଜିନିଷ ହବ ନାହିଁ। ସେକେଣ୍ଡ ରୋଗ ଯଦି ଆମେ ଦେଖିବା ସାହାଣ, ସାହାଣ ରୋଗ ଯେଉଁଟା ଆମେ HS ବୋଲି କହୁଛେ, ହିମୋରୋଜିକ ସେପ୍ଟିସେମିଆ ବୋଲି କହୁଛେ, ସେଇ ରୋଗରେ କ'ଣ ହବ, ବେକର ତଳ ପର୍ସନ ଗଳା ପାଖଟା ସେଟା ଫୁଲିକି ରହିବ। ସେଟା ଫୁଲିକି ରହିଲେ କ'ଣ ହବ, ସେଇଥିରୁ ଚାଷୀ ଭାଇମାନେ ଜାଣିପାରିବେ ଯେ ଏଇଟା ଆମର ସାହାଣ ରୋଗ ହେଇଛି। ସେଇସବୁ କେସ୍ରେ ନିକଟସ୍ଥ ଭେଟନାରୀ ଡକ୍ଟରଙ୍କୁ ଆମେ ଦେଖା କରିବା, ନଚେତ ଆମର 1962 ନମ୍ବର ଅଛି, ଏଇଟା ହଉଛି ଆମର ଗୋଟେ ଟୋଲ ଫ୍ରି ନମ୍ବର, ଏହା 24x7 କାମ କରୁଛି। ତେଣୁ ଆପଣ ଯେତେବେଳେ ବି ସେତେବେଳେ ଏଇଟା ବିଶେଷଜ୍ଞ ଦ୍ୱାରା ପାଇପାରିବେ।
1: ସାରା ଓଡ଼ିଶା ପାଇଁ ଏଇ ନମ୍ବର ପ୍ରଯୁଜ୍ୟ?
0: ଆଜ୍ଞା, ସାରା ଓଡ଼ିଶା ପାଇଁ ଏଇ ନମ୍ବର ପ୍ରଯୁଜ୍ୟ, 1962 1962। ଏହି ନମ୍ବରରେ କଲ୍ କରିକି ଆପଣ ବିଶେଷଜ୍ଞମାନଙ୍କ ଦ୍ୱାରା ଭେଟନାରୀ ସମ୍ବନ୍ଧୀୟ ଯେକୌଣସି ସୁବିଧା ସୁଯୋଗ ପାଇପାରିବେ।
1: ଯେହେତୁ ବର୍ଷା ଋତୁ, ସେହି ସମୟରେ ବି ଆମର ବନ୍ୟାର ଭୟ ଥାଏ, ବହୁ ସମୟରେ ବନ୍ୟା ପାଇଁ କିମ୍ବା ଆଶଙ୍କା ଦୃଷ୍ଟିରୁ ଆମକୁ ସ୍ଥାନାନ୍ତରିତ ହେବାକୁ ପଡ଼େ ମଣିଷ ସହିତ ଗାଈଗୋରୁଙ୍କ ପାଇଁ। ସେ ସମୟରେ ଆମେ ସଂକ୍ଷେପରେ ଆଲୋଚନା କରିକି ଶ୍ରୋତା ବନ୍ଧୁମାନଙ୍କୁ ଟିକେ ସଚେତନ କରିପାରିବା, ସେମାନେ କ'ଣ କରିବା ଦରକାର ସେ ସମୟରେ?
0: ବନ୍ୟା ହଉ କି ନ ହଉ, ଯଦି ଅଧିକ ବର୍ଷା ବି ହଉଛି, ତାଦ୍ୱାରା କ'ଣ ହଉଛି, ଗାଈମାନଙ୍କର ଚାରଣ ଭୂମି ଲସ୍ ହଉଛି। ଆପଣ ଦେଖିବେ ରୋଡ କନେକ୍ଟିଭିଟି ସବୁ ଠିକ ଥିବ, ନଈରେ ପାଣି ଠିକ ଥିବ, କିନ୍ତୁ ତାପରେ ଗାଈମାନଙ୍କର ଯେଉଁ ଚାରଣ ଭୂମି ଥାଏ, ସେ ଚାରଣ ଭୂମିରେ ପାଣି ପଶିଯିବା ଯୋଗୁଁ ଆଉ ଗାଈମାନେ ଆଉ ପାଇପାରନ୍ତିନି। ସେଥିପାଇଁ ଆମ ଚାଷୀ ଭାଇମାନଙ୍କୁ ସମସ୍ତଙ୍କୁ ସତର୍କ ରହିବାକୁ ପଡ଼ିବ। ସତର୍କ କ'ଣ, ଆମକୁ ବର୍ଷା ଦିନ ହବା ପୂର୍ବରୁ, ବନ୍ୟା ଡିକ୍ଲାର ହବା ପୂର୍ବରୁ ଆମକୁ ପର୍ଯ୍ୟାପ୍ତ ପରିମାଣର ଶୁଖିଲା ଖାଦ୍ୟ ଆଣିକି ସେମାନଙ୍କ ପାଇଁ ରଖିବାକୁ ପଡ଼ୁ। ଆମେ ଉଚ୍ଚ ସ୍ଥାନକୁ ଗୋଟେ ନିରୀକ୍ଷଣ କରି ରଖିଥିବା, ଯେଉଁଥିରେ କି ଯଦି ବନ୍ୟା ଆସିଗଲା ପାଣି ପଶିବାର ଭୟ ରହିଲା, ତାହେଲେ ସେଇ କଣ୍ଡିସନରେ ଆମେ କ'ଣ କରିବା, ସେଇଠିକି ଆମେ ଉଚ୍ଚ ସ୍ଥାନକୁ ତାଙ୍କୁ ନେଇଯାଇ ପାରିବା। ମେନଲି ଯେଉଁ ଆନିମଲ ମାନେ ଛୋଟ ଥାନ୍ତି, ଯେଉଁମାନେ ଗର୍ଭବତୀ ଆନିମଲ ଥାନ୍ତି, ତାଙ୍କୁ ଆଗରୁ ଆମେ ନେଇକି ବାତ୍ୟା ଆଶ୍ରୟସ୍ଥଳରେ ବାନ୍ଧିଦେବା। କାରଣ ସରକାରଙ୍କର ଏବେ କରାଯାଇଛି, ଯେଉଁଟା ଆମେ ହାୟର ଲେବୁଲ ଯେଉଁଟା ବିଲ୍ଡିଂ ରହୁଛେ, ସେଇ ଜାଗାରେ ବି ଆମମାନଙ୍କର ତରଫରୁ ଖାଇବା ପାଇଁ ଦିଆଯାଉଛି। ଆପଣଙ୍କର ଯେତିକି ଦିନ ବନ୍ୟା ବାତ୍ୟା ଯେତେବେଳେ ହଉଛି, ସେଥିପାଇଁ ଖାଦ୍ୟ ବି ସେମାନଙ୍କୁ ଗୃହପାଳିତ ପଶୁମାନଙ୍କ ପାଇଁ ଯେଉଁମାନେ ସେଠିକି ନେଇକି ଆସୁଛନ୍ତି, ତାଙ୍କ ପାଇଁ ସବୁ ବ୍ୟବସ୍ଥା କରାଯାଉଛି। ଆପଣ ଦେଖିବେ ବନ୍ୟା ଟାଇମ୍ରେ ଆମର ସାପ ମାନେ ସବୁ ବହୁତ ବାହାରନ୍ତି, ତ ସାପ ଯେଉଁ ଜନ୍ତୁଜନ୍ତା ସବୁ ବାହାରନ୍ତି, ସେମାନେ ଗାଈ ଗୋରୁ ମାନଙ୍କୁ ମାରିବାର ବହୁତ ଚାନ୍ସେସ ଆଉ ବହୁତ ନଜିର ବି। ତେଣୁ ସେଥିପାଇଁ ଆମକୁ ତାଙ୍କୁ ସୁରକ୍ଷିତ ଜାଗାକୁ ପ୍ରଥମେ ଚୁଜ୍ କରିକି ନେଇକି ଯିବାର ଅଛି। ଏସବୁ ମେନଲି ଆମେ କେୟାର ନେବାର ଅଛି।
1: ବିଶେଷ କରି ଆମେ ଯାହାଙ୍କ ଉପରେ ନିର୍ଭର କରିଥାଉ ଉତ୍ପାଦନ ଉପରେ, ଧରନ୍ତୁ କ୍ଷୀର ବହୁତ କମିଯାଏ, ସେ କ୍ଷେତ୍ରରେ ଆମେ କ'ଣ କଲେ ସେମାନଙ୍କ ଠାରୁ ଉତ୍ପାଦନଟା ବଢ଼ିବ ଏବଂ ଚାଷୀ ଭାଇ ଯେଉଁ ସମୟରେ କି ଚିନ୍ତାରେ ଥିବ ତାକୁ ଟିକେ ଭରଣା କରିପାରିବ, ସେ ବିଷୟରେ ଆଉ କ'ଣ ବିଶେଷ ସତର୍କ ରହିବା ପାଇଁ ଟିକେ କହିବେ?
0: ଆମେ ଏଇ ବର୍ଷା ସମୟରେ ଯଦି ଉତ୍ତମ ଖାଦ୍ୟ ଆମେ ତାକୁ ଦେବା, ତାହାର ପ୍ରଡକ୍ଟିଭିଟି ବଢ଼ିବ। ତା ସହିତ ଯଦି ଆମେ ତାକୁ ମିନେରାଲ ମିକ୍ସଚର ଦେଇପାରିବା, ଯେଉଁଟା କ୍ଷୀର ତିଆରିରେ ଆମର ମେନ୍ ଲାଗୁଛି, କ୍ୟାଲସିୟମ ଏକ୍ସଟ୍ରା କ୍ୟାଲସିୟମ ଦେଇପାରିବା, ତାହେଲେ ସେମାନଙ୍କର ଖାଦ୍ୟ ଶକ୍ତିଟା ଯେତିକି ଥିବ ସେଇଟା ଆହୁରି ଅଧିକା ହବ। ତେଣୁ ମେନଲି ଦୁଇଟା ଜିନିଷ, କ୍ୟାଲସିୟମ ଆଉ ମିନେରାଲ ମିକ୍ସଚର ଆମେ ଯଦି ଗାଈ ଗୋରୁମାନଙ୍କୁ ଦେବା, ତାହେଲେ ସେମାନଙ୍କର ପ୍ରଡକ୍ଟିଭିଟି ବଢ଼ୁଥିବ। ଆଉ ଛେଳି ମେଣ୍ଢାମାନଙ୍କ କେସ୍ରେ ଯଦି ଆମେ ଦେଖିବା, ଏହି ସମୟରେ ଯେତେବେଳେ ଛେଳିମାନେ ମେନଲି ଗର୍ଭ ରହୁଛନ୍ତି, ସେହି ସମୟରେ ଆମକୁ ତାଙ୍କୁ ଏକ୍ସଟ୍ରା ଟିକେ ନ୍ୟୁଟ୍ରିସନ ଦେବା। ଏକ୍ସଟ୍ରା ନ୍ୟୁଟ୍ରିସନ ମାନେ କ'ଣ, ସେମାନେ ବାହାରେ ଯେତିକି ଚରିକି ଆସିଲେ, ଜେନେରାଲି ଆମର ଚାଷୀ ଭାଇମାନେ ଯେତିକି ବାହାରେ ଚରିକି ଆସିଲେ ସେତିକିରେ ସରିଯାଉଛି, କିନ୍ତୁ ତାପରେ ବି ତାଙ୍କୁ କନ୍ସେଣ୍ଟ୍ରେଟ୍ ଦାନା ଯଦି ଆମେ ଦେବା, ପର୍ ଡେ 250 ଗ୍ରାମ ଭଳିଆ, ଯଦି 250 ଗ୍ରାମ ଭଳିଆ ଯଦି ଦାନା ଆମେ ଦେବା, ମାତ୍ର 30ରୁ 35 ଦିନ ପାଇଁ, ତାର ଜଷ୍ଟ ଜନ୍ମ କରିବା ପୂର୍ବରୁ, ଦେଖିବେ ତାର ସବୁ ପ୍ରକାର ପ୍ରୋବ୍ଲେମ ସଲ୍ଭ ହେଇଯିବ। ଗର୍ଭଜନିତ ଯାହା ସମସ୍ୟା ଥାଏ ସେସବୁ ଜିନିଷ ସଲ୍ଭ ହେଇଯିବ।
1: ଆଉ କ'ଣ ଶେଷରେ ପରାମର୍ଶ ଦେବେ ଯେଉଁମାନେ ଏଇ ଗୃହପାଳିତ ପଶୁପକ୍ଷୀ ମାନଙ୍କୁ ଘରେ ପାଳିଛନ୍ତି?
0: ମେନଲି ଯଦି ଆମେ ବର୍ଷା ଋତୁ ସହିତ ଗୃହପାଳିତ ପଶୁମାନଙ୍କୁ ଦେଖିବା, ତାହେଲେ ଆମେ ତାଙ୍କୁ ପ୍ରଥମତଃ ଶୁଷ୍କ ଖାଦ୍ୟ ଦେବା, ଶୁଷ୍କ ଜାଗାରେ ରଖିବା, ତା ସହିତ ରୋଗ ନ ହେବା ପାଇଁ ଯେଉଁ ଟୀକାକରଣ ବ୍ୟବସ୍ଥା ଅଛି ସରକାରଙ୍କର, ସେ ବ୍ୟବସ୍ଥାର ସମ୍ପୂର୍ଣ୍ଣ ସଦୁପଯୋଗ କରନ୍ତୁ, ଯାହାଫଳରେ କି ସେମାନେ ଉତ୍ପାଦନ ବଢ଼େଇ ପାରିବେ,
1: ରୋଗମୁକ୍ତ ବି ରହିବେ
0: ରହିପାରିବେ।
1: ଯାହା ହଉ, ଡକ୍ଟର ଲିକେଶ କାନୁନଗୋ, ଆପଣ ଆଜି ଆସିଲେ କାର୍ଯ୍ୟକ୍ରମକୁ, ଏଇ ଯେଉଁ ବର୍ଷା ଦିନେ ଗୃହପାଳିତ ପଶୁପକ୍ଷୀ ମାନଙ୍କର ଯତ୍ନ କିପରି ନିଆଯାଇପାରିବ ସେ ବିଷୟରେ ବହୁତ ସୁନ୍ଦର ଆଲୋଚନା କଲେ ଏବଂ ବହୁ ତଥ୍ୟ ଆମର ଶ୍ରୋତାମାନଙ୍କୁ ଦେଲେ, ଯାହାଦ୍ୱାରା ସେମାନେ ଏଇ ବର୍ଷା ଋତୁରେ ଗୃହପାଳିତ ପଶୁମାନଙ୍କ ଯତ୍ନ ସଠିକ୍ ଭାବରେ ନେଇପାରିବେ ଏବଂ ତାଙ୍କର ଆୟ ବଢ଼ିବାରେ ବ୍ୟବସ୍ଥା କରିବେ। ଏହି କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ନମସ୍କାର।
0: ନମସ୍କାର।
1: ଆଲୋଚନା ଶୁଣିଲେ ତ ଭଲ ଲାଗେ।

0: ହଁ, ବହୁତ ଭଲ ଲାଗିଲା। ଆମ ବିଶେଷଜ୍ଞ ବହୁତ ଶିକ୍ଷଣୀୟ କଥା କହିଲେ। ତାଙ୍କ କଥା ଅନୁସାରେ ଆମେ ଗାଈ ଗୋରୁଙ୍କର ଯତ୍ନ ନେବା।
1: ନିଶ୍ଚୟ, କାହିଁକି ନା ବର୍ଷା ଦିନ ଗୃହପାଳିତ ପଶୁମାନଙ୍କ ଯତ୍ନ ଆମରି ଦାୟିତ୍ୱ, ଏମିତି ବି ଆମେ ପାଳନ କରୁଛେ।
0: ଯିବେ ଦୟା।
1: ତେବେ ବିନୟବା, ଆଜି ଆମେ ବଜାର ଦର ଜାଣିବା ନା ନାହିଁ?
0: ହଁ ଜାଣିବା।
2: କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧୀନସ୍ଥ ବିପଣନ ଓ ନିରୀକ୍ଷଣ ନିର୍ଦ୍ଦେଶାଳୟର ସୂଚନା ଅନୁସାରେ ଓଡ଼ିଶା ରାଜ୍ୟ ପାଇଁ ସର୍ବୋଚ୍ଚ ପନିପରିବା ଦର ହେଉଛି ପିଆଜ କିଲୋ ପ୍ରତି 23 ଟଙ୍କା, ଆଳୁ କିଲୋ ପ୍ରତି 18 ଟଙ୍କା, ଟମାଟୋ କିଲୋ ପ୍ରତି ସର୍ବୋଚ୍ଚ 37 ଟଙ୍କା, ଫୁଲକୋବି କିଲୋ ପ୍ରତି 42 ଟଙ୍କା, ବାଇଗଣ କିଲୋ ପ୍ରତି 43 ଟଙ୍କା, ଭେଣ୍ଡି କିଲୋ ପ୍ରତି 32 ଟଙ୍କା, ବନ୍ଧାକୋବି କିଲୋ ପ୍ରତି 23 ଟଙ୍କା, କ୍ୟାପ୍ସିକମ୍ କିଲୋ ପ୍ରତି 52 ଟଙ୍କା, ବିନ୍ସ କିଲୋ ପ୍ରତି 78 ଟଙ୍କା, କଲରା କିଲୋ ପ୍ରତି 60 ଟଙ୍କା, ଅଦା କିଲୋ ପ୍ରତି 240 ଟଙ୍କା ଏବଂ ରସୁଣ କିଲୋ ପ୍ରତି 182 ଟଙ୍କା। ମନେ ରଖନ୍ତୁ, ପ୍ରକାଶ କରାଯାଇଥିବା ପନିପରିବାର ଦର ବିଭିନ୍ନ ଜିଲ୍ଲା ତଥା ହାଟ ବଜାରରେ ଖାଉଟିମାନଙ୍କର ଆବଶ୍ୟକତା ଓ ପନିପରିବାର ଉପଲବ୍ଧତା ଅନୁସାରେ କମ୍ ବେଶୀ ହେବାର ସମ୍ଭାବନା ରହିଛି।
0: ଏବେ ଟିକେ ପାଣିପାଗର କଥା ଶୁଣିବା।
1: ହଁ, ଆମେ ତ ଚାଷୀବନ୍ଦୀ ଲୋକ, ପାଣିପାଗ ଶୁଣିବା ତାପରେ ଉଠିବା।
0: ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ ତରଫରୁ ଦିଆଯାଇଥିବା ସୂଚନା ଅନୁସାରେ ଆଗାମୀ 24 ଘଣ୍ଟା ମଧ୍ୟରେ ରାଜ୍ୟର ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ନୂଆପଡ଼ା, ବଲାଙ୍ଗୀର ଜିଲ୍ଲାମାନଙ୍କରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି।

0: ଶୁଣିଲେ କାର୍ଯ୍ୟକ୍ରମ କିଷାନ ବାଣୀ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଓଡ଼ିଶା ଜୀବିକା ପ୍ରାୟୋଜିତ କାର୍ଯ୍ୟକ୍ରମ।
1: ଆମ ହାତରେ କୌଶଳ ଅଛି, ଭଲ ଉତ୍ପାଦ ବି ଅଛି, କିନ୍ତୁ ଆମ ବ୍ୟବସାୟ କଣ ଦିନେ ବଡ଼ ବଜାରରେ ପହଞ୍ଚି ପାରିବ?
2: ନମସ୍କାର, ମିଶନ ଶକ୍ତି ବିଭାଗ ପକ୍ଷରୁ ଉପସ୍ଥାପିତ ସଶକ୍ତ ମହିଳା ସମୃଦ୍ଧ ଓଡ଼ିଶାର ଏହି ବିଶେଷ ଆଲୋଚନାକୁ ଆପଣମାନଙ୍କୁ ସ୍ୱାଗତ କରୁଛି। ମୁଁ ଆଶୁତୋଷ
1: ଆଉ ମୁଁ ଦିବାଲିନ। ଆଜି ଆମେ ଏଭଳି ଏକ ବିଷୟ ଉପରେ ଆଲୋଚନା କରିବା ଯାହା ଗ୍ରାମୀଣ ମହିଳାଙ୍କ ଉଦ୍ୟୋଗକୁ ଆହୁରି ଆଗକୁ ନେବାରେ ସହାୟକ ହେବ,
2: ଅର୍ଥାତ୍ ଆଚାର ପ୍ରସ୍ତୁତି, ସିଲେଇ, ହସ୍ତଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ ଭଳି ମହିଳା ପରିଚାଳିତ ଉଦ୍ୟୋଗ ଗୁଡିକ ପାଇଁ କଣ ଏହା ଏକ ବଡ ସୁଯୋଗ?
1: ନିଶ୍ଚୟ, ଓଡ଼ିଶା ଜୀବିକା ମିଶନ ଏବଂ IIT ଭୁବନେଶ୍ୱରର ମିଳିତ ସହଯୋଗରେ ପରିଚାଳିତ ଉଦ୍ୟମ ଅଙ୍କୁରଣ କାର୍ଯ୍ୟକ୍ରମ ମାଧ୍ୟମରେ ଉଦ୍ୟୋଗୀଙ୍କୁ ମିଳିବ ଆଧୁନିକ ପ୍ରଯୁକ୍ତି, ଉନ୍ନତ ପ୍ୟାକେଜିଂ, ବ୍ରାଣ୍ଡିଂ, ବଜାର ସଂଯୋଗ ଏବଂ ବିଶେଷଜ୍ଞଙ୍କ ମାର୍ଗଦର୍ଶନ।
2: ଆଚ୍ଛା, ଯଦି କେହି ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହାନ୍ତି, ସେ କଣ ଏହି କାର୍ଯ୍ୟକ୍ରମରେ ଆବେଦନ କରିପାରିବେ?
1: ନା, ଏହି କାର୍ଯ୍ୟକ୍ରମଟି ସକ୍ରିୟ ଥିବା ମହିଳା ପରିଚାଳିତ ଉଦ୍ୟୋଗ ଗୁଡିକର ବିକାଶ ପାଇଁ। ଆବେଦନକାରୀ ଅତି କମ୍ରେ 12 ମାସ ଧରି ସକ୍ରିୟ ଥିବା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ହୋଇଥିବା ଆବଶ୍ୟକ।
2: ଏହାଦ୍ୱାରା କେଉଁମାନେ ଲାଭାନ୍ୱିତ ହୋଇପାରିବେ?
1: ବ୍ୟବସାୟର ବାର୍ଷିକ

0: ଆୟ ପାଇଁ ନିର୍ଦ୍ଧାରିତ ମାନଦଣ୍ଡ ପୂରଣ କରିବାକୁ ହେବ। ପଞ୍ଜୀକୃତ ବ୍ୟବସାୟ ପାଇଁ 20 ଲକ୍ଷ ଟଙ୍କା, ଗୋଷ୍ଠୀଭିତ୍ତିକ ଉଦ୍ୟୋଗ ପାଇଁ 15 ଲକ୍ଷ ଟଙ୍କା ଏବଂ ବ୍ୟକ୍ତିଗତ ଉଦ୍ୟୋଗ ପାଇଁ 12 ଲକ୍ଷ ଟଙ୍କା ବାର୍ଷିକ ଆୟ ରହିବା ଆବଶ୍ୟକ।
1: ଯଦି GST, FSSAI କିମ୍ବା ଅନ୍ୟାନ୍ୟ ପଞ୍ଜୀକରଣ ଆବଶ୍ୟକ ହୁଏ, ସେଥିପାଇଁ କଣ ସହାୟତା ରହିଛି?
0: ଏହି ପ୍ରୋଗ୍ରାମ ମାଧ୍ୟମରେ ବୈଷୟିକ ଓ ଆଇନଗତ ସହାୟତା ପ୍ରଦାନ କରାଯିବ। ଏହା ସହ ବ୍ୟବସାୟ ପରାମର୍ଶ, ଉତ୍ପାଦର ଗୁଣବତ୍ତା ବୃଦ୍ଧି ଏବଂ ବଡ଼ ବଜାର ସହ ସଂଯୋଗର ସୁଯୋଗ ମଧ୍ୟ ମିଳିବ।
1: ତେବେ ଉଦ୍ୟୋଗଗୁଡ଼ିକର ଚୟନ କେଉଁ ଆଧାରରେ କରାଯିବ?
0: ଉଦ୍ୟୋଗଗୁଡ଼ିକୁ 100 ମାର୍କର ମୂଲ୍ୟାଙ୍କନ ଆଧାରରେ ଚୟନ କରାଯିବ। ଏଥିରେ ସର୍ବନିମ୍ନ 60 ମାର୍କ ରଖିବା ଆବଶ୍ୟକ। ସମ୍ପୂର୍ଣ୍ଣ ମହିଳାଙ୍କ ମାଲିକାନା କିମ୍ବା ପରିଚାଳନାରେ ଥିବା ଉଦ୍ୟୋଗକୁ 15 ମାର୍କର ଅତିରିକ୍ତ ସୁବିଧା ମଧ୍ୟ ମିଳିବ।
1: ଚୟନ ପରେ କେଉଁ ପ୍ରକାରର ସହାୟତା ମିଳିବ?
0: ଚୟନ କରାଯାଇଥିବା 18 ଜଣ ଉଦ୍ୟୋଗୀଙ୍କୁ ପ୍ରତିଯୋଗିତାମୂଳକ ଅନୁଦାନ ପାଣ୍ଠି ଅଧୀନରେ ନିଜର ବ୍ୟବସାୟ ଯୋଜନା ଉପସ୍ଥାପନ କରି 15 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ ପାଇପାରିବେ। ଏହା ସହ ବ୍ୟବସାୟ ବିସ୍ତାର ପାଇଁ 0% ସୁଧରେ ସଫ୍ଟ ଲୋନ୍ ସୁବିଧା ମଧ୍ୟ ଉପଲବ୍ଧ ରହିଛି।
1: ତେବେ ଆବେଦନ କିପରି କରାଯିବ?
0: ଏଥିପାଇଁ ଗ୍ରାମ ପଞ୍ଚାୟତ ସ୍ତରୀୟ ସଂଘ ମାଧ୍ୟମରେ କିମ୍ବା ସିଧାସଳଖ ମଧ୍ୟ ଆବେଦନ କରିପାରିବେ। ଆବେଦନର ଶେଷ ତାରିଖ 24 ଅଗଷ୍ଟ 2026 ସନ୍ଧ୍ୟା 5:30 ପର୍ଯ୍ୟନ୍ତ।
1: ପୁଣି ଥରେ ମନେ ରଖନ୍ତୁ, 24 ଅଗଷ୍ଟ 2026 ସନ୍ଧ୍ୟା 5:30 ପର୍ଯ୍ୟନ୍ତ।
0: ଯୋଗ୍ୟ ମହିଳା ଉଦ୍ୟୋଗୀମାନେ ଶେଷ ମୁହୂର୍ତ୍ତକୁ ଅପେକ୍ଷା ନକରି ଶୀଘ୍ର ଆବେଦନ କରନ୍ତୁ। ଆଜିର ଛୋଟ ଗ୍ରାମୀଣ ଉଦ୍ୟୋଗ ହୋଇପାରେ ଆସନ୍ତାକାଲିର ବଡ଼ ବ୍ରାଣ୍ଡ।
1: କୌଶଳ ତାଙ୍କର, ଉଦ୍ୟମ ତାଙ୍କର, ଏବେ ସଫଳତାର ପରିଚୟ ମଧ୍ୟ ତାଙ୍କର।
2: ସଶକ୍ତ ମହିଳା, ସମୃଦ୍ଧ ଓଡ଼ିଶା।

ରମାଦେବୀ, ଅନ୍ନପୂର୍ଣ୍ଣା ମହାରଣା ଓ ସାରଳା ଦେବୀଙ୍କ ଭଳି ମହାନ ମନୀଷୀମାନଙ୍କ ଆଦର୍ଶ ଆମକୁ ସଦାସର୍ବଦା ଦେଶ ସେବାରେ ନିୟୋଜିତ ହେବାକୁ ପ୍ରେରଣା ଦେଇଥାଏ। ସେହିପରି ମୟୂରଭଞ୍ଜର ସ୍ୱାଧୀନତା ସଂଗ୍ରାମ ଓ ପ୍ରଜା ଆନ୍ଦୋଳନ ଇତିହାସ ମଧ୍ୟ ଅତ୍ୟନ୍ତ ସ୍ୱର୍ଣ୍ଣିମ। ମୟୂରଭଞ୍ଜର ମହାନ ସ୍ୱାଧୀନତା ସଂଗ୍ରାମୀ ଶରତ ଚନ୍ଦ୍ର ଦାସଙ୍କ ସୁଯୋଗ୍ୟ ନେତୃତ୍ୱରେ ସଂଗଠିତ ପ୍ରଜା ଆନ୍ଦୋଳନରେ ଗିରିଶ ଚନ୍ଦ୍ର ରାୟ, ଗୌରବ ମୋହନ ପ୍ରଧାନ, ବଂଶୀଧର ରାଜ, ସ୍ମୃତି ସିଂ, ପୂର୍ଣ୍ଣଚନ୍ଦ୍ର ପରିଛା, ପ୍ରସନ୍ନ କୁମାର ଦାସ, ହରିହର ମହାନ୍ତି, ସୁନାରାମ ସରେନଙ୍କ ଭଳି ବୀର ସଂଗ୍ରାମୀମାନଙ୍କ ତ୍ୟାଗ ଓ ସମର୍ପଣ ଆମ ମାଟିକୁ ଗୌରବାନ୍ୱିତ କରିଛି। ସେହି ସମସ୍ତ ମହାନ ସଂଗ୍ରାମୀ ଓ ମନୀଷୀମାନଙ୍କୁ ମୁଁ ଏହି ପବିତ୍ର ଅବସରରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ମୟୂରଭଞ୍ଜ କେବଳ ସଂଗ୍ରାମର ମାଟି ନୁହେଁ, ଏହା କଳା, ସାହିତ୍ୟ, ସଂସ୍କୃତି ଓ ସଭ୍ୟତାର ଏକ ଅନନ୍ୟ ସଙ୍ଗମସ୍ଥଳୀ। ପ୍ରଜା ଅନୁରାଗୀ ଶାସକ ମହାରାଜ ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଙ୍କ ଦୂରଦୃଷ୍ଟି ଓ ପୃଷ୍ଠପୋଷକତା ଯୋଗୁଁ କଟକର ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ରେଭେନ୍ସା କଲେଜ ପରି ଅନୁଷ୍ଠାନ ଗଢ଼ି ଉଠିବାରେ ତାଙ୍କର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି। ମହାରାଜ ପୂର୍ଣ୍ଣଚନ୍ଦ୍ର ଭଞ୍ଜଦେହ ପୃଷ୍ଠପୋଷକତାରେ ଏବଂ ଶ୍ରୀ ଗୋପାଳଚନ୍ଦ୍ର ପ୍ରହରାଜଙ୍କ ସଂଯୋଜନାରେ ସୃଷ୍ଟି ହୋଇଥିଲା ଓଡ଼ିଆ ସାହିତ୍ୟର ଅମୂଲ୍ୟ ସମ୍ପଦ ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ। ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ପରିଗଣିତ ବାରିପଦାର ବିଶ୍ୱପ୍ରସିଦ୍ଧ ରଥଯାତ୍ରା, ବିଶ୍ୱବିଖ୍ୟାତ ଛଉ ନୃତ୍ୟ ଏବଂ ଆମର ବିଭିନ୍ନ ଲୋକକଳା ଓ ଲୋକ ପରମ୍ପରା ଆମ ଜନଜୀବନକୁ ଏକତାର ସୂତ୍ରରେ ବାନ୍ଧି ରଖିଛି। ଶିମିଳିପାଳ ଆମ ଜିଲ୍ଲାର ପ୍ରକୃତି ଓ ଜୈବ ବିବିଧତାର ଅମୂଲ୍ୟ ସମ୍ପଦ। ଶିମିଳିପାଳ ପର୍ଯ୍ୟଟନର ବ୍ୟାପକ ବିକାଶ ସହିତ ଏହାର ପ୍ରାକୃତିକ ମହୁ ଏବଂ ଅନ୍ୟାନ୍ୟ ସ୍ଥାନୀୟ ଉପାଦାନର ବଜାରୀକରଣକୁ ମଧ୍ୟ ପ୍ରୋତ୍ସାହନ ଦିଆଯାଉଛି। ଏହା ଆମର ସ୍ଥାନୀୟ ଜନସାଧାରଣ, ବିଶେଷ କରି ଆଦିବାସୀ ଭାଇ ଭଉଣୀମାନଙ୍କ ଜୀବିକା ଓ ଆୟ ବୃଦ୍ଧିରେ ସହାୟକ ହେଉଛି। ବରେ ପାଣି, ଜରଣ୍ଡା, ଗୁଡ଼ଗୁଡ଼ିଆ, ରାମତୀର୍ଥ, ଲୁଲୁଙ୍ଗ, ଦେବକୁଣ୍ଡ, ଭୀମକୁଣ୍ଡ, ସୀତାକୁଣ୍ଡ, ବାଲଡିଆ ଡ୍ୟାମ୍ ଓ ହଳଦିଆ ଡ୍ୟାମ୍ ପରି ପର୍ଯ୍ୟଟନ ସ୍ଥଳୀଗୁଡ଼ିକର ବିକାଶ ଓ ସୌନ୍ଦର୍ଯ୍ୟକରଣ ଜାରି ରହିଛି। ଆମର ଲକ୍ଷ୍ୟ ପ୍ରକୃତିର ସୁରକ୍ଷା ସହିତ ପର୍ଯ୍ୟଟନର ବିକାଶ ଏବଂ ସ୍ଥାନୀୟ ଲୋକଙ୍କ ପାଇଁ ଜୀବିକାର ନୂଆ ସୁଯୋଗ ସୃଷ୍ଟି କରିବା। ସ୍ୱାଧୀନତାର 80 ବର୍ଷର ଏହି ପବିତ୍ର ଅବସରରେ ଆମେ ଅତୀତକୁ ସ୍ମରଣ କରିବା ସହ ଭବିଷ୍ୟତ ଭାରତର ସ୍ୱପ୍ନ ଦେଖିବା ଆବଶ୍ୟକ। ପୂର୍ଣ୍ଣ ସ୍ୱରାଜ ହେଲା, ପୂର୍ଣ୍ଣ ସ୍ୱରାଜ ଆମେ ହାସଲ କରିଛୁ, ଆମର ପୂର୍ବପୁରୁଷମାନେ ଆମକୁ ସ୍ୱାଧୀନତା ଦେଇଛନ୍ତି। ଏବେ ଆମର ସ୍ୱପ୍ନ ଆହୁରି ବଡ଼ ହେବା ଉଚିତ। ଆମର ସ୍ୱପ୍ନ ହେବା ଉଚିତ ଭାରତର ଗର୍ବ ଗୌରବକୁ ଆହୁରି ଉଚ୍ଚକୁ ନେବାର, ବିଶ୍ୱର ଶିଖରରେ ଭାରତର ଗୌରବକୁ ପ୍ରତିଷ୍ଠିତ କରିବାର। ସ୍ୱାଧୀନତା ଆମକୁ କେବଳ ନିଜ ଭାଗ୍ୟ ନିଜେ ଗଢ଼ିବାର ଅଧିକାର ଦେଇନାହିଁ, ଏହା ଆମକୁ ଏକ ଶକ୍ତିଶାଳୀ, ସମୃଦ୍ଧ, ବିକଶିତ ଭାରତ ଗଢ଼ିବାର ଦାୟିତ୍ୱ ମଧ୍ୟ ଦେଇଛି। ଏହି ନୂଆ ଭାରତର ଗଠନର ପ୍ରଯୁକ୍ତି ଆମର ଏକ ଶକ୍ତିଶାଳୀ ମାଧ୍ୟମ। ଟେକ୍ନୋଲୋଜିକୁ ସଠିକ୍ ଭାବରେ ବ୍ୟବହାର କରି ଆମେ ନିଜକୁ ଡିଜିଟାଲ ଯୁଗ ପାଇଁ ଆହୁରି ଅଧିକ ପାରଙ୍ଗମ କରିପାରିବା। ଆଜି ଭାରତ ଡିଜିଟାଲ ଯୁଗର ଇମ୍ପ୍ଲିମେଣ୍ଟେସନ ଉପରେ ଗୁରୁତ୍ୱ ଦେଇ ଆଗକୁ ବଢୁଛି। ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ମଧ୍ୟ ଏହି ଡିଜିଟାଲ ଯାତ୍ରାରେ ନିଜର ଭୂମିକାକୁ ସୁଦୃଢ଼ କରୁଛି। ସରକାରୀ କାର୍ଯ୍ୟାଳୟରେ ଚିଠିପତ୍ର ଓ ପ୍ରଶାସନିକ କାର୍ଯ୍ୟକୁ ଡିଜିଟାଲ ମାଧ୍ୟମରେ ସରଳ, ଦ୍ରୁତ ଓ ପାରଦର୍ଶୀ କରିବା ସହିତ ଆମେ ଆଗାମୀ ପିଢ଼ି, ଛାତ୍ରଛାତ୍ରୀ ଓ ଯୁବପିଢ଼ିଙ୍କୁ ଡିଜିଟାଲ ଜ୍ଞାନ ଓ ଦକ୍ଷତାରେ ସଶକ୍ତ କରିବା ଦିଗରେ ମଧ୍ୟ ପଦକ୍ଷେପ ନିଆଯାଉଛି। ଆକାଂକ୍ଷା ଯୋଜନାରେ ଜାଭା, ପାଇଥନ୍ ଭଳି ଆଧୁନିକ କୋଡିଂ, ବିଭିନ୍ନ ପ୍ରଫେସନାଲ ସଫ୍ଟୱେୟାର ମାଗଣା ପ୍ରଶିକ୍ଷଣ ଦିଆଯାଉଛି। ଏହାର ଫଳସ୍ୱରୂପ 14 ଜଣ ଯୁବକ ଯୁବତୀଙ୍କର ଚଳିତ ବର୍ଷ କ୍ୟାମ୍ପସ ଚୟନ ହୋଇସାରିଛି। ଆମର ଲକ୍ଷ୍ୟ ସ୍ପଷ୍ଟ, ମୟୂରଭଞ୍ଜର ଯୁବପିଢ଼ି ଡିଜିଟାଲ ଯୁଗର ସୁଯୋଗକୁ ନିଜ ସଫଳତାର ସିଡ଼ିରେ ପରିଣତ କରନ୍ତୁ। ଶିକ୍ଷା କ୍ଷେତ୍ରରେ ମଧ୍ୟ ମୟୂରଭଞ୍ଜ ନୂଆ ଦିଗନ୍ତ ଆଗକୁ ଅଗ୍ରସର ହେଉଛି। ମେଧାବୀ ମୟୂରଭଞ୍ଜ ଯୋଜନା ଆଜି ଜିଲ୍ଲାର ଶିକ୍ଷା କ୍ଷେତ୍ରରେ ଏକ ନୂଆ ଆଶା ଓ ଆତ୍ମବିଶ୍ୱାସ ସୃଷ୍ଟି କରିଛି। 2024 ମସିହାରେ ଯେଉଁଠାରେ ମାତ୍ର 40 ଜଣ ଛାତ୍ରୀ A1 ଗ୍ରେଡ୍ ପାଇଥିଲେ, 2025ରେ ତାହା 80ରୁ ବୃଦ୍ଧ ହେବ ହୋଇ ଏବଂ 2026ରେ 146କୁ ୬୪୬କୁ ପାଇଛି। ଚଳିତ ବର୍ଷ 620 ଉଚ୍ଚ ବିଦ୍ୟାଳୟର 30,982 ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ 30,213 ଜଣ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି ଏବଂ ଜିଲ୍ଲାର ମୋଟ ପାସ୍ ହାର 97%ରୁ ଉର୍ଦ୍ଧ୍ୱ ପହଞ୍ଚିଛି। ସେହିପରି ବାରିପଦା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ର ପାର୍ଥ ସାରଥୀ ମହାନ୍ତ 98% ନମ୍ବର ରଖି ସମଗ୍ର ଓଡ଼ିଶାରେ ରାଜ୍ୟ ଟପର ହୋଇ ମୟୂରଭଞ୍ଜର ନାମକୁ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ କରିଛନ୍ତି। ଏହି କୃତିତ୍ୱ ପାଇଁ ସମ୍ପୃକ୍ତ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ, ଅଭିଭାବକ ଓ ଆମର ପ୍ରିୟ ଛାତ୍ରଛାତ୍ରୀମାନଙ୍କୁ ମୁଁ ହୃଦୟରୁ ସାଧୁବାଦ ଜଣାଉଛି। କେବଳ 10ମ ଶ୍ରେଣୀର ସଫଳତା ନୁହେଁ, ଉଚ୍ଚଶିକ୍ଷା ଓ ପ୍ରତିଯୋଗିତାମୂଳକ ପରୀକ୍ଷା କ୍ଷେତ୍ରରେ ମଧ୍ୟ ଆମ ଯୁବପିଢ଼ିଙ୍କୁ ଆଗକୁ ନେବା ପାଇଁ ଜିଲ୍ଲା ପ୍ରଶାସନ ନିରନ୍ତର ପ୍ରୟାସ କରୁଛି। ଅଚିଭର୍ସ ଯୋଜନା ମାଧ୍ୟମରେ ଯୁକ୍ତ 2 ଛାତ୍ରଛାତ୍ରୀଙ୍କ ପ୍ରଶିକ୍ଷଣ ଦିଆଯାଇ ଚଳିତ ବର୍ଷ 3 ଜଣଙ୍କୁ ମେଡିକାଲ, 2 ଜଣଙ୍କୁ NIT ଏବଂ 34 ଜଣଙ୍କୁ ସରକାରୀ ବିଟେକ୍ କଲେଜରେ ନାମ ଲେଖାଇବାର ସୁଯୋଗ ମିଳିଛି। ସେହିପରି ଏସ୍ପାୟାର ଯୋଜନା ମାଧ୍ୟମରେ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି ନେଇ 3 ଜଣ OS ପ୍ରିଲିମ୍ସରେ କୃତକାର୍ଯ୍ୟ ହୋଇଛନ୍ତି ଏବଂ 7 ଜଣ CGL ପରୀକ୍ଷାରେ ଚୟନ ହୋଇ ସରକାରୀ ଚାକିରି ପାଇଛନ୍ତି। IAS, OS, NEET ଓ ଯେପରି ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ଆମର ମାଗଣା କୋଚିଂ ବ୍ୟବସ୍ଥା ଆମକୁ ଯୁବପିଢ଼ିଙ୍କୁ କେବଳ ସ୍ୱପ୍ନ ଦେଖିବାର ସାହସ ଦେଉନାହିଁ, ସେହି ସ୍ୱପ୍ନକୁ ସାକାର କରିବାର ସାମର୍ଥ୍ୟ ମଧ୍ୟ ଯୋଗାଇ ଦେଉଛି। ଶିକ୍ଷାର ଏହି ଯାତ୍ରାକୁ ଆହୁରି ସୁଦୃଢ଼ କରିବା ଦିଗରେ ରାୟରଙ୍ଗପୁର ଧୀରେ ଧୀରେ ଏକ ଶିକ୍ଷା ହବ୍ ଭାବେ ଉଭା ହୋଇଛି। ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ଫରେଷ୍ଟ ମ୍ୟାନେଜମେଣ୍ଟ, ଜବାହର ନବୋଦୟ ବିଦ୍ୟାଳୟ, ଇଗ୍ନୁ ଷ୍ଟଡି ସେଣ୍ଟର, OUT କ୍ୟାମ୍ପସ୍ ପରି ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ଏବଂ ଶିକ୍ଷା କେନ୍ଦ୍ରର ବିକାଶ ଆଗାମୀ ଦିନରେ ରାୟରଙ୍ଗପୁର ସହ ସମଗ୍ର ମୟୂରଭଞ୍ଜର ଶିକ୍ଷା ପରିବେଶକୁ ଆହୁରି ସମୃଦ୍ଧ କରିବ। ଏହା ରାଜ୍ୟ ତଥା ଦେଶର ଶିକ୍ଷା ମାନଚିତ୍ରରେ ମୟୂରଭଞ୍ଜକୁ ସ୍ୱତନ୍ତ୍ର ପରିଚୟ ଦେବ। ମୟୂରଭଞ୍ଜର କଳା ଓ ସଂସ୍କୃତିର ଜିଲ୍ଲା, ଆମେ ପିଢ଼ି ପରେ ପିଢ଼ି ଆମର ଅନନ୍ୟ କଳା ସଂସ୍କୃତି ପରମ୍ପରାକୁ ଅକ୍ଷୁଣ୍ଣ ରଖି ଆସିଛୁ। ଏହି ଗୌରବମୟ ପରମ୍ପରାକୁ ଆହୁରି ସୁଦୃଢ଼ କରିବା ପାଇଁ ବାରିପଦାଠାରେ ଛଉ ଏକାଡେମୀର ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି। ଏହା ସମ୍ପୂର୍ଣ୍ଣ

ହେଲେ ଛଉ ନୃତ୍ୟର ଶିକ୍ଷା ପ୍ରଶିକ୍ଷଣ ଗବେଷଣା ପ୍ରଚାର ପ୍ରସାରକୁ ଏକ ନୂତନ ଗତି ମିଳିବ, ନୂଆ ଦିଗ ବି ମଧ୍ୟ ମିଳିବ। ସ୍ୱଚ୍ଛତା କ୍ଷେତ୍ରରେ ଆମେ ମଧ୍ୟ ଆମ ଜିଲ୍ଲା ନୂଆ ମାପଦଣ୍ଡ ସୃଷ୍ଟି କରିଛି। ବିଷୟ ବ୍ଲକର ବବେଜୋଡ଼ା ଆଜି ସୁନ୍ଦର ଗ୍ରାମ ଭାବେ ମାନ୍ୟତା ପାଉଛି ଏବଂ ସଫେଇରେ ଏକ ଆଦର୍ଶ ଗାଁ ଭାବେ ଗଢ଼ି ଉଠିଛି। ପାତା ପର୍ବ ଆସିଲେ ସମଗ୍ର ଗ୍ରାମ ଉତ୍ସବ ମୁଖର ହୋଇଉଠେ ଏବଂ ଗ୍ରାମର ପ୍ରତିଟି କୋଣ ଅନୁକୋଣରେ ସ୍ୱଚ୍ଛତାର ଏକ ସୁନ୍ଦର ବାର୍ତ୍ତା ଦେଖିବାକୁ ମିଳେ।

0: ସୁନ୍ଦର ବାର୍ତ୍ତା ଦେଖିବାକୁ ମିଳେ। ସେହିପରି ସ୍ୱଚ୍ଛ ଓ ସବୁଜ ଶକ୍ତିର ପ୍ରସାର କ୍ଷେତ୍ରରେ ମୟୂରଭଞ୍ଜ ଆଉ ଏକ ଗୌରବମୟ ପଦକ୍ଷେପ ନେଇଛି। ମୟୂରଭଞ୍ଜର ପାହାଡପୁର ଗ୍ରାମ ଭାରତର ମାନ୍ୟବର ରାଷ୍ଟ୍ରପତି ମହୋଦୟା ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଜନ୍ମମାଟିକୁ ଏକ ଆଦର୍ଶ ସୌର ଗ୍ରାମ ଭାବେ ବିକଶିତ କରାଯାଉଛି। ସେହିପରି ଓଡ଼ିଶା ସରକାର ଏବଂ ଓରିଡ଼ା ସହଯୋଗରେ ଗ୍ରାମର ପ୍ରତ୍ୟେକ ଘରକୁ ସୌରଶକ୍ତି ସହ ଯୋଡ଼ିବା ଦିଗରେ କାର୍ଯ୍ୟ ଆରମ୍ଭ ହୋଇଛି। ଆମର ଲକ୍ଷ୍ୟ କେବଳ ଏକ ଗ୍ରାମକୁ ସୌରଶକ୍ତିରେ ଆଲୋକିତ କରିବା ନୁହେଁ, ପାହାଡପୁରକୁ ଏକ ଆଦର୍ଶ ସୌର ଗ୍ରାମ ଭାବେ ଗଢ଼ି ତୋଳିବା, ଯାହା ସମଗ୍ର ଦେଶ ପାଇଁ ଏକ ଉଦାହରଣ ହୋଇପାରିବ। ପ୍ରତ୍ୟେକ ପରିବାରକୁ ସୌର ବିଦ୍ୟୁତର ସୁବିଧା ଯୋଗାଇବା ସହିତ ନବୀକରଣୀୟ ଶକ୍ତିର ସର୍ବାଧିକ ବ୍ୟବହାର ମାଧ୍ୟମରେ ଏକ ସବୁଜ ସ୍ୱଚ୍ଛ ଭବିଷ୍ୟତ ଗଢ଼ିବା ଆମର ଲକ୍ଷ୍ୟ। ଆବଶ୍ୟକତା ଠାରୁ ଅଧିକ ସୌର ବିଦ୍ୟୁତ ଉତ୍ପାଦନ ହେଲେ ତାହାକୁ ଗ୍ରୀଡ଼କୁ ଯୋଗାଇ ଅତିରିକ୍ତ ଆୟର ମାଧ୍ୟମ ସୃଷ୍ଟି କରିବାର ସୁଯୋଗ ମଧ୍ୟ ରହିବ। ରାଷ୍ଟ୍ରପତି ମହୋଦୟଙ୍କ ଜନ୍ମମାଟି ଯଦି ସବୁଜ ଶକ୍ତିର ଏକ ନୂଆ ବାର୍ତ୍ତା ସମଗ୍ର ଦେଶକୁ ପହଞ୍ଚେ, ତେବେ ଏହା ନିଶ୍ଚିତ ଭାବେ ମୟୂରଭଞ୍ଜର ଏକ ବିଶେଷ ଗୌରବମୟ ବିଷୟ ହେବ। ବିକଶିତ ଭାରତର ସ୍ୱପ୍ନ କେବଳ ଅର୍ଥନୈତିକ ବିକାଶର ସୀମିତ ନୁହେଁ, ଏକ ସୁସ୍ଥ ନିଶାମୁକ୍ତ ସମାଜ ଗଠନ ମଧ୍ୟ ଆମର ଦାୟିତ୍ୱ। ନିଶାମୁକ୍ତ ଭାରତର ଲକ୍ଷ୍ୟକୁ ସାକାର କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଶା ନିବାରଣ, ସଚେତନତା ସୃଷ୍ଟି, ଯୁବପିଢ଼ିଙ୍କୁ ସକାରାତ୍ମକ କାର୍ଯ୍ୟକଳାପ ସହ ଯୋଡ଼ିବା ଏବଂ ଆବଶ୍ୟକ ସ୍ଥଳେ ପରାମର୍ଶ ସହାୟତା ଯୋଗାଇ ଦେବା ଦିଗରେ ନିରନ୍ତର ପଦକ୍ଷେପ ନିଆଯାଉଛି। ଆମର ସଂକଳ୍ପ ଯୁବପିଢ଼ି ନିଶାରେ ନୁହେଁ, ନିଜ ସ୍ୱପ୍ନରେ ମତୁଆଲ ହୁଅନ୍ତୁ, ନିଶାରେ ନୁହେଁ, ଜ୍ଞାନ ଦକ୍ଷତା ଓ ସଫଳତାରେ ନିଜର ଭବିଷ୍ୟତ ଗଢ଼ନ୍ତୁ। ସେହିପରି କୁମାରୀ ମାତୃତ୍ୱ ହ୍ରାସ ଦିଗରେ ମଧ୍ୟ ଜିଲ୍ଲା ପ୍ରଶାସନ ଗୁରୁତ୍ୱ ଦେଇ କାର୍ଯ୍ୟ କରୁଛି। କିଶୋରୀମାନଙ୍କ ଶିକ୍ଷା ଜାରି ରଖିବା, ସ୍ୱାସ୍ଥ୍ୟ ଓ ପୋଷଣ ସମ୍ପର୍କରେ ସଚେତନତା, ଜୀବନ ଦକ୍ଷତା, ଶିକ୍ଷା ଏବଂ ଆବଶ୍ୟକ ପରାମର୍ଶ ଓ ସହାୟତା ମାଧ୍ୟମରେ ସେମାନେ ନିଜ ଭବିଷ୍ୟତ ସମ୍ପର୍କରେ ସଚେତନ ଏବଂ ସକ୍ଷମ ଦିଗରେ ବିଭିନ୍ନ ପଦକ୍ଷେପ ନିଆଯାଉଛି। ଆମର ଲକ୍ଷ୍ୟ ପ୍ରତ୍ୟେକ ଝିଅ ନିଜର ସ୍ୱପ୍ନ ଦେଖିବାର ଅଧିକାର ପାଉ, ନିଜର ଶିକ୍ଷା ସମ୍ପୂର୍ଣ୍ଣ କରୁ ଏବଂ ନିଜ ଜୀବନର ନିଷ୍ପତ୍ତି ନିଜେ ନେବା ପାଇଁ ସଶକ୍ତ ହେଉ। ଆତ୍ମନିର୍ଭର ଭାରତର ସ୍ୱପ୍ନକୁ ସାକାର କରିବା ପାଇଁ ସ୍ୱରୋଜଗାର ଏବଂ ଦକ୍ଷତା ବିକାଶକୁ ମଧ୍ୟ ଜିଲ୍ଲା ପ୍ରଶାସନ ପ୍ରାଥମିକତା ଦେଉଛି। ବିଭିନ୍ନ ଦକ୍ଷତା ବିକାଶ ଏବଂ ଜୀବିକାମୁଖୀ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀ, ଯୁବକ ଯୁବତୀ ଏବଂ ବିଶେଷ କରି ମହିଳାମାନଙ୍କୁ ନିଜ ପାଇଁ ଏକ ସ୍ଥାୟୀ ଜୀବିକା ପଥର ସୃଷ୍ଟି କରିବାର ସୁଯୋଗ ଦିଆଯାଉଛି। ଆଜି ମୟୂରଭଞ୍ଜରେ ଅନେକ ମହିଳା କେବଳ ନିଜ ପରିବାର ଦାୟିତ୍ୱ ବହନ କରୁନାହାନ୍ତି, ବରଂ ନିଜ ଦକ୍ଷତାର ନିଜର ଆୟ ମଧ୍ୟରେ ପରିଣତ କରୁଛନ୍ତି। ସିଲେଇ ପରି ବିଭିନ୍ନ କୌଶଳରେ ପ୍ରଶିକ୍ଷଣ ନେଇ ଆଜି ମହିଳାମାନେ ନିଜେ ରୋଜଗାର କରୁଛନ୍ତି, ପରିବାରର ଆର୍ଥିକ ସ୍ଥିତିକୁ ସୁଦୃଢ଼ କରୁଛନ୍ତି ଏବଂ ନିଜ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ଗଢ଼ି ତୋଳୁଛନ୍ତି। ଏହା ହିଁ ପ୍ରକୃତ ନାରୀ ସଶକ୍ତିକରଣ। ଯେଉଁଠାରେ ସୁଯୋଗ ମିଳିଲେ ଜଣେ ମହିଳା ନିଜେ ନିଜ ଭବିଷ୍ୟତର ନିର୍ମାତା ହୋଇପାରନ୍ତି। ଆଜିର ଏହି ପବିତ୍ର ଅବସରରେ ମୂଳ ଲକ୍ଷ୍ୟ ହେଉଛି ଜିଲ୍ଲାର ଏକତା, ଅଖଣ୍ଡତା ଓ ସାମାଜିକ ସୌହାର୍ଦ୍ଦକୁ ବଜାୟ ରଖିବା। ସେହିପରି ବର୍ତ୍ତମାନ ଜିଲ୍ଲାରେ ଚାଲିଥିବା ହର୍ ଘର ତିରଙ୍ଗା କେବଳ ଏକ କାର୍ଯ୍ୟକ୍ରମ ନୁହେଁ, ଏହା ଆମ ଜାତୀୟତା ବୋଧ, ଦେଶପ୍ରେମ, ସ୍ୱାଭିମାନର ଏକ ଅନନ୍ୟ ପ୍ରତିଫଳନ। ଆମେ ଘରେ ଘରେ ତିରଙ୍ଗା ଉଡ଼ାଉ, ଆମ ହୃଦୟରେ ଦେଶପ୍ରେମର ଭାବନା ଜାଗ୍ରତ ରହୁ ଏବଂ ଆମ କର୍ମରେ ଭାରତର ଉନ୍ନତି ସଂକଳ୍ପ ପ୍ରତିଫଳିତ ହେଉ, ଏହା ହିଁ ଆଜି ଦିନରେ ଆହ୍ୱାନ। ପ୍ରିୟ ଜିଲ୍ଲାବାସୀ, ଆମ ପୂର୍ବପୁରୁଷମାନେ ଆମକୁ ସ୍ୱାଧୀନତା ଦେଇଛନ୍ତି, ଆମ ପାଇଁ ସେମାନେ ନିଜ ଜୀବନ ତ୍ୟାଗ କରିଛନ୍ତି। ଏବେ ଆମ ପାଳି ଆମେ ଆମର କର୍ମ, ଆମର ଦକ୍ଷତା, ଆମର ସତ୍ୟନିଷ୍ଠା ଓ ଆମର ସଂକଳ୍ପ ମାଧ୍ୟମରେ ଭାରତକୁ ଆହୁରି ଶକ୍ତିଶାଳୀ କରିବା। ଆମେ ଏମିତି ମୟୂରଭଞ୍ଜ ଗଢ଼ିବା ଯେଉଁଠାରେ ପ୍ରତ୍ୟେକ ଶିଶୁ ସୁରକ୍ଷା ସୁଯୋଗ ପାଇବ,
1: ପ୍ରତ୍ୟେକ ମହିଳା ସ୍ୱାବଲମ୍ବୀ ହେବେ, ପ୍ରତ୍ୟେକ ଚାଷୀ ସମୃଦ୍ଧ ହେବେ, ଆମର ଗାଁ ସ୍ୱଚ୍ଛ ଓ ସବୁଜ ହେବ, ଆମର ପ୍ରକୃତି ସୁରକ୍ଷିତ ରହିବ, ଆମର କଳା ଓ ସଂସ୍କୃତି ବିଶ୍ୱ ଦରବାରରେ ଆହୁରି ଉଜ୍ଜଳ ହେବ। ଆସନ୍ତୁ ଏହି 80ତମ ସ୍ୱାଧୀନତା ଦିବସରେ ଆମେ ଏକ ନୂଆ ସଂକଳ୍ପ ନେବା। ଆମେ କେବଳ ସ୍ୱାଧୀନ ଭାରତର ନାଗରିକ ହୋଇ ରହିବା ନାହିଁ, ଆମେ ଏହା ଏକ ବିକଶିତ ଭାରତ ନିର୍ମାତା। ଆମେ କେବଳ ନିଜ ପାଇଁ ସ୍ୱପ୍ନ ଦେଖିବା ନାହିଁ, ଆମେ ଭାରତର ଗୌରବକୁ ବିଶ୍ୱର ଶିଖରକୁ ନେବାର ସ୍ୱପ୍ନ ଦେଖିବା। ଆମେ କେବଳ ଆଜିକୁ ନୁହେଁ, ଆଗାମୀ ପିଢ଼ି ପାଇଁ ଏକ ସଶକ୍ତ, ସମୃଦ୍ଧ, ଆତ୍ମନିର୍ଭର, ଡିଜିଟାଲ, ସ୍ୱଚ୍ଛ, ସବୁଜ ମୟୂରଭଞ୍ଜ ଗଢ଼ିବା। ଏହି ଜାତୀୟ ପତାକା ତଳେ ଠିଆ ହୋଇ ଆଜି ସମସ୍ତେ ଆମେ ଗର୍ବିତ। ଆସନ୍ତୁ ଏହି ତିରଙ୍ଗାକୁ କେବଳ ଆମ ଘର ଉପରେ ନୁହେଁ, ଆମ ହୃଦୟରେ ମଧ୍ୟ ସ୍ଥାନ ଦେବା। ଦେଶର ଏକ ଏକତା, ଅଖଣ୍ଡତା ଓ ସମୃଦ୍ଧି ପାଇଁ ଆମେ ନିଜ ନିଜ କ୍ଷେତ୍ରରେ ସର୍ବୋତ୍ତମ ଅବଦାନ ଦେବା। ଏହି ସମାରୋହରେ ଉପସ୍ଥିତ ସମସ୍ତ ମାନ୍ୟବର ଅତିଥି, ଜନପ୍ରତିନିଧି, ଅଧିକାରୀ, କର୍ମଚାରୀ, ଗଣମାଧ୍ୟମ ପ୍ରତିନିଧି, ପ୍ୟାରେଡ୍ରେ ଅଂଶଗ୍ରହଣ କରିଥିବା ସମସ୍ତ ଦଳ, ଛାତ୍ରଛାତ୍ରୀ ଏବଂ ଆମର ପ୍ରିୟ ଜନସାଧାରଣଙ୍କୁ ମୋର ହୃଦୟରୁ ଧନ୍ୟବାଦ, କୃତଜ୍ଞତା ଜଣାଉଛି। ଆସନ୍ତୁ ଆମେ ସମସ୍ତେ ଏକ ସ୍ୱରରେ କହିବା, ଭାରତ ମାତା କି ଜୟ, ଜୟ ହିନ୍ଦ, ବନ୍ଦେ ମାତରମ୍।
2: ପରେ ପରେ ପ୍ୟାରେଡ୍ ଆରମ୍ଭ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଜିଲ୍ଲାପାଳ ଶ୍ରୀଯୁକ୍ତ ହେମକାନ୍ତ ସାଏ ମହୋଦୟ ପ୍ୟାରେଡ୍ର ଅଭିବାଦନ ଗ୍ରହଣ କରିଥିଲେ। ପ୍ୟାରେଡ୍ ପରେ ସ୍ୱାଧୀନତା ସଂଗ୍ରାମୀ ଶ୍ରୀଯୁକ୍ତ ଚକ୍ରଧର ପ୍ରଧାନଙ୍କୁ ସମ୍ମାନିତ କରାଯାଇଥିଲା। ପରେ ପରେ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତିବିଶେଷମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ଅବସରରେ ଜିଲ୍ଲା ପୋଲିସ ବାହିନୀ ତରଫରୁ ଏକ ସୁନ୍ଦର ମାୟାବାଦୀ କବଳରୁ ଏକ ଡାକ୍ତରୀ ଦଳକୁ ଉଦ୍ଧାର କରିବାର ଦୃଶ୍ୟ ପ୍ରଦର୍ଶନ କରିଥିଲେ। ଅନୁଷ୍ଠିତ ପ୍ୟାରେଡ୍ରେ 43ଟି ଦଳ ଅଂଶଗ୍ରହଣ କରିଥିଲେ ଏବଂ ଶ୍ରେଷ୍ଠ ବିଜେତାଙ୍କୁ ପୁରସ୍କୃତ କରାଯାଇଥିଲା।

ବର୍ଡର୍ ଚଳଚ୍ଚିତ୍ରର ଏହି ଗୀତରେ କଣ୍ଠ ଦେଇଥିଲେ ସୋନୁ ନିଗମ ଏବଂ ରୂପ କୁମାର ରାଠୋଡ୍। ଆକାଶବାଣୀ ବାରିପଦା, ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ବିଜ୍ଞାନ ବାର୍ତ୍ତା।

ନମସ୍କାର ଶ୍ରୋତା ବନ୍ଧୁ, ଆପଣମାନଙ୍କୁ ସ୍ୱାଗତ ଜଣାଉଛି ଆମର ଆଜିର ବିଜ୍ଞାନ ବାର୍ତ୍ତା କାର୍ଯ୍ୟକ୍ରମକୁ। ଶ୍ରୋତା ବନ୍ଧୁ, ଆଜିର କାର୍ଯ୍ୟକ୍ରମ ଆରମ୍ଭ କରିବା ପୂର୍ବରୁ ଏକ ଛୋଟ ଘଟଣାର ଅବତାରଣା କରୁଛି। ପ୍ରାଥମିକ ବିଦ୍ୟାଳୟରେ ପଢ଼ୁଥିବା ବେଳେ ଆମ ପରିବାର ସହିତ ଜଗନ୍ନାଥ ଦର୍ଶନ ପାଇଁ ଆମେ ପୁରୀ ଯାଇଥିଲୁ। ମୁଁ ମୋ ଜେଜେ ଜେଜେମାଙ୍କ ସହିତ ଗୋଟିଏ ରିକ୍ସାରେ ବସି ହୋଟେଲରୁ ଯେତେବେଳେ ଶ୍ରୀମନ୍ଦିରକୁ ଯାଉଥାଏ, ରାସ୍ତାରେ ମଝି ମଝିରେ କିଛି ଗଦରଗଡ଼ ଥିବା ବ୍ୟକ୍ତିଙ୍କୁ ଭେଟିଲି। ଜୀବନରେ ପ୍ରଥମ ଥର ପାଇଁ ଗଦରଗଡ଼ିଆ ମଣିଷଙ୍କୁ ଭେଟିଥିଲି ଏବଂ ସେ ବିଷୟରେ ସମ୍ପୂର୍ଣ୍ଣ ଅଜ୍ଞ ଥିବାରୁ ମୋ ଶିକ୍ଷକ ଥିବା ଜେଜେଙ୍କୁ ଏହାର କାରଣ ପଚାରିଲି। ଜେଜେ କିଛି କହିବା ପୂର୍ବରୁ ଜେଜେମା ବିରକ୍ତ ହୋଇ କହିଲେ, ପୁରୀରେ ରହୁଥିବା ଲୋକମାନେ ପାଖରେ ଜଗନ୍ନାଥଙ୍କୁ ପାଇଛନ୍ତି, ତେଣୁ ତାଙ୍କର ମହତ୍ତ୍ୱ ବୁଝିପାରୁ ନାହାନ୍ତି। ମହାପ୍ରସାଦକୁ ଗୋଡ଼ରେ ମାଡ଼ି ପକାଉଛନ୍ତି, ଯାହାଫଳରେ ଗଦରଗଡ଼ ହେଉଛି। ପବିତ୍ର ମହାପ୍ରସାଦକୁ ହତାଦର କରି ଗୋଡ଼ରେ ମାଡ଼ିବା ଦ୍ୱାରା ଗଦରଗଡ଼ର କଷ୍ଟ ସେମାନଙ୍କୁ ଭୋଗିବାକୁ ପଡ଼ୁଛି। ଏହା ଜାଣି ମୋତେ ବହୁତ ଦୁଃଖ ଲାଗିଥିଲା ଏବଂ ମନ୍ଦିରରେ ବେଢ଼ା ପରିକ୍ରମା ସମୟରେ ତଳକୁ ଭଲ ଭାବରେ ନିରୀକ୍ଷଣ କରି ମୁଁ ପାଦ ପକାଉଥିଲି, ଯେମିତି କୋଉଠି ବି ଅଭଡ଼ା ଗୋଡ଼ରେ ମାଡ଼ ହୋଇ ନ ହୋଇଯାଏ, ନହେଲେ ମୋତେ ଗଦରଗଡ଼ ହୋଇଯିବ। କିନ୍ତୁ ହୋଟେଲକୁ ଫେରିବା ପରେ ମୋ ଜେଜେ

ଛେଇ ଦେଇଥିଲେ ଗଦରଗଡ଼ ମହାପ୍ରସାଦ ବା ଅବଢ଼ା ମାଡ଼ିବା ଦ୍ୱାରା ହୁଏ ନାହିଁ। ଏହା ଏକ ଜୀବାଣୁଜନିତ ରୋଗ। ଶ୍ରୋତାବନ୍ଧୁ, ପରେ ପରେ ଏହି ରୋଗ ବିଷୟରେ ପାଠ୍ୟପୁସ୍ତକରୁ ସବିଶେଷ ଜାଣିପାରିଲି। ଗଦରଗଡ଼ ବା ଏଲିଫେଣ୍ଟାସିସ୍ ହେଉଛି ଏହି ଫାଇଲେରିଆ ରୋଗର ଏକ ଉତ୍କଟ ଅବସ୍ଥା। ସେଥିପାଇଁ ଶ୍ରୋତାବନ୍ଧୁ, ଆମେ ଆଜିର ବିଜ୍ଞାନବାର୍ତ୍ତା କାର୍ଯ୍ୟକ୍ରମରେ ଏହି ଫାଇଲେରିଆ ବା ବାତଜ୍ୱର ରୋଗର କାରଣ, ଲକ୍ଷଣ ଏବଂ ପ୍ରତିକାର ବିଷୟରେ ଏକ ଆଲୋଚନାଟିଏ ପ୍ରସ୍ତୁତ କରିଅଛୁ।

ଏହା ପୁରୁଷ ଲୋକମାନଙ୍କର ଯୌନାଙ୍ଗ ଟେଷ୍ଟିସ୍ର ବାହାର କୋଷକୁ ଇନଫେକ୍ଟ କରି ହାଇଡ୍ରୋସିଲ୍ ରୋଗ ମଧ୍ୟ କରାଇଥାଏ। ଏହି ୱାର୍ମ ମଶା ଦ୍ୱାରା ବ୍ୟାପୁଥିବାରୁ ଏହି ମାଇକ୍ରୋଫାଇଲେରି କୀଟ ରାତି ସମୟରେ ବ୍ଲଡ୍ ସର୍କୁଲେସନ୍ ଦ୍ୱାରା ଶରୀରର ସବୁ ସ୍ଥାନରେ ଖେଳି ବୁଲୁଥାଏ, କିନ୍ତୁ ରୋଗୀ ଶୋଇଥିବା ସମୟରେ ଗୋଡ଼ରୁ ରକ୍ତ ନେଇ ପରୀକ୍ଷା କଲେ ରୋଗ ଚିହ୍ନଟ ସହଜ ହୋଇଥାଏ। ରୋଗୀ ଜାଗ୍ରତ ଥିଲେ ବା ନିଦରୁ ଉଠି ପଡ଼ିଲେ ଏଗୁଡ଼ିକ ସଚେତନ ହୋଇ ରକ୍ତନଳୀର କାନ୍ଥକୁ ତାଙ୍କ ହୁକ୍ ଦ୍ୱାରା କାମୁଡ଼ି ରହିଯାଆନ୍ତି, ଯାହାଫଳରେ ପ୍ରାଥମିକ ଅବସ୍ଥାରେ ରକ୍ତ ପରୀକ୍ଷାରୁ ଫାଇଲେରିଆ ରୋଗ ଚିହ୍ନା ପଡ଼ିନଥାଏ।

ଶ୍ରୋତାବନ୍ଧୁ, ଏବେ ଜାଣିବା ଫାଇଲେରିଆ ରୋଗର ଲକ୍ଷଣ ବିଷୟରେ। ରୋଗ ଆରମ୍ଭ ହେଲେ ଚର୍ମ ମୋଟା ହୋଇଯିବା, ଚର୍ମ ତଳ ଫୁଲିବା ଦେଖାଯାଏ। ଗଦର ଅବସ୍ଥା ହେବା ପରେ ଗୋଡ଼, ବାହୁ, ଯୌନାଙ୍ଗ ଇତ୍ୟାଦି ପ୍ରଭାବିତ ହୋଇ ଫୁଲିଯାଇଥାଏ। ଏହି ରୋଗୀମାନଙ୍କର ରକ୍ତରେ ଇସିନୋଫିଲର ପରିମାଣରେ ବୃଦ୍ଧି ଘଟିଥାଏ ଏବଂ ସାଧାରଣ ଥଣ୍ଡା ମେଡିସିନ୍ ଖାଇଲେ ମଧ୍ୟ ଇସିନୋଫିଲର ପରିମାଣ କମିନଥାଏ। ଶ୍ରୋତାବନ୍ଧୁ, ଆଜିକାଲି ମାଇକ୍ରୋଫାଇଲେରୀ ପରୀକ୍ଷା ସହଜସାଧ୍ୟ ହୋଇପାରିଛି, କିନ୍ତୁ କେଉଁ ସମୟରେ ରକ୍ତ ନେଇ ପରୀକ୍ଷା କରାଯିବ ତାହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଡେରି ରାତିରେ ରକ୍ତ ନେଇ ପରୀକ୍ଷା କଲେ ସହଜରେ ରୋଗ ଚିହ୍ନଟ ହୋଇପାରିଥାଏ। ରକ୍ତ ପରୀକ୍ଷା ବାଦ ଏକ୍ସରେ, ସିଟି ସ୍କାନ୍ ଏବଂ MRI ସ୍କାନ୍ ଦ୍ୱାରା ମଧ୍ୟ ମାଇକ୍ରୋଫାଇଲେରୀ ୱାର୍ମକୁ ଡିଟେକ୍ଟ କରାଯାଇପାରିଥାଏ। ଗାଁ ଗହଳିରେ ଆଜି ବି ଫାଇଲେରିଆ ରୋଗକୁ ବାତ ଜ୍ୱର କୁହାଯାଇଥାଏ, ଯାହାର ସୂର୍ଯ୍ୟଚନ୍ଦ୍ରଙ୍କ ଗତି ସହିତ ସମ୍ପର୍କ ରହିଅଛି। ସେଥିପାଇଁ ସଂକ୍ରାନ୍ତି, ଅମାବାସ୍ୟା, ପୂର୍ଣ୍ଣମୀ ଆଦିରେ ମାଇକ୍ରୋଫାଇଲେରୀ ଲିମ୍ଫ ନଳୀରେ ଜମାଟ ବାନ୍ଧିଯାଆନ୍ତି, ଫଳରେ ଲିମ୍ଫର ଫ୍ଲୋ ହୋଇପାରିନଥାଏ ଏବଂ ଏହା ଶରୀରର ନିମ୍ନ ଅଂଶରେ ଜମି ରହିବା ଦ୍ୱାରା ଦେହ ହାତ ଗୋଡ଼ ବିନ୍ଧିବା, ମାଂସପେଶୀ ବଥା ହେବା ତଥା ଜ୍ୱର ଆସିବା ଆଦି ଲକ୍ଷଣ ଦେଖାଯାଇଥାଏ।

ଶ୍ରୋତାବନ୍ଧୁ, ଏବେ ଜାଣିବା ରୋଗର ଚିକିତ୍ସା ବିଷୟରେ। ଫାଇଲେରିଆ ରୋଗର ଚିକିତ୍ସା କିଛିଟା ସମୟ ସାପେକ୍ଷ। ଏହି ରୋଗ ଚିହ୍ନଟ ହେବା ପରେ ଆଲବେଣ୍ଡେଜଲକୁ ଏଭରମେକ୍ଟିନ୍ ସହିତ ମିଶାଇ ଖାଇବାକୁ ଦିଆଯାଏ। ଏହା ବାଦ ଡାଇ ଇଥାଇଲ କାର୍ବାମାଇଜିନ୍ ଏବଂ ଆଲବେଣ୍ଡାଜଲକୁ ମଧ୍ୟ ଡାକ୍ତରମାନେ ପ୍ରେସ୍କ୍ରାଇବ୍ କରିଥାନ୍ତି। କିନ୍ତୁ ଏହି ମେଡିସିନ୍ର କିଛିଟା ସାଇଡ୍ ଇଫେକ୍ଟ ମଧ୍ୟ ଅଛି। ବାନ୍ତି ହେବା, ମୁଣ୍ଡ ବୁଲାଇବା ଆଦି ଲକ୍ଷଣ ଦେଖାଗଲେ ସାଙ୍ଗେ ସାଙ୍ଗେ ଡାକ୍ତରଙ୍କୁ ପରାମର୍ଶ କରିବା ଉଚିତ। ଫାଇଲେରିଆ ବିଷୟରେ ମାସ୍ ଡିୱାର୍ମିଂ ପ୍ରୋଗ୍ରାମରେ ଆମ ଦେଶ ଫାଇଲେରିଆ ମୁକ୍ତ ହେବାର ଲକ୍ଷ୍ୟ ରଖିଛି। ଆମ ରାଜ୍ୟ ଓଡ଼ିଶାରେ ଏହି ସମୟରେ 17 ଜିଲ୍ଲାରେ DEC ବଟିକା ଫାଇଲେରିଆ ନିରାକରଣ ପାଇଁ ସରକାରଙ୍କ ତରଫରୁ ସମସ୍ତଙ୍କୁ ପ୍ରଦାନ କରାଯାଇଅଛି। କିନ୍ତୁ 2 ତଳର ଶିଶୁ ଏବଂ ଗର୍ଭବତୀ ମହିଳାଙ୍କୁ ଏଥିରୁ ବାଦ ଦିଆଯାଇଛି। ଶ୍ରୋତାବନ୍ଧୁ, 1955 ଭାରତ ସରକାର ନ୍ୟାସନାଲ ଫାଇଲେରିଆ କଣ୍ଟ୍ରୋଲ ପ୍ରୋଗ୍ରାମ NFCP ଆରମ୍ଭ କରିଥିଲେ। 1997 ଆମ ଦେଶ ୱାର୍ଲ୍ଡ ହେଲ୍ଥ ଆସେମ୍ବ୍ଲି ସହିତ ଯୋଗ ଦେଇ ଲିମ୍ଫାଟିକ୍ ଫାଇଲେରିଆସିସ୍କୁ ଦେଶରୁ ସମ୍ପୂର୍ଣ୍ଣ ନିର୍ମୂଳ କରିବାର ଯୋଜନା କରିଥିଲା।

ଶ୍ରୋତା ବନ୍ଧୁ, ସୁସ୍ଥ ନିରୋଗ ଶରୀର ସମସ୍ତଙ୍କର କାମ୍ୟ। ଫାଇଲେରିଆ ରୋଗଟି ଏବେ ବଂଶାନୁକ୍ରମିକ ମଧ୍ୟ ହୋଇପାରୁଛି, ତେଣୁ ପ୍ରଥମରୁ ଏଥିପ୍ରତି ସାବଧାନ ହୋଇଯାଇ ନିଜର ସୁରକ୍ଷା କରିବା ଆବଶ୍ୟକ। ବିଶେଷ କରି ମଶା ବଂଶଙ୍କୁ ନିର୍ମୂଳ କରିବାର ବ୍ୟବସ୍ଥା କରିବା ସର୍ବାଗ୍ରେ ବିଧେୟ। ଆଜିର ବିଜ୍ଞାନ ବାର୍ତ୍ତା କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ଆଜି ଏଥିରେ ଫାଇଲେରିଆ ରୋଗର କାରଣ, ପ୍ରଭାବ ଏବଂ ପ୍ରତିକାର ବିଷୟରେ ଏକ ଆଲୋଚନାଟିଏ ପ୍ରସ୍ତୁତ କରିଥିଲୁ। ପ୍ରସ୍ତୁତି ଓ ଉପସ୍ଥାପନାରେ ମୁଁ ସ୍ମିତା ଦାସ। ଆପଣମାନଙ୍କୁ ଆମ କାର୍ଯ୍ୟକ୍ରମ କେମିତି ଲାଗିଲା ଆମକୁ ଚିଠି ଲେଖି ନିଶ୍ଚୟ ଜଣାଇବେ। ଆମକୁ ଚିଠି ଲେଖିବାର ଠିକଣା ହେଉଛି ବିଜ୍ଞାନ ବାର୍ତ୍ତା ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ବାରିପଦା, ପିନ୍କୋଡ଼୍ 757002। ରହୁଛି, ନମସ୍କାର।

ବି ଅଛି ତାକୁ ଅସ୍ତ୍ରୀକରଣ କରିବାରେ ଲାଗିଛି। ସମ୍ବଳ ଗୁଡ଼ିକର ଅସ୍ତ୍ରୀକରଣ, ସମ୍ପଦର ଅସ୍ତ୍ରୀକରଣ କରାଯାଉଛି। ପେଟ୍ରୋଲ, ଡିଜେଲ, ଫର୍ଟିଲାଇଜର, ଔଷଧ, ଟେକ୍ନୋଲୋଜିର ଚିପ୍ସ କେବଳ ଏତିକି ନୁହେଁ, ଏପରିକି ଭୂଭାଗକୁ ମଧ୍ୟ ଅସ୍ତ୍ରୀକରଣ କରାଯାଉଛି। ଆଉ ଏଭଳି ସମୟରେ ଯଦି ଆମେ ଆତ୍ମନିର୍ଭରଶୀଳତାର ମନ୍ତ୍ରକୁ ନେଇ ଗତ 10 ବର୍ଷ ହେବ ସଠିକ୍ ଦିଗରେ ଚାଲିନଥାନ୍ତୁ, ତେବେ ଏଭଳି ଆହ୍ୱାନ ଗୁଡ଼ିକର ଦୃଢ଼ତାର ସହ କିଭଳି ମୁକାବିଲା କରିଥାନ୍ତୁ ତାହା କଳ୍ପନା କରିବା ମଧ୍ୟ ଅସମ୍ଭବ। ଏବେ ଆମର ପ୍ରସ୍ତୁତି ମଧ୍ୟ ନିରନ୍ତର ବଢ଼ିବାରେ ଲାଗିଛି। ମୋର ପ୍ରିୟ ଦେଶବାସୀ, ଅନ୍ୟ ପକ୍ଷରେ ଆଜି ଭାରତର ପ୍ରୋଫାଇଲ୍ ସମ୍ପୂର୍ଣ୍ଣ ଭାବେ ବୃଦ୍ଧି ପାଉଛି। ଆଜି ଭାରତ ସମଗ୍ର ବିଶ୍ୱ ପାଇଁ ଏକ ସ୍ୱୀକୃତିପ୍ରାପ୍ତ ଏବଂ ସମ୍ମାନୀୟ ଦେଶ ଭାବରେ ଉଭା ହୋଇଛି। ଭାରତ ପାଖରେ ସ୍ଥିର ରାଜନୈତିକ ଜନାଦେଶ ଅଛି, ସ୍ଥିର ସରକାର ଅଛି। ଭାରତର ନ୍ୟାୟିକ ବ୍ୟବସ୍ଥା ମଜବୁତ ରହିଛି ଆଉ ଆମ ସମସ୍ତଙ୍କୁ ମାର୍ଗଦର୍ଶନ ଦେଉଛି ଭାରତର ସମ୍ବିଧାନ। ଆଉ ଏବେ ଦୁନିଆ ଆମର ଏହି ସାମର୍ଥ୍ୟକୁ ଚିହ୍ନିବାକୁ ଆରମ୍ଭ କଲାଣି। ସେଥିପାଇଁ 2014 ପରଠାରୁ ବିଶ୍ୱର ପ୍ରାୟ 40ଟି ଦେଶ ସହିତ ଆମର FTA ଏଗ୍ରିମେଣ୍ଟ ହେଉଛି। ଏବେ ଦେଖନ୍ତୁ କେତେ ବଡ଼ ସୁଯୋଗ ଆସିଛି। ମୁଁ ଭାବୁଛି ଏହି ଯେଉଁ ବାଣିଜ୍ୟ ରାଜିନାମା ସବୁ ହୋଇଛି ଏହା ଏକ ବହୁତ ବଡ଼ ସୁଯୋଗ ଆଣିଛି। ଏଥିପାଇଁ ବିଶେଷ କରି ମୁଁ ମୋର MSME ଗୁଡ଼ିକୁ କହିବାକୁ ଚାହିଁବି ଯେ ଆମକୁ ଏହି ସୁଯୋଗ ହାତ ଛଡ଼ା କରିବା ଉଚିତ ନୁହେଁ। ଆମକୁ ସାରା ବିଶ୍ୱରେ ପହଞ୍ଚିବାକୁ ହେବ। ଭାରତର ଉତ୍ପାଦିତ ପ୍ରତ୍ୟେକ ଜିନିଷ ବିଶ୍ୱ ବଜାରରେ ପହଞ୍ଚାଇବାକୁ ପଡ଼ିବ। ଟେକ୍ସଟାଇଲ୍ ହେଉ, ମେସିନାରୀ ହେଉ, କିମ୍ବା ଔଷଧ ହେଉ, ଆମକୁ ସୁଯୋଗ ଛାଡ଼ିବାକୁ ହେବ ନାହିଁ। କିନ୍ତୁ ବିଶ୍ୱସ୍ତରୀୟ ଯେଉଁ ସବୁ ପାରାମିଟର୍ସ ରହିଛି ଆମକୁ ସେହି ପାରାମିଟର ଗୁଡ଼ିକୁ ଅତିକ୍ରମ କରିବାକୁ ହେବ। ଆମେ ଦୁନିଆକୁ ଯାହା କିଛି ବି ଦେଉଛୁ ତାହା ଶ୍ରେଷ୍ଠ ହେବା ଜରୁରୀ ଏବଂ ଦୁନିଆରେ ଯାହା କିଛି ଉପଲବ୍ଧ ହେଉଛି ତାହା ଆମକୁ ଶସ୍ତାରେ ଯୋଗାଇବାକୁ ପଡ଼ିବ। ପଞ୍ଜାବର ଲୁଧିଆନାରୁ ଆରମ୍ଭ କରି ତାମିଲନାଡୁର ତିରୁପୁର ପର୍ଯ୍ୟନ୍ତ ଆମର ଟେକ୍ସଟାଇଲ୍ ସେକ୍ଟର ସାରା ବିଶ୍ୱରେ ପହଞ୍ଚି ପାରିବ। କେବଳ ସେତିକି ନୁହେଁ, କେରଳରୁ ଗୁଜରାଟ ଏବଂ ତାମିଲନାଡୁରୁ ପଶ୍ଚିମବଙ୍ଗ ପର୍ଯ୍ୟନ୍ତ ବ୍ୟାପିଥିବା ଆମର ସମୁଦ୍ର ଉପକୂଳ ଏବଂ ଆମର ମତ୍ସ୍ୟଜୀବୀ ଭାଇ ଭଉଣୀଙ୍କ ପାଇଁ ମଧ୍ୟ ଅନେକ ସମ୍ଭାବନା ରହିଛି। ଆଜି ଏହି FTA କାରଣରୁ ଆମର ଚିଙ୍ଗୁଡ଼ି ଏବଂ ସି ଫୁଡ୍ ରପ୍ତାନୀ ପାଇଁ ଅନେକ ସୁଯୋଗ ଓ ସମ୍ଭାବନା ସୃଷ୍ଟି ହୋଇଛି। ସାରା

ବିଶ୍ୱରେ ନିଜର ପହଞ୍ଚ ସୃଷ୍ଟି କରିବାର ଏକ ବଡ଼ ସମ୍ଭାବନା ରହିଛି। ଆଉ ମୁଁ ଚାହିଁବି ଯେ ଆମେ ଏହି ପରିସ୍ଥିତିର ସମ୍ପୂର୍ଣ୍ଣ ଫାଇଦା ଉଠାଇବା ସହିତ ଆଗକୁ ବଢ଼ିବା ପାଇଁ ନିରନ୍ତର ପ୍ରୟାସ କରିବା। ପ୍ରିୟ ଦେଶବାସୀ, ମୁଁ ଆପଣମାନଙ୍କ ଆଗରେ ଯେଉଁ ଭୂମିକା ଉପସ୍ଥାପନ କରିଛି ତାହା ପଛରେ ଥିବା 2047 ଲକ୍ଷ୍ୟ ଏହି ମଜବୁତ ଭିତ୍ତିଭୂମି ଉପରେ ହିଁ ଠିଆ ହୋଇଛି। 2047ର ବିକଶିତ ଭାରତ ଲକ୍ଷ୍ୟ ହେଉଛି ଗତ 10-12 ବର୍ଷ ମଧ୍ୟରେ ଆମ ଦେଶବାସୀ ଯେଉଁ ସାମର୍ଥ୍ୟ ପ୍ରଦର୍ଶନ କରିଛନ୍ତି ସେହି ସାମର୍ଥ୍ୟର ହିଁ ଏକ ଅଂଶ। ସେଥିପାଇଁ ମୋର ପ୍ରିୟ ଭାଇ ଓ ଭଉଣୀ, ଏ ଶତାବ୍ଦୀରେ ଏକ ଚତୁର୍ଥାଂଶ ଅତିକ୍ରମ କରିସାରିଛି ଏବଂ ପରବର୍ତ୍ତୀ ଏକ ଚତୁର୍ଥାଂଶ ଆମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏବେ ଅଟକିବା ଆମ ପାଇଁ ସମ୍ଭବ ନୁହେଁ, ଆମ ଗତି ମଧ୍ୟ ରୋକି ପାରିବ ନାହିଁ। ଆମ ମାର୍ଗ ନିର୍ଦ୍ଧାରିତ ହୋଇସାରିଛି, ଆମକୁ ସେଗୁଡ଼ିକୁ ହାସଲ କରିବାକୁ ହିଁ ହେବ। ଆମକୁ ନିଜର ୱାର୍କ କଲଚର ବଦଳାଇବାକୁ ପଡ଼ିବ। ୱାର୍କ କଲଚର ବଦଳାଇବା ସହିତ ଆମକୁ ନିଜ ଚିନ୍ତାଧାରାକୁ ମଧ୍ୟ ପରିବର୍ତ୍ତନ କରିବାକୁ ହେବ। ଆମକୁ ନିଜ କାମର ଗତିକୁ ମଧ୍ୟ ପରିବର୍ତ୍ତନ କରିବାକୁ ହେବ। ଯେଉଁ କାମ ଗତ 5-7 ଦଶନ୍ଧି ମଧ୍ୟରେ ହୋଇପାରିନାହିଁ ସେହି କାମ ଆମକୁ ଆସନ୍ତା 5-7 ବର୍ଷ ମଧ୍ୟରେ କରି ଦେଖାଇବାକୁ ହେବ। ମୋର ବିଶ୍ୱାସ ରହିଛି ମୋ ଦେଶର ଯୁବଶକ୍ତିଙ୍କ ଉପରେ, ମୋ ଦେଶର ମା ଓ ଭଉଣୀମାନଙ୍କ ଉପରେ, ମୋ ଦେଶର କୃଷକମାନଙ୍କ ଉପରେ ଏବଂ ମୋ ଦେଶର ଶ୍ରମିକମାନଙ୍କ ଉପରେ। ଆମେ ସମସ୍ତେ ମିଶି ଏହି ସ୍ୱପ୍ନକୁ ସାକାର କରିପାରିବା। ଏଥିପାଇଁ ଆମକୁ ସଂସ୍କାରର ଗତିକୁ ମଧ୍ୟ ଆଗକୁ ବଢ଼ାଇବାକୁ ହେବ। ଆଉ ଯେତେବେଳେ ମୁଁ ସଂସ୍କାର ବିଷୟରେ କହୁଛି, ସଂସ୍କାର ଆମ ପାଇଁ କେବଳ କୌଣସି ବିକଳ୍ପ ନୁହେଁ, ବରଂ ଏହା ଆମ ପାଇଁ ଏକ ଜରୁରୀ ଆବଶ୍ୟକତା। ଆମେ ନିଜର ଏହି ଦୃଢ଼ ସଂକଳ୍ପ ଯୋଗୁଁ ହିଁ ରିଫର୍ମ ଏକ୍ସପ୍ରେସରେ ଯାତ୍ରା ଆରମ୍ଭ କରିସାରିଛୁ ଏବଂ ଆଗାମୀ ଦିନରେ ମଧ୍ୟ ଆମେ ନେକ୍ସଟ ଲେଭଲ ରିଫର୍ମ ଆଡ଼କୁ ଅଗ୍ରସର ହେବାକୁ ଯାଉଛୁ। ସେଥିପାଇଁ ସରକାର, ସମାଜ, ଉଦ୍ୟୋଗ, ଉତ୍ପାଦକ, କୃଷକ ପ୍ରତ୍ୟେକଙ୍କୁ ନିଜର ପାରମ୍ପରିକ ବ୍ୟବସ୍ଥାରେ ସଂସ୍କାର ଆଣିବାକୁ ପଡ଼ିବ, ନିଜର ଚିନ୍ତାଧାରାରେ ସଂସ୍କାର କରିବାକୁ ହେବ, ନିଜର ଲକ୍ଷ୍ୟଗୁଡ଼ିକରେ ସଂସ୍କାର ଆଣିବାକୁ ହେବ। ଆଉ ସେଥିପାଇଁ ମୋର ପ୍ରିୟ ଦେଶବାସୀ, ଆମକୁ ଏକ ନିର୍ଦ୍ଦିଷ୍ଟ ଦିଗରେ ଆଗକୁ ବଢ଼ିବାକୁ ହେବ। ମୁଁ ଆଜି ସେହି ଯୁଗକୁ ମଧ୍ୟ ମନେ ପକାଇବାକୁ ଚାହିଁବି ଯେତେବେଳେ ଭାରତର ସାମର୍ଥ୍ୟକୁ ଆମେ ସପ୍ତ ସିନ୍ଧୁ ଭାବରେ ଜାଣିଥିଲେ, ବୁଝିଥିଲେ ଏବଂ ଶୁଣିଥିଲେ। ଏବେ ବିକଶିତ ଭାରତ ଗଠନ କରିବା ପାଇଁ ଆମକୁ ନୂତନ ଧାରା ଆବଶ୍ୟକ। ଆଜି ଲାଲ କିଲ୍ଲାର ପ୍ରାଚୀରରୁ ମୁଁ ଦେଶବାସୀଙ୍କ ଆଗରେ ଶକ୍ତିର ସପ୍ତ ଧାରାକୁ ଆହ୍ୱାନ ଦେଉଛି ଆଗାମୀ 5-7 ବର୍ଷରେ। ଯାହା ଗତ 5-7 ଦଶନ୍ଧିରେ ହୋଇପାରିନାହିଁ ସେ କାମକୁ ସପ୍ତଧାରାର ସାମର୍ଥ୍ୟ ଓ ଶକ୍ତି ମାଧ୍ୟମରେ ଆମେ ସମ୍ପନ୍ନ କରିବା। ଆମେ ଦେଶକୁ ଏକ ନୂଆ ଉଚ୍ଚତା ଓ ନୂଆ ଗତି ପ୍ରଦାନ କରିବା ଏବଂ ନୂତନ ଲକ୍ଷ୍ୟଗୁଡ଼ିକୁ ହାସଲ କରିବା ଭଳି ସାମର୍ଥ୍ୟ ପ୍ରଦାନ କରିବା। ଏଥିସହିତ ଦେଶର ଯୁବଶକ୍ତିର ସାମର୍ଥ୍ୟକୁ ରାଷ୍ଟ୍ର ନିର୍ମାଣରେ ସମ୍ପୂର୍ଣ୍ଣ ଭାବେ ବିନିଯୋଗ କରାଯିବ, ସେମାନଙ୍କ ଶକ୍ତିକୁ ଏଥିରେ ଯୋଡ଼ାଯିବ। ଆଗାମୀ ଦିନରେ ମୁଁ ଯେତେବେଳେ ସପ୍ତଧାରା ବିଷୟରେ କହୁଛି ସେତେବେଳେ ଏହି ସପ୍ତଧାରାର ପ୍ରଥମ ଶକ୍ତି ହେଉଛି ମ୍ୟାନୁଫ୍ୟାକ୍ଚରିଂର ଶକ୍ତି। ମୋର ପ୍ରିୟ ଦେଶବାସୀ, ଆମକୁ ମ୍ୟାନୁଫ୍ୟାକ୍ଚରିଂ କ୍ଷେତ୍ରକୁ ଆଗକୁ ବଢ଼ାଇବାକୁ ହେବ। ପ୍ରଡକ୍ସନ ବଢ଼ାଇବା ସହିତ ଆମକୁ ଛୋଟ ଛୋଟ ଉତ୍ପାଦନ ମଧ୍ୟ କରିବାକୁ ପଡ଼ିବ ଏବଂ ବଡ଼ ବଡ଼ ପ୍ରଡକ୍ଟ ମଧ୍ୟ ପ୍ରସ୍ତୁତ କରିବାକୁ ହେବ। ସମ୍ପୂର୍ଣ୍ଣ ମୂଲ୍ୟ ଶୃଙ୍ଖଳ ଆମର ହେବା ଉଚିତ ଏବଂ ଏହାକୁ ନେଇ ଆମକୁ କମ୍ପୋନେଣ୍ଟ ମଧ୍ୟ ଆବଶ୍ୟକ, କମ୍ପ୍ଲିଟ୍ ପ୍ରଡକ୍ଟ ମଧ୍ୟ ଆବଶ୍ୟକ। ଡିଜାଇନ୍ ଠାରୁ ଆରମ୍ଭ କରି ଉତ୍ପାଦନ ପର୍ଯ୍ୟନ୍ତ ଭାରତକୁ ଗ୍ଲୋବାଲ ସପ୍ଲାଇ ଚେନ୍ର ଏକ ଭରସାଯୋଗ୍ୟ କେନ୍ଦ୍ର ହେବାକୁ ପଡ଼ିବ। ଏଥିପାଇଁ ମୁଁ 3ଟି ଜିନିଷ ଉପରେ ବିଶେଷ ଗୁରୁତ୍ୱ ଦେବାକୁ ଚାହୁଁଛି। ମ୍ୟାନୁଫ୍ୟାକ୍ଚରିଂ କ୍ଷେତ୍ରରେ ଯେଉଁ ମୋର ଭାଇ ଓ ଭଉଣୀମାନେ ଅଛନ୍ତି, ଏହା ହେଉଛି ସୁବର୍ଣ୍ଣ ସୁଯୋଗ। ଏହି ସୁଯୋଗକୁ ହାତଛଡ଼ା କରନ୍ତୁ ନାହିଁ ଏବଂ ଏଥିପାଇଁ ଆମକୁ ମୂଲ୍ୟ, ଗୁଣବତ୍ତା ଏବଂ ବ୍ୟାପକତା ଏ ବିଷୟରେ ବିଶ୍ୱ ମାନଦଣ୍ଡକୁ ଆପଣାଇବାକୁ ପଡ଼ିବ।

ରିନ୍ୟୁଏବଲ୍ ଏନର୍ଜି, ଏନର୍ଜି ଷ୍ଟୋରେଜ୍, ଗ୍ରୀନ୍ ମୋବିଲିଟି ଏବଂ ଗ୍ରୀନ୍ ମାନୁଫ୍ୟାକ୍ଚରିଂରେ ବିଶ୍ୱସ୍ତରରେ ସଫଳତା ହାସଲ କରିବାକୁ ହିଁ ହେବ। ଯେତେବେଳେ ସମଗ୍ର ବିଶ୍ୱ ଗ୍ଲୋବାଲ୍ ୱାର୍ମିଂ ବିଷୟରେ ଆଲୋଚନା କରୁଥାଏ, ସେତେବେଳେ ଆମେ ତାହାର ସମାଧାନର ପନ୍ଥା ଖୋଜୁଥାଉ। ଆମେ ସମସ୍ୟାର ସମାଧାନ ଦେଉଛୁ ଏବଂ ଭାରତ ଏକ ଗ୍ରୀନ୍ ମୁଭମେଣ୍ଟର ବହୁତ ବଡ଼ ସାମର୍ଥ୍ୟ ନେଇ ଆଗକୁ ବଢ଼ିଛି। ଭାରତ

ଭାରତ ପାଖରେ ବ୍ଲୁ ଇକୋନୋମି ପାଇଁ ମଧ୍ୟ ବଡ଼ ସୁଯୋଗ ରହିଛି। ଆମର ଏକ ବିଶାଳ ଉପକୂଳ ରହିଛି, ବ୍ଲୁ ଇକୋନୋମି ପାଇଁ ଅନେକ ବଡ଼ ସୁଯୋଗ ରହିଛି। ଫିସରିଜ ଅଛି, କୋଷ୍ଟାଲ ଟୁରିଜିମ ଅଛି, ଓସନ୍ ଟେକ୍ନୋଲୋଜି ଅଛି, ଏଇଭଳି ଅନେକ କ୍ଷେତ୍ର ରହିଛି ଯେଉଁଥିରେ ଆମେ ଆଗକୁ ବଢ଼ିପାରିବା। ମୋର ପ୍ରିୟ ଦେଶବାସୀ, ଭାରତ ସପ୍ତଧାରାକୁ ନେଇ ଆଗକୁ ବଢ଼ିବା ସମୟରେ ଆମର ସପ୍ତମ ଧାରାଟିର ସମଗ୍ର ବିଶ୍ୱ ପାଇଁ ଏକ ସ୍ୱତନ୍ତ୍ର ମହତ୍ତ୍ୱ ମଧ୍ୟ ରହିଛି, ଆଉ ସେଇଟି ହେଉଛି ଭାରତର ସଫ୍ଟ ପାୱାର। ଭାରତର ସଫ୍ଟ ପାୱାରର ଏକ ସ୍ୱତନ୍ତ୍ର ଶକ୍ତି ରହିଛି। ଆଜି ଯୋଗ ସମଗ୍ର ବିଶ୍ୱକୁ ଭାରତ ସହିତ ଯୋଡ଼ିଛି, ଯୋଗ ସମଗ୍ର ବିଶ୍ୱ ପାଇଁ ଏକ ଶକ୍ତି ପାଲଟିବାରେ ଲାଗିଛି, ଏବଂ ଏହା ଭାରତ ପାଇଁ ବିଶ୍ୱାସର ଏକ ବଡ଼ କାରଣ ମଧ୍ୟ ହୋଇଛି। ଯେଉଁ ଭାରତ ପାଖରେ ଆସ୍ଥାର କେନ୍ଦ୍ର ରହିଛି, ଯେଉଁ ଭାରତ ପାଖରେ ଆୟୁର୍ବେଦ ଅଛି, ଏବଂ ଯେଉଁଭଳି ଭାବରେ ଭାରତ ପାଖରେ ହୋଲିଷ୍ଟିକ୍ ହେଲ୍ଥ କେୟାରର ବ୍ୟବସ୍ଥା ରହିଛି, ତାହା ସହିତ ହିଲିନ୍ ଇଣ୍ଡିଆ ମୁଭମେଣ୍ଟ ମଧ୍ୟ ଅଛି, ଆମେ ବିଶ୍ୱ ଦରବାରରେ ଆମର ସାମର୍ଥ୍ୟକୁ ନେଇ ଆଗକୁ ବଢ଼ିପାରିବା। ହ୍ୟାଣ୍ଡିକ୍ରାଫ୍ଟ ହେଉ, ସଂସ୍କୃତି ହେଉ, ଆମର ଫିଲ୍ମ ହେଉ, ଆମର କ୍ରିଏଟିଭ୍ ୱାର୍ଲ୍ଡ, VFX, ଏନିମେସନ, ଗେମିଂ କିମ୍ବା ଡିଜିଟାଲ କଣ୍ଟେଣ୍ଟ ହେଉ, ଏହି କ୍ରିଏଟିଭ୍ ୱାର୍ଲ୍ଡ ମଧ୍ୟରେ ଭାରତ ନିଜର ଆଧିପତ୍ୟ ଦେଖାଇପାରିବ। ଆମେ ଏହାକୁ ଏକ ବିଶ୍ୱସ୍ତରୀୟ ସାମର୍ଥ୍ୟ ରୂପରେ ବିକଶିତ କରିବା ଉଚିତ। ଆଜି ଭାରତ ୱେବ୍ ସମିଟକୁ ଏକ ବହୁତ ବଡ଼ ଶକ୍ତି ପ୍ରଦାନ କରିଛି। ଭାରତର ୱାର୍ଲ୍ଡ ଅଡିଓ ଭିଜୁଆଲ୍ ଆଣ୍ଡ ଏଣ୍ଟରଟେନମେଣ୍ଟ ସମିଟକୁ ସମଗ୍ର ବିଶ୍ୱ ଅପେକ୍ଷା କରୁଛି। ଏହା ଭାରତର ସଫ୍ଟ ପାୱାର ଏବଂ ଭାରତର କ୍ରିଏଟିଭ୍ ଦୁନିଆକୁ ସମଗ୍ର ବିଶ୍ୱ ସହିତ ପରିଚିତ କରାଇବ। ମୋର ପ୍ରିୟ ଦେଶବାସୀ, ଭାରତ ପାଖରେ ବିଶାଳ ବନ୍ୟ ସମ୍ପଦ ରହିଛି। ଆମ ପାଖରେ 100ରୁ ଅଧିକ ନ୍ୟାସନାଲ ପାର୍କ ରହିଛି। ଆମର ବହୁତ କ୍ଷମତା ଅଛି, କିନ୍ତୁ ବିଦେଶୀ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବାରେ ଆମେ ପଛରେ ପଡ଼ିଯାଇଛୁ। ସଫ୍ଟ ପାୱାର ମାଧ୍ୟମରେ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବାର ସୁଯୋଗ ରହିଛି, ନିଜ ସାମର୍ଥ୍ୟ ସମଗ୍ର ବିଶ୍ୱକୁ ଦେଖାଇବାକୁ ହେବ। ଆମେ ଏହା କରିବାକୁ ସକ୍ଷମ ଏବଂ ଖୁବ୍ ଶୀଘ୍ର ଏହା କରିବାକୁ ପଡ଼ିବ। ଆଜି ସମଗ୍ର ବିଶ୍ୱର କ୍ରୀଡ଼ା କ୍ଷେତ୍ରରେ ଭାରତ ଆକର୍ଷଣର କେନ୍ଦ୍ର ପାଲଟିପାରେ, ତେଣୁ ବିଶ୍ୱସ୍ତରୀୟ ସ୍ପୋର୍ଟସ୍ ଇଭେଣ୍ଟ ଗୁଡ଼ିକ ଭାରତରେ କାହିଁକି ଆୟୋଜିତ ନ ହେବ? କଣ୍ଟେଣ୍ଟ ଇକୋନୋମି ମଧ୍ୟ ଦ୍ରୁତ ଗତିରେ ବଢ଼ୁଛି, ଦେଶର ଯୁବପିଢ଼ିଙ୍କର ବହୁତ ଆକର୍ଷଣ ରହିଛି। ବିଶ୍ୱର ପ୍ରତ୍ୟେକ କଳାକାର ଚାହାନ୍ତି ଯେ ସେ କେବେ ନା କେବେ ଭାରତ ମାଟିରେ ନିଜର କନସର୍ଟ କରନ୍ତୁ। ଏହା ଏକ ବହୁତ ବଡ଼ ସୁଯୋଗ, ଏବଂ ଆମକୁ ଏହାକୁ ମୋବିଲାଇଜ୍ କରିବା ପାଇଁ ବ୍ୟବସ୍ଥା ପ୍ରସ୍ତୁତ କରିବାକୁ ହେବ। ସାଥିଗଣ, ସପ୍ତଧାରାରେ ଏହି ସପ୍ତଶକ୍ତିର ଉଦ୍ଦେଶ୍ୟ କେବଳ ଗୋଟିଏ କ୍ଷେତ୍ରରେ ପ୍ରଗତି କରିବା ନୁହେଁ, ବରଂ ଏକ ହୋଲିଷ୍ଟିକ୍ ଆପ୍ରୋଚ୍ ସହିତ ଆମେ ରାଷ୍ଟ୍ର ପାଇଁ ଯେଉଁ ଲକ୍ଷ୍ୟ ନେଇ ଆଗକୁ ବଢ଼ୁଛୁ, ଯେଉଁ ଆମ୍ବିସନ୍ ନେଇ ଚାଲୁଛୁ, ସେହି ସ୍କେଲକୁ ଅତିକ୍ରମ କରିବା ଦିଗରେ ଆମକୁ କାମ କରିବାକୁ ହେବ। ମୋର ପ୍ରିୟ ଦେଶବାସୀ, ମୁଁ କିଛି ବିଷୟ କହିଛି, କିନ୍ତୁ ମୁଁ ଏହାଠାରୁ ଆହୁରି ଅଧିକ କିଛି ଭାବୁଛି। ମୁଁ ଯେତେବେଳେ ଦେଶକୁ ଜାଗ୍ରତ କରିବାକୁ ଚାହୁଁଛି, ସେତେବେଳେ ମୁଁ ଦେଶର ଶକ୍ତିକୁ ମଧ୍ୟ ଜାଗ୍ରତ କରିବାକୁ ଚାହୁଁଛି। ଦେଶ ଚାଲିବାର ଅର୍ଥ କେବଳ ସରକାର ନୁହେଁ, ଏଥିରେ ପ୍ରତ୍ୟେକ ନାଗରିକ ଯୋଡ଼ି ହୁଅନ୍ତି। ଆମେ Fortune 500 ବିଷୟରେ ତ ବହୁତ ଶୁଣୁଛୁ, ତେବେ ଆଗାମୀ ଏକ ଦଶନ୍ଧି ମଧ୍ୟରେ ଏହି Fortune 500 ତାଲିକାରେ ଭାରତର 50ଟି କମ୍ପାନୀ କାହିଁକି ରହିବ ନାହିଁ? ଏହା ଆମର ଲକ୍ଷ୍ୟ କାହିଁକି ହେବା ଉଚିତ ନୁହେଁ? ଆଜି ବ୍ୟାଙ୍କିଂ ସେକ୍ଟର ବହୁତ ଉନ୍ନତି କରୁଛି, ବିଶ୍ୱର ଟପ୍ ବ୍ୟାଙ୍କ ଗୁଡ଼ିକ ମଧ୍ୟରେ ଭାରତୀୟ ବ୍ୟାଙ୍କର ବାନା କାହିଁକି ଉଡ଼ିବ ନାହିଁ? ବିଶ୍ୱର ଶ୍ରେଷ୍ଠ 5ଟି ବ୍ୟାଙ୍କ ମଧ୍ୟରେ ଭାରତର ମଧ୍ୟ ଏକ ବ୍ୟାଙ୍କ ରହିବା ଉଚିତ। ଭାରତର ଫାର୍ମା କ୍ଷେତ୍ରରେ ଆମେ ବହୁତ କାମ କରିଛୁ, କିନ୍ତୁ ଏବେ ସମୟର ଆବଶ୍ୟକତା ହେଉଛି ଯେ ବିଶ୍ୱର ବଡ଼ ବଡ଼ ଫାର୍ମା କମ୍ପାନୀ ଗୁଡ଼ିକ ମଧ୍ୟରେ ଭାରତର ମଧ୍ୟ ଗୋଟିଏ କିମ୍ବା 2ଟି ଫାର୍ମା କମ୍ପାନୀର ନାମ ରହିବା ଉଚିତ। ଭାରତ ସେଥିରେ ନିଜର ସ୍ଥାନ ସୃଷ୍ଟି କରିବା ଉଚିତ। ଅନେକ ଲ ଫାର୍ମ ରହିଛି, ରେଟିଂ ଏଜେନ୍ସି ରହିଛି, ତେବେ ଗ୍ଲୋବାଲ ଲିଡରସିପ୍ ଏବେ ଆମ ହାତରେ ରହିବା ଦରକାର ନୁହେଁ କି? ଆମ ପାଖରେ ଟ୍ୟାଲେଣ୍ଟ ଅଛି, ସାମର୍ଥ୍ୟ ଅଛି, ଆମର ଏକ ସୁଦୀର୍ଘ ଇତିହାସ ମଧ୍ୟ ରହିଛି, ଏବଂ ବିଭିନ୍ନ ଭାଷା ଉପରେ ମଧ୍ୟ ଆମର ଆଧିପତ୍ୟ ରହିଛି। ଆମକୁ ସମଗ୍ର ବିଶ୍ୱରେ ପହଞ୍ଚିବାକୁ ହେବ। ଆମର କନସଲ୍ଟିଂ ଫାର୍ମ ଏବଂ ଆକାଉଣ୍ଟିଂ ଫାର୍ମ ଗୁଡ଼ିକ ବିଶ୍ୱର ଶ୍ରେଷ୍ଠ ଫାର୍ମ ଗୁଡ଼ିକ ମଧ୍ୟରେ କାହିଁକି ରହିବ ନାହିଁ? ଭାରତର ଟେକ୍ନୋଲୋଜି କମ୍ପାନୀ ଗୁଡ଼ିକ ବିଶ୍ୱରେ ଶୀର୍ଷରେ ରୁହନ୍ତୁ, ଏହା ହିଁ ଆମ ଲକ୍ଷ୍ୟ ହେବା ଉଚିତ। ଆମର ଏପରି ବ୍ରାଣ୍ଡ ହେବା ଦରକାର ଯାହାଦ୍ୱାରା ସମଗ୍ର ବିଶ୍ୱ

ଆକର୍ଷିତ ହେବ, ଆମର ବ୍ରାଣ୍ଡ ଆମ ଦେଶର ପରିଚୟ ହେବା ଉଚିତ ଏବଂ ବିଶ୍ୱ ପାଇଁ ଏକ ପ୍ରମୁଖ ଡେଷ୍ଟିନେସନ ହେବା ଉଚିତ, ସେହି ଦିଗରେ ଆମକୁ କାମ କରିବାକୁ ହେବ। ଏଥିପାଇଁ ମୁଁ ରାଜ୍ୟ ସରକାରକୁ କହିବାକୁ ଚାହୁଁଛି, ମୁଁ ସ୍ଥାନୀୟ ସ୍ୱାୟତ୍ତ ଅନୁଷ୍ଠାନ ଗୁଡ଼ିକୁ ମଧ୍ୟ କହିବାକୁ ଚାହୁଁଛି ଏବଂ ଭାରତ ସରକାରଙ୍କର ମଧ୍ୟ ଏହି ଦାୟିତ୍ୱ ରହିଛି ଯେ ଆମକୁ ଆମର ରିଫର୍ମର ଗତି ବଢ଼ାଇବାକୁ ହେବ। ଆମକୁ 2047 ଲକ୍ଷ ଅନୁଯାୟୀ ଆମର ବ୍ୟବସ୍ଥା ଗୁଡ଼ିକୁ ବିକଶିତ କରିବାକୁ ହେବ। ଆମେ ଅତୀତର ନୀତି ନିୟମ ଅନୁସାରେ ଚାଲିପାରିବା ନାହିଁ, ଆମକୁ ଆଗାମୀ ସ୍ୱପ୍ନ ଅନୁସାରେ ନୂତନ ନୀତି ନିୟମ ଗଢ଼ିବାକୁ ହେବ ଏବଂ ଯଦି ଆମେ ଏହାକୁ ଗଢ଼ିବା ତେବେ ମୋର ସମ୍ପୂର୍ଣ୍ଣ ବିଶ୍ୱାସ ଅଛି ଯେ ଆମେ ସଫଳ ହେବା। ମୁଁ ଦେଶବାସୀଙ୍କୁ ଭରସା ଦେଉଛି କି ଏହି ପଥରେ ଚାଲି କଠିନ ପରିଶ୍ରମରେ କୌଣସି ଅଭାବ ନ ରଖି ଆମେ ବିକଶିତ ଭାରତର ସ୍ୱପ୍ନକୁ ନିଶ୍ଚିତ ଭାବେ ପୂରଣ କରିବା। ଆମ ସମସ୍ତଙ୍କୁ ମିଳିମିଶି ଚାଲିବାକୁ ହେବ। କେନ୍ଦ୍ର ସରକାର, ରାଜ୍ୟ ସରକାର କିମ୍ବା ଇଣ୍ଡଷ୍ଟ୍ରି ହେଉ, ଆମ ସମସ୍ତଙ୍କୁ ମିଳିମିଶି ଆଗକୁ ବଢ଼ିବାକୁ ପଡ଼ିବ। ଆମକୁ ନିରନ୍ତର ସଂସ୍କାର କରି ଚାଲିବାକୁ ହେବ, ସଂସ୍କାରକୁ ଆଗକୁ ବଢ଼ାଇବାକୁ ହେବ। ମୁଁ ପୂର୍ବରୁ ମଧ୍ୟ କହିଥିଲି ଯେ ଆମେ କୌଣସି ବାଧ୍ୟବାଧକତାରେ ନୁହେଁ, ବରଂ ଦୃଢ଼ ବିଶ୍ୱାସର ସହିତ ସଂସ୍କାର କରୁଛୁ ଏବଂ ଲକ୍ଷ୍ୟ ହାସଲ କରିବା ପାଇଁ ଏହା କରୁଛୁ। ମୋର ପ୍ରିୟ ଦେଶବାସୀ, ମୁଁ ବିକଶିତ ଭାରତ କଥା କହିବା ବେଳେ ମୁଁ ଦେଶକୁ ଦ୍ରୁତ ଗତିରେ ଆଗକୁ ନେବା କଥା କହୁଛି। ଏହାର ସବୁଠାରୁ ବଡ଼ ହିତାଧିକାରୀ କିଏ? ଏହି ସମସ୍ତ ପ୍ରୟାସର ସବୁଠାରୁ ବଡ଼ ସାଧକ କିଏ? ଯଦି କେହି ସାଧକ ଅଛନ୍ତି ତେବେ ସେ ହେଉଛି ମୋ ଦେଶର ଯୁବପିଢ଼ି, ମୋ ଦେଶର ଯୁବଶକ୍ତି। ବିକଶିତ ଭାରତର ଯାତ୍ରାରେ ଯୁବପିଢ଼ିଙ୍କର ଏକ ବହୁତ ବଡ଼ ଭୂମିକା ରହିଛି। କେବଳ ଏତିକି ନୁହେଁ, ବିକଶିତ ଭାରତର ସବୁଠାରୁ ବଡ଼ ହିତାଧିକାରୀ ମଧ୍ୟ ମୋ ଦେଶର ଯୁବପିଢ଼ି ଅଟନ୍ତି ଏବଂ ସେଥିପାଇଁ ଆମକୁ ବିକଶିତ ଭାରତର ଲକ୍ଷ୍ୟକୁ ଯୁବପିଢ଼ିଙ୍କ ସହିତ ଯୋଡ଼ି ଆଗକୁ ବଢ଼ିବାକୁ ହେବ। ଯୁବପିଢ଼ିଙ୍କୁ ଆମର ସର୍ବୋଚ୍ଚ ପ୍ରାଥମିକତା ଭାବେ ଗ୍ରହଣ କରି ଆମକୁ ଆଗକୁ ବଢ଼ିବାକୁ ହେବ। ଏହା ସହିତ ଗତ 10-12 ବର୍ଷ ମଧ୍ୟରେ ସେହି ଦିଗରେ ବହୁତ କିଛି ପଦକ୍ଷେପ ନିଆଯାଇଛି। ଷ୍ଟାର୍ଟଅପ୍ ଇଣ୍ଡିଆ ଅଭିଯାନରେ ଆଜି ସାରା ଦେଶରେ 2.5 ଲକ୍ଷରୁ ଅଧିକ ପଞ୍ଜୀକୃତ ଷ୍ଟାର୍ଟଅପ୍ ଗଠିତ ହୋଇଛି। ଦେଶର ଯୁବବର୍ଗ ନିଜେ କାମ କରିବା ସହିତ ଅନେକଙ୍କୁ ରୋଜଗାର ମଧ୍ୟ ଦେଉଛନ୍ତି। ଭାରତ ସରକାର 1 ଲକ୍ଷ କୋଟି ଟଙ୍କାର ଇନୋଭେସନ୍ ଫଣ୍ଡ ଘୋଷଣା କରିଛନ୍ତି। ମୁଁ ଦେଶର ଯୁବପିଢ଼ିଙ୍କୁ କହିବାକୁ ଚାହୁଁଛି ଯେ ଆପଣ ନିଜର ସ୍ୱପ୍ନକୁ ସାଙ୍ଗରେ ନେଇ ଆସନ୍ତୁ, ଆମେ ସମ୍ପଦର ଅଭାବ ହେବାକୁ ଦେବୁ ନାହିଁ। ଆପଣଙ୍କ ସାମର୍ଥ୍ୟକୁ ମଜବୁତ କରିବା ପାଇଁ ଆମେ 1 ଲକ୍ଷ କୋଟି ଟଙ୍କାର ବ୍ୟବସ୍ଥା କରିଦେଇଛୁ। ରିସର୍ଚ୍ଚ ପାଇଁ ନୂତନ ସୁଯୋଗ ମିଳିଛି। ଡିଜିଟାଲ ଇଣ୍ଡିଆର ଶସ୍ତା ଡାଟା ଯୁବପିଢ଼ିଙ୍କୁ ସଶକ୍ତ କରିଛି। ବିଶ୍ୱରେ ଯଦି କେଉଁଠି ଶସ୍ତା ଡାଟା ଉପଲବ୍ଧ ଅଛି ତେବେ ତାହା ଭାରତର ମାଟିରେ। ଏହା ଦେଶର ଯୁବକମାନଙ୍କୁ ଏକ ନୂଆ ଶକ୍ତି ପ୍ରଦାନ କରିଛି। ଆମେ ସ୍କିଲ ଇଣ୍ଡିଆ ନାମରେ ଜାତୀୟ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଛୁ। ସ୍ପେସ୍ ସେକ୍ଟରକୁ ମଧ୍ୟ ଆମେ ଉନ୍ମୁକ୍ତ କରିଦେଇଛୁ। ଆମେ ନ୍ୟାସନାଲ ଡ୍ରୋନ୍ ପଲିସି ପ୍ରଣୟନ କରିଛୁ ଏବଂ ଖେଲୋ ଇଣ୍ଡିଆ ପଲିସି ମଧ୍ୟ ପ୍ରସ୍ତୁତ କରିଛୁ। 35 ବର୍ଷ ଧରି ଦେଶରେ କୌଣସି ଏଜୁକେସନ ପଲିସି ନଥିଲା, ଆମେ ଏକ ନୂତନ ଏଜୁକେସନ ପଲିସି ନେଇ ଆସିଛୁ ଆଉ ଏହାର ଲାଭ ମଧ୍ୟବିତ୍ତ ପରିବାରକୁ ମିଳିଛି। ବନ୍ଧୁଗଣ, 2004-2014 ପର୍ଯ୍ୟନ୍ତର ଏକ ଆକଳନ ମୁଁ ଆପଣଙ୍କୁ ଦେଉଛି। 2004-2014 ମଧ୍ୟରେ ଆମ ଦେଶରେ 350ରୁ ମଧ୍ୟ କମ୍ ୟୁନିଭର୍ସିଟି ଥିଲା, କିନ୍ତୁ ଆଜି ଏହି 10-12 ବର୍ଷ ମଧ୍ୟରେ ପାଖାପାଖି 650 ନୂଆ ୟୁନିଭର୍ସିଟି ଯୋଡ଼ି ହୋଇସାରିଛି। ଆମେ 1000 ଆକଳନ ନିକଟରେ ପହଞ୍ଚୁଛୁ। 2014 ପୂର୍ବରୁ ମେଡିକାଲରେ ମାତ୍ର 400 ସିଟ୍ ରହିଥିଲା, କିନ୍ତୁ ଆଜି ପାଖାପାଖି 850 ମେଡିକାଲ ସିଟ୍ ହେବାକୁ ଯାଉଛି। କେବଳ ଏତିକି ନୁହେଁ, ବିଦେଶୀ ୟୁନିଭର୍ସିଟି ଗୁଡ଼ିକ ମଧ୍ୟ ଭାରତ ମାଟିକୁ ଆସୁଛନ୍ତି। ଭାରତରେ ହିଁ ମୋ ଦେଶର ଯୁବପିଢ଼ିଙ୍କୁ ଯେପରି ବିଦେଶୀ ୟୁନିଭର୍ସିଟି ଡିଗ୍ରୀ ମିଳିପାରିବ ସେଥିପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି। ଆମ ଦେଶର ଯୁବମନ ପିଲାଦିନରୁ କେମିତି ଟେକ୍ନୋଲୋଜି ପ୍ରତି ଆକର୍ଷିତ ହେବେ ସେ ଦିଗରେ ଆମେ କାମ କରୁଛୁ ଏବଂ ସେଥିପାଇଁ ଆମେ ପ୍ରାୟ 10,000ରୁ ଅଧିକ ଅଟଳ ଟିଙ୍କରିଂ ଲ୍ୟାବ୍ ଛୋଟ ଛୋଟ ପିଲାମାନଙ୍କୁ ହସ୍ତାନ୍ତର କରିଛୁ। ଏହାଦ୍ୱାରା ଇନୋଭେସନ୍ ଏବଂ ଟେକ୍ନୋଲୋଜି କ୍ଷେତ୍ରରେ ସେମାନଙ୍କର ରୁଚି ବଢ଼ିପାରିବ। 12 ବର୍ଷର ଯୁବପିଢ଼ିଙ୍କ ପାଇଁ ଆମେ ଅନେକ ନୂତନ ରାସ୍ତା ଖୋଲିଛୁ। ଆମେ ଅନେକ ଷ୍ଟାର୍ଟଅପ୍ ଆରମ୍ଭ କରିଛୁ ଯାହା ଆପଣମାନେ ଦେଖିଥିବେ। ଭାରତର ପ୍ରାଇଭେଟ ଷ୍ଟାର୍ଟଅପ୍ କ୍ଷେତ୍ରରେ ହାରାହାରି 28 ବର୍ଷ ବୟସର ପିଲାମାନେ ତଥା ଯୁବକମାନେ ବିଶ୍ୱରେ ନିଜର ପ୍ରଥମ ପ୍ରୟାସରେ ହିଁ ନିଜର ଉପଗ୍ରହ ଉତ୍କ୍ଷେପଣ କରିବା ସହ ନିଜସ୍ୱ ରକେଟ୍ ମଧ୍ୟ ଲଞ୍ଚ କରିଛନ୍ତି। ସେମାନେ ଏକ ବହୁତ ବଡ଼ କାମ କରି ଦେଖାଇଛନ୍ତି। ସାଥିଗଣ, ଆଜି ଦେଶରେ ପ୍ରାୟ 2.5 ଲକ୍ଷରୁ ଅଧିକ

ସପୋର୍ଟ ସିଷ୍ଟମରେ ମଧ୍ୟ ଏକ ବହୁତ ବଡ଼ କ୍ଷେତ୍ର ଉନ୍ମୁକ୍ତ ହେଉଛି। ସ୍ପୋର୍ଟସ ଦୁନିଆରେ ଭାରତର ପ୍ରଦର୍ଶନ କ୍ରମାଗତ ଭାବେ ଉନ୍ନତ ହେଉଛି ଏବଂ ଆମେ 2036 ଅଲିମ୍ପିକ୍ସ ପାଇଁ ଶକ୍ତିଶାଳୀ ଦାବିଦାର ଭାବରେ ଆଗକୁ ବଢ଼ୁଛୁ। ସେହିପରି 2030ରେ ରାଜ୍ୟଗୋଷ୍ଠୀ କ୍ରୀଡ଼ାକୁ ଭାରତ ଆୟୋଜନ କରିବାକୁ ଯାଉଛି। ମୋର ବନ୍ଧୁଗଣ, ସାରା ବିଶ୍ୱରେ ଯେଉଁ ଅଲିମ୍ପିକ୍ସ ଖେଳ ହୋଇଥାଏ ସେଥିରେ ପ୍ରାୟ 40 ପ୍ରକାର ଖେଳ ରହିଥାଏ ଏବଂ ପ୍ରାୟ 350 ପ୍ରତିଯୋଗିତା ଏହି ଅଲିମ୍ପିକ୍ସରେ ଅନୁଷ୍ଠିତ ହୋଇଥାଏ। ମୋର ଦେଶବାସୀ, ଏହା ଜାଣି ଆପଣମାନଙ୍କୁ ଦୁଃଖ ଲାଗିବ। ମୋର ଯୁବବନ୍ଧୁମାନେ, ମୁଁ ଆପଣମାନଙ୍କୁ ଏକ ଆହ୍ୱାନ ଦେଉଛି, ମୁଁ ଆପଣମାନଙ୍କୁ ଆମନ୍ତ୍ରଣ କରୁଛି, ଏଥିପାଇଁ ମୁଁ ଆପଣମାନଙ୍କ ସାହାଯ୍ୟ ଚାହୁଁଛି। ସେହି ସବୁ ପ୍ରତିଯୋଗିତା ମଧ୍ୟରୁ ପ୍ରାୟ 2/3 ଖେଳରେ ଭାରତ କେଉଁଠି ନାହିଁ, ସେଠାରେ ଆମର ଉପସ୍ଥିତି ହିଁ ନାହିଁ ଏବଂ ଆମେ ସେଥିପାଇଁ କ୍ୱାଲିଫାଏ ମଧ୍ୟ ହୋଇପାରୁନାହୁଁ। ତେଣୁ ଆମେ ସ୍ଥିର କରିଛୁ ଯେ 2036ରେ ଯେଉଁ ଅଲିମ୍ପିକ୍ସ ହେବ ଆମେ ଚାହୁଁଛୁ ଯେ ତାହା ଭାରତରେ ହିଁ ଅନୁଷ୍ଠିତ ହେଉ, କିନ୍ତୁ 2036 ମସିହାରେ ଯେଉଁ କ୍ରୀଡ଼ା ବିଭାଗରେ ଆଜି ଭାରତ ଖେଳୁନାହିଁ, କ୍ୱାଲିଫାଇ କରିପାରୁନାହିଁ, କିମ୍ବା ଯେଉଁ ପ୍ରତିଯୋଗିତା ଗୁଡ଼ିକୁ ଭାରତ ଏପର୍ଯ୍ୟନ୍ତ ଗୁରୁତ୍ୱ ଦେଇନାହିଁ, ସେଭଳି ପ୍ରାୟ 3/4 କ୍ଷେତ୍ର ଆଜି ଆମକୁ ଅପେକ୍ଷା କରି ରହିଛି। ଭାରତ ଏବେ ସେହିସବୁ ଦିଗ ଉପରେ ଗୁରୁତ୍ୱ ଦେବ, ଏଥିପାଇଁ ଆମେ ଟ୍ୟାଲେଣ୍ଟ ହଣ୍ଟର ଏକ ଅଭିଯାନ ମଧ୍ୟ ଚଲାଇବାକୁ ଚାହୁଁଛୁ। ଯଦି ଆମକୁ 2036 ପାଇଁ ପ୍ରତିଭାବାନ ଖେଳାଳି ଦରକାର, ତେବେ ଆଜିର 5, 10 କିମ୍ବା 15 ବର୍ଷର ଯୁବପିଢ଼ିଙ୍କ ଉପରେ ବିଶେଷ ଧ୍ୟାନ ଦେବାକୁ ହେବ। ସେଥିପାଇଁ 5ରୁ 15 ବର୍ଷ ବୟସର ପିଲାଙ୍କ ମଧ୍ୟରେ ଲୁକ୍କାୟିତ ଥିବା କ୍ରୀଡ଼ା ପ୍ରତିଭାକୁ ଖୋଜି ବାହାର କରିବା ପାଇଁ ଆମେ ଗାଁ ଓ ସହରର ପ୍ରତିଟି ସ୍କୁଲରେ ଏକ ଅଭିଯାନ ଆରମ୍ଭ କରିବୁ। ଏହି ଟ୍ୟାଲେଣ୍ଟ ହଣ୍ଟ ଅଭିଯାନରେ ପିଲାମାନଙ୍କର ପ୍ରତିଭାକୁ ଚିହ୍ନଟ କରାଯିବ ଏବଂ ତାପରେ ସେମାନଙ୍କୁ ସ୍ପେଶାଲ ଟ୍ରେନିଂ ଦେଇ ଦେଶ ପାଇଁ ଖେଳୁଥିବା ଦକ୍ଷ ଖେଳାଳି ଭାବେ ଗଢ଼ି ତୋଳାଯିବ। ମୋର ପ୍ରିୟ ଯୁବବନ୍ଧୁମାନେ, ଆଜି ଦେଶ ତଥା ଦେଶର ଯୁବପିଢ଼ି ପାଇଁ ନିଶା ଏକ ବଡ଼ ସଙ୍କଟ ପାଲଟିଛି। ତେଣୁ ନିଶା ମୁକ୍ତ ଭାରତ ଗଠନ କରିବା ଆମ ସମସ୍ତଙ୍କର ଏକ ମିଳିତ ଦାୟିତ୍ୱ ହେବା ଉଚିତ। ଆମ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଯୁବପିଢ଼ି ଶକ୍ତିଶାଳୀ ହେବା ଆବଶ୍ୟକ। ଆମର ଯୁବ ସାମର୍ଥ୍ୟ ଯେପରି ଆମ ଦେଶର କାମରେ ଆସିପାରିବ, ସେଥିପାଇଁ ନିଶା ମୁକ୍ତ ଭାରତ ଅଭିଯାନ ନିମନ୍ତେ ମାଇ ଭାରତର ସ୍ୱେଚ୍ଛାସେବୀମାନେ ଅନେକ ପଦକ୍ଷେପ ନେଇଛନ୍ତି। ଦେଶର ଏନ୍ଜିଓ ଗୁଡ଼ିକ, ଦେଶର ସାମାଜିକ ସାଂସ୍କୃତିକ ସଂଗଠନ ଏବଂ ଆଧ୍ୟାତ୍ମିକ ଗୁରୁମାନେ ମିଶି ନିଶା ମୁକ୍ତ ଭାରତ ଗଠନ ପାଇଁ 100 ସପ୍ତାହର ଏକ କାର୍ଯ୍ୟକ୍ରମ ସ୍ଥିର କରିଛନ୍ତି। ଏହି ଅଭିଯାନ ଆଗାମୀ 100 ସପ୍ତାହ ପର୍ଯ୍ୟନ୍ତ ଚାଲିବ। ମୁଁ ପ୍ରତ୍ୟେକ ପରିବାରକୁ କହିବାକୁ ଚାହୁଁଛି ଯେ ଆପଣମାନେ ମଧ୍ୟ ଏହି ଅଭିଯାନରେ ସାମିଲ ହୁଅନ୍ତୁ, ଏହା ସହିତ ନିଜକୁ ଯୋଡ଼ନ୍ତୁ ଏବଂ ନିଶାମୁକ୍ତ ଭାରତର ସ୍ୱପ୍ନକୁ ସାକାର କରିବା ପାଇଁ ଆଗକୁ ଆସନ୍ତୁ। ମୋର ପ୍ରିୟ ଦେଶବାସୀ, ଏକବିଂଶ ଶତାବ୍ଦୀରେ ଦଶନ୍ଧି ଧରି ରହିଥିବା ପୁରୁଣା ଆହ୍ୱାନ ଗୁଡ଼ିକୁ ସମାପ୍ତ କରିବା ଅତି ଆବଶ୍ୟକ। ନକ୍ସଲବାଦ ଓ ମାଓବାଦ ଲକ୍ଷ ଲକ୍ଷ ଯୁବବର୍ଗଙ୍କ ଭବିଷ୍ୟତକୁ ଛାରଖାର କରିଦେଇଛି, ଅନେକ ମାଆଙ୍କର କର୍ମଠ ସନ୍ତାନମାନଙ୍କୁ ଛଡ଼ାଇ ନେଇ ବର୍ବାଦ କରିଦେଇଛି ଏବଂ ପ୍ରତ୍ୟେକ ପିତାମାତାଙ୍କ ସ୍ୱପ୍ନକୁ ଚୁରମାର କରିଦେଇଛି। ଏହି ନକ୍ସଲବାଦ ପ୍ରାୟ 4 ଦଶନ୍ଧି ଧରି ହିନ୍ଦୁସ୍ତାନର ଏକ ବଡ଼ ଅଂଶକୁ ଏବଂ ଏକ ବିଶାଳ ଜନସଂଖ୍ୟାକୁ ନିଜ କବଜାରେ ରଖିଥିଲା। ସେମାନଙ୍କୁ ବନ୍ଧୁକ ମୁନରେ ଦବାଇ ରଖାଯାଇଥିଲା, ସମ୍ବିଧାନର ନିୟମକୁ ଉଲ୍ଲଂଘନ କରାଯାଇଥିଲା ଏବଂ ଦେଶର ସାଧାରଣ ନାଗରିକଙ୍କ ସୁରକ୍ଷାକୁ ବିପଦରେ ପକାଇଥିଲା। 3,500ରୁ ଅଧିକ ଆମ ପୁଲିସର ସୁରକ୍ଷା ବଳର ଯବାନ ଶହୀଦ ହେଲେ। ଯୁଦ୍ଧରେ ଯେତେ ସୈନିକ ମୃତ୍ୟୁବରଣ କରନ୍ତି ତାଠାରୁ ଅଧିକ ଆମ ପୁଲିସ ଯବାନଙ୍କୁ ନିଜ ଜୀବନକୁ ବାଜି ଲଗାଇବାକୁ ପଡ଼ିଥିଲା। ସେମାନେ ଦେଶର ସାଧାରଣ ଲୋକଙ୍କୁ ସୁରକ୍ଷା ଦେଇଥିଲେ। ଏହି ନକ୍ସଲବାଦ ମାଟିକୁ ରକ୍ତରଞ୍ଜିତ କରିଦେଇଥିଲା। 2014ରେ ଆପଣମାନେ ଯେତେବେଳେ ଆମକୁ ସୁଯୋଗ ଦେଲେ ସେହିଦିନ ହିଁ ଆମେ ସଂକଳ୍ପ ନେଇଥିଲୁ ଯେ ଆମେ ଦେଶକୁ ନକ୍ସଲବାଦରୁ ମୁକ୍ତ କରିବୁ। ଆଉ ଆଜି ମୁଁ ଖୁସି ଯେ ନକ୍ସଲି ମାଓବାଦୀ ହିଂସା ପାଖରେ ବୋଧହୁଏ ଏବେ ଶେଷ ନିଶ୍ୱାସ ବଞ୍ଚାଇ ରଖିବାର ମଧ୍ୟ ଆଉ ଶକ୍ତି ନାହିଁ। ଏହାକୁ ସମ୍ପୂର୍ଣ୍ଣ ରୂପେ ଶେଷ କରିବା ଦିଗରେ ପ୍ରୟାସ ହୋଇଛି। ଯେଉଁଠି କେବେ ନକ୍ସଲବାଦୀଙ୍କ ଗୁଳି ଚାଲୁଥିଲା

ଧରଣୀ ରକ୍ତରଞ୍ଜିତ ହୋଇ ରହୁଥିଲା, ଆଜି ସେହି ନକ୍ସଲ ପ୍ରଭାବିତ କ୍ଷେତ୍ରଗୁଡ଼ିକରେ, ସେହି ଅଞ୍ଚଳଗୁଡ଼ିକରେ ନକ୍ସଲ ମୁକ୍ତ ହେବା କାରଣରୁ ବିକାଶ, ବିଶ୍ୱାସ ଏବଂ ପ୍ରୟାସର ତ୍ରିରଙ୍ଗା ଉଡ଼ୁଛି। ମୋର ପ୍ରିୟ ଦେଶବାସୀ, କିନ୍ତୁ ଏହି ଆହ୍ୱାନକୁ ଆମେ ଆଦୌ ହାଲୁକା ଭାବେ ଗ୍ରହଣ କରିବା ଉଚିତ ନୁହେଁ। ଆମକୁ ଆହୁରି ସତର୍କ ରହିବାର ଆବଶ୍ୟକତା ରହିଛି। ବର୍ଷ ବର୍ଷ ଧରି ଦେଶର ଶାସନ ବ୍ୟବସ୍ଥାରେ ମାଓବାଦୀ ଚିନ୍ତାଧାରାର ଲୋକମାନେ ନିଜର ସ୍ଥାନ ଜମାଇ ବସିଥିଲେ, ଏପରିକି ସରକାରୀ କମିଟି ଗୁଡ଼ିକରେ ମଧ୍ୟ ପରାମର୍ଶଦାତା ଭାବେ କାର୍ଯ୍ୟ କରୁଥିଲେ। ଏହି ମାଓବାଦୀ ଚିନ୍ତାଧାରା ଦେଶର ନୀତି ନିର୍ଦ୍ଧାରଣକୁ ବହୁ ଭାବେ ପ୍ରଭାବିତ କରିଥିଲା। ମୋର ପ୍ରିୟ ଦେଶବାସୀଗଣ, ଜଙ୍ଗଲ ମଧ୍ୟରେ ସକ୍ରିୟ ଥିବା ସଶସ୍ତ୍ର ନକ୍ସଲବାଦୀଙ୍କୁ ନିପାତ କରିବା ସହ ସେହି ସଙ୍କଟରୁ ଦେଶକୁ ମୁକ୍ତ କରିବାରେ ଆମକୁ ବଡ଼ ସଫଳତା ମିଳିଛି। କିନ୍ତୁ ସଶସ୍ତ୍ର ନକ୍ସଲମାନେ ତ ଚାଲିଗଲେ, ହେଲେ ଏହି ବୌଦ୍ଧିକ ନକ୍ସଲମାନେ ଏବେ ମଧ୍ୟ ସୁଯୋଗ ଅପେକ୍ଷାରେ ଅଛନ୍ତି। ସେମାନେ ହିଂସା ଏବଂ ଅରାଜକତାର ନୂଆ ନୂଆ ରାସ୍ତା ଖୋଜୁଛନ୍ତି ଏବଂ ସମାଜକୁ ଭୁଲ ପଥକୁ ଟାଣି ନେବା ପାଇଁ ବିଭିନ୍ନ ପ୍ରକାରର କୌଶଳ ପ୍ରୟୋଗ କରୁଛନ୍ତି। ଏହି ବୌଦ୍ଧିକ ନକ୍ସଲମାନଙ୍କୁ ଚିହ୍ନଟ କରିବାକୁ ହେବ, ଏହି ବୌଦ୍ଧିକ ନକ୍ସଲମାନଙ୍କୁ ଆଇସୋଲେଟ୍ କରିବାକୁ ହେବ ଏବଂ ଦେଶକୁ ଏକ ବିକଶିତ ରାଷ୍ଟ୍ର ଗଠନ କରିବାର ମୁଖ୍ୟ ସ୍ରୋତକୁ ଆଣିବାକୁ ହେବ। ଦେଶର ଯୁବପିଢ଼ିକୁ ଏହା ସହିତ ଯୋଡ଼ିବାକୁ ହେବ। ମୋର ପ୍ରିୟ ଦେଶବାସୀ, ଏକ ସୁରକ୍ଷିତ ଭାରତ ଗଠନ କରିବା ଆମ ସମସ୍ତଙ୍କର ଦାୟିତ୍ୱ। ଆହ୍ୱାନ ସୀମା ଭିତରେ ହେଉ କିମ୍ବା ସୀମା ବାହାରେ, ଭାରତ ପ୍ରତ୍ୟେକ ପରିସ୍ଥିତି ପାଇଁ ପ୍ରସ୍ତୁତ ଅଛି। ଆଜି ଯୁଦ୍ଧର ନେଚର ବଦଳୁଛି, ଏବେ ଯୁଦ୍ଧ କେବଳ ସୀମାରେ ହିଁ ହେବ ତାହାର କୌଣସି ଗ୍ୟାରେଣ୍ଟି ନାହିଁ। ଯୁଦ୍ଧ ସୀମା ଭିତରେ କେଉଁଠି ରିଫାଇନାରୀକୁ ଯାଇ ତ କେଉଁଠି ବ୍ୟାଙ୍କିଂ ସେକ୍ଟରକୁ ଯାଇ ମଧ୍ୟ ହୋଇପାରେ, ନା ଡାଟା ସେଣ୍ଟରକୁ ଯାଇ ଏକ ପ୍ରକାର ଯୁଦ୍ଧର ନୂଆ ରୂପ ଦେଖିବାକୁ ମିଳୁଛି। ଭିତ୍ତିଭୂମି ଗୁଡ଼ିକୁ ଭଙ୍ଗା ଯାଉଛି, ଫ୍ୟାକ୍ଟ୍ରି ଗୁଡ଼ିକୁ ମଧ୍ୟ ନଷ୍ଟ କରାଯାଉଛି। ଆମେ ବିଗତ ବର୍ଷମାନଙ୍କରେ ମିଶନ ସୁଦର୍ଶନ ଚକ୍ରର ଘୋଷଣା କରିଥିଲୁ, ସେଥିରେ ବହୁତ ଦ୍ରୁତ ଗତିରେ କାମ ଚାଲିଛି। ଆଜି ଆମର ପ୍ରତିରକ୍ଷା ରପ୍ତାନୀ ପ୍ରାୟ 50 ଗୁଣ ବୃଦ୍ଧି ପାଇଛି। ପାଖାପାଖି 100ଟି ଦେଶକୁ ଆମର ଅସ୍ତ୍ରଶସ୍ତ୍ର ପଠାଯାଉଛି। ବିଶ୍ୱ ଦରବାରରେ ଭାରତର ପ୍ରତିଷ୍ଠା ଧୀରେ ଧୀରେ ବଢ଼ିବାରେ ଲାଗିଛି। ପରିବର୍ତ୍ତିତ ସମୟରେ ଆମକୁ ଅସ୍ତ୍ରଶସ୍ତ୍ର କ୍ଷେତ୍ରରେ କାର୍ଯ୍ୟ କରିବାକୁ ହେବ। ସୈନ୍ୟବଳର ସାମର୍ଥ୍ୟ ବଢ଼ାଇବାକୁ ହେବ, କିନ୍ତୁ ତାହା ସହିତ ନାଗରିକମାନଙ୍କୁ ମଧ୍ୟ ପ୍ରସ୍ତୁତ କରିବାକୁ ପଡ଼ିବ। ବିଗତ ଶତାବ୍ଦୀର ଯୁଦ୍ଧ ଅନୁଯାୟୀ ଯେଉଁ ସିଭିଲ ଡିଫେନ୍ସ ବ୍ୟବସ୍ଥା ଗୁଡ଼ିକ ଆମ ଦେଶରେ ବିକଶିତ ହୋଇଛି ତାହା ଏବେ ପୁରୁଣା ହୋଇଗଲାଣି, ଏବଂ ସେଥିପାଇଁ ଆଜି ମୁଁ ଲାଲ କିଲ୍ଲାରୁ ଘୋଷଣା କରୁଛି ଯେ ଆମେ ଆଗାମୀ ଦିନରେ ସିଭିଲ ଡିଫେନ୍ସର ଏକ ଭାଇବ୍ରାଣ୍ଟ ନେଟୱର୍କ ଛିଡ଼ା କରିବୁ ଏବଂ ସେମାନଙ୍କୁ ଆଧୁନିକ ବ୍ୟବସ୍ଥା ଗୁଡ଼ିକ ସହିତ ପରିଚିତ କରାଇବୁ। ଆଧୁନିକ ସଙ୍କଟରୁ ନାଗରିକମାନଙ୍କୁ ରକ୍ଷା କରିବା ପାଇଁ କି ବ୍ୟବସ୍ଥା କରାଯାଇପାରିବ? ସିଭିଲ ଡିଫେନ୍ସର ଏକ ବହୁତ ବଡ଼ ଭଲେଣ୍ଟାରୀ ଫୋର୍ସ ଯାହା ଆଧୁନିକ ଆହ୍ୱାନ ଗୁଡ଼ିକୁ ପାର କରିବାକୁ ସକ୍ଷମ ହେବ, ସେଭଳି ଏକ ବ୍ୟବସ୍ଥା ଆମେ ଗଠନ କରିବାକୁ ଯାଉଛୁ। ମୋର ପ୍ରିୟ ଦେଶବାସୀ, ରାଷ୍ଟ୍ର ଗଠନରେ ଆଜି ଆମ ଝିଅମାନଙ୍କର ଅବଦାନ ଆମ ସମସ୍ତଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଏହା ଆମ ପାଇଁ ପ୍ରେରଣାର ଉତ୍ସ ହୋଇ ରହିଛି। ଫାଇଟର ଜେଟ୍ ହେଉ ବା ସିଭିଲ ଏଭିଏସନ୍, ଆମ ଝିଅମାନେ ସବୁଠୁ ଆଗରେ ରହିଛନ୍ତି। ଖେଳ ପଡ଼ିଆ ହେଉ, ଆମ ଝିଅମାନେ ଆଗରେ ରହୁଛନ୍ତି, ଏପରିକି ଷ୍ଟେମ୍ ଏଜୁକେସନରେ ନାମ ଲେଖାଇବା ପ୍ରକ୍ରିୟାରେ ମଧ୍ୟ ଆମ ଝିଅମାନେ ହିଁ ସର୍ବାଗ୍ରେ ରହିଛନ୍ତି ଏବଂ ଆଜି ସେନାବାହିନୀରେ ମଧ୍ୟ ସେମାନେ ନିଜର ପରାକାଷ୍ଠା ଦେଖାଉଛନ୍ତି। ଏନ୍ଡିଏରୁ ଯେଉଁ ଝିଅମାନେ ବାହାରିଛନ୍ତି ସେମାନେ ବହୁତ ଗର୍ବ ଓ ଗୌରବର ସହିତ ଦେଶର ସେନାକୁ ନେତୃତ୍ୱ ଦେବାର ସାମର୍ଥ୍ୟ ଦେଖାଇବାରେ ଲାଗିଛନ୍ତି। ମୋ ଝିଅମାନଙ୍କର ଶକ୍ତି କିଭଳି? ମୁଁ ଗତ କିଛି ଦିନ ତଳେ ସାଣନ୍ଦଠାରେ ଏକ ସେମିକଣ୍ଡକ୍ଟର ପ୍ଲାଣ୍ଟକୁ ଯାଇଥିଲି। ସେଠାରେ ଦେଶର ବିଭିନ୍ନ କୋଣରୁ ଆସିଥିବା ଆଦିବାସୀ ଝିଅମାନେ କାମ କରୁଥିଲେ। ସେମାନେ ଏଭଳି ଗାଁରୁ ଆସିଥିଲେ ଯେଉଁଠି ପାସପୋର୍ଟ କ'ଣ ହୋଇଥାଏ ସେ ବିଷୟରେ କାହାକୁ ଜଣା ସୁଦ୍ଧା ନଥିଲା। ସେହି ଝିଅମାନେ ବିଦେଶକୁ ଗଲେ, ଟ୍ରେନିଂ ନେଇ ଫେରିଲେ ଏବଂ ଆଜି ଚିପ୍ ନିର୍ମାଣ କାମ କରୁଛନ୍ତି, ଏବଂ ମୁଁ ସେମାନଙ୍କର ଯେଉଁ ଆତ୍ମବିଶ୍ୱାସ ଦେଖିଲି ମୁଁ ସତରେ ବହୁତ ପ୍ରଭାବିତ ହୋଇଥିଲି। ଆଉ 3 ଲକ୍ଷ ନୁହେଁ, 3 କୋଟି, ଆମେ 3 କୋଟି ଭଉଣୀଙ୍କୁ ଲକ୍ଷପତି ଦିଦି କରିବାର ଯେଉଁ ଲକ୍ଷପତି ଦିଦି କରିଲୁ ତାହାକୁ ଆମେ ଲକ୍ଷ୍ୟ ଧାର୍ଯ୍ୟ କରିଥିଲୁ, ତାହାକୁ ଆମେ ଅତିକ୍ରମ କରିସାରିଛୁ। ଏବେ ଆମେ 6 କୋଟି ଲକ୍ଷପତି ଦିଦି ତିଆରି କରିବାର ଲକ୍ଷ୍ୟ ନେଇ ଆଗକୁ ବଢ଼ୁଛୁ। 3 କୋଟି ନୂଆ ଲକ୍ଷପତି ଦିଦି ସୃଷ୍ଟିର ଅର୍ଥ ହେଉଛି

ଶୁଣନ୍ତୁ 80ତମ ସ୍ୱାଧୀନତା ଦିବସ ଉପଲକ୍ଷେ ବିଶେଷ ସମାଚାର ଦର୍ପଣ। ଭାରତ ଆଜି 80ତମ ସ୍ୱାଧୀନତା ଦିବସ ପାଳନ କରୁଛି। ଏହି ଅବସରରେ ଦିଲ୍ଲୀର ଐତିହାସିକ ଲାଲକିଲ୍ଲାରେ ଆୟୋଜିତ ଜାତୀୟ ସ୍ତରୀୟ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ପତାକା ଉତ୍ତୋଳନ କରିବା ସହ ଦେଶବାସୀଙ୍କୁ ଉଦ୍ବୋଧନ ଦେଇଛନ୍ତି।

0: ଦେଶବାସୀଙ୍କୁ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି 2047 ମସିହା ସୁଦ୍ଧା ବିକଶିତ ଭାରତ ଗଠନ ଲାଗି ଆମକୁ ବଡ଼ ସ୍ୱପ୍ନ ଦେଖିବା ସହିତ ସଂକଳ୍ପ ନେବାକୁ ପଡ଼ିବ। ନୂତନ ସଂକଳ୍ପ ସହିତ ଭାରତ ଏକ ବିକଶିତ ରାଷ୍ଟ୍ରରେ ପରିଣତ ହେବା ଦିଗରେ ଅଗ୍ରଗତି କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
1: ଆଜ ହମ ସବ 80ବା ସ୍ୱତନ୍ତ୍ରତା ଦିବସ ମନା ରହେ ହୈଁ। ଆଜ ହର ଦିଲୋଁ କି ଧଡ଼କନ ବନ୍ଦେ ମାତରମ୍ କେ ନାଦ ସେ ଗୁଞ୍ଜ ରହି। ଆଜ ହର ଘର ତିରଙ୍ଗା ହୈ, ହର ମନ ତିରଙ୍ଗା ହୈ ଔର ଦେଶ ଉତ୍ସାହ ଓ ଉମଙ୍ଗ କେ ସାଥ ନୟେ ସଂକଳ୍ପୋଁ କୋ ଲେକର କେ ଆଜ ଆଗେ ବଢ଼ ରହା ହୈ। ଆପ ସବକୋ ସ୍ୱତନ୍ତ୍ରତା ଦିବସ କି ବହୁତ ବହୁତ ଶୁଭକାମନାଏ। ଦେଶ ଆଜ ଉନ୍ ମହାନ ସପୁତୋଁ କା ପୁଣ୍ୟ ସ୍ମରଣ କରତି ହୈ ଜିନ୍ହୋଁନେ ଦେଶ କି ଆଜାଦୀ କେ ଲିଏ ତ୍ୟାଗ ବଲିଦାନ କି ପରାକାଷ୍ଠା।
0: ଭୁବନେଶ୍ୱରର ମହାତ୍ମା ଗାନ୍ଧୀ ମାର୍ଗରେ ଆଜି ଜାତୀୟ ସ୍ତରୀୟ ସ୍ୱାଧୀନତା

0: ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ସମ୍ମିଳିତ ପରେଡ୍ରେ ଅଭିବାଦନ ଗ୍ରହଣ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଦେଶର ସ୍ୱାଧୀନତା ଅଖଣ୍ଡତା ପାଇଁ ବଳିଦାନ ଦେଇଥିବା ମହାନ ସଂଗ୍ରାମୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ, ଗୁଣାତ୍ମକ ଶିକ୍ଷା ମାଧ୍ୟମରେ ଯୁବଶକ୍ତିର ବିକାଶ କରି ସମୃଦ୍ଧ ଓଡ଼ିଶା ଗଠନ କରିବା ପାଇଁ ସରକାର ପ୍ରତିଶ୍ରତିବଦ୍ଧ। ମୁଖ୍ୟମନ୍ତ୍ରୀ କହିଥିଲେ, ଉଚ୍ଚଶିକ୍ଷାକୁ ଆହୁରି ବ୍ୟାପକ କରିବା ପାଇଁ ଉପାନ୍ତ ଜିଲ୍ଲାରେ 18 ନୂଆ ସରକାରୀ ମହାବିଦ୍ୟାଳୟ ଏବଂ 4 ନୂଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯିବ। ସେ କହିଥିଲେ, ରାଜ୍ୟରେ ଶିକ୍ଷାକୁ ଅଧିକ ସହଜ ଏବଂ ସାର୍ବଜନୀନ କରିବା ପାଇଁ ଚଳିତ ଶିକ୍ଷାବର୍ଷରୁ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ନିଃଶୁଳ୍କ ପାଠ୍ୟପୁସ୍ତକ ପ୍ରଦାନ କରାଯିବ।
1: ଭାରତୀୟ ସ୍ୱାଧୀନତା ସଂଗ୍ରାମର ଇତିହାସ କେବଳ ଏକ ସଂଗ୍ରାମର କାହାଣୀ ନୁହେଁ, ଏହା ଥିଲା ରାଷ୍ଟ୍ର ଗଠନର ପ୍ରଥମ ପାବଛ। ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ବିଭିନ୍ନ ବିଚାରଧାରାର ସ୍ୱାଧୀନତା ସଂଗ୍ରାମୀମାନେ ଗୋଟିଏ ମଞ୍ଚରେ ଆସି ବ୍ରିଟିଶ ସରକାରଙ୍କର ବିରୁଦ୍ଧରେ ଏକଜୁଟ ହୋଇଥିଲେ। ସତ୍ୟାଗ୍ରହ ଓ ଅହିଂସା ମନ୍ତ୍ରରେ ଉଦ୍ଭୁତ ହୋଇ ବ୍ରିଟିଶ ସରକାରଙ୍କର ବିରୁଦ୍ଧରେ ଏକ ଲମ୍ବା ଲଢ଼େଇ ଚାଲିଥିଲା। ଏଥିସହିତ ସମାନ୍ତରାଳ ଭାବେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ଶହୀଦ ଭଗତ ସିଂଙ୍କର ପରି ମହାନ କ୍ରାନ୍ତିକାରୀମାନେ ସଶସ୍ତ୍ର ସଂଗ୍ରାମ କରିଥିଲେ। କିନ୍ତୁ ମୋଟାମୋଟି ଭାବେ ଏହି ସ୍ୱାଧୀନତା ସଂଗ୍ରାମର ମୁଖ୍ୟ ଆଧାର ଥିଲା ଅହିଂସା। ଫଳସ୍ୱରୂପ 80 ତଳେ ଆଜିର ଦିନରେ ଆମ ଦେଶ ସ୍ୱାଧୀନ ହୋଇଥିଲା। ଏହି ମହାସଂଗ୍ରାମରେ ତ୍ୟାଗ ଓ ବଳିଦାନ ଦେଇଥିବା ମହାନ ସ୍ୱାଧୀନତା ସଂଗ୍ରାମୀ ପଣ୍ଡିତ ଜବାହରଲାଲ ନେହେରୁ, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ, ବାଲ ଗଙ୍ଗାଧର ତିଲକ, ବୀର ସାବରକର, ଶହୀଦ ଭଗତ ସିଂ, ଚନ୍ଦ୍ରଶେଖର ଆଜାଦ, ଡକ୍ଟର ବାବା ସାହେବ ଆମ୍ବେଦକର, ଡକ୍ଟର ରାଜେନ୍ଦ୍ର ପ୍ରସାଦ, ଲାଲ ବାହାଦୁର ଶାସ୍ତ୍ରୀ, ମୌଲାନା ଆଜାଦଙ୍କର ପରି ମହାନ ସ୍ୱାଧୀନତା ସଂଗ୍ରାମୀମାନଙ୍କ ସହିତ ଲକ୍ଷ ଲକ୍ଷ ସଂଗ୍ରାମୀମାନଙ୍କୁ ମୁଁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ଦେଶର ଅନ୍ୟାନ୍ୟ ରାଜ୍ୟ ପରି ଆମ ରାଜ୍ୟ ଓଡ଼ିଶା ମାଟିର ବୀର ସନ୍ତାନମାନେ ମଧ୍ୟ ଦେଶର ସ୍ୱାଧୀନତା ପାଇଁ ସଂଗ୍ରାମ କରିଥିଲେ। ସ୍ୱାଧୀନତା ଆନ୍ଦୋଳନରେ ଓଡ଼ିଶାର ନେତୃବୃନ୍ଦଙ୍କର ଅସୀମ ତ୍ୟାଗ ଓ ସଂଘର୍ଷ ଓଡ଼ିଶାକୁ ଜାତୀୟ ଆନ୍ଦୋଳନର ମୁଖ୍ୟ ସ୍ରୋତରେ ସାମିଲ କରିଥିଲା। ଓଡ଼ିଶାର ଜନ ଆନ୍ଦୋଳନ ବିନା ସ୍ୱାଧୀନତା ସଂଗ୍ରାମର କାହାଣୀ ଅକଳ୍ପନୀୟ। ରକ୍ତ ତୀର୍ଥ ଇରମ, ଘୁମସୁର ବିଦ୍ରୋହ, ପ୍ରଜାମଣ୍ଡଳ ସଂଗ୍ରାମ, କନ୍ଧ ବିଦ୍ରୋହ, ସମ୍ବଲପୁର ବିଦ୍ରୋହ, କେନ୍ଦୁଝରର ଭୂୟାଁ ବିଦ୍ରୋହ, କୋରାପୁଟର ଆଦିବାସୀ ବିଦ୍ରୋହ ଆଦି ଭାରତୀୟ ସ୍ୱାଧୀନତା ସଂଗ୍ରାମକୁ ଆହୁରି ଶାଣିତ କରିଥିଲା। ସ୍ୱାଧୀନତା ପରବର୍ତ୍ତୀ କାଳରେ ଦେଶର ବିକାଶ ସବୁଠାରୁ ବଡ଼ ଆହ୍ୱାନ ଥିଲା। ସବୁ ସରକାର ନିଜ ନିଜ ସାଧ୍ୟ ସାମର୍ଥ୍ୟ ମୁତାବକ ଦେଶର ବିକାଶ ପାଇଁ ସେମାନଙ୍କର ଅବଦାନ ଦେଇଥିଲେ। କିନ୍ତୁ ସ୍ୱାଧୀନତାର 68 ବିକାଶର ଗତି ଯେତେ ଆଶାନୁରୂପ ହେବା କଥା ତାହା ହୋଇପାରିନଥିଲା। କିନ୍ତୁ ମାନନୀୟ ମୋଦିଜୀ ଦେଶର ଶାସନ ଭାର ସମ୍ଭାଳିବା ପରେ ନୂତନ ଭାରତ ନିର୍ମାଣ ଯଥାର୍ଥରେ ଆରମ୍ଭ ହୋଇଥିଲା। 2014 ମସିହାର ସ୍ୱାଧୀନତା ଦିବସ ସମ୍ବୋଧନରେ ସ୍ୱଚ୍ଛ ଭାରତର ନାରାରୁ ଆରମ୍ଭ ହୋଇଥିଲା ନୂତନ ଭାରତର ନିର୍ମାଣ। ଏହି 12 ମଧ୍ୟରେ ଗୋଟିଏ ପରେ ଗୋଟିଏ ଦୂରଦର୍ଶୀ ନିଷ୍ପତ୍ତି ନେଇ ଦେଶକୁ ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ସ୍ତରରେ ବିଶ୍ୱର ଏକ ଅଗ୍ରଣୀ ରାଷ୍ଟ୍ର ଭାବେ ସେ ପ୍ରତିଷ୍ଠା କରିଛନ୍ତି। ଆଜିର ଭାରତ ହେଉଛି ଆତ୍ମବିଶ୍ୱାସ, ଆତ୍ମନିର୍ଭର ଓ ଆତ୍ମସମ୍ମାନର ଭରା ଭାରତ। ଆମ ଦେଶର ଆତ୍ମା ହେଉଛନ୍ତି ଆମ ଦେଶର ପ୍ରକୃତ ନାଗରିକ। ସେମାନେ ତାଙ୍କର ଛୋଟ ଛୋଟ ସମସ୍ୟାର ଆସୁ ନିରାକରଣ ଚାହାନ୍ତି, ଯାହାକୁ ମାନ୍ୟବର ପ୍ରଧାନମନ୍ତ୍ରୀ ମୋଦିଜୀ ପୂରଣ କରିବାରେ ସହାୟକ ହୋଇପାରିଛନ୍ତି। ଆଉ ଆଗପରି ରନ୍ଧନ ଗ୍ୟାସ ଏକ ବିଳାସପୂର୍ଣ୍ଣ ସାମଗ୍ରୀ ହୋଇ ରହିନାହିଁ କି ଗ୍ୟାସ ପାଇବା ପାଇଁ ମାସ ମାସ ଧରି ଅପେକ୍ଷା କରିବାକୁ ଆମକୁ କେବେ ବି ପଡ଼ୁନାହିଁ। ଆଜି ଦେଶର ଗରିବଙ୍କର ପାଖରେ ବ୍ୟାଙ୍କ ଖାତା ଅଛି, ଯେଉଁଠାରେ ବିନା ଲାଞ୍ଚ ଦେଇ ନିଜର ନାର୍ଯ୍ୟ ପ୍ରାପ୍ୟ ସରକାରଙ୍କର ଠାରୁ ସେମାନେ ପାଇପାରୁଛନ୍ତି। ମାନନୀୟ ମୋଦିଜୀଙ୍କ ଦୂରଦର୍ଶୀ ନୀତିର ସଫଳ ରୂପାୟନ ଯୋଗୁଁ ବେସରକାରୀ ହସ୍ପିଟାଲରେ ଚିକିତ୍ସା ସେବା ପାଇବା ଏବେ ଆଉ ସ୍ୱପ୍ନ ନୁହେଁ, ଏହା ଆଜି ବାସ୍ତବତାରେ ପରିଣତ ହୋଇଛି। ଆମର ଯୁବଶକ୍ତି ହିଁ ବିକଶିତ ଭାରତ ଗଠନର ଲକ୍ଷ୍ୟ ପୂରଣ କରିବା ଦିଗରେ ମୁଖ୍ୟ ଯୋଦ୍ଧା ଭାବେ ନିଜକୁ ସାମିଲ କରିଛନ୍ତି। ଗତ 12 ମୋଦିଜୀଙ୍କ ନେତୃତ୍ୱରେ
2: ଦେଶ ଅନେକ ସଫଳତା ହାସଲ କରିଛି, କିନ୍ତୁ

0: ଏକ ଉଲ୍ଲେଖନୀୟ ସଫଳତା ହେଉଛି ରେଡ୍ ଟେରରର ପରିସମାପ୍ତି। 12 ବର୍ଷ ତଳେ ଦେଶର ପ୍ରାୟ 1/4 ଜିଲ୍ଲା ଏହି ନକ୍ସାଲ ଓ ମାଓ ହିଂସାରେ କବଳିତ ଥିଲା, କିନ୍ତୁ ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଜୀଙ୍କର ସଠିକ୍ ମାର୍ଗଦର୍ଶନ ଏବଂ ମାନ୍ୟବର କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀଯୁକ୍ତ ଅମିତ ଶାହଜୀଙ୍କର ଦକ୍ଷ ପରିଚାଳନା ଯୋଗୁଁ ଆଜି ରେଡ୍ ଟେରର ଆଜି ଇତିହାସ ପାଲଟିଛି। ଏହି ପଦକ୍ଷେପର ସଫଳର ଏକ ବଡ଼ ଅଂଶୀଦାର ହୋଇଛି ଆମ ରାଜ୍ୟ ଓଡ଼ିଶା, କାରଣ ଆମ ରାଜ୍ୟର ପ୍ରାୟ ଅଧା ଅଞ୍ଚଳ ଏହି ରେଡ୍ ଟେରରରେ ପ୍ରଭାବିତ ଥିଲା। ଗତ ମାର୍ଚ୍ଚ 31 ତାରିଖରେ ଏହାର ସମାପ୍ତ ହେବା ପରେ ସେହି ଜିଲ୍ଲାଗୁଡ଼ିକରେ ବନ୍ଦ ହୋଇଥିବା ବିକାଶ କାର୍ଯ୍ୟ ତ୍ୱରାନ୍ୱିତ ହୋଇଛି। ମୋର ପ୍ରିୟ ଯୁବବନ୍ଧୁଗଣ, ଆପଣମାନେ ହେଉଛନ୍ତି ଦେଶର ଭବିଷ୍ୟତ ନୂତନ ଚିନ୍ତା ଓ ଚେତନାର ଉତ୍ସ। ଆପଣଙ୍କର ସାମର୍ଥ୍ୟ, ଶକ୍ତି ଏବଂ ସୃଜନଶୀଳତାରେ ମୋର ତିଳେମାତ୍ର ସନ୍ଦେହ ନାହିଁ। ଆମ ସରକାର ଅବଗତ ଅଛନ୍ତି ଯେ ଆଜିର ଯୁବ ସମାଜ ପାଇଁ ରୋଜଗାର ସୃଷ୍ଟି ଏକ ବଡ଼ ଆହ୍ୱାନ, ତେଣୁ ଏହି ପ୍ରସଙ୍ଗକୁ ସମାଧାନ କରିବା ପାଇଁ ଯୁବ ସମାଜର ଦକ୍ଷତାକୁ ବିକାଶ କରିବା ଅତ୍ୟନ୍ତ ଆବଶ୍ୟକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କର ବିକାଶ ଭି ବିରାସତ ଭି ଆହ୍ୱାନର ଫଳସ୍ୱରୂପ ବର୍ତ୍ତମାନ ଦେଶରେ ଏକ ସାଂସ୍କୃତିକ ରାଷ୍ଟ୍ରବାଦର ବହ୍ନି ସମସ୍ତ ଭାରତୀୟଙ୍କ ମନରେ ପ୍ରଜ୍ୱଳିତ ହୋଇଛି। ଏହାର ପ୍ରତିଫଳନ ଅଯୋଧ୍ୟାର ରାମ ମନ୍ଦିର, ମହାକୁମ୍ଭ ଏବଂ କାଶୀ ବିଶ୍ୱନାଥ କରିଡରରେ ରେକର୍ଡ ସଂଖ୍ୟକ ଶ୍ରଦ୍ଧାଳୁଙ୍କର ଆଗମନରୁ ସ୍ୱଷ୍ଟ ଦୃଶ୍ୟମାନ ହେଉଛି। ଗତ କିଛି ବର୍ଷ ହେଲା ଓଡ଼ିଶାରେ ବି ଓଡ଼ିଆ ଅସ୍ମିତାକୁ ନେଇ ଲୋକେ ଉଦ୍ବେଳିତ ହୋଇଥିଲେ। ଆମ ସରକାର ଆସିବା ପରେ ଲୋକଙ୍କର ଏହି ଭାବନାକୁ ସମ୍ମାନ ଦେଇ ଓଡ଼ିଆ ଅସ୍ମିତାକୁ ବଜାୟ ରଖିବାକୁ ଆମେ ଅନେକ ପଦକ୍ଷେପମାନ ନେଇଛନ୍ତି। ଆସନ୍ତୁ ଏକ ସମୃଦ୍ଧ, ସଶକ୍ତ, ସମାବେଶୀ ଓ ବିକଶିତ ଓଡ଼ିଶା ଗଠନ ପାଇଁ ଆମେ ପ୍ରତ୍ୟେକ ଓଡ଼ିଆ ପ୍ରତିବଦ୍ଧ ହେବା। ଆଗାମୀ 10 ବର୍ଷ ହେବ ଓଡ଼ିଶାର ଦଶକ। 2036 ସୁଦ୍ଧା ନିର୍ମାଣ କରିବା ସମୃଦ୍ଧ ଓଡ଼ିଶା ଏବଂ 2047 ସୁଦ୍ଧା ଗଢ଼ିବା ବିକଶିତ ଓଡ଼ିଶା ଓ ବିକଶିତ ଭାରତ।
1: ରାଜ୍ୟରେ ଆଜି ବିଭିନ୍ନ ସଦର ମହକୁମାରେ 80ତମ ସ୍ୱାଧୀନତା ଦିବସ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଯାଇଛି। ନବରଙ୍ଗପୁର ଜିଲ୍ଲା ସଦର ମହକୁମାରେ 80ତମ ସ୍ୱାଧୀନତା ଦିବସ ଉତ୍ସବ ଆଜି ମହାସମାରୋହରେ ପାଳିତ ହୋଇଛି। ନବରଙ୍ଗପୁର ଷ୍ଟାଡିୟମ୍ଠାରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ଉତ୍ସବରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରି ସମବେତ ପରେଡ୍ରେ ଅଭିବାଦନ ଗ୍ରହଣ କରିଥିଲେ। ସେ ତାଙ୍କ ଉଦ୍ବୋଧନରେ କହିଥିଲେ,
2: ଆଜି ଭାରତବର୍ଷରେ ତଥା ଓଡ଼ିଶା ପ୍ରଦେଶରେ ଇଂରେଜ ଶାସନ ସହିତ ଲଢ଼ିଥିବା ମହାନ ବୀର ଜୟ ରାଜଗୁରୁ, ବକ୍ସି ଜଗବନ୍ଧୁ ଏବଂ କନ୍ଧ ବିଦ୍ରୋହର ମହାନ ନାୟକ ଲକ୍ଷ୍ମଣ ନାୟକ ସମସ୍ତଙ୍କୁ ପୁଣି ଥରେ ମୁଁ ଭକ୍ତିପୂତ ମୋର ପ୍ରଣାମ ଜଣାଉଛି। ଆଜି ଯେତେବେଳେ ଲକ୍ଷ୍ମଣ ନାୟକଙ୍କର ନେତୃତ୍ୱରେ ଆମେ ସେତେବେଳେ ଆମର ଓଡ଼ିଶା ପ୍ରଦେଶରେ ଅନ୍ଡିଭାଇଡେଡ୍ କୋରାପୁଟ ଡିଷ୍ଟ୍ରିକ୍ଟରେ କନ୍ଧମେଳି ପ୍ରଜାମେଳି ହୋଇଥିଲା ଏବଂ ଆପଣମାନଙ୍କର ନିଶ୍ଚିତ ଭାବରେ ଆଜି ମନେ ପକାଇବାର ଆବଶ୍ୟକତା ଅଛି ଯେ ଆମେ ବୀର ସୁରେନ୍ଦ୍ର ସାଏଙ୍କଠୁ ଆରମ୍ଭ କରି ଶହୀଦ ମାଧୋ ସିଂ, ହଟୋ ସିଂ, କୁଞ୍ଜେଲ ସିଂ ଏବଂ ବଲାଙ୍ଗୀରକୁ ଯେତେବେଳେ ଆସିବେ, ଶହୀଦ ମାନ୍ଧାତା ସିଂ ମାଝି, କଳାହାଣ୍ଡିର ରେଣ୍ଡୋ ମାଝି ଏବଂ ଆମର କୋରାପୁଟ ଜିଲ୍ଲାର ଲକ୍ଷ୍ମଣ ନାୟକଙ୍କ ସହିତ ଚୋକରା ବିଷୟୀ ଏ ଗୋଟିଏ ସମାଧାରରେ ଆଦିବାସୀ ମେଳି କରିକି ଇଂରେଜ ଶାସନରେ ସମସ୍ତେ ନିଜର ଜୀବନକୁ ଉଛାବର କରିଥିଲେ ଏବଂ ସବୁଥିରୁ ବିଶେଷ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଯେ ସେତେବେଳେ ଏବେକାର ନବରଙ୍ଗପୁର ଜିଲ୍ଲା ମଧ୍ୟ ପଛରେ ନଥିଲା।
1: କଳାହାଣ୍ଡି ଜିଲ୍ଲା ଭବାନୀପାଟଣାସ୍ଥିତ ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ୍ଠାରେ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଯୋଗ ଦେଇଥିଲେ। ସେ ଜାତୀୟ ପତାକା ଉତ୍ତୋଳନ କରିବା ସହ ମିଳିତ ପରେଡ୍ରେ ଅଭିବାଦନ ଗ୍ରହଣ କରିଥିଲେ। ସେ ତାଙ୍କ ଉଦ୍ବୋଧନରେ ମହାପୁରୁଷମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ କହିଥିଲେ,
3: ଆମ ସରକାର ପାଇଁ ବିକାଶର ମୂଳ ସ୍ୱରୂପ ହେଲା ଘରେ ଘରେ ପାଣି, ଘରେ ଘରେ ବିଜୁଳି, ଚାଷୀଙ୍କ କ୍ଷେତକୁ ପାଣି, ପିଲାଙ୍କ ପାଇଁ ବିଦ୍ୟାଳୟ, ରୋଗୀଙ୍କ ପାଇଁ ହସ୍ପିଟାଲ, ପରିବହନ ଆଉ ଉଦ୍ୟୋଗ ପାଇଁ ଭଲ ରାସ୍ତା, ଯୁବଙ୍କ ପାଇଁ ରୋଜଗାର ଆଉ ମହିଳାଙ୍କ ପାଇଁ ସ୍ୱାବଲମ୍ବନ, ଏହା ହିଁ ଆମର ସରକାରଙ୍କ ସେବା, ସୁଶାସନ ଆଉ ବିକାଶର ମନ୍ତ୍ର। କଳାହାଣ୍ଡି ଆଜି କେବଳ ଓଡ଼ିଶା ନୁହେଁ, ଭାରତ ବର୍ଷରେ କୃଷିର ଏକ ପ୍ରମୁଖ କେନ୍ଦ୍ର। ଧାନ, କପା, ପର୍ଯ୍ୟଟନ, ଚାଷ,

0: ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶ ବିକାଶର ଚରମ ସୀମାକୁ ପହଞ୍ଚିବାକୁ ଆରମ୍ଭ କରିଛି। ଦିନ ଆସିବ ଭାରତବର୍ଷ ନମ୍ବର ୱାନ୍ ଦେଶ ହେଇକରି ଠିଆ ହେବ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଓଡ଼ିଶା ମଧ୍ୟ ବିକଶିତ ରାଜ୍ୟ ହେବାକୁ ବାହାରିଛି ଏବଂ ଅନେକ ଉନ୍ନତିମୂଳକ କାର୍ଯ୍ୟ ଆମ ସରକାର ହାତକୁ ନେଇଛି। ଆମେ ଯାହା ଯାହା ପ୍ରତିଶ୍ରୁତି ଦେଇଥିଲୁ ଗୋଟି ଗୋଟିକେ ସେ ପ୍ରତିଶ୍ରୁତି ଆମେ ପାଳନ କରିଛୁ।
1: 80ତମ ସ୍ୱାଧୀନତା ଦିବସ ଅବସରରେ କୋରାପୁଟ ପୁଲିସ ପଡ଼ିଆଠାରେ ଆୟୋଜିତ ସମାରୋହରେ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସେ ଦେଶ ସ୍ୱାଧୀନତା ପାଇଁ ବଳିଦାନ ଦେଇଥିବା ମହାନ ସ୍ୱାଧୀନତା ସଂଗ୍ରାମୀ ଓ ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ଅବସରରେ ନିଜ ଉଦ୍ବୋଧନରେ କହିଥିଲେ,
2: କୋରାପୁଟ ଜିଲ୍ଲାର ପର୍ଯ୍ୟଟନ ବିକାଶ ପାଇଁ ସ୍ୱତନ୍ତ୍ର ରୋଡ୍ ମ୍ୟାପ୍ କରାଯାଇଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ମଧ୍ୟ ଏ ଜିଲ୍ଲାକୁ କିଭଳି ଭାବରେ ଅଧିକ ପର୍ଯ୍ୟଟନ କ୍ଷେତ୍ରରେ ବିକାଶ ହେବ ତାହା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟ ହାତକୁ ନେଇଛନ୍ତି। ବିଭିନ୍ନ ସ୍ଥାନରେ ମଧ୍ୟ ତାହାର ବ୍ୟବସ୍ଥା ମଧ୍ୟ ଚାଲୁଅଛି ଏବଂ କ୍ରୀଡ଼ା ମାନଚିତ୍ରରେ ଯଦି ଦେଖିବେ ଓଡ଼ିଶା କିଭଳି ଭାବରେ କ୍ରୀଡ଼ା କ୍ଷେତ୍ରରେ ଆଗକୁ ଯିବ, କ୍ରୀଡ଼ା ଇକୋସିଷ୍ଟମକୁ ସୁଦୃଢ଼ କରିବା ପାଇଁ ରାଜ୍ୟର ସମସ୍ତ ବ୍ଲକରେ ବ୍ଲକ ଲେବୁଲ ଷ୍ଟାଡିୟମ ନିର୍ମାଣ କରାଯାଉଛି। କୋରାପୁଟ ଜିଲ୍ଲାରେ ମଧ୍ୟ ପ୍ରତ୍ୟେକ ବ୍ଲକରେ ବ୍ଲକ ଲେବୁଲ ଷ୍ଟାଡିୟମ ନିର୍ମାଣ କରାଯିବ ଏବଂ ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନାରେ ପ୍ରଥମ ପର୍ଯ୍ୟାୟରେ 25 ଜଣ ବରପୁତ୍ରକୁ ଚିହ୍ନଟ କରାଯାଇ ପାଖାପାଖି ତାଙ୍କର ଜନ୍ମସ୍ଥାନର ଉନ୍ନତିକରଣ କରିବା ପାଇଁ 15 କୋଟି ଟଙ୍କାର ବ୍ୟୟବରାଦ ମଧ୍ୟ କରାଯାଇଛି। ରାଜ୍ୟରେ ସମୃଦ୍ଧିରେ ଶିଳ୍ପାୟନ ମଧ୍ୟ ଲେଖିଛି ସଫଳତାର ନୂଆ କାହାଣୀ। ଆପଣମାନେ ସମସ୍ତେ ଜାଣିଥିବେ ଆମ ରାଜ୍ୟକୁ ଶିଳ୍ପ ଆଣିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ପାଖାପାଖି 20 ଲକ୍ଷ କୋଟିରୁ ଉର୍ଦ୍ଧ୍ୱ କୋଟି ଟଙ୍କାର ଇନ୍ଭେଷ୍ଟମେଣ୍ଟ କରିବା ପାଇଁ ଏମଓୟୁ ମଧ୍ୟ ସ୍ୱାକ୍ଷରିତ ହୋଇଛି।
1: କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ପଡ଼ିଆରେ ଅନୁଷ୍ଠିତ 80ତମ ସ୍ୱାଧୀନତା ଦିବସରେ ଜିଲ୍ଲାପାଳ ରଘୁରାମ ଆର୍ ଆୟର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସମବେତ ଜନତାଙ୍କୁ ଉଦ୍ବୋଧନ ଦେଇ ସେ କହିଥିଲେ,
3: ସ୍ୱାଧୀନତା କେବଳ ବିଦେଶୀ ଶାସନରୁ ମୁକ୍ତି ନୁହେଁ, ପ୍ରକୃତ ସ୍ୱାଧୀନତା ସେତେବେଳେ ସାର୍ଥକ ହୁଏ ଯେତେବେଳେ ସମାଜର ପ୍ରତ୍ୟେକ ବର୍ଗ ନ୍ୟାୟ, ସମାନତା, ସମ୍ମାନ ଓ ସୁଯୋଗ ପାଇଥାଏ। ବିକଶିତ ଭାରତ ଗଠନ ଲକ୍ଷ୍ୟରେ ପୂରଣ ପାଇଁ କେବଳ ସରକାରୀ ଯୋଜନା ଓ ପ୍ରକଳ୍ପ ଯଥେଷ୍ଟ ନୁହେଁ, ଏଥିପାଇଁ ଆବଶ୍ୟକ ଜନସାଧାରଣଙ୍କର ସକ୍ରିୟ ସହଯୋଗ ଓ ଅଂଶଗ୍ରହଣ ନିତ୍ୟନ୍ତ ଜରୁରୀ। କେନ୍ଦ୍ରାପଡ଼ା ହେଉଛି ଐତିହ୍ୟ, ସଂସ୍କୃତି, କୃଷି, ମତ୍ସ୍ୟଚାଷ ଓ ପ୍ରକୃତି ସମ୍ପଦା ସମୃଦ୍ଧ ଏକ ଜିଲ୍ଲା। ଭିତରକନିକାର ମ୍ୟାନଗ୍ରୋଭ ଜଙ୍ଗଲ, ଜୈବ ବିବିଧତା, ନଦୀ ଓ ଉପକୂଳିଆ ପରିବେଶ ଆମ ଜିଲ୍ଲାର ଗର୍ବ। ଗତ କିଛି ସମୟ ମଧ୍ୟରେ ଜିଲ୍ଲାର ବିଭିନ୍ନ କ୍ଷେତ୍ରରେ ଯେଉଁ ବିକାଶମୂଳକ କାର୍ଯ୍ୟ ହୋଇଛି ତାହା ନିଶ୍ଚିତ ଭାବେ ଆମେ ସମସ୍ତଙ୍କ ପାଇଁ ଗର୍ବର ବିଷୟ।
1: ଦେବଗଡ଼ ଜିଲ୍ଲା ଇନ୍ଦିରା ଗାନ୍ଧୀ ଷ୍ଟାଡିୟମଠାରେ 80ତମ ସ୍ୱାଧୀନତା ଦିବସ ଅବସରରେ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରି ଉପସ୍ଥିତ ଜନତାଙ୍କୁ ଉଦ୍ବୋଧନ ଦେଇ ସେ କହିଥିଲେ,
4: ପବିତ୍ର ଦିବସରେ ପ୍ରଥମେ ମୁଁ ସେହି ମହାନ ଦେଶପ୍ରେମୀ ଜାତିର ପିତା ମହାତ୍ମା ଗାନ୍ଧୀ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ପଣ୍ଡିତ ଜବାହରଲାଲ ନେହେରୁ, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ, ଭଗତ ସିଂ ସହିତ ଆମ ଓଡ଼ିଶାର ବୀର ସଂଗ୍ରାମୀ ଉତ୍କଳମଣି, ପଣ୍ଡିତ ଗୋପବନ୍ଧୁ ଦାସ, ବୀର ସୁରେନ୍ଦ୍ର ସାଏ, ବକ୍ସି ଜଗବନ୍ଧୁ ଏବଂ ଧରଣୀଧର ଭୂୟାଙ୍କ ଭଳି ଅମର ଶହୀଦମାନଙ୍କ ଚରଣରେ ବିନମ୍ର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ସେମାନଙ୍କ ଅତୁଳନୀୟ ତ୍ୟାଗ ବଳିଦାନ ପାଇଁ ଆଜି ଆମେ ଏକ ସ୍ୱାଧୀନ ସାର୍ବଭୌମ ଭାରତବର୍ଷ ଏହି ହାସଲ କରିପାରିଥିଲା।
1: ନୟାଗଡ଼ ପୁଲିସ ପ୍ରଶିକ୍ଷଣ ସ୍କୁଲ ପଡ଼ିଆରେ ଆଜି 80ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ମଧୁମିତା ରଥ ଜାତୀୟ ପତାକା ଉତ୍ତୋଳନ କରିବା ସହିତ 53ଟି ଟ୍ରୁପ୍ ଦ୍ୱାରା ଅନୁଷ୍ଠିତ ସମ୍ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ। ସେ ଜାତୀୟ ମୁକ୍ତି ଆନ୍ଦୋଳନରେ ନୟାଗଡ଼ ଜିଲ୍ଲାର ଭୂମିକା ସମ୍ପର୍କରେ କହିଥିଲେ,
5: ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାରଙ୍କର ଜଗନ୍ନାଥ ଦର୍ଶନ ଯୋଜନାରେ 86 ଜଣ ଜିଲ୍ଲାବାସୀ ପୁରୀ ଯାଇ ଶ୍ରୀ ଜଗନ୍ନାଥ ଦର୍ଶନ କରିପାରିଛନ୍ତି। ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ମାଧ୍ୟମରେ ମୁଣ୍ଡ ପିଛା ଅତିରିକ୍ତ 5 କେଜି ଚାଉଳ ହିତାଧିକାରୀଙ୍କୁ ପ୍ରଦାନ କରାଯାଉଛି। ଦେଶଭକ୍ତି, ଜାତୀୟ ଏକତା ଓ ଦେଶପ୍ରେମର ଭାବନାକୁ ଅଧିକ ସୁଦୃଢ଼ କରିବା ପାଇଁ ଅଗଷ୍ଟ 9 ତାରିଖଠାରୁ ଜିଲ୍ଲାରେ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ ଚାଲିଛି। ଏହି ଅବସରରେ ଜିଲ୍ଲାରେ ସ୍ୱଚ୍ଛତା ଅଭିଯାନ, ତ୍ରିରଙ୍ଗା

ପଞ୍ଚମ ହୋଇଗଲାଣି, ଗୋଟିଏ ପରେ ଗୋଟିଏ ଗୋଟିଏ ପରେ ଗୋଟିଏ। ଆଜି ମଧ୍ୟ ଦେଶର ସ୍ୱାଧୀନତା ଦିବସ, ଆଜି ଆମ ସମସ୍ତଙ୍କ ପାଇଁ ଗର୍ବ ଗୌରବର ବିଷୟ, ମହତ୍ତ୍ୱପୂର୍ଣ୍ଣ ଦିନ। ସେଥିପାଇଁ ଦାୟିତ୍ୱ ଦୃଷ୍ଟିରୁ ମୁଁ ଆଜି କଟକ ଆସିଥିଲି ପତାକା ଉତ୍ତୋଳନ କରିବା ପାଇଁ, କିନ୍ତୁ ମୋର ମନ ଏବଂ ପ୍ରାଣ ସେଇ 6 ଜିଲ୍ଲାରେ ଅଛି, ଯେଉଁଠି ବଞ୍ଜାରେ ଲୋକ ବର୍ତ୍ତମାନ ମଧ୍ୟ ପାଣି ଘେରରେ ଅଛନ୍ତି, କିନ୍ତୁ ଟିକେ ଆଶ୍ୱସ୍ତି। ଗତକାଲିଠାରୁ ପାଣି କମିଗଲାଣି, ବର୍ଷା କମିଗଲାଣି, ଏବଂ କାଲି ମଧ୍ୟରାତ୍ରି ଠାରୁ ଜଳପତନ ମାନେ ମଧ୍ୟ ସବୁ କମିବାଟା ଆରମ୍ଭ କଲାଣି। ସେଇଟା କେବଳ ଆଶ୍ୱସ୍ତି ଆଶ୍ୱସ୍ତି ଆସୁ ଆସୁ ପୁଣି ଗୋଟେ ପୂର୍ବ ଅନୁମାନ ହେଲାଣି ଯେ ପୁଣି ଗୋଟେ ଲଘୁଚାପ ହେବା ପାଇଁ ଯାଉଛି, ପୁଣି ପ୍ରବଳ ବର୍ଷା ଉତ୍ତର ଓଡ଼ିଶାରେ ହେବ। ଆଉ ଆମେ କ'ଣ କରିବା, ପ୍ରକୃତିକୁ ମନା କରିପାରିବା ନାହିଁ, କିନ୍ତୁ ପ୍ରକୃତି ଯେତେ ତାର ପ୍ରକୋପ ଦେଖେଇବ ଆମେ ମଧ୍ୟ ସେତିକି ପ୍ରସ୍ତୁତ ହେବା ସେ ପ୍ରକୋପକୁ ପ୍ରତିହତ କରିବା ପାଇଁ ଏବଂ ପ୍ରାକୃତିକ ବିପର୍ଯ୍ୟୟକୁ ପରାସ୍ତ କରିବା।

0: ପ୍ରତିହତ କରିବା ପାଇଁ ଏବଂ ପ୍ରାକୃତିକ ବିପର୍ଯ୍ୟୟକୁ ପରାସ୍ତ କରିବା ପାଇଁ। ଇଏ ଦୁଇ ବର୍ଷ ଭିତରେ ମୋର ଅନୁଭବ ହେଉଛି ଯେ ସରକାର, ସରକାରୀ ପ୍ରଶାସନିକ ଅଧିକାରୀ, ଓଡିଆର୍ଏଫ୍, ଏନ୍ଡିଆର୍ଏଫ୍, ଆପଣଙ୍କର ଅଗ୍ନିଶମ ବାହିନୀ ଏବଂ ଆପଣଙ୍କ କଥା ନ କହିଲେ ଲଘୁ ହୋଇଯିବ ଗଣମାଧ୍ୟମ, ସାଧାରଣ ଆପଣଙ୍କର ଆଙ୍ଗନବାଡ଼ି କର୍ମୀ, ଆଶା ଦିଦି, ୱାଟର ରିସୋର୍ସ ଡିପାର୍ଟମେଣ୍ଟ, ଏନର୍ଜି ଡିପାର୍ଟମେଣ୍ଟ, ପିଆର୍ ଡିପାର୍ଟମେଣ୍ଟ, ୱାର୍କସ ଡିପାର୍ଟମେଣ୍ଟ, ଆର୍ଡି ଡିପାର୍ଟମେଣ୍ଟ, ମୁଁ ଏମାନଙ୍କ ସାଙ୍ଗରେ କାମ କରୁ କରୁ ବହୁତ ପ୍ରଭାବିତ ଯେ ବିପର୍ଯ୍ୟୟ ସମୟରେ ଯେଉଁଭଳି ଭାବରେ କାମ କରୁଛନ୍ତି ଧନଜୀବନକୁ ରକ୍ଷା କରିବା ପାଇଁ, ଯେତେ ପ୍ରଶଂସା କଲେ ବି କମ୍ ହେବ। ଆଉ ଗଣମାଧ୍ୟମକୁ ଓଡ଼ିଶାର ମୁଁ ସ୍ୱତନ୍ତ୍ର ଧନ୍ୟବାଦ ଦେବା ପାଇଁ ଚାହେଁ, ମୋ ପାଇଁ ସେମାନେ ହେଉଛନ୍ତି ମୋର ଆଖି। ପ୍ରାକୃତିକ ବିପର୍ଯ୍ୟୟ ସମୟରେ ପୁରା ସମୟ ଆମେ ଟେଲିଭିଜନରେ ବସିକି ଦେଖୁଛୁ ଏବଂ ଖବରକାଗଜ ପଢ଼ୁଛୁ, ଯାହା ଯାହା ନକାରାତ୍ମକ ଟିପ୍ସ ମଧ୍ୟ ଆସେ କେଉଁ ଜାଗାରେ ପ୍ରଶାସନ ପହଞ୍ଚିଲା ନାହିଁ, ସେ ପହଞ୍ଚିବା ପାଇଁ ଆପଣଙ୍କୁ ଧନ୍ୟବାଦ, ପହଞ୍ଚାଇ ପାରୁଛନ୍ତି ବୋଲି ସେଟାକୁ ମଧ୍ୟ ଆମେ ସମାଧାନ କରିପାରୁ।
1: 80ତମ ସ୍ୱାଧୀନତା ଦିବସ ଉପଲକ୍ଷେ ପ୍ରସ୍ତୁତ ବିଶେଷ ସମାଚାର ଦର୍ପଣ ଆଜି ପାଇଁ ଏତିକି।

0: هكذا.
1: କାର୍ଯ୍ୟକ୍ରମରେ ରିଲେକରି ଶୁଣାଇଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 11:16। ଶୁଣନ୍ତୁ ଆସନ୍ତାକାଲି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆସନ୍ତାକାଲି 6:05 ଶୁଣିବେ ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା, କାକଳି 7:25। ହେଲୋ ବାରିପଦା 8:15 ଦିନ 12ଟାରେ ଶୁଣିବେ ଚହଲା କାର୍ଯ୍ୟକ୍ରମରେ ଝୁମର ଗୀତ, ସନ୍ଧ୍ୟା 6ଟାରେ ଭକ୍ତି ଗୀତ, ସନ୍ଧ୍ୟା 6:15 ସୁଗମ ସଙ୍ଗୀତ, ସୂଚନା ଓ ସମ୍ବାଦ ସନ୍ଧ୍ୟା 6:30। ରାତି 8:05 ଏବଂ ରାତି 10:30 ଶୁଣିବେ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ରାତି 8:30 ଶୁଣିବେ ଆଲୋଚନା, କନ୍ୟା ଶିଶୁ କ'ଣ ଅଭିଶାପ, ଆଲୋଚକ ଅଶୋକ କୁମାର ପଲେଇ। ଶୁଣିଲେ ଆସନ୍ତାକାଲି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଏଇଠି ଶେଷ କରୁଛୁ ଆଜିର ଅଧିବେଶନ, ପୁଣି ଆପଣମାନଙ୍କୁ ଅଭିବାଦନ ଜଣାଇବୁ ଆସନ୍ତାକାଲି ପ୍ରାତଃ 5:55। ସେତେବେଳେ ପର୍ଯ୍ୟନ୍ତ ବିଦାୟ ନେଉଛୁ। ଜୟ ହିନ୍ଦ୍।